ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ଶନିବାର 1948 ଶତାବ୍ଦ ଆଷାଢ଼ ମାସ 6 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 27 ତାରିଖ ସମୟ ବର୍ତ୍ତମାନ ସକାଳ 5:58:44। ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜି ସକାଳର ପ୍ରଥମ ଅଧିବେଶନକୁ।

ପ୍ରତିଟି ସୂର୍ଯ୍ୟୋଦୟ କେବଳ ନୂଆ ଦିନର ଆଗମନ ନୁହଁ, ଏହା ହେଉଛି ଭଗବାନଙ୍କର ଏକ ନିରବ ବାର୍ତ୍ତା, ମୁଁ ତୁମ ସହ ଅଛି। ଜୟ ଜଗନ୍ନାଥ। ପବିତ୍ର ପ୍ରଭାତର ଏହି ଶୁଭ ମୁହୂର୍ତ୍ତରେ ଆପଣମାନଙ୍କୁ ସ୍ୱାଗତ କରୁଛି ଆମର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀକୁ। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ସାଥୀ, ଆମେ ପ୍ରାୟତଃ ଭଗବାନଙ୍କୁ ମନ୍ଦିରରେ ଖୋଜୁ, ମୂର୍ତ୍ତିରେ ଖୋଜୁ, ତୀର୍ଥକ୍ଷେତ୍ରରେ ଖୋଜୁ, କିନ୍ତୁ ଆମ ଶାସ୍ତ୍ର କହେ, ଈଶା ବାସ୍ୟମିଦଂ ସର୍ବଂ ଯତ୍କିଞ୍ଚତ୍ ଜଗତ୍ୟାଂ ଜଗତ୍, ଅର୍ଥାତ୍ ଏହି ସମଗ୍ର ଜଗତ ଈଶ୍ୱରମୟ, ପ୍ରତ୍ୟେକ ଜୀବ, ପ୍ରତ୍ୟେକ ଘଟ, ପ୍ରତ୍ୟେକ ହୃଦୟରେ ନାରାୟଣ ରୂପୀ ଭଗବାନ ବିରାଜମାନ।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କେନ୍ଦ୍ରରେ। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଧି ସ୍ମୃତିକୁ। କୁହାଯାଏ ସକଳ ଘଟେ ନାରାୟଣ, ତେବେ ଏହି କଥାର ଅର୍ଥ କ'ଣ? ଘଟ ଅର୍ଥା ଶରୀର। ଆମ ସାଧୁସନ୍ଥମାନେ କହିଛନ୍ତି ପ୍ରତ୍ୟେକ ଶରୀର ହେଉଛି ଗୋଟିଏ ଗୋଟିଏ ଘଟ, ଆଉ ସେହି ଘଟ ମଧ୍ୟରେ ବାସ କରୁଛନ୍ତି ପରମାତ୍ମା ରୂପେ ନାରାୟଣ। ସେଥିପାଇଁ ମହାପୁରୁଷମାନେ କୁହନ୍ତି ଜୀବସେବା ହିଁ ଶିବସେବା। ଯଦି ଆମେ ମଣିଷଙ୍କୁ ଭଲ ପାଉ, ଦୁଃଖୀଙ୍କୁ ସାହାଯ୍ୟ କରୁ, ଭୋକିଲାକୁ ଖାଇବାକୁ ଦେଉ, ତେବେ ଆମେ ସିଧାସଳଖ ନାରାୟଣଙ୍କର ସେବା କରୁଛୁ ବୋଲି ବିଶ୍ୱାସ ରହିଛି। ଜଗନ୍ନାଥ ସଂସ୍କୃତିର ମୂଳ ମନ୍ତ୍ର ମଧ୍ୟ ଏହା ହିଁ। ଶ୍ରୀମନ୍ଦିରର ମହାପ୍ରସାଦ ଜାତି ବର୍ଣ୍ଣ ଧନୀ ଗରିବର ଭେଦଭାବ ରଖେନି, କାରଣ ଜଗନ୍ନାଥଙ୍କ ଦୃଷ୍ଟିରେ ସମସ୍ତେ ସମାନ।

ଘଟି ଘଟି ବାସ କରନ୍ତି ଶ୍ରୀହରି। ଯେପରି ଏକ ମାଟିର ଘଟ ଭିତରେ ପାଣି ରହେ, ସେହିପରି ଏହି ଶରୀର ଭିତରେ ପରମାତ୍ମାଙ୍କର ଅଂଶ ରହିଛି। ବନ୍ଧୁ, ଉପନିଷଦ

ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର ଅର୍ଘ୍ୟଥାଳି ଆପଣଙ୍କ ସହିତ ଆଜିର ସକାଳରେ ଯୋଡ଼ି ହୋଇଛି ଆପଣଙ୍କ ସାଥୀ ସ୍ମୃତି ଜଣେ ଭକ୍ତ ପ୍ରତ୍ୟେକ ଦିନ ମନ୍ଦିରକୁ ଯାଇ ଭଗବାନଙ୍କର ପୂଜା କରୁଥିଲେ ଦିନେ ମନ୍ଦିରକୁ ଯିବାବେଳେ ସେ ଦେଖିଲେ ଜଣେ ବୃଦ୍ଧ ଭୋକରେ କଷ୍ଟ ପାଉଛନ୍ତି ପ୍ରଥମେ ସେ ଭାବିଲେ ପୂଜା ସାରି ଆସିବି ତାପରେ ସାହାଯ୍ୟ କରିବି କିନ୍ତୁ ତାଙ୍କ ଅନ୍ତର ମଧ୍ୟରୁ ଏକ ସ୍ୱର ଆସିଲା ମୁଁ ମନ୍ଦିରରେ ନୁହଁ ଏହି ଭୋକିଲା ମଣିଷ ଭିତରେ ଅଛି ସେ ବୃଦ୍ଧଙ୍କୁ ଭୋଜନ କରାଇଲେ ଏବଂ ସେହି ରାତିରେ ସ୍ୱପ୍ନରେ ଭଗବାନ ଆସିଲେ କହିଲେ ଆଜି ତୁମେ ମୋତେ ପୂଜା କରିଛ ତେବେ ବନ୍ଧୁ ଏହି କାହାଣୀ ଆମକୁ ଶିଖାଏ ସେବା ହିଁ ଶ୍ରେଷ୍ଠ ସାଧନା ଦୈନନ୍ଦିନ ଜୀବନରେ ମଧ୍ୟ ଆମେ ଭଗବାନଙ୍କୁ ବା ଭଗବାନଙ୍କର ସେହି ଲୀଳାକୁ ଅନୁଭବ କରିପାରିବା ସକାଳେ ମା' ଯେତେବେଳେ ଆମ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି ସେଠାରେ ନାରାୟଣଙ୍କର ସ୍ନେହ ଅଛି ବାପା ଯେତେବେଳେ ପରିବାର ପାଇଁ ପରିଶ୍ରମ କରନ୍ତି ସେଠାରେ ନାରାୟଣଙ୍କର ତ୍ୟାଗ ଅଛି ଶିକ୍ଷକ ଯେତେବେଳେ ଜ୍ଞାନ ଦିଅନ୍ତି ସେଠାରେ ନାରାୟଣଙ୍କର ଆଲୋକ ଅଛି ଡାକ୍ତର ଯେତେବେଳେ ରୋଗୀଙ୍କ ସେବା କରନ୍ତି ସେଠାରେ ନାରାୟଣଙ୍କ କରୁଣା ଅଛି ଆଉ ଗଛ ଯେତେବେଳେ ଛାଇ ଦିଏ ସେଠାରେ ନାରାୟଣଙ୍କର ଦୟା ଅଛି ତେଣୁ ସକଳ ଘଟେ ସର୍ବସ୍ଥାନରେ ସେହି ନାରାୟଣ ରୂପେ ଭଗବାନ ରହିଛନ୍ତି

ଫୁଲର ସୁଗନ୍ଧରେ ନାରାୟଣ, ନଦୀର କଳକଳରେ ନାଦରେ ନାରାୟଣ, ମାଙ୍କ ମମତାରେ ନାରାୟଣ, ଭକ୍ତର ପ୍ରାର୍ଥନାରେ ନାରାୟଣ, ଘଟେ ଘଟେ ଯିଏ ବିରାଜନ୍ତି ତାଙ୍କୁ ଖୋଜିବା ନିହାତି ଆବଶ୍ୟକ। ବନ୍ଧୁ, ମନ ଭିତରେ ପ୍ରେମ, ଦୟା ଏବଂ ସେବା ମାଧ୍ୟମରେ ଆମେ ତାଙ୍କୁ ଆମ ହୃଦୟ ମଧ୍ୟରେ ହିଁ ପାଇପାରିବା। କେବେ କେବେ ଆମେ କହିଥାଉ, ଭଗବାନ ମୋତେ ସାହାଯ୍ୟ କଲେନି। କିନ୍ତୁ ବନ୍ଧୁ, ଯେଉଁ ବନ୍ଧୁ କଷ୍ଟ ସମୟରେ ଆପଣଙ୍କ ହାତ ଧରିଥିଲେ, ସେ କିଏ? ସେ ହେଉଛନ୍ତି ସେ ନାରାୟଣଙ୍କର ରୂପୀ। ଯେଉଁ ଅଜଣା ବ୍ୟକ୍ତି ଦିନେ ଆପଣଙ୍କୁ ସାହାଯ୍ୟ କରିଥିଲା, ସେ ସେ ନାରାୟଣଙ୍କର ଦୂତ। ଭଗବାନ ପ୍ରାୟତଃ ମଣିଷଙ୍କ ପାଖରେ ପରୋକ୍ଷ ଭାବରେ ହିଁ କାର୍ଯ୍ୟ କରିଥାନ୍ତି। ତେଣୁ କଥାରେ ଅଛି, ଜୀବ ସେବା ଶିବ ସେବା, ପ୍ରେମ ହିଁ ପରମ ଧର୍ମ। ତେଣୁ ଆଜି ତିନୋଟି କଥା ଆମକୁ ମନେ ରଖିବା ଆବଶ୍ୟକ। କାହାକୁ ଅବମାନନା କରିବା ଉଚିତ ନୁହଁ। ଯଥାସମ୍ଭବ ନିଜ ପାରୁ ଭିତରେ ଯଦି ରହିଥିବ, ସାହାଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ଜୀବନରେ ଈଶ୍ୱରଙ୍କର ଅଂଶ ଦେଖିବା ଆବଶ୍ୟକ। ଏହା ହେଉଛି ସକଳ ଘଟେ ନାରାୟଣଙ୍କର ପ୍ରକୃତ ଅର୍ଥ।

ତେବେ ସେ ଈଶ୍ୱର ହୁଅନ୍ତୁ ବା ଈଶ୍ୱରୀ ହୁଅନ୍ତୁ, ଦୁଇ ଜଣ ଏକ ବ୍ରହ୍ମଙ୍କର ଦୁଇଟି ରୂପ। ବନ୍ଧୁ ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଂଗୀତର ଅର୍ଘ୍ୟଥାଳି। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ମୁଁ ପ୍ରତ୍ୟେକ ମଣିଷଙ୍କ ମଧ୍ୟରେ, ପ୍ରତ୍ୟେକ ଜୀବରେ, ପ୍ରତ୍ୟେକ ସୃଷ୍ଟିରେ ଅବସ୍ଥିତ। ନାରାୟଣଙ୍କର ଅସ୍ତିତ୍ୱକୁ ଅନୁଭବ କରିବା ଆବଶ୍ୟକ। ହଁ ବନ୍ଧୁ, ଜଗନ୍ନାଥ ପ୍ରତ୍ୟେକ ଘଟରେ ବିରାଜମାନ, ତେଣୁ ତ କୁହାଯାଏ ସକଳ ଘଟେ ନାରାୟଣ। ତେବେ ସମୟ ତ ସରିସରି ଆସିଲାଣି, ଚାଲନ୍ତୁ ବର୍ତ୍ତମାନ ଶୁଣିନେବା ଆଉ ଏକ ସୁନ୍ଦର ଭକ୍ତିଗୀତ, ଏବଂ ଏହି ଭକ୍ତିଗୀତର ହିଁ ଶେଷ କରିବା ଆଜିର ଭକ୍ତି ସଂଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ।

ତେବେ ଶେଷରେ ଏତିକି କଥା କହିବି ସଧି, ସୂର୍ଯ୍ୟ ଯେପରି ସମସ୍ତଙ୍କୁ ସମାନ ଆଲୋକ ଦିଅନ୍ତି, ସେହିପରି ନାରାୟଣ ମଧ୍ୟ ପ୍ରତ୍ୟେକଙ୍କ ହୃଦୟରେ ସମାନ ଭାବରେ ବିରାଜମାନ। ତେଣୁ ଆଜିର ଦିନରେ ଏହା ହିଁ ଆମେ କହିବା ଯେ ପ୍ରତ୍ୟେକ ଜୀବନରେ ନାରାୟଣଙ୍କର ଦର୍ଶନ କରିବି, ପ୍ରତ୍ୟେକଙ୍କୁ ସମ୍ମାନ ଏବଂ ପ୍ରେମ ଦେବି।

ଏକ ଚିତ୍ତରେ ବିଦୁର ଶୁଣୁଛନ୍ତି ଲୀଳାମୟଙ୍କର ସୃଷ୍ଟି ସର୍ଜନା ଲୀଳା। ଧରଣୀ ଉଦ୍ଧାର ପରେ ଋଷିଗଣ ଭଗବାନଙ୍କର ଅପାର ମହିମା ବଖାଣି ସ୍ତୁତି କରୁଛନ୍ତି। ପରାହରୂପୀ ପ୍ରଭୁ ତୋଷ ମନରେ ଅଦୃଶ୍ୟ ହୋଇଛନ୍ତି। ମୈତ୍ରେୟ ବିଦୁରଙ୍କୁ ଉପଦେଶ ଦେଇ କହୁଛନ୍ତି, ସନ୍ତୋଷ ଚିତ୍ତରେ ଯେ ଶ୍ରୀହରିଙ୍କ ଚରିତ କହେ ବା ଶୁଣେ, ତା ହୃଦୟରେ ଭଗବାନ ତକ୍ଷଣେ ପ୍ରସନ୍ନ ହୁଅନ୍ତି। ତାପରେ ବିଦୁର ପଚାରନ୍ତେ, ମୈତ୍ରେୟ କାମ ପୀଡ଼ିତା ଦିଦିଙ୍କର କାଶ୍ୟପ ଋଷିଙ୍କୁ ପୁତ୍ର ନିବେଦନ ପ୍ରସଙ୍ଗ ବଖାଣିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 78ତମ ଭାଗ। ସଙ୍ଗୀତ ସଂଯୋଜନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍।

ତେବେ ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା 28 ଏବଂ 29 ତାରିଖରେ ଓଡ଼ିଶାରେ ମୁଖ୍ୟତଃ ପାଗ ଶୁଖିଲା ରହିବ ଏବଂ 30 ତାରିଖରେ ରାୟଗଡ଼ା କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ 1 ତାରିଖ ଦିନ କେନ୍ଦୁଝର ମୟୂରଭଞ୍ଜ କନ୍ଧମାଳ ରାୟଗଡ଼ା କୋରାପୁଟ ମାଲକାନଗିରି ଏବଂ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବା ସୂଚନା ମିଳିଛି। ତେବେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କାର୍ଯ୍ୟାଳୟରୁ ପ୍ରକାଶ।

ଆମର ସ୍ୱାସ୍ଥ୍ୟ ସକାଳ 7:10 ଆଜି ଏଥିରେ ବିଷୟ ରହିଛି ଯୋଗ ମାଧ୍ୟମରେ ଅଣ୍ଟା ବିନ୍ଧା ଏହି ସମସ୍ୟାର ନିରାକରଣ ଏ ବିଷୟରେ ଆଲୋଚନା କରିବେ ଡାକ୍ତର ପ୍ରତିଭାଶ୍ରୀ। ଶୁଭ ସକାଳ ଶୁଣିପାରିବେ 7:25 ଏବଂ ପରେ ପରେ 8:30 ଶୁଣିବେ ମର୍ଣ୍ଣିଂ ମେଲୋଡି। ଆପଣମାନଙ୍କର ବହୁ ପ୍ରତୀକ୍ଷିତ ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ 9:00 ଏବଂ 5:02 ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ଆପଣଙ୍କର ମତାମତ ସେୟାର କରିପାରିବେ, ଆମ ସହିତ ଲାଇଭ୍ କଥା ହେଇ କନେକ୍ଟ ହୋଇପାରିବେ। ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍, ଯେଉଁଥିରେ ଆପଣ ଆପଣଙ୍କର ମନପସନ୍ଦର ଗୀତ ରିକ୍ୱେଷ୍ଟ କରିପାରିବେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ। ପ୍ରଚାର କରିବୁ 10:00 ଏବଂ 10:00। ଆଜି ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର ଆଣ୍ଡ ପରେ ପରେ ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ ଶୁଣିପାରିବେ ଦିନ 11:30। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ କିଛି କଥା କିଛି ଗୀତ, ଯେଉଁଥିରେ କିଛି ସୁପରହିଟ୍ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 12:00। ଆଜି ଚର୍ଚ୍ଚରେ ଦିନ 9:10 ଶୁଣିବେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ ଆମ ସହିତ। କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ।

ଦିନ 2:45 ପରେ ପରେ ଦେଶ ଆତ୍ମବୋଧକ କାର୍ଯ୍ୟକ୍ରମ ମୋ ଦେଶ ଶୁଣିପାରିବେ ଅପରାହ୍ନ 3:00। ତେବେ ଆଫ୍ଟରନୁନ୍କୁ ଆଉ ଟିକେ ସୁରିଲା କରିବା ପାଇଁ ସୁରିଲା ଆଫ୍ଟରନୁନ୍ ନେଇ ହାଜିର ହୋଇଯିବୁ ଅପରାହ୍ନ 4:00। ପରେ ପରେ ଅପରାହ୍ନ 4:50 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 61ତମ ଭାଗ ଆଜି ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ପରେ ପରେ ଶୁଣିବେ ସନ୍ଧ୍ୟା 6:30। ତେବେ ସନ୍ଧ୍ୟା 7:25 ଏଫ୍ଏମ୍ ରେନ୍ବୋରେ ବସିବ ସନ୍ଧ୍ୟା ଆସର। ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ ଏବଂ ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି 7:05। ଶୁଣନ୍ତୁ ଆଞ୍ଚଳିକ ସମ୍ଭାଦ ଆମ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟ ସରକାର ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦେଶରେ ଏକ ପ୍ରମୁଖ ଚଳଚ୍ଚିତ୍ର ନିର୍ମାଣର ପେଣ୍ଠସ୍ଥଳୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଗତକାଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2023-24 ପ୍ରଦାନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ହେଉଛି ଅସ୍ମିତାର ପରିଚୟ। ଚଳଚ୍ଚିତ୍ରର ସର୍ବାଙ୍ଗୀନ ବିକାଶ ଏବଂ କଳାକାରମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ରାଜ୍ୟର ପ୍ରତ୍ୟେକ ବ୍ଲକରେ ସିନେମା ହଲ୍ ନିର୍ମାଣ କରିବା ସହିତ ଖୁବ୍ ଶୀଘ୍ର ଚଳଚ୍ଚିତ୍ର ପାଇଁ ସରକାର ନୂଆ ନୀତି ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟ ସରକାର ରବି ଧାନ କିଣା ଅବଧି ଜୁଲାଇ ମାସ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ 20 ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଟୋକନ ଅବଧି ରହିଥିବା ଚାଷୀମାନେ କିଭଳି ଧାର୍ଯ୍ୟ ସମୟ ଭିତରେ ମଣ୍ଡିକୁ ଧାନ ଆଣିପାରିବେ ତା'ର ବ୍ୟବସ୍ଥା କରିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ଯୋଗ୍ୟ ଚାଷୀ ଧାନ କିଣା ପ୍ରକ୍ରିୟାରୁ ବାଦ୍ ନ ପଡ଼ିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ଓ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶର ଧାରା ଓଡ଼ିଶା ସାରା ସାମ୍ବାଦିକ ଓ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 5ମ ଦିନରେ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଆଦିବାସୀ ସାଂସ୍କୃତିକ ବିକାଶ ଗୃହ ପାଇଁ 50 ଲକ୍ଷ ଟଙ୍କାର ଅନୁଦାନ ଓ ଚନ୍ଦାହାଣ୍ଡି ଝରିଗାଁ ଘାଟି ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ଘୋଷଣା କରିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ସୁଶାସନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ବ୍ରଜରାଜନଗରଠାରେ ଆୟୋଜିତ ଏକ ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ବିକଶିତ ଓଡ଼ିଶା ଗଠନରେ ବୁଦ୍ଧିଜୀବୀଙ୍କ ପରାମର୍ଶ ଓ ସହଯୋଗ ସରକାରଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ବୋଲି କହିଥିଲେ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ କରାଯାଇ ଟିକା ପ୍ରଦାନ କରିବେ। ଟିକାକରଣ ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ ଅଙ୍ଗନବାଡ଼ି ଓ ଏଏନ୍ଏମ୍ କର୍ମୀଙ୍କ ସହ ଯୋଗାଯୋଗ କରିବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିୟନ୍ସିପ୍ର

0: ତୃତୀୟ ଦିନରେ ଓଡ଼ିଶା ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ 4x100 ମିଟର ରିଲେରେ ଓଡ଼ିଶା ଦଳକୁ ଏହି ପଦକ ମିଳିଛି। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଓ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରତିଭା ଶ୍ରୀ।
2: ପିଠିର ମାଂସପେଶୀ ଦୁର୍ବଳ ହେଲେ ପିଠିର ଯନ୍ତ୍ରଣା ଦେଖାଯାଇଥାଏ। ଏହା ଧୀରେ ଧୀରେ ଆମର ଅଣ୍ଟାକୁ ବି ଗ୍ରାସ କରିଥାଏ। ଆଉ ଏହି ଅଣ୍ଟାବିନ୍ଧା ବି ଆମ ପିଠି ବିନ୍ଧାର ଏକ ଅଂଶ, ଯାହାକି ଆମର ପିଠିର ତଳ ଭାଗରେ ଯନ୍ତ୍ରଣା ହୋଇଥାଏ। ସ୍ନାୟୁ ଦୁର୍ବଳ ହେଲେ ତଥା ବାତ ପ୍ରକୋପ ଯୋଗୁଁ ମଧ୍ୟ କ୍ରମକ୍ରମେ ଏହି ଯନ୍ତ୍ରଣା ବୃଦ୍ଧି ପାଇଥାଏ। ଅସଂଯତ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ରାତି ଅନିଦ୍ରା, ବହୁ ସମୟ ଧରି ଟିଭି ବା କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିବା, ଓଜନିଆ ଜିନିଷ ଉଠାଇବା, ଆଉ କେବେହେଲେ ନିଜର ଯତ୍ନ ନ ନେବା କି ମୋ ପିଠିରେ କ'ଣ ପ୍ରେସର ହେଉଛି, ମୁଁ କିଛି କାମ କଲାବେଳେ ମୋର କୋଉ ଜାଗାରେ କେତେ ପ୍ରେସର ପଡୁଛି, ତାକୁ ଆମେ ଖାମଖିଆଲ ଭାବରେ ଯଦି ଏଭଳିଆ ପରିଶ୍ରମ କରି ଚାଲିବା, ତାହେଲେ ଏଭଳି ଯୋଉ ଯନ୍ତ୍ରଣା ପିଠିରେ ହେଇଥାଏ ତା ବଢି ଚାଲିଥାଏ। ଆଉ ଅଣ୍ଟା ଆମର ବେଶୀ ଆଫେକ୍ଟ ହେଇଥାଏ, ତେଣୁ ପିଠି ଅଣ୍ଟା ଓ କାନ୍ଧରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଦୈନିକ ଯୋଗାଭ୍ୟାସ ଏହି ସମସ୍ୟାର ଉପଶମ କରିବାରେ ସହାୟକ ହୋଇଥାଏ। ଭୁଜଙ୍ଗାସନ, ମକରାସନ, ଧନୁରାସନ, ଚକ୍ରାସନ, ଉଷ୍ଟ୍ରାସନ ଭଳି ପଛକୁ ମୋଡ଼ି ହେବା ଭଳିଆ ଆସନଗୁଡ଼ିକର ଅଭ୍ୟାସ ଏହି ଯନ୍ତ୍ରଣାର ଉପଶମ ନିମନ୍ତେ ବହୁତ ସହାୟକ ହୋଇଥାଏ। ତେଣୁ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ। ବେଳେବେଳେ ମେରୁଦଣ୍ଡରେ କିଛି ଆଘାତ ଲାଗିଥାଏ। ଯେଉଁମାନେ ବହୁ ସମୟ ଧରି ଡ୍ରାଇଭିଂ କରନ୍ତି, ଟୁ ହ୍ୱିଲର ହେଉ ଫୋର ହ୍ୱିଲର ହେଉ, ତଥା ମେଦ ବହୁଳତାର ଶିକାର ହୋଇଥାନ୍ତି, ଆଉ ତା ସହିତ ସେମାନେ ସବୁବେଳେ ଗୋଟେ ବ୍ୟସ୍ତବହୁଳ ଜୀବନରେ ଜଞ୍ଜାଳରେ ରୁହନ୍ତି, ନିଜ ଶରୀରକୁ ମନକୁ ଟିକେ ରିଲାକ୍ସ ରଖିବା ପାଇଁ ବା ଶାନ୍ତ କରିବା ପାଇଁ, ଆରାମ ଦେବା ପାଇଁ କେବେହେଲେ ଚିନ୍ତା କରିପାରନ୍ତି ନାହିଁ, ସେମାନେ ଏଭଳିଆ ଯନ୍ତ୍ରଣାରେ ସବୁବେଳେ ସମ୍ମୁଖୀନ ହୋଇଥାନ୍ତି। ସମ୍ପୂର୍ଣ୍ଣ ବିଶ୍ରାମ ବା ବେଡ୍ ରେଷ୍ଟର ଆବଶ୍ୟକତା ରହିଛି। ଯୋଗ ନିଦ୍ରା ଗୋଟେ ଅଭ୍ୟାସ, ଯେମିତିକି ଆମର ଯୋଗରେ ରହିଛି, ଯେଉଁଥିରେ ଆପଣ ସବାସନରେ ଶୋଇ ରହିବେ, ଆଉ ଆପଣଙ୍କର ଯିଏ ଯୋଗ ପ୍ରଶିକ୍ଷକ ସେ ଆପଣଙ୍କୁ ତାଙ୍କର ଇନ୍ଷ୍ଟ୍ରକ୍ସନ ମାଧ୍ୟମରେ 30 ମିନିଟ୍ର ଅଭ୍ୟାସ ଦେବେ, ଯେଉଁଥିରେ କି ଆପଣ କିଛି କରୁନାହାନ୍ତି, ଆପଣ ଜଷ୍ଟ ଶୁଣି ଚାଲିଛନ୍ତି। ଆଉ ଏହାଦ୍ୱାରା ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ତଥା ପ୍ରତ୍ୟେକ ଅବୟବ ଯୌଗିକ ଉପାୟରେ ବାହିକ ଓ ଆନ୍ତରିକ ଭାବରେ ବିଶ୍ରାମ ପାଇଥାନ୍ତି। ସୀମା ଭିତରେ ରହି ବା ସତର୍କ ଭାବରେ ରହି ଆମେ ଯଦି ଚଳପ୍ରଚଳ କରିବା, ଆମର ନୀତିଦିନର କାର୍ଯ୍ୟକ୍ରମକୁ ସମ୍ପାଦନ କରିବା, ଏଥିରେ ଶୀଘ୍ର ଆରୋଗ୍ୟ ଲାଭ ମିଳିଥାଏ। ତେବେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ପରାମର୍ଶ ନେଇ ଦୈନିକ ତାଡ଼ାସନର ଅଭ୍ୟାସ, ବକ୍ରାସନ, ଅର୍ଦ୍ଧସଲଭାସନ, ମକରାସନ, ଗୋମୁଖାସନ ର ଅଭ୍ୟାସ ସହିତ ଆପଣ ସକାଳେ ଯେତେବେଳେ ଟାଇମ୍ ମିଳୁଛି କିମ୍ବା ଆପଣ ସନ୍ଧ୍ୟାବେଳେ ବି ସମୟ ମିଳୁଛି, ସବାସନରେ 10 ମିନିଟ୍ ପାଇଁ ବିଶ୍ରାମ ନିଅନ୍ତୁ। ତା ସହିତ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ତା ଫଳରେ କୋଷ୍ଠକାଠିନ୍ୟତା ଭଳି ପ୍ରୋବ୍ଲେମ୍ ରହିବନି। କାରଣ ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କର କୋଷ୍ଠକାଠିନ୍ୟ ଭଲ ହେଇନି, ଏହି ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହଜ ହୋଇନଥାଏ। ତେଣୁକରି ଯେଉଁମାନେ ଯୋଗ ବିଶାରଦ ସେମାନେ ପ୍ରଥମେ ଦେଖନ୍ତି ଖାଦ୍ୟପେୟକୁ, ଯେ ରୋଗୀ କୋଉ ଭଳିଆ ଖାଦ୍ୟ ଖାଉଛି, ସେ ଦୈନନ୍ଦିନ ଜୀବନରେ ଏସିରେ କେତେ ସମୟ ରହୁଛି, ଆମର ଯୋଉ

0: ଆଧୁନିକ ଜୀବନଶୈଳୀ ଆମର ରହିଛି ଯେମିତି ଆଗରୁ ରହିଥିଲା, ଆମେ ଯଦି ତଳେ ବସି ବସି ଘରକୁ ଓଳଉଛେ ତାହେଲେ ଆଣ୍ଠୁର ଏକ୍ସରସାଇଜ ହେଇଥାଏ, ପେଲଭିକ୍ ରିଜନର ଏକ୍ସରସାଇଜ ହେଇଥାଏ, ଅଣ୍ଟାର ବି ଏକ୍ସରସାଇଜ ହେଇଥାଏ, ଯୋଉଟାକି ଆମର ଯୋଗର ଗୋଟେ ଅଭ୍ୟାସ ରହିଛି କୌହା ଚଲନ। ଏହି ଅଭ୍ୟାସ ଫଳରେ ଆପଣଙ୍କର ଅଣ୍ଟା ବିନ୍ଧା ଭଳି ପ୍ରୋବ୍ଲେମ ଆସିବନି। ଆଉ ତା ସହିତ ଆମର କିଛି ପ୍ରାଣାୟାମର ଅଭ୍ୟାସ ବି ଦରକାର। ଦୈନନ୍ଦିନ ଜୀବନରେ ନାଡ଼ି ଶୋଧନ ପ୍ରାଣାୟାମକୁ 10 ଚକ୍ର ପର୍ଯ୍ୟନ୍ତ କରିବେ। ମିନିମମ 10 ରାଉଣ୍ଡ ଭ୍ରମରୀ ପ୍ରାଣାୟାମ ଆପଣଙ୍କୁ ରାତିରେ ଭଲସେ ନିଦ କରେଇବ। ଯଦି ଆପଣ ରାତିରେ ନିଦ ହଉନି ବି ଏ ଅଣ୍ଟା ବିନ୍ଧା କମିବା ବି ସହଜ ହେଇନଥାଏ। ଯଦି ଆମେ 10 ମିନିଟ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସଲି ଓମ୍ ଚାଣ୍ଟିଂ କରିବା ତାହେଲେ ମଧ୍ୟ ଅଣ୍ଟା ବିନ୍ଧାରୁ ଆମକୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଯୋଗ ମାଧ୍ୟମରେ ଅଣ୍ଟା ବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଲେ ଡାକ୍ତର ପ୍ରତିଭାଶ୍ରୀ।

ଏବଂ ଆହତମାନଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 10,00,000 ଟଙ୍କା ଏବଂ ଆହତମାନଙ୍କ ପାଇଁ 1,00,000 ଟଙ୍କା ସହାୟତା ଘୋଷଣା କରିଛନ୍ତି। ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଭାରତ ଅପରେସନ୍ ଆମିସ୍ତାଦ ଆରମ୍ଭ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଅଭିଯାନର ଅଂଶ ଭାବେ ଭାରତୀୟ ବାୟୁସେନାର 2 C-17 ଗ୍ଲୋବ୍ ମାଷ୍ଟର ବିମାନ ଆଜି ସକାଳେ ଭେନେଜୁଏଲା ଅଭିମୁଖେ ଯାତ୍ରା କରିଛି। ଏହି ବିମାନଗୁଡ଼ିକରେ ମାନବିକ ସହାୟତା ସାମଗ୍ରୀ ସହ 41 ଜଣିଆ ଉଦ୍ଧାରକାରୀ ଦଳ ପଠାଯାଇଛି। ସେଠାରେ ଆହତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଚିକିତ୍ସା ଟାସ୍କଫୋର୍ସ, ଭାରତୀୟ ସେନାର ଫିଲ୍ଡ ହସ୍କିଟାଲ ୟୁନିଟ୍, ଔଷଧ 30 ଟନ୍ ସହାୟତା ସାମଗ୍ରୀ, 6 ଟନ୍ ଔଷଧ ଓ ଚିକିତ୍ସା ଉପକରଣ ସମେତ 2 ପୋର୍ଟେବୁଲ୍ ହସ୍କିଟାଲ ପଠାଯାଇଛି। ଅନ୍ୟପକ୍ଷରେ ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 920କୁ ବୃଦ୍ଧି ପାଇଛି। ପ୍ରାୟ 3,300 ଲୋକ ଆହତ ହୋଇଛନ୍ତି। ଧ୍ୱଂସସ୍ତୂପ ମଧ୍ୟରେ ଉଦ୍ଧାରକାରୀ ଦଳ ଜୀବନରକ୍ଷା ପାଇଁ ତ୍ୱରିତ ଅଭିଯାନ ଚଳାଇଛନ୍ତି। ଅଯୋଧ୍ୟାର ଏକ ଅଦାଲତ ଶ୍ରୀରାମ ମନ୍ଦିର ଦାନରାଶି ହେରଫେର ଅଭିଯୋଗ ମାମଲାରେ ଗିରଫ 8 ଜଣ ଅଭିଯୁକ୍ତଙ୍କୁ ଆସନ୍ତା 29 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଗିରଫ ପରେ ସେମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଅଯୋଧ୍ୟା ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଦାଲତର ସରକାରୀ ଓକିଲ କେସି ବର୍ମା କହିଛନ୍ତି ଆସନ୍ତା ସୋମବାର ପୁଣିଥରେ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବ। ସେ କହିଛନ୍ତି ଅଭିଯୁକ୍ତମାନଙ୍କଠାରୁ ମୋଟ 79,85,000 ଟଙ୍କା ଜବତ କରାଯାଇଛି। ତେବେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସୁବାସଙ୍କଠାରୁ କୌଣସି ଟଙ୍କା ଜବତ ହୋଇନଥିବା ସେ କହିଛନ୍ତି। ଦୁର୍ନୀତି ନିବାରଣ ଆଇନ ଅଧୀନ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଛୁଟି ଥିବାରୁ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେତେଜଣ ସରକାରୀ ଓ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କର୍ମଚାରୀ ରହିଥିବା ଜଣାପଡ଼ିଛି। କେନ୍ଦ୍ର ପରମାଣୁ ଶକ୍ତି ବିଭାଗ ସଚିବ ଅଜିତ କୁମାର ମହାନ୍ତି ତାମିଲନାଡୁ କଳ୍ପକମ୍ସ୍ଥିତ ଇନ୍ଦିରା ଗାନ୍ଧି ପରମାଣୁ ଗବେଷଣା କେନ୍ଦ୍ର ଆଇଜିସିଏଆର୍ରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଫାଷ୍ଟ ବ୍ରିଡର୍ ଟେଷ୍ଟ ରିଆକ୍ଟରରୁ ଉତ୍ପାଦିତ ପରମାଣୁ ପ୍ରକ୍ରିୟା ଉତ୍ତାପକୁ ବ୍ୟବହାର କରି କପର କ୍ଲୋରିନ୍ ଥର୍ମୋକେମିକାଲ ସାଇକେଲ ଆଧାରିତ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଏହି ଅବସରରେ ଡକ୍ଟର ମହାନ୍ତି କହିଛନ୍ତି ହାଇଡ୍ରୋଜେନ୍ ଉତ୍ପାଦନ ଭଳି ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ସହ ପରମାଣୁ ଶକ୍ତିର ସମନ୍ୱୟ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ ଦିଗରେ ଏକ ରଣନୈତିକ ପଦକ୍ଷେପ ସାବ୍ୟସ୍ତ ହେବ। ଏହାଦ୍ୱାରା ଅଙ୍ଗାରକମୁକ୍ତ ଓ ନିରନ୍ତର ବିଦ୍ୟୁତ୍ ଯୋଗାଣ କରିବାର କ୍ଷମତା ଥିବା ପରମାଣୁ ଶକ୍ତି ହାଇଡ୍ରୋଜେନ୍ ଉତ୍ପାଦନ ସହ ଭାରତର ଶକ୍ତି ସୁରକ୍ଷା, ଅଙ୍ଗାରକ ନିର୍ଗମନ ହ୍ରାସ ଏବଂ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ସହାୟକ ହେବ। ବାର୍କ ଏବଂ ଆଇଜିସିଏଆର୍ର ମିଳିତ ଉଦ୍ୟମରେ ଦୀର୍ଘଦିନର ଗବେଷଣା, ପ୍ରକ୍ରିୟା ବିକାଶ, ଯନ୍ତ୍ରାଂଶ ନିର୍ମାଣ, ସ୍ଥାପନ, ପରୀକ୍ଷଣ ଓ କାର୍ଯ୍ୟକ୍ଷମ କରାଯିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆଇଆଇଟି ବମ୍ବେ ଏବଂ ନ୍ୟୁୟର୍କର ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ ଓଲ୍ଡ ୱେଷ୍ଟବେରୀ ମଧ୍ୟରେ ଇଞ୍ଜିନିୟରିଂ, ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନ୍ୱେଷଣ ପାଇଁ ସ୍ୱାକ୍ଷରିତ ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷାନୀତି 2020 ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରୁଛି। ସେ କହିଛନ୍ତି ଏଭଳି ସହଯୋଗ ଗବେଷଣା ସଂସ୍କୃତିକୁ ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ନୂଆ ସୁଯୋଗ ଉନ୍ମକ୍ତ କରିବ। ଏହି ପଦକ୍ଷେପ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ସହ ଭାରତର ବୌଦ୍ଧିକ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଅରୁଣାଚଳ ପ୍ରଦେଶରେ ହୋଇଥିବା ଆକସ୍ମିକ ବନ୍ୟାରେ ନିଖୋଜ 4 ଜଣଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ତୃତୀୟ ଦିନ ସୁଦ୍ଧା ସଫଳ ହୋଇନାହିଁ। ସନ୍ଧାନ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ, ପୂର୍ବତନ ପୁଲିସ୍ କର୍ମଚାରୀ ଓ ସୈନିକ ଏବଂ 23 ଜଣ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯବାନ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ସେଠାକାର ଭିକେଭି ସ୍କୁଲରେ ସ୍ଥାପିତ ଅସ୍ଥାୟୀ ଆଶ୍ରୟସ୍ଥଳରେ 62 ଜଣ ରହିଛନ୍ତି। ଜିଲ୍ଲା ପ୍ରଶାସନର କ୍ଷୟକ୍ଷତି ଆକଳନ ଅନୁଯାୟୀ ନିପ୍କୋ କଲୋନୀରେ 30 ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ବେଳେ 52 ଘର କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଭାରତ ବ୍ରିଟେନ୍ ସମ୍ପର୍କ ଉଭୟ ଦେଶ ମଧ୍ୟରେ ରଣନୈତିକ, ଆର୍ଥିକ ଓ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ନିର୍ଣ୍ଣାୟକ ଦିଗକୁ ଅଗ୍ରସର ହେଉଛି। ଗତକାଲି ଲଣ୍ଡନରେ ଏକ ବାଣିଜ୍ୟିକ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ କହିଛନ୍ତି ବିଭିନ୍ନ କ୍ଷେତ୍ରର ନେତାମାନଙ୍କ ସହ ଆଲୋଚନା ସଫଳ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ୍ ଓ ଲେବାନନ ମଧ୍ୟରେ ସ୍ଥାୟୀ ଶାନ୍ତି ଏବଂ ସୁରକ୍ଷା ପ୍ରତିଷ୍ଠା ପାଇଁ ଏକ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି। ପ୍ରସ୍ତାବିତ ଚୁକ୍ତିରେ ଯୁଦ୍ଧବିରତି ବ୍ୟବସ୍ଥା ରହିଛି।
ତେବେ ଏଥିଲାଗି ହେଜବୋଲା ସମସ୍ତ ଆକ୍ରମଣ

ବନ୍ଦ କରିବା ସହ ଦକ୍ଷିଣ ଲେବାନନରୁ ସୈନ୍ୟ ପ୍ରତ୍ୟାହାର କରିବା ସର୍ତ୍ତ ରହିଛି। ସୂଚନା ଅନୁଯାୟୀ ଆମେରିକାର ମଧ୍ୟସ୍ଥତା ଓ ସହଯୋଗରେ ଲେବାନନ ଏବଂ ଇସ୍ରାଏଲ୍ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡାର କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ତେହେରାନ୍ ଅନୁମୋଦିତ ଜଳପଥ ବ୍ୟବହାର କରିବାକୁ ପଡ଼ିବ ବୋଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ସମ୍ପୃକ୍ତ ଅଞ୍ଚଳରେ ଆଇଆର୍ଜିସି ଏବଂ ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତେହେରାନ୍ର ଅନୁମୋଦନ ନଥିବା ବିକଳ୍ପ ଜଳପଥଗୁଡ଼ିକୁ ଆବଶ୍ୟକ ପଡ଼ିଲେ ବନ୍ଦ କରାଯାଇପାରେ ବୋଲି ଇରାନ୍ର ଉପବୈଦେଶିକ ମନ୍ତ୍ରୀ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ ଭାରତ ଗତକାଲି ଲଣ୍ଡନସ୍ଥିତ ଲି ଭେଲି ହକି ଆଣ୍ଡ ଟେନିସ୍ ସେଣ୍ଟରରେ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନକୁ 7-1 ଗୋଲ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ 7 ଜଣ ଭିନ୍ନ ଭିନ୍ନ ଖେଳାଳି ଗୋଲ୍ କରିଥିଲେ। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଶେଷ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ 4-1 ନରୱେକୁ ପରାସ୍ତ କରିଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ସେନେଗାଲ 5-0 ଗୋଲ୍ରେ ଇରାକକୁ ପରାସ୍ତ କରିଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଟି20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 34 ରନ୍ରେ ଭାରତକୁ ପରାସ୍ତ କରିଛି। ଏହି ଶୃଙ୍ଖଳାର ଦ୍ୱିତୀୟ ତଥା ଶେଷ ଟି20 ଅନ୍ତର୍ଜାତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ଆମିସ୍ତାଦ ଅଧୀନରେ ଭେଞ୍ଜୁଆଲାର ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ତାମିଲନାଡୁର କଳ୍ପକମ୍ ପରମାଣୁ ଗବେଷଣା କେନ୍ଦ୍ରରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ଏବଂ ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ 7-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।

ଆଜି ଦିନରେ ହୋଇଥିଲା। ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଯିଏ ନିଜ ସୀମାବଦ୍ଧତାକୁ ଶକ୍ତିରେ ପରିଣତ କରିପାରେ ସିଏ ହିଁ ଇତିହାସ ରଚନା କରିପାରେ। ଆଉ ଆଜିର ଦିନରେ ଗୋଟିଏ ସେହିଭଳି ଇତିହାସ ରଚନାକାରୀଙ୍କର ଜନ୍ମ ହୋଇଥିଲା। ଆଜିର ଦିନ ଜାଣିବା ସେହି ମହାନ ବ୍ୟକ୍ତିଙ୍କ ବିଷୟରେ ଯାହାଙ୍କ ଜୀବନ କାହାଣୀ ଆଜି ମଧ୍ୟ କୋଟି କୋଟି ଲୋକଙ୍କୁ ସାହସ ଏବଂ ଆତ୍ମବିଶ୍ୱାସ ଦେଇଥାଏ। ସେ ହେଉଛନ୍ତି ହେଲେନ୍ କେଲର। ଜନ୍ମ 1880 ମସିହା ଜୁନ୍ 27 ତାରିଖ ଆମେରିକାର ଆଲବାମାରେ ସେ ଜନ୍ମଗ୍ରହଣ କରିଥିଲେ। ମାତ୍ର 19 ମାସ ବୟସରେ ଏକ ଭୟଙ୍କର ରୋଗ ଯୋଗୁଁ ସେ ତାଙ୍କର ଦୃଷ୍ଟି ଏବଂ ଶ୍ରବଣ ଶକ୍ତିକୁ ହରାଇଥିଲେ। ଦୁନିଆ ତାଙ୍କ ପାଇଁ ଅନ୍ଧାର ଏବଂ ନିରବ ହୋଇଯାଇଥିଲା ସେତେବେଳେ, କିନ୍ତୁ ସେ ଭାଙ୍ଗି ପଡ଼ିନଥିଲେ। ତାଙ୍କ ଭାଗ୍ୟ ତାଙ୍କୁ ଭାଙ୍ଗି ଦେଇପାରିନଥିଲା। 1887 ମସିହାରେ ତାଙ୍କ ଜୀବନରେ ଆସିଥିଲେ ତାଙ୍କ ଶିକ୍ଷୟିତ୍ରୀ ଆନେ ସୁଲିଭାନ। ସେ ହେଲେନ୍ଙ୍କ ହାତରେ ଶବ୍ଦ ଲେଖି ଲେଖି ଭାଷା ଶିଖାଇଥିଲେ। ୱାଟର ଶବ୍ଦର ଅର୍ଥ ବୁଝିବା ଘଟଣାଟି ହେଲେନ୍ଙ୍କ ଜୀବନର ଏକ ବଡ଼ ମୋଡ଼ ଥିଲା। ଆଉ ସେହିଦିନଠାରୁ ଜ୍ଞାନର ଦ୍ୱାର ତାଙ୍କ ପାଇଁ ଖୋଲିଯାଇଥିଲା। ବନ୍ଧୁ ଫ୍ରେଣ୍ଡସ୍, ଏଇ ଯେଉଁ ହେଲେନ୍ କେଲରଙ୍କ କଥା ମୁଁ ଆପଣମାନଙ୍କୁ କହୁଛି, ଏଇ କଥାରୁ ଆପଣମାନେ ଏତିକି ବୁଝିପାରିବେ, ତାଙ୍କ ଜୀବନୀରୁ ଆପଣମାନେ ଏତିକି ବୁଝିପାରିବେ ଯେ କୌଣସି ଜିନିଷ ଅସମ୍ଭବ ନୁହଁ ଯଦି ମନ ଭିତରେ ସେ କରିପାରିବାର ଶକ୍ତିଟି ଯଦି ରହିଛି।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍, ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ସୋ ଚାଲିଛି ଶୁଭ ସକାଳ, ସମୟ ବର୍ତ୍ତମାନ ସକାଳ 7:40 ଆଣ୍ଡ ଆପଣମାନେ ଆଜିର ସକାଳରେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ହେଲେନ୍ କେଲର, ଯେଉଁ ଝିଅ କେବେ ବି ହାର ମାନିନି, ଯେଉଁ ଝିଅକୁ ଲୋକମାନେ ଅକ୍ଷମ ଭାବିଥିଲେ, ସେହି ହେଲେନ୍ କେଲର ପରେ କଲେଜରେ ପାଠ ପଢ଼ିଲେ ଏବଂ ଆମେରିକାର ପ୍ରଥମ ଡେଫ୍ ବ୍ଲାଇଣ୍ଡ ଗ୍ରାଜୁଏଟ୍ ହୋଇଥିଲେ। ବନ୍ଧୁ, 14 ପୁସ୍ତକ ଲେଖିଥିଲେ ସେ ଏବଂ ଶତାଧିକ ଭାଷଣ ଦେଇଥିଲେ। ସେ ପ୍ରମାଣ କରିଦେଇଥିଲେ ଶରୀରର ସୀମାବଦ୍ଧତା ସ୍ୱପ୍ନକୁ ଅଟକେଇ ପାରେ ନାହିଁ। ହେଲେନ୍ କେଲର କେବଳ ଲେଖିକା ନୁହନ୍ତି, ସେ ଦିବ୍ୟାଙ୍ଗ ଲୋକମାନଙ୍କ ଅଧିକାର ପାଇଁ ମଧ୍ୟ ଲଢ଼ିଥିଲେ। ମହିଳାଙ୍କ ଭୋଟ ଅଧିକାର, ଶ୍ରମିକଙ୍କ ଅଧିକାର ଏବଂ ସାମାଜିକ ନ୍ୟାୟ ପାଇଁ ମଧ୍ୟ ସ୍ୱର ଉଠାଇଥିଲେ। ବନ୍ଧୁ, ତାଙ୍କର ବାଣୀ ଥିଲା, ଆଶାବାଦ ହେଉଛି ବିଶ୍ୱାସ ଯାହା ଆମକୁ ସଫଳତା ଆଡ଼କୁ ନେଇଯାଇଥାଏ, ଏବଂ ଜୀବନ ଏକ ସାହସିକ ଅଭିଯାନ, ନଚେତ୍ କିଛି ବି ନୁହେଁ।

ପ୍ରକୃତରେ ତ ହେଲେନ୍ କେଲରଙ୍କ ଯେଉଁ ଲାଇଫ୍ ଗୋଟେ ଜାଦୁ ଥିଲା ଏବଂ ସେ ନିଜେ ଥିଲେ ତାର ଜାଦୁଗର। ହେଲେନ୍ କେଲରଙ୍କ ଜୀବନ ଆମକୁ ତିନୋଟି ବଡ଼ ଶିକ୍ଷା ଦେଇଥାଏ। ଅସୁବିଧା କେବେ ବି ଜୀବନର ଶେଷ କଥା ନୁହଁ। ଶିକ୍ଷା ଏବଂ ଇଚ୍ଛା ଶକ୍ତି ମଣିଷକୁ ମହାନ କରେ। ଏବଂ ତୃତୀୟ କଥାଟି ହେଉଛି, ଆତ୍ମବିଶ୍ୱାସ ଯଦି ଅଛି ତାହେଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇପାରେ। ବନ୍ଧୁ, ଆଖି ନଥାଇ ମଧ୍ୟ ସେ ବିଶ୍ୱକୁ ଦେଖୁଥିଲେ, କାନ ନଥାଇ ମଧ୍ୟ ସେ ବିଶ୍ୱକୁ ଶୁଣୁଥିଲେ ତାଙ୍କ ସଫଳତାର କାହାଣୀ। ହେଲେନ୍ କେଲରଙ୍କ ଜୀବନ ଆମକୁ ଶିଖାଏ, ଅନ୍ଧକାର ଯେତେ ଗଭୀର ହେଉ ଆତ୍ମବିଶ୍ୱାସର ଆଲୋକ ତାଠାରୁ ଅଧିକ ଉଜ୍ଜଳ।

ତୁମେ ଅସ୍ତ ହେଉଥିବା ପୂର୍ଣ୍ଣମୀର ଚାନ୍ଦ, ଆଉ ମୋ ପାହାନ୍ତି ଆକାଶେ ତୁମ ଧ୍ରୁବ ନକ୍ଷତ୍ର। ତୁମେ ପଙ୍କର କ୍ଷେତରେ ସଜ ଫୁଟା ପଦ୍ମ, ଆଉ ମୋ ପାଖୁଡ଼ାରେ ଢଳ ଢଳ ସେଇ କାକର ବିନ୍ଦୁ। ହେ ଫ୍ରେଣ୍ଡସ୍, ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ। ଆଜି ସକାଳରେ ଆପଣ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ, ଆଣ୍ଡ ଏଇ ଗୀତର ତାଳେ ତାଳେ ସୋ ମଧ୍ୟ ଷ୍ଟାର୍ଟ ହେଇଯାଇଛି, ଯାହାର ନାଁ ହେଉଛି ମର୍ଣ୍ଣିଂ ମେଲୋଡି। ସୋ ମର୍ଣ୍ଣିଂକୁ ମେଲୋଡିୟସ୍ କରିବା ପାଇଁ ଓବିୟସ୍ଲି ମେଲୋଡିୟସ୍ ଗୀତ ଶୁଣିବା ଦରକାର, କାରଣ ସକାଳୁ ସକାଳୁ ଯଦି ନିଜର ଫେଭରେଟ୍ ଗୀତ ଆପଣମାନେ ଶୁଣନ୍ତି ବା ମନକୁ ଛୁଇଁଲା ଭଳି କିଛି ଗୀତ ଆପଣମାନେ ଶୁଣନ୍ତି, ତାହେଲେ ଦିନ ତମାମ ମାଇଣ୍ଡ ବହୁତ ହି ମୁଡ୍ ବହୁତ ହି ଖୁସି ରହିଥାଏ। ଯେତେ ପ୍ରକାରର ବାଧାବିଘ୍ନ ଆସୁନା କାହିଁକି ମାଇଣ୍ଡ ବା ଆପଣଙ୍କର ମୁଡ୍ କେବେ ବି ଷ୍ଟ୍ରେସ୍ଫୁଲ୍ ହୁଏନି। ସୋ ଷ୍ଟ୍ରେସ୍ ଫ୍ରି କରିବା ପାଇଁ ଏଫ୍ଏମ୍ ରେନ୍ବୋ ସବୁବେଳେ ଆପଣମାନଙ୍କ ସହିତ ରହିଛି ଆଣ୍ଡ ଆପଣମାନଙ୍କର ମନୋରଞ୍ଜନ କରୁଛି।

ସ୍ୱପ୍ନ ଯେତେବେଳେ ଛୋଟ ହୁଏ ନା, ସେଥିରେ ହିଁ ଜନ୍ମ ନେଇଥାଏ ଗୋଟିଏ ବଡ଼ ସଫଳତାର କାହାଣୀ। ଗୋଟିଏ ଛୋଟ ଦୋକାନ, ଗୋଟିଏ ଛୋଟ କାରଖାନା କିମ୍ବା ଘରର କୋଉ କୋଣରୁ ଆରମ୍ଭ ହୋଇଥିବା ଗୋଟିଏ ଉଦ୍ୟମ ଆଜି ହଜାର ହଜାର ଲୋକଙ୍କ ପାଇଁ ହୋଇସାରିଛି ରୋଜଗାରର ଆଶା। ନମସ୍କାର ସାଧୀ, ମୁଁ ଆପଣଙ୍କ ସାଙ୍ଗ, ଆପଣଙ୍କ ହମସଫର ହୋ ସ୍ମୃତି। ଆପଣମାନେ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଣ୍ଡ ଆଜି ହେଉଛି ଜୁନ୍ 27 ତାରିଖ। ଆଣ୍ଡ ଆଜି ସାରା ବିଶ୍ୱ ସେଲିବ୍ରେଟ୍ କରୁଛି ଏମ୍ଏସ୍ଏମ୍ଇ ଡେକୁ। ଏହି ଅବସରରେ ବହୁତ ଗୁଡ଼ିଏ କଥା, ବହୁତ ଗୁଡ଼ିଏ ସ୍ୱପ୍ନ ଦେଖିଥିବା ଯେଉଁ ଲୋକମାନେ ରହିଛନ୍ତି, ଯେଉଁ ସ୍ରଷ୍ଟାମାନେ ରହିଛନ୍ତି, ସେମାନଙ୍କର କଥା। ଏମ୍ଏସ୍ଏମ୍ଇ ଅର୍ଥାତ୍ ମାଇକ୍ରୋ ସ୍ମଲ୍ ଆଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍, ଓଡ଼ିଆରେ କହିବାକୁ ଗଲେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ। ଏମାନେ ଦେଶର ଅର୍ଥନୀତିର ମେରୁଦଣ୍ଡ ସାଧୀ। ଗାଁଠାରୁ ସହର ପର୍ଯ୍ୟନ୍ତ, ହସ୍ତଶିଳ୍ପଠାରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ, ସବୁଠି ଏହି ଏମ୍ଏସ୍ଏମ୍ଇର ଅବଦାନ ରହିଛି। ବିଶ୍ୱର ପ୍ରାୟ 90% ବ୍ୟବସାୟ ଏମ୍ଏସ୍ଏମ୍ଇ ଶ୍ରେଣୀରେ ଆସେ ଏବଂ ଏହା ରୋଜଗାର ସୃଷ୍ଟିର ଏକ ପ୍ରମୁଖ ଶକ୍ତି।

వెల్కమ్ బ్యాక్ మై ఫ్రెండ్ సోని చంది ఆకాశవాణి ఎఫ్ఎం రెయిన్బో కటక్కు. సో కథా హౌతులో ఎంఎస్ఎంఇ విషయరే 2017 జాతిసంఘ ଆଜିର ଦିନ ମାନେ ଜୁନ୍ 27 ଏମ୍ଏସ୍ଏମ୍ଇ ଡେ ଭାବେ ଘୋଷଣା କରିଥିଲା, ଯାହାର ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଅବଦାନକୁ ସମ୍ମାନ ଦେବା ଏବଂ ନୂଆ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା। ତେବେ ଆମ ଇଣ୍ଡିଆରେ, ଆମ ଭାରତବର୍ଷରେ ଏମ୍ଏସ୍ଏମ୍ଇ କେବଳ ଗୋଟିଏ ବ୍ୟବସାୟ ନୁହେଁ ବନ୍ଧୁ, ଏହା ଆତ୍ମନିର୍ଭରତାର ଏକ ଆନ୍ଦୋଳନ। ହସ୍ତତନ୍ତଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ, କୁଟୀର ଶିଳ୍ପ, ଷ୍ଟାର୍ଟଅପ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମସ୍ତେ ଏହି ଏମ୍ଏସ୍ଏମ୍ଇର ଅଂଶ। ଆଜି ଅନେକ ଯୁବକ ଯୁବତୀ ଚାକିରି ଖୋଜିବା ବଦଳରେ ନିଜେ ଉଦ୍ୟୋଗ କରି ଅନ୍ୟମାନଙ୍କୁ ଚାକିରି ଦେଉଛନ୍ତି, ଆଉ ଏହା ହିଁ ହେଉଛି ଭାରତର ପରିଚୟ।

ସୋ ମର୍ଣ୍ଣିଂରେ ମେଲୋଡିୟସ୍ ଗୀତ ଶୁଣିଛନ୍ତି, ଆପଣଙ୍କ ମନପସନ୍ଦର ଗୀତ ଶୁଣିଛନ୍ତି ଓନ୍ଲି ଅନ୍ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଜି ସକାଳରେ ଆପଣଙ୍କ ସହ ଯୋଡ଼ି ହୋଇଯାଇଛି ଆପଣଙ୍କ ସାଥି ସ୍ମୃତି। ସୋ ଫ୍ରେଣ୍ଡସ୍, ବଡ଼ ସଫଳତା ସବୁବେଳେ ବଡ଼ ପୁଞ୍ଜିରୁ ଆରମ୍ଭ ହୁଏ ନାହିଁ। ଅନେକ ସମୟରେ ଗୋଟିଏ ଛୋଟ ଭାବନା, ଗୋଟିଏ ଦୃଢ଼ ସଂକଳ୍ପ ଏବଂ ଅବିରତ ପରିଶ୍ରମ ହିଁ ଗଢ଼ିଥାଏ ସଫଳତାର ସିଡ଼ି। ଯଦି ଆପଣଙ୍କ ପାଖରେ କୌଣସି ନୂଆ ଭାବନା ଅଛି, ତାହେଲେ ଅବହେଳା ଜମା ବି କରନ୍ତୁନି। ଆଜିର ଛୋଟ ଉଦ୍ୟମ କାଲିର ବଡ଼ ସଂସ୍ଥା ହୋଇପାରେ, ତେଣୁ ସ୍ୱପ୍ନ ଦେଖନ୍ତୁ, ସାହସ କରନ୍ତୁ ଆଉ ଆରମ୍ଭ କରନ୍ତୁ। କାରଣ ପ୍ରତ୍ୟେକ ବଡ଼ କମ୍ପାନୀର ଆରମ୍ଭ ହୋଇଥିଲା ଗୋଟିଏ ଛୋଟ ପଦକ୍ଷେପରୁ। ଆଜି ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଉପଲକ୍ଷେ ସମସ୍ତ ଉଦ୍ୟୋଗୀ, କାରିଗର ଏବଂ ସ୍ୱପ୍ନ ଦ୍ରଷ୍ଟାଙ୍କୁ ଜଣାଉଛୁ ହୃଦୟରୁ ଅଭିନନ୍ଦନ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି

0: ନହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ମାଣିଆ ବନ୍ଧରୁ ଆମ ସହିତ ପ୍ରଫୁଲ୍ଲ ଭାଇ ଯୋଡ଼ି ହେଇଯାଇଛନ୍ତି। ଯାହା ହଉ, ବହୁତ ବଢ଼ିଆ ଲାଗିଲା ଆପଣଙ୍କ ସହିତ ଆଜି ଆମେ କନେକ୍ଟ ହେଲୁ। କୁହନ୍ତୁ, ଆପଣଙ୍କ ଜୀବନର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା?
1: ମ୍ୟାମ, ମୁଁ ଯେତେବେଳେ ଯାଇଥିଲି ବାପା ମାଙ୍କ ସହିତ ପୁରୀ, ଆମେ ପୁରୀରେ ତ ରହିଥିଲୁ, ବହୁତ କଷ୍ଟ ହେଇଥିଲା, ବର୍ଷା ମାଡ ଖାଇକି ଥିଲୁ, କିନ୍ତୁ ରଥ ଟଣା ହଉଥିଲା ଯୋଉଦିନ ସେକେଣ୍ଡ ରଥ ଗୁଣ୍ଡିଚା ବାସି ଦିନ, ଯୋଉ ଗୁଣ୍ଡିଚା ମନ୍ଦିର ମହାପୁର ରହୁଥିଲେ, ସେଇଠି ଭୋଗ ନେଇକି ବାପା ମା ଏକା ଯାଇଥିଲୁ। ମୁଁ ଧରିଥିଲି ଭୋଗ, ମତେ ପୂଜା କରିବା କଥା, ଯୋଉ ପଣ୍ଡା ଦେଖିଲେ କହିଲେ ବାପା କଣ କରୁଛୁ, ମୁଁ କହିଲି ବାବୁ ଟିକେ ଭୋଗ କରିଥାନ୍ତି, ସେଠୁ କହିଲେ ଠିକ ଅଛି ଏକଦମ ମୁଁ ବାରେଇଦେବି। ମୁଁ କହିଲି ଆମେ ଟିକେ ଠାକୁର ବାବୁ ଯାଇଛନ୍ତି, ସେ ମତେ କଣ କଲେ ନା ତାଙ୍କ କାନ୍ଧରେ ବସେଇକି ଟେକି ଦେଲେ, ମୁଁ ରଥ ଉପରକୁ ଗଲି, ସେଠି ଭୋଗ ହେଲା, କାଳିଆକୁ କୁଢେଇଥିଲି, ସେଇ ଜିନିଷଟା ବୋଲେ ଏତେ ଭାବପ୍ରବଣ ହେଇଗଲି ବୋଲେ ମୋ ଜୀବନରେ ଆଉ କିଛି ନାହିଁ ବୋଲେ ସେଠି ମୁଁ ଆନନ୍ଦିତ ବୋଲେ ଆନନ୍ଦିତ ଯେତିକି ବୋଲେ ଠାକୁର ଯେତିକି ଆନନ୍ଦିତ, ଯୋଉ ପଣ୍ଡାଙ୍କୁ ଆସିବା ମୋତେ କାନ୍ଧରେ ବସେଇକି ଟେକି ଦେଲେ ତାଙ୍କୁ ଯେତିକି, ଆଉ ବାପା ମାଙ୍କୁ ଯେତିକି, ବୋଲେ ସେଇ ଜୀବନରେ ସେଇ ଜିନିଷଟା କେବେ ଭୁଲି ହଉନି କି ଭୁଲି ହବନି ବଞ୍ଚିଥିଲା
0: ଗାଁ। ସତରେ ସତରେ ବହୁତ ବଢିଆ କଥା, ବହୁତ ମାନେ ନିଆରା କଥାଟିଏ ପ୍ରକୃତରେ ହେଲା ଯେ ଠାକୁର ମାନେ ଯେମିତି କୁହାଯାଏ ପଣ୍ଡା ମାନେ ସେଇମାନେ ହେଉଛନ୍ତି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଟାଇପ୍ର, ତେଣୁ ସେ ନିଜେ ହିଁ ଆପଣଙ୍କୁ କାନ୍ଧରେ ଟେକି ଦେଇ ଠାକୁରଙ୍କୁ ଦିଅଙ୍କୁ ଦର୍ଶନ କରିଦେଲେ, ଆପଣଙ୍କ ମନସ୍କାମନାଟି ପୂର୍ଣ୍ଣ ହେଇଗଲା।
1: ନିଶ୍ଚିତ ମ୍ୟାମ, ମୁଁ ଯେତେବେଳେ ଯିବି ଯଦି ପଣ୍ଡାଙ୍କୁ ଯେକୌଣସି ପଣ୍ଡାକୁ ହାବୁଡ଼ି ପଡ଼େ, ମୁଁ ତାଙ୍କୁ ମୁଣ୍ଡିଆଟା ମାରିବାଟା ସତ, ଆଉ ସେ ଯାହା କହିବେ ତାଙ୍କ କଥା ଶୁଣିବାଟା ସତ, କାରଣ ସେଇ ଜୀବନରେ ମୋ ମଣିଷ ମଣିଷ ଜୀବନରେ ସେଇ ଜିନିଷଟା ମୋର ଅଧ୍ୟାପ ସୁଦ୍ଧା ସଦାବେଳେ ମନେ ପଡେ। ବୋଲେ ଗୁଣ୍ଡିଯାତ୍ରା ହେଲେ ତ ଏଇ 8-10 ଦିନ ଯାକ, ଆଉ ଦିନରାତି ଖାଲି ଏଇ ଗୋଟେ ଦୃଶ୍ୟ ମୋ ଆଖିରେ ଦୁଶୁଥିବ, ତେଣୁ ଆଉ ଅଧିକା କଥା କଣ କହିବେ ଆମ, ସେଇଟା ତ ଜୀବନ ସାରା ଏମିତି ରହିଥିବ, ଆଗକୁ ବି ଭଗବାନଙ୍କ ଦୟାରେ ଏମିତି ଥାଉ।
0: ବିଲକୁଲ ବିଲକୁଲ, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ ପ୍ରଫୁଲ୍ଲ ଭାଇ, ଆଜି କନେକ୍ଟ ହେଲେ ଆପଣଙ୍କର କଥାକୁ ସେୟାର କଲେ, ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାମ, ରହିଲି, ନମସ୍କାର।
0: 0671-230-3153 ଏଇ ନମ୍ବରରେ ଆପଣମାନେ ସ୍କୃତି ସହିତ କନେକ୍ଟ ହୁଅନ୍ତୁ। ଆଣ୍ଡ ଆଜି ସ୍କୃତି ଆପଣମାନଙ୍କୁ ପଚାରୁଛି ଆପଣଙ୍କ ଜୀବନର ସେଇ ଭାବପୂର୍ଣ୍ଣ ମୁହୂର୍ତ୍ତ କଥା, ଯୋଉ କଥାରେ ଯୋଉ ସମୟରେ ଆପଣଙ୍କର ଆଖି ଛଳ ଛଳ ଯାଇଥିଲା, ବା ଆପଣ କୌଣସି କଥାକୁ ନିଜ ହୃଦୟରେ ହୃଦୟଙ୍ଗମ କରିଥିଲେ, ଅନ୍ୟର ଦୁଃଖକୁ ଅନ୍ୟର କଷ୍ଟକୁ ଆପଣ ବୁଝିପାରିଥିଲେ, ଅନେକ କିଛି କଥା ରହିଛି, କେବଳ ଭକ୍ତି ମାର୍ଗ ନୁହେଁ, ଅନେକ ମାର୍ଗରେ ମଧ୍ୟ ସେହି ଭାବପୂର୍ଣ୍ଣ ମୁହୂର୍ତ୍ତଟି ଆସିଥାଏ, ସେହି ଭାବପ୍ରବଣତା ମନ ଭିତରେ ଉଙ୍କି ମାରିଥାଏ। ତ ଆପଣମାନେ ମୋ ସହିତ ସେୟାର କରିପାରିବେ ଆପଣମାନଙ୍କର ସେହି ମନର କଥାକୁ। ତେବେ ଚାଲନ୍ତୁ, ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି ଦେଖିବା। ହ୍ୟାଲୋ,
2: ନମସ୍କାର।
0: ଉର୍ମିଳା ଭଉଣୀ,
2: ଆଜ୍ଞା।
0: ଆଚ୍ଛା, କୁହନ୍ତୁ, ଆପଣ ଆଜି ଆମ ସହିତ କନେକ୍ଟ ହେଇଯାଇଛନ୍ତି, ଆପଣଙ୍କ ଜୀବନର ଭାବପ୍ରବଣ ମୁହୂର୍ତ୍ତ କଣ ଥିଲା?
2: ଭାବପ୍ରବଣ ମୁହୂର୍ତ୍ତ ମାନେ ଅନେକ ଅଛି, ତାହାର ଗୋଟେ ଦୁଃଖ ବେଳେ ପଡିଥିବ, କିଛି ଲୋକ ଅଛନ୍ତି ପରିହାସ କରିଥିବେ, ସେ ସମୟରେ ତମ ଆଖିରୁ ଆପେ ଆପେ ଲୁହ ପଳେଇ ଆସିଥାଏ, ମତେ ସେଇ ସମୟଟା ଭାରି କଷ୍ଟ ଲାଗିଥାଏ। ଯେମିତିକି ଆମ ଘର ପାଖ ହଉ କିମ୍ବା ଯେକୌଣସି ଜିନିଷ ହଉ, ମାନେ ଅସୁବିଧାର ସମ୍ମୁଖୀନ ହେଇ ତାକୁ ଧର ତମ ପାଖକୁ ଆସିଥିବି ସାହାଯ୍ୟ ପାଇଁ, ତାକୁ ଆଉ କିଛି ଲୋକ କହୁଥିବେ ତମର କଣ ଏତେ ଅସୁବିଧା ପଡୁଛି ଯେ ତମେ ପଳେଇ ଆଉଛ, କିନ୍ତୁ ତାର ସେତେବେଳେ କଣଟା ଚାଲିଥିବ ସେଟା ନିଜେ ଅନୁଭବ କରିବା କଥା। ମୋ ପାଖକୁ ଜଣେ ଆସିଥିଲା, ମୁଁ ତା କଷ୍ଟଟା ଦେଖି ମୋ ଆଖିରୁ ଛଳ ଛଳ ହେଇ ପଡିଥିଲା, ମୁଁ ଠାକୁରଙ୍କୁ କହିଥିଲି ଯେ ଏ ଜିନିଷଟା କାହାକୁ ନ ଦିଅନ୍ତୁ, ଆଜି ହୁଏତ ଭଲ ଅଛି କାଲିକି ଆମେ ବି ଖରାପରେ ପଡିପାରିବା, କିନ୍ତୁ କାହାକୁ କହିବା ପୂର୍ବରୁ 10 ଥର ଚିନ୍ତା କରିବାକୁ ପଡିବ ଯେ ମୋର ଦିନେ ନା ଦିନେ ଏମିତି ବେଳେ ବି ଆସିପାରେ, କିନ୍ତୁ କାହାକୁ କହିବା ନାହିଁ, ଯେତିକି ତମ ପାଖରେ ସକ୍ଷମ ଅଛି ତମେ ତାଙ୍କୁ ସାହାଯ୍ୟ କରିବା ସେତିକିଟା କରିବାଟା ମୋ ମତରେ ଠିକ ହବ। ହୁଏତ ଅର୍ଥ ଆକାରରେ ନ ହଉ, ଅନର୍ଥ ଆକାରରେ ହଉ କି ଅଲଗା ଆକାରରେ ହଉ, ତମେ ତାଙ୍କ ପାଖରେ ଠିଆ ହୁଅ, ସାନ୍ତ୍ୱନା ଦିଅ, କିନ୍ତୁ ପରିହାସ କରନ୍ତୁନି।
0: ପ୍ରକୃତରେ ବିପଦ ବା ଯୋଉ ଯେକୌଣସି ପରିସ୍ଥିତି ହେଉନା କାହିଁକି କାହାର ପରିହାସ କରିବା ଉଚିତ ନୁହେଁ, କାରଣ ସେହି ପରିସ୍ଥିତି ଆମର ବି ଦିନେ ଆସିବନି ସେମିତି କିଛି କହି ହେବନି, ତେଣୁ ସେଇଥିଲାଗି ଯେତିକି ଆମେ ପାରିପାରିବା ତ ସେତିକି ଆମେ ଅନ୍ୟକୁ ସାହାଯ୍ୟ କରିପାରିବା, ଯଦି କଥାରେ ମାନେ ଯଦି କାମରେ ନ କରିପାରୁଛନ୍ତି, କଥାରେ ମଧ୍ୟ ବଚନ କି ଦରିଦ୍ରତା ଯୋଉ କଥାରେ ଅଛି, ତେଣୁ ବଚନରେ କାହିଁକି ଉଣା କରିବେ, ତେଣୁ ଜଣଙ୍କୁ ଯଦି ଏହି ସହାନୁଭୂତିର ଦ୍ୱିପଦ କଥା ଆପଣ କହିପାରୁଛନ୍ତି ସେଇଟା ହିଁ ବହୁତ ବଡ଼ ଜିନିଷ।
2: ନିଶ୍ଚିନ୍ତ, ଯେକୌଣସି କାମ ହଉ, ଛୋଟ ହଉ ବଡ଼ ହଉ, କିମ୍ବା ତମ ପାଖକୁ ଆସିଛନ୍ତି ତମେ କିଛିଟା ଜାଣିଛ ବୋଲି ତମକୁ ଆସିଛନ୍ତି ପଚାରିବୁ, ତମେ ସେଥିପାଇଁ କହିବନି ଯେ ମୁଁ କଣ ଜାଣିଛି ଯେ ତୁ ମୋ ପାଖକୁ ପଳେଇ ଆସୁଛୁ, ସେଇଟା କାହିଁ ନାହିଁ, କାହିଁକି ନା ସେତିକିଟା ତା ଉପରେ ତମ ଉପରେ ଭରସା ଆସିବ ତମ ପାଖକୁ ସେ ପଳେଇ ଆସି, କିଛିଟା ସାନ୍ତ୍ୱନା ମିଳିବ କି କିଛିଟା ଉପାୟ ମିଳିପାରିବ, ବଡ଼ ହଉ ସାନ ହଉ, ସମସ୍ତଙ୍କ ପାଖରୁ କିଛି ନା କିଛି ଶିଖିବାର ଅଛି, ଯେକୌଣସି ଜିନିଷ ହଉ ଶିଖିବା, ଅନ୍ୟମାନଙ୍କୁ ଶିଖାଇବା, ଯଦି

0: ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ସ୍ମୃତି ରହିଛି ଆଜିର ସୁନ୍ଦର ସକାଳରେ ଆପଣମାନଙ୍କ ସହିତ ଆଉ ପଚାରୁଛି ଯେ ଆପଣଙ୍କ ଜୀବନର ସେହି ଭାବ ପ୍ରବଣତା ମୁହୂର୍ତ୍ତଟି କ'ଣ ଥିଲା ଦେଖିବା ଆଉ ଜଣେ କଲର୍ ଆସିଲେଣି କିଏ ଅଛନ୍ତି ହ୍ୟାଲୋ
1: ଭାବ ଡଲେ ବନ୍ଧା ମୋର କଳା ଠାକୁର ଭାବରେ ଭାବରେ ସେ ତ ଅଭାବି ସଂସାର ଭାବରେ ଭାବରେ ସେ ତ ଅଭାବି ସଂସାର ଭାବହୀନ ସାଗର ସେ ଭାବହୀନ ସାଗର ଭାବ ଡରି ବନ୍ଧା ମୋର କଳା ଠାକୁର
0: ନିହାତି ଭାବରେ ଚିହ୍ନିତ ପାରୁଛି କିନ୍ତୁ ଗୀତଟି ଏତେ ସୁନ୍ଦର ସ୍ୱରରେ ଆପଣ ଏତେ ବଢିଆରେ ଗାଇଲେ ବହୁତ ବଢିଆ ଲାଗିଲା ଗୀତଟି ବହୁତ ସୁନ୍ଦର ଲାଗିଲା
2: ଆଜ୍ଞା ବହୁତ ଦିନ ବ୍ୟବଧାନ ପରେ ମୁଁ କଲ୍ କରିଛି କାହିଁକି ନା ଆମର ପ୍ରୋଗ୍ରାମ ରହୁଛି ଆସନ୍ତା କାଲି ମଧ୍ୟ ଥିଲା ଆମର ଜଗତସିଂହପୁର ବାଲିକୁଦାରେ ଥିଲା ପ୍ରୋଗ୍ରାମ ଆମର ବିଶ୍ୱଶାନ୍ତି ଯଜ୍ଞ ହଉଥିଲା ସେଇଠି ଆମର ପ୍ରୋଗ୍ରାମ ଥିଲା କାଲି ଯାଇଥିଲି ଆଉ ବ୍ୟସ୍ତତା ଭିତରେ ଆଜି ସମୟ ଦେଇପାରିଛି ସେଥିପାଇଁ ମୁଁ ନିଜକୁ ଧନ୍ୟ କରୁଛି ମନେ
0: ଓକେ ତ ପରିଚୟ ଟିକେ କହିଦିଅନ୍ତୁ ଆମ ଫ୍ରେଣ୍ଡସ ମାନଙ୍କୁ
2: ମୁଁ ରାଜେନ୍ଦ୍ର ସେଠି କହୁଛି କେନ୍ଦ୍ରାପଡା ଜିଲ୍ଲା ରାଜନାଥ ବ୍ଲକ ଘୋଡିଆମୂଳରୁ
0: ରାଜେନ୍ଦ୍ର ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ ବହୁତ ଦିନ ପରେ ଆପଣ ଆମ ସହିତ କନେକ୍ଟ ହେଲେ ଆମେ ଖୋଜୁଥିଲୁ ମନେ ମନେ ଆପଣଙ୍କୁ ଆମେ ଚାହୁଁଛୁ ଯେ ଆପଣମାନେ ଯେଉଁମାନେ ସବୁ ବହୁତ ଦିନ ହେଲାଣି କନେକ୍ଟ ହେଇନାହାନ୍ତି ସେଇମାନେ ହିଁ କନେକ୍ଟ ସମସ୍ତେ ହୁଅନ୍ତୁ ଏହାଦ୍ୱାରା ସମସ୍ତଙ୍କ ସହିତ ଯୋଗାଯୋଗ ଗୋଟେ ରହିପାରିବ ସୁନ୍ଦର ଭାବରେ ତେବେ କୁହନ୍ତୁ ଶୃଙ୍ଖଳା ଭିତରେ ସମସ୍ତେ ଆମେ ରହିପାରନ୍ତେ ତେବେ କୁହନ୍ତୁ ଭାବ ପ୍ରବଣତା ବିଷୟରେ ଆଜି ଆମେ କଥା ହେଉଛୁ ଆପଣଙ୍କ ଜୀବନର ସେ ଭାବ ପ୍ରବଣତା ମୁହୂର୍ତ୍ତଟି କ'ଣ ଥିଲା ଭାବପୂର୍ଣ୍ଣ ମୁହୂର୍ତ୍ତ
2: ଏଇ ଟପିକ ଉପରେ ମୁଁ କହିବି ଯେ ମୁଁ ପ୍ରଥମ ଥର ପାଇଁ ପୁରୀ ଯାଇଥିଲି ସମସ୍ତେ ସେଇ ମହାପ୍ରଭୁଙ୍କ କଥା କହିସାରିଲେଣି ପ୍ରଥମ ଥର ପୁରୀ ଯାଇଥିଲି ଯେହେତୁ ଆମେ ଦୃଷ୍ଟିହୀନ ଲୋକମାନେ ପୋଲିସ ଯୋଉ ଆମର ରହିଛନ୍ତି କର୍ମଚାରୀ ତ ଭିଡ ଭିତରେ ସେମାନେ ଆମକୁ ନେଇକି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଆଉ ରତ୍ନ ସିଂହାସନ ଆମକୁ ଦେଖିପାରିବୁନି ବୋଲି ହାତ ମାରିକି ଛୁଆଁ ଦେଇଥିଲେ ଆଉ ଖୁସି ଲାଗିଥିଲା ସେ ସମୟରେ ଆଉ ଗୋଟେ କଥା ସେ ନୋଟିସ କରିଥିଲି ଯେ ମୁଁ ଭାବିଲି ଆଉ ଆଜି ଅଭଡ଼ା ବୋଧେ ଖାଇପାରିବିନି ଆଉ ବହୁତ ଭିଡ ଅଛି କିନ୍ତୁ ଆନନ୍ଦ ବଜାର ଭିତରେ ପଶିଲି ଯାହା ହଉ ବହୁତ ବଢିଆ ଲାଗିଲା ଅଭଡ଼ା ତ ଖାଇହେଲା କିନ୍ତୁ ଗୋଟେ ଅବିଶ୍ୱାସ ରହିଗଲା ଟଙ୍କ ତୋରଣ ଟିକେ ଫ୍ରି ହେଲାନି ସେ ଯାଉଛି ଗୋଟେ ଦୁଃଖର କଥା ଆଉ ଯାହା ବହୁତ ବଢିଆରେ ପୁରୀରେ କଟିଲା ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ହେଲା ସେଇଠି ମୁଁ ବହୁତ ଖୁସି ହେଇଥିଲି ଯେ ମୁଁ ଭାବିନଥିଲି କେବେ ଯାଇପାରିବି ବୋଲି ଆଉ ଗୋଟେ ବଡ ସୌଭାଗ୍ୟର କଥା ଯେ ସେ ଜାଗାକୁ ଯିବାର ଗୋଟେ ସବୁଠୁ ବଡ ଖୁସିର କଥା ହଉଛି ମହାପ୍ରଭୁଙ୍କର ପ୍ରୋଗ୍ରାମ କରିପାରିଲୁ ଆଉ ଗୋଟେ ପ୍ରୋଗ୍ରାମ
0: କୋଉଠି କଲେ ବଡ଼ ଦାଣ୍ଡରେ ନା ଆଉ କୋଉଠି
2: ଆଜ୍ଞା ଆଜ୍ଞା ବହୁତ ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ ଆଜ୍ଞା
0: ନିଶ୍ଚୟ ନିଶ୍ଚୟ
2: ବଡ ଦାଣ୍ଡରେ ଭଜନ କରିବାର ସୌଭାଗ୍ୟ ସମସ୍ତଙ୍କର ଭାଗ୍ୟର ଲେଖା ନଥାଏ
0: ନିଶ୍ଚୟ ତ ସେଇ ମୁହୂର୍ତ୍ତଟି ଆପଣ କେବେ ବି ଆଜି ପର୍ଯ୍ୟନ୍ତ ଭୁଲିପାରୁ
2: ତାପରେ ଠାରୁ ମୁଁ ବହୁତ ମାନେ ଡେଭଲପ କରିଛି ବହୁତ କଳା ଲାଇନ ଆଗକୁ ଯାଇଛି ବହୁତ ବଡ ବଡ ମଞ୍ଚରେ କାର୍ଯ୍ୟକ୍ରମ କରିଛି ବହୁତ ଭଏସ୍ ମିମିକ୍ରି ପାଇଁ ବହୁତ ପ୍ରଶଂସିତ ହେଇଛି ସମସ୍ତଙ୍କ ପାଖରୁ
0: ଆଚ୍ଛା ନାଇଁ ସତରେ ଆପଣଙ୍କର ମିମିକ୍ରି ଭଏସ୍ଟା ବହୁତ ବଢିଆ ନଟିଆ ଭଏସ୍ଟା ବହୁତ ସୁନ୍ଦର ଭାବରେ ଆପଣ କରୁଛନ୍ତି ରାଜେନ୍ଦ୍ର ଭାଇ ଏମିତି କଳା ଦିଗରେ ଆଗକୁ ବଢ଼ନ୍ତୁ ଆହୁରି ମା ସରସ୍ୱତୀ ପ୍ରଭୁ ଜଗନ୍ନାଥ ଆପଣଙ୍କୁ କଲ୍ୟାଣ କରନ୍ତୁ ଏତିକି କାମନା କରିବୁ
2: ନମସ୍କାର କଥାବାର୍ତ୍ତା ସମ୍ବଲପୁର ଖାଲି ରେଡିଓ ଷ୍ଟେସନ ଭିଡ଼ ରଖିଲ

0: ଆପଣମାନେ ବି ଫଟାଫଟ କନେକ୍ଟ ହୁଅନ୍ତୁ। 9:19 ଅଲରେଡି ହେଇଗଲାଣି ଆଣ୍ଡ ଆଜି ସ୍ମୃତି ଆପଣମାନଙ୍କୁ ପଚାରୁଛି ଯେ ଆପଣଙ୍କ ଜୀବନର ସେଇ ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା। ବିଭିନ୍ନ କ୍ଷେତ୍ରରେ ଥାଏ, ବିଭିନ୍ନ କ୍ଷେତ୍ରରେ ଆପଣମାନେ ସେଇ ଜିନିଷଟିକୁ ଅନୁଭବ ନିହାତି ଭାବରେ କରିଥିବେ ତ ଜୀବନରେ। ତେବେ ଆପଣମାନେ ଆମ ସହିତ ସେୟାର କରନ୍ତୁ ଫଟାଫଟ। ଦେଖିବା ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ
1: ହ୍ୟାଲୋ, ଶୁଭ ସକାଳ ସ୍ମୃତି ମ୍ୟାମ୍, ନମସ୍କାର।
0: ନମସ୍କାର, ଶୁଭ ସକାଳ, କୁହନ୍ତୁ।
1: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କୋଟିଲ କନପୁର ଦଶମପୁର କହୁଥିଲି।
0: ବାପା ପୁରା କଣ ଟାଇଟଲ ଫାଇଟଲ ଚେଞ୍ଜ କରିଦେଲେ?
1: ନାଇଁ, ଇଏ ଆମର ଦଣ୍ଡାବଳଙ୍ଗା ଟିମ୍ ର ସବୁ ମେମ୍ବର ମାନେ ଦେଇଛନ୍ତି। ଜଣେ ପ୍ରଫୁଲ୍ଲ ପ୍ରଧାନ, ଚୈତନ୍ ଚାନ୍, ବାସନ୍ତୀ ଖଟୁଆ, ମାଣିଆ ବନ୍ଧରୁ ଜଣେ ସମୀର ଖଟୁଆ ଅଛି ସିଏ, ତାପରେ ସଜନୀ ସ୍ୱାଇଁ, ଡେଲିଭରି ମ୍ୟାଡମ୍ ମମତା ଅବତା, ଏମିତି ସବୁ ନାଁ ଦେଇଛନ୍ତି ମତେ ଆଉ
0: ଦେଇଛନ୍ତି ମୁନା ଭାଇଜାନ।
1: ରେଡିଓ ସମ୍ରାଟ ମୁନା ଭାଇଜାନ
0: ବହୁତ ଆରେ ବା, ମୋ ଫୋନଟି କଟିଗଲା। ଓକେ, ନୋ ପ୍ରୋବ୍ଲେମ, ଆପଣମାନେ ପୁଣି ଥରେ ଆମ ସହିତ କନେକ୍ଟ ହୁଅନ୍ତୁ। ମୁନା ଭାଇ, ଆମେ ଚାହିଁବୁ ଆପଣଙ୍କର କଲ୍ଟି ଆଉ ଥରେ ଲାଗିଯାଉ। ତେବେ ଦେଖିବା ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ, ହ୍ୟାଲୋ, ନେଟୱାର୍କ ଟି ପ୍ରୋବ୍ଲେମ ରହୁଛି। ହ୍ୟାଲୋ, ଟୋଟାଲି ଶୁଣାଯାଉନି ଠିକ ସେ, ନେଟୱାର୍କ ବହୁତ ପ୍ରୋବ୍ଲେମ ରହୁଛି, କିଏ କହୁଛନ୍ତି ବୁଝି ହଉନି। ଓକେ, ନେଟୱାର୍କ ପ୍ରୋବ୍ଲେମ ରହୁଛି ଫ୍ରେଣ୍ଡସ୍। ତ ଆପଣମାନେ ଯେଉଁମାନେ ବି ଆମ ସହିତ କନେକ୍ଟ ହେଉଛନ୍ତି ସେମାନେ ଟିକେ ନେଟୱାର୍କ ଏରିଆକୁ ଆସିକି ପୁରାପୁରି ପ୍ରପର ନେଟୱାର୍କରେ ରହିକି ଆମ ସହିତ କଥା ହୁଅନ୍ତୁ, ଯାହାଦ୍ୱାରା କି ଆମେ ଆପଣଙ୍କର ଭଏସ୍କୁ କ୍ଲିୟରଲି ଶୁଣିପାରିବୁ, ଆଇଡେଣ୍ଟିଫାଏ କରିପାରିବୁ, ଆଣ୍ଡ ଅନ୍ୟ ଶ୍ରୋତାମାନେ ମଧ୍ୟ ଶୁଣିପାରିବେ। ତ 0671230353 ଏ ନମ୍ଘରରେ ଆପଣମାନେ ସ୍ମୃତି ସହିତ ଆଜି ସକାଳରେ କନେକ୍ଟ ହୋଇପାରିବେ। ଡାଇଲ୍ ଇନ୍ ଲାଇଭ୍ ଶୋ ଚାଲିଛି। ଦେଖିବା ଆଉ ଜଣେ କଲର୍ ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ,

0: ତାହେଲେ ବାପା କଣ କରୁଛ? ମୁଁ କହିଲି ମାଟି ଖୋଳୁଛି। ସିଏ ସେତେବେଳେ ମୁଁ କୋଦାଳଟା ଅପା ଉଞ୍ଚେଇଲା, ଭିତରେ ସେ ମୁଣ୍ଡଟା ଦେଖେଇଦେଲା।
1: ଓହୋ, ଆଚ୍ଛା।
0: ମାନେ ଆପଣ ବିଶ୍ୱାସ କରିବେ ନାହିଁ, ମତେ କଣ ଆଉ ଦେଖାଗଲାନି, ମତେ କିଛି ବୁଦ୍ଧି ବାଟ। ତା ମାକୁ ଡାକ ପକେଇଲି, ମୁଁ କହିଲି ଏମିତି ବାଜିଗଲା। ସାଙ୍ଗେ ସାଙ୍ଗେ ଯାହା ଗୋଟେ ଜଣେ ଆମର ଏଠି ଭାଇ ଅଛନ୍ତି, ସେଠି ଆଉ ଗାଡି ତାଙ୍କ ପାଖରେ ନଥିଲା, ସାଇକେଲରେ ନେଇଗଲେ କନପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ। ସେଠି ଦେଖିଲେ କହିଲେ ଯଦି ଆପଣ 12 ଘଣ୍ଟା ଭିତରେ ବାନ୍ତି ହବ ତାହେଲେ ଆପଣ ଜାଣିବେ ଯେ ଭେନ୍ କଟିଯାଇଛି। ଆଉ ଯଦି ବାନ୍ତି ନ ହବ ତାହେଲେ ଠିକ ଅଛି, ମେଡିସିନ ଦେଇଦଉଛି। ଯାହା ହଉ ବାପା ଠାକୁରଙ୍କ କୃପାରୁ ଯାହା ହଉ କିଛି ଅସୁବିଧା ହେଲା ନାହିଁ। ଆଉ ଗୋଟେ ଦ୍ୱିତୀୟ ଘଟଣା ହଉଛି ଯେ 2024 ଜାନୁଆରୀ 24 ତାରିଖ ଦିନ ମିସେଜ ଚାଲିଗଲେ, ସେଇଟା ମତେ ବହୁତ ଭାବ ଇଏ କରିଦେଇଥିଲା, ବହୁତ ଭାଙ୍ଗି ଦେଇଥିଲା ମନକୁ। କାହିଁକିନା ମୋର ଆଖି ତ 2022ରେ ଇଏ ହେଇଗଲା, ନଷ୍ଟ ହେଇଗଲା। ତାପରେ 2024ରେ ଆଜ୍ଞା ସେ ଚାଲିଲା, ସେଇଟା ଅପା ରହିଛି। ତ ଯାହା ହଉ ମନୋବଳ ବି ଅଧିକା ଅଛି, ଯୋଉଟାକ ଉର୍ମିଳା ଭଉଣୀ କହିଲେ ଯେ ମୁଁ ଯେକୌଣସି ଗାଁରେ ହଉ, ଯେକୌଣସି ପାଖାପାଖି ହଉ, ଯିଏ ଗୋଟେ ଯାହାର ବିପଦ ପଡିଲା କି କଣ ଏକ୍ସପାୟର କରିଗଲା, ମୋ ଆଖିରୁ ଦିପଟ ଲୁହ ବୋହିଯାଏ। କାରଣ ସେଇ ଘଟଣା ମୋର ହେଇଛି ନା, ମୁଁ ଏତେ ଗର୍ବରେ କହିବି ନାହିଁ, ମୋର କିଛି ହବ ନାହିଁ। ଆପଣ ଦେଖନ୍ତୁ ପରଦିନ 600 ଲୋକ ମରିଗଲେ ଆଜ୍ଞା 2 ସେକେଣ୍ଡ ଭିତରେ ବେନଜଲାରେ। ଆମେ କାହିଁ, ଆମେ ଯେତେ ଦିନ ବଞ୍ଚିବା ବାପା ସମସ୍ତଙ୍କ ସାଙ୍ଗରେ ଭଲ ସମ୍ପର୍କ, ଭଲ ବ୍ୟବହାର, ଭଲ କଥାବାର୍ତ୍ତା କରିବା, ଏବଂ ଯଦି ପାଉଛେ ତାଙ୍କ ଦାଣ୍ଡରେ ବି ଠିଆ ଠିଆ ହେବା, ଭଲରେ ବି ଠିଆ ହେବା, ମନ୍ଦରେ ବି ଠିଆ ହେବା।
1: ନିଶ୍ଚୟ
0: ଆଜ୍ଞା,
1: ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ ଶାରଦା ଭାଇ, ଆଜି ଆପଣ କଲ୍ କଲେ। ଆପଣଙ୍କ
0: ଜୟ ମା ଶାରଳା, ନମସ୍କାର। ଜୟ ମା ଶାରଳା।
1: ଜିରୋ 6 7 1 2 3 0 3 1 5 3 ଏଇ ନମ୍ବରରେ ଆପଣମାନେ ଆମ ସହିତ କନେକ୍ଟ ହୁଅନ୍ତୁ। ଯେଉଁମାନେ ନୂଆ କରିକି ବି ମଧ୍ୟ ଶୁଣୁଛନ୍ତି ଆମ ସହିତ କନେକ୍ଟ ହୋଇପାରିବେ, 0671 କଟକ କୋଡ୍ 2 3 0 3 1 5 3 ଏଇ ନମ୍ବରରେ। ହ୍ୟାଲୋ,
2: ଆଜ୍ଞା ନମସ୍କାର। ଆଜ୍ଞା ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ। ଦିବାକର ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ। ଆପଣଙ୍କର ଏହି ଫୋନ୍ଟି କଟି ଯାଇଥିଲା ନା ଦିବାକର ଭାଇ? ବଢିଆ, କିନ୍ତୁ ବଢିଆ ଗୀତରୁ ଗୋଟେ ଷ୍ଟାର୍ଟ କରିଥିଲେ, ତେଣୁ ଫୋନ୍ଟି ଜମା ବି ଶୁଣା ଗଲାନି ଠିକ ସେ।
2: ଫୋନ୍ ହେଇଛି, ମୁଁ ଇୟର କଡ଼ଟା ଲଗେଇ ଦେଇଛି କାନରେ, ମୁଁ ବ୍ଲୁଟୁଥ୍ ରେ କଥା ହଉଛି।
1: ଓହୋ, ସେଥିପାଇଁ ବେଳେବେଳେ ରେଞ୍ଜ ପାଇଲାନି।
2: ରେଞ୍ଜ ପାଇଲାନି, ଫୋନ୍ଟା ରହିଗଲା ଭିତରେ। ମୁଁ ଖାଲି ଖାଲି ପଳେଇ ଯାଇଛି, କିଛି ବାଟ ଯାଇକି ଟିକେ ଦୋକାନ ଠାରୁ ଦୂରକୁ ଗଲି, ଆଉ ଜଣେ ଦୁଇ ଜଣ ବନ୍ଧୁ ହେଇଠି ଶୁଣୁଥିଲେ ରେଡିଓ, ଆଉ ସେମାନେ ଶୁଣିବା ଭିତରେ ମୁଁ ଆଉ ହଠାତ୍ ପଳେଇ ଯାଇଛି ବାହାରକୁ, ଫୋନ୍ଟା ନେଇନି ସାଙ୍ଗରେ, ରେଞ୍ଜ ପାଇଲାନି, କଟିଗଲା।
1: ଓକେ, କିନ୍ତୁ ତାପରେ ବି ଆପଣଙ୍କ ଫୋନ୍ଟି ଲାଗିଯାଇଛି, ସେଇଟା ବଡ କଥା। ତେବେ କୁହନ୍ତୁ ଆଜି ଆପଣ
2: କରୁଥିଲି, ମୁଁ କିନ୍ତୁ ଚେଷ୍ଟା କରୁଥିଲି, ଚେଷ୍ଟା ଛାଡ଼ିନି, ମୁଁ ଯୋଉ 10-15 ମିନିଟ ଲାଗିଯାଇଛି ପୁରା ମୁଁ ପଛରେ।
1: ତେବେ କୁହନ୍ତୁ ଦିବାକର ଭାଇ, ଆଜି ଆପଣ ଆମ ସହିତ କନେକ୍ଟ ହେଇଛନ୍ତି, ଆପଣଙ୍କ ଜୀବନର ଭାବପ୍ରବଣ ସେଇ ମୁହୂର୍ତ୍ତଟି କଣ ଥିଲା?
2: ବହୁତ ବଢିଆ କଥା, ଭାବପ୍ରବଣତା ବିଷୟରେ ମୁଁ କହିବା ପାଇଁ ଦୁଇଟା ନିଶ୍ଚିତ ଭାବରେ ଲାଗିଛି ସେଥିପାଇଁ। ଆଉ ଆମର ତ ଶ୍ରୋତା ଭାଇ ଭଉଣୀମାନେ ନିଶ୍ଚିତ ଭାବରେ ଆମ ବଡ ଠାକୁର ଜଗନ୍ନାଥଙ୍କ ବିଷୟରେ କିଛି ଆଲୋଚନା କଲେ, ଆଉ କିଛି ନିଜର ସ୍ମୃତି ଅନୁଭୂତି ବାଟିଲେ ମୁଁ ସେଗୁଡା ଶୁଣୁଛି। କିନ୍ତୁ ମୁଁ ଟିକେ କହିବି ଭିନ୍ନ କଥା, ଯୋଉଟାକି ଆମ ଓଡ଼ିଶା ବାହାରର କଥା ମୁଁ କହିବି। ସେ ସମୟରେ ମୁଁ ମାନେ ଟିକେ ଛୋଟ ଥାଏ, ଯଦିଓ ମୁଁ କାଲକାଟାରେ ରହୁଥାଏ, ମୋ ମାମୁଙ୍କ ସାଙ୍ଗରେ ମୁଁ କାଲକାଟା ଯାଇଥିଲି, କାଲକାଟାରେ ରହୁଥିଲି। କାଲକାଟାରେ 2 ବର୍ଷ ରହିବା ପରେ ସେ ମାମୁଁ ଯୋଉ ଝୁଟମିଲିରେ ରହୁଥିଲେ, ସେ ଝୁଟମିଲିଟି କୌଣସି ଅସୁବିଧାରୁ ଲକଡାଉନ ହେଇଗଲା ବା ବନ୍ଦ ହେଇଗଲା। ସେ ଯେତେବେଳେ ବନ୍ଦ ହେଇଗଲା ୟୁନିୟନ କାରଣରୁ ହଉ କୌଣସି ଅବସ୍ଥାରେ ସେ ବନ୍ଦ ହେଇଗଲା, ସେତେବେଳେ ବନ୍ଦ ହେଇଗଲା 2 ବର୍ଷ ପରେ ମୁଁ ଗୋଟେ ମାସ ହେଲା ମାତ୍ର ସେତେବେଳକୁ ଘରୁ ଗାଁକୁ ଯାଇଥାଏ। ତ ସେଠି 2 ବର୍ଷ ରହିଲା ପରେ ସେଠିକାର ଲେବର ସାହେବ ଆଉ ସାର୍ ମାନେ ନନୁଡିଆ ସବୁ ଅଛନ୍ତି ନା, ବିହାରୀ ଆଉ ବେଙ୍ଗଲୀ ମାରୁଡ଼ି ଏମାନେ ସବୁ ଅଛନ୍ତି, ସେମାନେ ସବୁ ମାମୁଙ୍କୁ ଜାଣନ୍ତି। ମୁଁ ଯେହେତୁ ଗୋଟେ ଫାର୍ଷ୍ଟ ପ୍ରଥମେ ଗୋଟେ ରୋଷେଇ କାମରେ ଯାଇ ରହିଯାଇଥିଲି, ଝୁଟମିଲିରେ ନଥିଲି, ତ ସେଠି ଯୋଉ ସାର୍ ମାନେ ଖାଇବା ପିଇବା କରନ୍ତି ସେମାନେ ସବୁ ଜାଣନ୍ତି, ଦିବାକର ଦିବାକର ବି ଜାଣନ୍ତି ସେମାନେ, ତ ଛୋଟ ପିଲା ମୁଁ। ଆଚ୍ଛା, ସେ ସମୟରେ ତ ବନ୍ଦ ହେଇଯାଇଛି ସଂସ୍ଥା ସବୁ, ଯିଏ ଯାହା ସବୁ ମୋ ମାମୁଁ ଆଉ ଅନ୍ୟମାନେ ଯିଏ ସବୁ ଥିଲେ ସେମାନେ ସବୁ ଗାଁକୁ ଆସିଲେ। ସିଏ ଲେବର ସାହେବ ଯେତେବେଳେ ସିଏ ତାଙ୍କର ବନ୍ଦ ହେଲା 6 ମାସ ପାଇଁ ଯେତେବେଳେ ବନ୍ଦ ହେଇଗଲା ଲକ୍ଡାଉନ

0: ହେଇଗଲା ତ ସେମାନେ ରାଜସ୍ଥାନୀ ଥିଲେ ମାରୱାଡ଼ି ଲୋକ ତ ସେମାନେ ତ ଯେତେବେଳେ ଯିବା କଥା ଗାଁକୁ ସେ ଗଲେ ରାଜସ୍ଥାନ ଯିବେ ଯିବା ପାଇଁ ତାଙ୍କ ସାଙ୍ଗରେ ଗୋଟେ ଛୋକରା ଦରକାର ଛୋଟ ପିଲା ଦରକାର ତାଙ୍କ ଭାଷାରେ
1: ତ
0: ମୁଁ ମାମୁଁ ସାଙ୍ଗରେ ସେମାନେ କଥାବାର୍ତ୍ତା ହେଇକିରି ମାମୁଁ ସାଙ୍ଗରେ କଥାବାର୍ତ୍ତା ହେଇ ମାମୁଁ ମତେ ପଚାରିକିରି କନେକ୍ସନ ହେଇସାରିଛି ମୁଁ ତ ଏବେ ମାସେ ଆସିଛି ମୁଁ ଆଉ କାହିଁକି ଗାଁ ଯିବି ମୁଁ ତ ଯାଏ ବୁଲି ଆସେ ସେମାନଙ୍କ ସାଙ୍ଗରେ ତ ସେମାନଙ୍କ ସାଙ୍ଗରେ ସେ ଲେବର ସାହେବ ନିଜେ କଥାବାର୍ତ୍ତା କଲେ ଦିବାକର ତୁ ବେଚ ଯାଏ କ୍ୟା ତୋ କାହା ଯାଏଙ୍ଗେ ହମ୍ ନା ରାଜସ୍ଥାନ ଯାଏଗା କି ଆମକୁ ସେଠିକି ହଁ ମୁଁ ଯିବି ଆଉ ଠିକ ତ ପରଶୁ ଦିନ ହମ ଲୋକ ଚାଲେ ପ୍ରସ୍ତୁତି ହୋଇ ଆମ ସାଥ ନେଇ ଚଲେ ରାଜସ୍ଥାନ ଠିକ କଥାବାର୍ତ୍ତା ଏମିତି ହେଇଗଲା ତାପରେ ମୁଁ ଭାବ ପ୍ରବଣତା ଏଇଥିପାଇଁ ହେଲି ସେମାନଙ୍କର ଟିକେଟ ହେଲା କାଲକାଟାରୁ ନ୍ୟୁ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସେ ସମୟ ରାଜଧାନୀ ଏକ୍ସପ୍ରେସ ପୁରା ହୋଇଛି ମତେ ଥାଏ ମୁଁ ଯୋଉ କହୁଛି 1994-95 କଥା କହୁଛି ଆପଣଙ୍କୁ 94-95 କଥା କହୁଛି ଆଉ ହଁ ମୁଁ ଯିବି ଆଉ ମୁଁ ସେମାନଙ୍କ ସାଙ୍ଗରେ ତ ରାଜି ହେଇଗଲି ମତେ ବହୁତ ଖୁସି ଲାଗିଲା ଆଉ ଯୋଉଠି 24 ଘଣ୍ଟା ଯାଉଛି ଅଲଗା ଟ୍ରେନ ଗୁଡାକ କାଲକାଟା ନ୍ୟୁ ଦିଲ୍ଲୀ ଆଉ ସେଠି ରାଜଧାନୀ ଏକ୍ସପ୍ରେସରେ ଯିବା ସେ ଗୋଟେ କଥା ଅଲଗା ତା ଛଡା ରାଜସ୍ଥାନ ଗଲା ପରେ ରାଜସ୍ଥାନରେ ସେ ସବୁ ଜାଗା ବୁଲିଲେ ତାଙ୍କର ଏମିତି କଣ ଗୋଟେ ମାନସିକ ଥିଲା ସେ ନୌକା ଗଲେ ସାଲାସର ଗଲେ ବିକାନେର ଗଲେ ଯୋଧପୁର ଗଲେ ଟୋଟାଲ ରାଜସ୍ଥାନ ବୁଲିଲେ ସିକର ଗଲେ ସେ ଯୁଆଡେ ଯୁଆଡେ ଚାଲିଲେ ମୁଁ ତାଙ୍କ ସାଙ୍ଗରେ ଚାଲିଲି ଆଉ ଏମିତି ହେଇକି ସେ ଗୋଟେ ଏତେ ବଢିଆ ସମୟ ଥିଲା ଯାହାଫଳରେ ମୁଁ ହିନ୍ଦୀ ବି ବହୁତ ସୁନ୍ଦର ଭାବରେ ଜାଣିଯାଇଥିଲି ବେଙ୍ଗଲୀ ଜାଣିଥିଲି 2 ବର୍ଷ କାଲକାଟାରେ ରହିଲା ପରେ ମୋର ଟିକେ ସେଠିକାର ଏକ୍ସପିରିଏନ୍ସ ଆସିଗଲା ମୁଁ ବି ଟିକେ ବଡ ହେଇଯାଇଛି 18-20 ବର୍ଷ ହେଇଯାଇଛି ଆଉ ସେମାନଙ୍କ ସାଙ୍ଗରେ ଯିବାର ଯେତେବେଳେ ସୁଯୋଗଟା ପାଇଲି ଅତି ସୁନ୍ଦର ଆଉ ଭାରି ବଢିଆ ଲାଗିଲା ମତେ ଆଉ ସେ ଯୋଉ ଟ୍ରେନରେ ଯୋଉ ଯିବା କଥା ଆମେ ତ କାଲକାଟାରୁ କଟକ ଯୋଉ ଆସିଲୁ ଆମ ଗାଁକୁ ଆସି ମାଛ ଗାଁ ବସ୍ରେ ହିଁ ଯିବା ଆସିବା କରୁ ମୁଁ ଟ୍ରେନରେ ଜମା ଯାଇନଥିଲି ଡାଇରେକ୍ଟ ଯେତେବେଳେ ରାଜଧାନୀ ଏକ୍ସପ୍ରେସରେ ଚଢୁଛି ଆଉ ସିଏ ଯୋଉ କଥା ମୁଁ ସବୁ ଜାଣିଛି ମାତ୍ର ଟ୍ରେନରେ ଯିବା ଆସିବା ହେଇନି
1: ତ
0: ମତେ ବହୁତ ଖୁସି ଲାଗିଥିଲା ସିଏ ନିଶ୍ଚିନ୍ତ ଭାବରେ ସିଏ ଗୋଟେ ବହୁତ ବଡ କଥା ଫେରିଲା ବେଳକୁ ତ ଫେରିଲା ବେଳକୁ ଆଉ ରାଜଧାନୀ ଏକ୍ସପ୍ରେସରେ ଆସିଲେନି ସେମାନେ ଆସିଲେ ସେତେବେଳେ ସେ ଏକ୍ସପ୍ରେସ କାଲକା ଏକ୍ସପ୍ରେସ ଟ୍ରେନ ସେଇ ଟ୍ରେନରେ କିଛି ଘଟଣା ଦୁର୍ଘଟଣା ଘଟିଥିଲା ସେଟା ସ୍ମୃତି ରହିଛି ସେଟା ମୁଁ କହିଛି ଆଗରୁ ରେଡିଓ ମାଧ୍ୟମରେ କହିଛି ଚୋରି ଚାପଟ ଭଲ ମନ୍ଦ ଏସବୁ ଅଲଗା ଟପିକରେ କୁହା ହେଇଥିଲା
1: ବିଲକୁଲ ବହୁତ ସୁନ୍ଦର ବହୁତ ବଢିଆ ଏତେ ସାନ ବେଳୁ ଆପଣ ଏତେ ଦୂର ଜାଗାକୁ ଜର୍ନି କରିଛନ୍ତି ପୁଣି ମାନେ ନିଚ୍ଛକ ମାନେ ପୁରା ନିଡର ଭାବରେ ଯାଇଛନ୍ତି ଚାରିଆଡେ ବୁଲିକି ଆସିଛନ୍ତି ସେଇଟା ବହୁତ ବଢିଆ ଲାଗିଲା ଶୁଣିକି ବହୁତ ବହୁତ ଧନ୍ୟବାଦ ଦିବାକର ଭାଇ ଆଜି କଲ୍ କରିଥିବାରୁ।

0: सुनिछंदी आकाशवाणी एफएम रेनबो कटक 100.4 दिल से दिल तक सो चली छी डायल इन लाइव आपनक सहित आज रे सकल रे आपनक साथी स्मृति जोड़ी हि जाई छी एंड पजर छी आपन मानन को आपनकर सेही भाव प्रवणता मुहूर्त टी कोन थिला आपनक जीवन रे देखिबा अजने कॉल एसिलिनी किया छंदी हेलो
1: हेलो सत्यन नमस्कार मो कॉल डा कटि आइतला
0: निहाती बाबा रे जाहु आपन को कॉल लागी जाई छी मुन्ना भाई
1: त लागो त नम रेडो सम्राट मुन्ना भाई जान माने मो कॉल त लागो
0: निहाती तले ठीक अछि मुन्ना भाई कोहंत आपन को जीवन रो से भावपूर्ण मुहूर्त टी कोन थे
1: हां मैडम त मूल सुन देखंत मो जान सब बड भाव प्रबलन दैतला एटा चलचित्र उपर म कहत समता समता दा कहले हां हां ଯେ କିଏ ବା ଶୁଆ ପଶିଲା ଫିଲ୍ମଟା ଆସିଥିଲା ମୁଁ ଯେତେ ତୋରା ପନ୍ଦର ଷୋହଳ ବର୍ଷ ବୟସ ହେଇଥିଲା ଲାଷ୍ଟ ସିନେ ଅନିତା ଦାସ ବିଜୟନ୍ତୀ ଦୂରରେ ଯାଇଛନ୍ତି ଝିଅ ପୁଅ ଝିଅ ଯାଇ ସବୁ ଆଇଛନ୍ତି ସେ ସମୟଟା ମୁଁ ଏତେ ଭାବେ ପ୍ରବଣତା ହେଇଥିଲା ମୁଁ ଆଖିରେ ଲୁହ ବାହାରି ଯାଇଥିଲା ଚିନ୍ତା ଏତେ ଇଏ ଲାଗିଥିଲା ମାନେ ପାଖା
0: କେତେ ସୁନ୍ଦର ସବୁକିଛି ମାନେ ଗୋଟେ ପରିବାରର ଭିତରର ହିଁ ଘଟଣାକୁ ଦର୍ଶେଇଛି
1: କରିବା ପାଇଁ କଣ କରୁଛି ଶେଷରେ ତା ନିଜ କର୍ତ୍ତବ୍ୟ କରିକି ବି ଏତେ ଇଏ ଭାବ ପ୍ରବଣତା ଏତେ ହେଇଥିଲେ ମୋ ମନରେ ମୁଁ କାନ୍ଦି ପକେଇଦେଲେ ଆଉ ସେଇଦିନ ମୁଁ ଗୋଟେ ସବର କରିଦେଲେ ଜୀବନ କେବେ ମ୍ୟାରେଜ କରିବି ହେଲା ପିଲାମାନେ ଏମିତି ଧୋକା ଦିଅନ୍ତେ ବାପା ମାଆଙ୍କୁ ସେ ସିନ୍ଟା ମୁଁ ଆଜି ପର୍ଯ୍ୟନ୍ତ ପୁରା ମୋଦେହରେ ବସିଯାଇଛି ଆଉ ସେ ବାରମ୍ବାର ଟିଭିରେ ଯେତେବେଳେ ମୁଁ ସେଇ ସିନ୍ଟା ଅପେକ୍ଷା କରେ ସବୁବେଳେ ଆଜି ପର୍ଯ୍ୟନ୍ତ ତାକୁ ଯେତେବେଳେ ମୁଁ ଶୁଣେ ଟିଭିରେ ମୋ ଆଖିରୁ ଲୁହ ବାହାରି ଆସେ
0: ଆପଣଙ୍କ ହୃଦୟକୁ ସେଇ ସିନ୍ଟି ଛୁଇଁ ଯାଇଛି ପୁରାପୁରି ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ମୁନା ଭାଇ ଆପଣଙ୍କ କଲ୍ ଲାଗିଲା ଆଣ୍ଡ ଆପଣ ପୁଣି ଥରେ ନମସ୍କାର ସୋ ମାଇ ଫ୍ରେଣ୍ଡସ୍ ଆପଣମାନେ ବି ଫଟାଫଟ କଲ୍ରେ ଲାଗି ପଡ଼ନ୍ତୁ 0671-2303-153 କେତେ ସୁନ୍ଦର କଥା କେତେବେଳେ ଭଗବାନଙ୍କ କଥା କେତେବେଳେ ନିଜ ପରିବାରର କଥା କେତେବେଳେ କୌଣସି ଚଳଚ୍ଚିତ୍ରକୁ ନେଇ ଏମିତି ଅନେକ କିଛି ଜିନିଷ ରହିଛି ଯେଉଁଥିରେ କି ଆମେ ଭାବପ୍ରବଣ ହୋଇପଡ଼ିଥାଉ ଭାବପ୍ରବଣ ହେଉଛି ଆମ ମନ ଭିତରର ସେଇ ଆଇନା ଯେଉଁଥିରେ ମଣିଷର ପ୍ରକୃତ ମନଟି ଦେଖାଯାଇଥାଏ ଯାହା ହୃଦୟରେ ଭାବନା ଅଛି ସେ ଛୋଟ ଛୋଟ ଖୁସିରେ ମଧ୍ୟ ଆନନ୍ଦ ଖୋଜି ନିଏ ଅତ୍ୟଧିକ ଭାବପ୍ରବଣତା କେବେ କେବେ କଷ୍ଟ ଦେଇପାରେ କିନ୍ତୁ ମଣିଷତ୍ୱର ପରିଚୟ ମଧ୍ୟ ଦେଇଥାଏ ତା ସହିତ ହ୍ୟାଲୋ
2: ହ୍ୟାଲୋ
0: କିଏ କହୁଛନ୍ତି
2: ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି ନିହାତି ଭାବରେ ଟୁନା ଭାଇନା ଆମ ସହିତ କନେକ୍ଟ ହେଇଛନ୍ତି ଆଜି କେମିତି ଅଛନ୍ତି ଟୁନା ଭାଇନା
2: ଆପଣଙ୍କ ଭଲ ପାଇବା ମା ଶାରଙ୍ଗା ଆସିବା ଭିତରେ ମୁଁ ନିଶ୍ଚିନ୍ତ ଭଲ ଅଛି ଆଶାରେ ମା ଶାରଳା ଆପଣଙ୍କୁ

0: ବିପଦରେ ବିଚାରେ ବିପଦରେ ପଡ଼ିବୁ ତୁମେ ସେତେବେଳେ ମହାତ୍ମା ଗାନ୍ଧୀ ବହି ଉପରେ ସେ ବହି ଯିଏ ଦେଇଥାଉ ସେଟା ମୁଁ ଦୁଇ ଦିନ ପରେ ସେ ପଢିବ ନା ତା ବହିକି ସେ ଦୁଇ ଦିନ ଭିତରେ ମୁଁ ବହିରେ ମହାପ୍ରଭା ନେଇକି ପାଠ ଯେମିତି ପଢିଦିଏ ସେଥିପାଇଁ ମୋ ଜୀବନର ମହାପ୍ରଭା ଅକ୍ଷର ପରମ ବ୍ରହ୍ମ ସ୍ୱଭାବ ଅଧ୍ୟାତ୍ମ ଉଚ୍ଚେଦ ଉଚ୍ଛେଦ ଦେବଦେବ ଜଗତପତି ଭଗବାନ ଭଗବତ ଗୀତାରେ କହିଛନ୍ତି ତମେ ଦେବତା କେମିତି ହେବ ନା ମତେ ଧାରଣ କଲେ ମୁଁ କିଏ ଅକ୍ଷର ରୂପୀ ବ୍ରହ୍ମ ଆରେ ତୁ ତ ମହିଳା ଜନ୍ମ ହେଇଛୁ ତୋର ତ ଶିକ୍ଷା ନାହିଁ ଜ୍ଞାନ ନାହିଁ କଣାଟା ଆସିଥାଉ କହିଥା ତୋର ଗାଜି ଦେଲେ ବି ତୁ କଣାଟା ତେଣୁ ମୁଁ ଯେବେ ତତେ ପ୍ରାପ୍ତି ହେଲି ତୁ ଦେବତା ହେଲି ତେଣୁ ସେଇ ଜିନିଷ ମୁଁ ଖୋଜିକି ପ୍ରାପ୍ତି ହେଇଗଲି ସେତେବେଳେ ମୁଁ ଆଗ ପ୍ରବଣ କଲି ହେଲା
1: ବିଲକୁଲ ବିଲକୁଲ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ

0: ୱେଲକମ୍ ବ୍ୟାକ୍ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସୋ ଚାଲିଛି ଡାଲି ଲାଇଭ୍ ଭାବନାବିହୀନ ଜୀବନ ଏକ ଶୁଷ୍କ ନଦୀ ପରି ଯେଉଁଠି ପ୍ରଭାବ ନାହିଁ ପ୍ରବାହ ନାହିଁ ଭାବପ୍ରବଣ ମଣିଷ ଶବ୍ଦଠାରୁ ଅଧିକ ହୃଦୟକୁ ବୁଝିଥାଏ ଯାହାର ମନ କୋମଳ ତା'ର ଭାବନା ଗଭୀର ହୋଇଥାଏ ଭାବପ୍ରବଣତା ମଣିଷକୁ ଅନ୍ୟର କଷ୍ଟ ଅନୁଭବ କରିବାର ଶକ୍ତି ଦେଇଥାଏ ବନ୍ଧୁ କେବେ କେବେ ଆଖିର ଲୁହ ମନର ଭାବନାକୁ ଶବ୍ଦଠାରୁ ଭଲ ଭାବେ ପ୍ରକାଶ କରିଥାଏ ଆପଣଙ୍କ ଜୀବନର ସେହି ଭାବପ୍ରବଣ ମୁହୂର୍ତ୍ତଟି କ'ଣ ଥିଲା ସେ ବିଷୟରେ ଆପଣମାନେ ବହୁତ ସୁନ୍ଦର ସୁନ୍ଦର କଥା ଆମ ସହିତ ସେୟାର କରୁଛନ୍ତି ଦେଖିବା ଫୋନ୍ ଲାଇନ୍ରେ ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
1: ମନ୍ଦିଆ ଉପରେ ଧାନ ଶୁଖାଇଥିଲି ପର୍ବତ ଉଡେଇ ନେଲା ତୃତୀୟ ପଛରେ କଥା ହେବି ବୋଲି ଝିରିଝିରି ଝିରିଝିରି ଗଲା
0: ଆଚ୍ଛା ଆରେ ୟାର କିଏ କହୁଛନ୍ତି ଭଉଣୀ
1: ସରି ଯାଇଲେଣି ଏବେ ମୁଁ ଟୋଟାଲ ଆଉ କଥା ହେଇପାରୁନି
0: ନିହାତି ଭାବରେ ଆଉ ସମସ୍ତଙ୍କର କଲ୍ ଲାଗୁନି ସମସ୍ତେ ସେଇ କଥା କହୁଛନ୍ତି କଣ କରିବା ସମସ୍ତ ମାନେ
1: ଆଇଲେ କଣ ପାଇଁ ଆପଣ ଆଇଲେ ଏତେ ଭିଡ କଣ ପାଇଁ
0: କଣ ପାଇଁ ହଉଛି ମୁଁ ବି ଜାଣିନି
1: ଖାଲି ଭାଇ ମାନଙ୍କର ହିଁ ଭିଡ ଲାଗୁଛି ଭଉଣୀ ମାନଙ୍କର ବିଲକୁଲ ଫୋନ ଆସୁନି
0: ଆଚ୍ଛା ତାହେଲେ କିଏ କହୁଛନ୍ତି ଭଉଣୀ ଆପଣଙ୍କ ନାଁ ଟିକେ ପରିଚୟ କହିଦିଅନ୍ତୁ
1: କୁଚିଲା ଘାଇ ଉଷାଲତା ସାହୁ
0: ଆଚ୍ଛା ଆମ କୋଚିଲା ଘାଇ ଭଉଣିଆ ଉଷାଲତା ଭଉଣୀ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଓକେ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ କେମିତି ଅଛନ୍ତି ବହୁତ ଦିନ ପରେ ଆପଣଙ୍କ ସହିତ ଆମେ କଥା ହଉଛୁ ନା ଆଚ୍ଛା ତେବେ କୁହନ୍ତୁ ଆଜି ଆପଣ ଆମ ସହିତ କନେକ୍ଟ ହେଇଛନ୍ତି କୁହନ୍ତୁ ଆପଣଙ୍କ ଜୀବନର
1: ଯାହା ଯିଏ ବି କାଲି ଯାଇଥିଲି ଜଣଙ୍କ ଘରକୁ ତା ଗୋଡଟି ଭାଙ୍ଗି ଯାଇଛି ଜାଣିଲ ଗୋଡ ଭାଙ୍ଗି ଯାଇଛି ଦେଖିଲା କଣ ଭୟ ମତେ କାନ୍ଦିଲା ତା ମୁଣ୍ଡ ମୁଣ୍ଡ ଗୋଟେ କୁଣ୍ଡା କୁଣ୍ଡେଇ କରିଦେଲି ତା ଗୋଟେ ଘଷା ଘୁଷି କରିଦେଲି ତା ମୁଣ୍ଡ ତେଲ ଲଗେଇ କୁଣ୍ଡେଇ କାନ୍ଦିଦେଲି ଯେତିକି କାନ୍ଦିଲା ମୁଁ ସେତିକି କାନ୍ଦିଲି ମତେ ମୁଁ କାହା ସହିପାରିବି ମୁଁ କଣ କରିବି ମତେ କଣ ଆସିଛି କେମିତି କଣ ଗୋଟେ ସ୍ତ୍ରୀ ଟି ଆସିଛି ମୁଁ କାନ୍ଦି ପକାଏ ଆଉ ରାତ ଯାତ୍ର ଦେଖିଲେ ମୁଁ ଦୁଃଖ ଚିନ୍ ପଡ଼ିଲେ ମୁଁ କାନ୍ଦେ
0: କାନ୍ଦେ ହୃଦୟଟି ବହୁତ କୋମଳ ସେଥିପାଇଁ
1: ଯାହାର ବି ଦେହ ବା ଭଲ ବନ୍ଧ ହବ ମୁଁ ଆଗ ଯିବି ସେଇ ଯାଉ ନ ଯାଉ ମୁଁ ଯିବି ଯାଇକି ତା ସେବା ଟିକେ କରିଦେବି ତା ଲୁଗାପଟ ଧୋଇଦେବି ତାକୁ ଘସି ଘାସି ଦେବି ବହୁତ ଭଲ ପାଆନ୍ତି
0: ମାନେ କୁହାଯାଏ ଯେ ଭାବ ପ୍ରବଣ ହୃଦୟ ସବୁବେଳେ ଭଲ ପାଇବା ବାଣ୍ଟିବାକୁ ଚାହିଁଥାଏ
1: ଆଜ୍ଞା
0: ତ ସେଇ ଜିନିଷଟି ରହିଛି ଆପଣଙ୍କ ଭିତରେ ଯେଉଁଥିରେ କି ଆପଣ ଅନ୍ୟର ଦୁଃଖକୁ ସହି ପାରନ୍ତିନି ନିଜର ମଣିଷ ଭଳିଆ ନିଜ ଦୁଃଖ ଭଳିଆ ହିଁ ଆପଣ ସେଇଟାକୁ
1: ଦୁଃଖ ଭଳିଆ ତ କାହାର ସାଥି ହେଇପାରିବାନି ସୁଖରେ କାହିଁକି ସାଥି ହବା
0: ବିଲକୁଲ
1: ସାଥି ହେବା ସୁଖରେ ହେବା ଦୁଃଖରେ ହେବା
0: ଦୁଃଖରେ ହେବା ପ୍ରକୃତରେ ପ୍ରଥମେ ଦୁଃଖରେ ହୁଅ ତାପରେ ଯାଇକି ତା ସୁଖରେ ଆମେ ସାଥି ହେବା ନା ସେଇଥିରେ ଗୋଟେ ଆତ୍ମସନ୍ତୋଷ ଲାଗେ ଯେତେବେଳେ ଆମେ ଦୁଃଖରେ କାହା ପାଖରେ ଯାଇ ଛିଡ଼ା ହେଇଥାଉ ବିଲକୁଲ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଡାଇନେ ଲାଇଭ୍ ଆଣ୍ଡ ସ୍ମୃତି ଆଜି ପଚାରୁଛି ଆପଣଙ୍କ ଜୀବନର ସେହି ଭାବପୂର୍ଣ୍ଣ ମୁହୂର୍ତ୍ତ ବିଷୟରେ ଆପଣମାନେ ଆମ ସହିତ ସେୟାର କରୁଛନ୍ତି ବିଭିନ୍ନ ପ୍ରକାର ବିଭିନ୍ନ ଯିଏ ଯେମିତି ବୁଝିଛି କଥାଟିକୁ ସେ ସେହିଭଳି ଭାବରେ ସେଟାକୁ ପ୍ରେଜେଣ୍ଟ କରୁଛି ବହୁତ ବଢ଼ିଆ ଲାଗୁଛି ଦେଖିବା ଆଉ ଜଣେ କଲର୍ ଆସିଯାଇଛନ୍ତି କିଏ ଅଛନ୍ତି ଜୟ ଜଗନ୍ନାଥ କିଏ କହୁଛନ୍ତି ବିଜୟ କୁମାର ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ
2: ଧନ୍ୟବାଦ
0: ଆଚ୍ଛା କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ
2: ଆମେ ଥରେ ଯାଇଥିଲୁ କାଳିଜାଇ ମୁଁ ବଡ ଝିଅ ଛୁଟିଆ ହେଇଥାଏ ପାଞ୍ଚ ବର୍ଷ ଚାରି ପାଞ୍ଚ ବର୍ଷର ଆମର ଗୋଟେ ଇଲେକ୍ସନ୍ ମିଟିଂ ଥିଲା ମୁଁ ଯାଇଥିଲି ମାନେ ଫେରିବାକୁ ଭଲ ଭଲ ଦର୍ଶନ ହେଇଗଲା ସବୁ ହେଲା ମାଙ୍କୁ ଦର୍ଶନ କଲୁ ସେଠି ରହିଲୁ କିଛି ସମୟ ଫେରୁଛୁ ମୁଁ ଆମେ ସବୁ ଡଙ୍ଗାରେ ଫେରୁଛୁ ଟିକେ ଆଉ କୂଳଟା ଅଛି ଗୋଟେ କିଲୋମିଟର ଆସିଲା ବର୍ଷା ପବନ ଆଉ ବର୍ଷା ଏମିତି ପବନ ବର୍ଷା ଏମିତି ହେଲା ଯେ ପୁରା ମାନେ 99% ଆମେ କହିଲୁ ଆମେ ମୁଁ ଆଜି ଆମେ ମଲୁ ମାନେ ପ୍ରତିଦିନ ମାନେ ପହଣା ପହଣି କରିବାକୁ ଯାହା ମା କାଳିଜାଇଙ୍କର ଆଶୀର୍ବାଦ ଜଗନ୍ନାଥଙ୍କ ଆଶୀର୍ବାଦ ପିତାମାତାଙ୍କ ଆଶୀର୍ବାଦ ଆମେ ବର୍ତ୍ତିକି ଆସିଲୁ
0: ବାପରେ ହଁ ନିହାତି ଭାବରେ
2: ପଛରେ ଜାଣିବା

0: ହଁ ସେଠି ଷ୍ଟୋରି ଅଛି ସେଇ ଜିନିଷ ଟି ମୁଁ ବି ଜାଣିନଥିଲି କଥା ଆପଣ ଷ୍ଟୋରିଟା ଜାଣିଛି ମୁଁ ସେଇ ଜିନିଷଟା
1: ବାପା ଝିଅ କାଳିଜାଇ ଦର୍ଶନ କରନ୍ତି ବୋଲି ମୁଁ ଜାଣିନି
0: ଆଚ୍ଛା
1: ବାପା ଯୋଉ ଯାଇଥିଲେ ସେଠି ଝିଅ ଗଲା ନା ସେଇଥିରେ ନା କାଳିଜାଇ ମନ୍ଦିର ହେଇଛି ସେଥିପାଇଁ ସେଠି ବାପା ଝିଅ ଯାଆନ୍ତିନି ବୋଲି ମୁଁ ଜାଣିଥିଲି ମୁଁ ଆସିଲା ପରେ ମୁଁ ଜଣକୁ ବତାଇଲି ବୋଲି ଆମେ ଏମିତି ଏମିତି କରୁଥିଲୁ ଜଗନ୍ନାଥ ଆମକୁ ବଞ୍ଚେଇଦେଲେ
0: ନିହାତି ଭାବରେ
1: ମା କାଳିଜାଇ ଜଗନ୍ନାଥ ଆମକୁ ବଞ୍ଚେଇଦେଲେ ସେଠି ବଞ୍ଚିବାଟା ମାନେ ନଥିଲା
0: ନିହାତି ଭାବରେ ସେଠି ଜୀବନ ମାନେ ନିଜକୁ ବଞ୍ଚେଇଲେ ପରିବାରକୁ ବଞ୍ଚେଇକି ଝିଅକୁ ବଞ୍ଚେଇକି ନେଇକି ଆସିଲେ ସେଟା ଗୋଟେ ବହୁତ ବଡ ବିପଦ ଟଳିଗଲା ବହୁତ
1: ତାପରେ ମୁଁ ମୋର ଟିକେ ବି ଧାରଣା ନାହିଁ ଯେ ମୁଁ ମା କାଳିଜାଙ୍କୁ ଏମିତି ବାପା ଝିଅ ଦର୍ଶନ କରନ୍ତିନି ବୋଲି ତାପରେ ବାପା ଆସିକି ବହୁତ ବିରକ୍ତ ହେଲେ ତୁ କେମିତି ମତେ ପଚାରିଲୁନୁ ପଳେଇଲୁ ନହେଲେ ଏମିତି ମିଟିଂ ଥିଲା ମୁଁ ତ ଝିଅକୁ ନେଇକି ପଳେଇଲି ଆଉ ଆସିକି ଛୋଟ ପିଲାଟା ସେ ଗାଁ ଜିଦଲା ହେଲେ ମୁଁ ଯିବି ଆମକୁ କହିଲେ ହଉ ଚାଲ ଯିବେ ବୁଲିବାକୁ ତାପରେ ପଛ ମୁଁ ଜାଣିଲି ଏମିତି ଏମିତି ଘଟଣା
0: ଓକେ ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ
1: ହଁ ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ୍ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ସ୍ମୃତି ପଢୁଛି ଆପଣମାନଙ୍କର ମିଠା ମିଠା ଲଭ୍ ଲେଟର୍ସ ଆମ ସହିତ କନେକ୍ଟ ହୋଇଛନ୍ତି ପ୍ରେମଜୀ ଭାଇ ଭାରତୀୟ ପ୍ରେମଜୀ କମ୍ୟୁନିକେସନ ସିଡିଏ ସେକ୍ଟର 7 ମରକତନଗର କଟକରୁ ଓକେ ତ ଶୁଣିବା ପାଇଁ ଚାହିଁଛନ୍ତି ଭମରେନେ ଖିଲାୟା ଫୁଲ ଫୁଲକୁ ଲେକେୟା ରାଜକୁମାର ପ୍ରେମ ରୋଗ ଫିଲ୍ମର ଏହି ଗୀତଟି ସୁରେଶ ଓଡକର ଅର୍ ଲତା ମଙ୍ଗେସ୍କର ଜୀ କି ଆବାଜ ମେ ସ୍ପେସିଆଲ ଡେଡିକେଟ୍ କରିଛନ୍ତି ଟୁ ୟୁ ଥ୍ୟାଙ୍କ ୟୁ ସୋ ମଚ୍ ତା ସହିତ ବନ୍ଧୁ ଦିବାକର ସୁବଳ ଭୋଇ ଆଣ୍ଡ ଅଲ୍ ଆର୍ଜେ ଅଲ୍ ଷ୍ଟାଫ୍ ଅଲ୍ ଶ୍ରୋତା ମଣ୍ଡଳୀ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ ମଧ୍ୟ ଜଣାଇଛନ୍ତି ଆଣ୍ଡ ଡେଡିକେଟ୍ କରିଛନ୍ତି ଏ ବ୍ୟୁଟିଫୁଲ୍ ଟ୍ରକ୍ଟି

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ ଆଫ୍ଟର ଦିସ୍ ବ୍ୟୁଟିଫୁଲ୍ ଟ୍ରାକ୍ ଏଞ୍ଜୟ କରୁଛନ୍ତି ଆପଣଙ୍କ ମନପସନ୍ଦର ଗୀତ ଆମକୁ ରିକ୍ୱେଷ୍ଟ କରୁଛନ୍ତି ଆଣ୍ଡ ଆମେ ପ୍ଲେ କରୁଛୁ ଆପଣଙ୍କ ମନପସନ୍ଦର ଗୀତ ଏଫ୍ଏମ୍ ରେନ୍ବୋରେ ରେନ୍ବୋ ଏସ୍ଏମ୍ଏସ୍ ସୋରେ ସୋ ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ ଲେଖିଲେ ଗୁଡ୍ ମର୍ଣ୍ଣିଂ ଅପା ଆଜିର ପ୍ରୋଗ୍ରାମ୍ରେ ସୁନ୍ଦର ଟପିକ୍ ଆଣ୍ଡ ବ୍ୟୁଟିଫୁଲ୍ ସଙ୍ଗସ୍ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ଅପା ଲଭ୍ ୟୁ ଅପା ଥ୍ୟାଙ୍କ ୟୁ ସୋ ମଚ୍ ସୁଚିତ୍ରା ଲଭ୍ ୟୁ ଟୁ ତେବେ ମୋ ପସନ୍ଦର ଗୋଟେ ସୁନ୍ଦର ଗୀତ ଶୁଣିବା ପାଇଁ ସେ ଚାହିଁଛନ୍ତି ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣିଦେବେ ଏଇଟା ଅନୁରୋଧ କରିଛନ୍ତି ତେବେ ଚାଲ ସୁଚିତ୍ରା ତୁମକୁ ଶୁଣାଉଛି ତୁମ ମୋ ମନ ପସନ୍ଦର ଗୋଟେ ସୁନ୍ଦର ଗୀତ

ଆଇ ହୋପ୍ ନିହାତି ଭାବରେ ଏହି ଗୀତଟି ଆପଣଙ୍କୁ ପସନ୍ଦ ଆସିଥିବ। ତେବେ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ହ୍ୱାଟ୍ସଆପ୍ରେ କିଏ କରିଛନ୍ତି ଦେଖିବା। ଆମ ସହିତ କନେକ୍ଟ ହୋଇଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦୁପଦା ଜଗତସିଂହପୁରରୁ, ଆଣ୍ଡ ଶୁଣିବା ପାଇଁ ଚାହିଁଛନ୍ତି ମୋହରା ଫିଲ୍ମର ଗୀତ ଟିପ୍ ଟିପ୍ ବର୍ଷା ପାନି।

ସୋ ନେକ୍ସଟ ସଙ୍ଗ କିଏ କରିଛନ୍ତି ଦେଖିବା, କାରଣ ସ୍ୱଳ୍ପ ସମୟ ଭିତରେ ସମସ୍ତଙ୍କର ଗୀତକୁ ପ୍ଲେ କରାଇବା ପସିବଲ୍ ନୁହେଁ, ବଟ୍ ଟ୍ରାଏ କରିପାରିବା ସମସ୍ତଙ୍କର ଗୀତକୁ କିଛି ନା କିଛି ଟିକେ ଟିକେ କରିକି ପ୍ଲେ କରାଇବା ପାଇଁ। ଆମ ସହିତ କନେକ୍ଟ ହୋଇଛନ୍ତି ସୁମନ୍ତ କୁମାର ରାଉତ, ପୁତୁରା କାହ୍ନା, ଓସ୍ତିଆ ବାଙ୍କି ଆଠଗଡ଼ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଗୋଟିଏ ଆଲବମ୍ ରୂପା ଚହ୍ନ, ଏଇ ଗୀତ ଏଇ ଫିଲ୍ମର ଏଇ ଆଲବମ୍ର ଗୀତ ରୂପା ଚହ୍ନରେ ଏଇ ଗୀତଟିକୁ। ଆଣ୍ଡ ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ଆର୍ଜେ ବୋଲି ଲେଖିଛନ୍ତି, ଥ୍ୟାଙ୍କ ୟୁ ସୋ ମଚ୍, ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ ଅଲ୍ସୋ। ତେବେ ପହଞ୍ଚଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତ।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ୍, ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ 100.4 ଫ୍ରିକ୍ୱେନ୍ସିରେ ଆମେ ପହଞ୍ଚୁଛୁ ଆପଣମାନଙ୍କ ପାଖକୁ। ଆଣ୍ଡ ଯେଉଁମାନେ ଫ୍ରିକ୍ୱେନ୍ସି ବାହାରେ ଆମକୁ ଶୁଣୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଲାଇଭ୍ ଷ୍ଟ୍ରିମିଂରେ ଶୁଣୁଛନ୍ତି, ସମସ୍ତଙ୍କୁ ୱେଲକମ୍। ଆଣ୍ଡ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍, ସ୍ମୃତି ପଢୁଛି ଆପଣମାନଙ୍କର ମିଠା ମିଠା ଲଭ୍ ଲେଟର୍ସ। ଆମ ସହିତ କନେକ୍ଟ ହୋଇଛନ୍ତି ସମୀର ସଙ୍ଗୀତା ପଣ୍ଡା, ତେଲେଙ୍ଗା ପେଣ୍ଠ କଟକରୁ। ମୋହରା ଫିଲ୍ମର ଗୀତ ଏକାଶ କହି ଏସା ହୋତା ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି। ତା ସହିତ ବହୁତ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ସମ୍ପର୍କିତ କଥା କିଛି ଲେଖିଛନ୍ତି। ଲେଖିଲେ, ସ୍ମୃତି ମ୍ୟାମ୍ ନମସ୍କାର, ଆଜିର କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା। ଭାବପ୍ରବଣତାକୁ ନେଇ ଆଜିର ଡାଇଲିନ୍ ଅତ୍ୟନ୍ତ ହୃଦୟ

ବିଶ୍ୱାସୀ, ଭାବପ୍ରବଣ, ଭାବାବେଗ ବିନା ଜୀବନ ଅଧୁରା। ମହାପ୍ରଭୁଙ୍କ ସହିତ ମୋର ଅନେକ ଭାବାବେଗ ଏବଂ ଭାବଗର୍ଭକ କଥା, ଅନୁଭବ, ଅନୁଭୂତି, ଜିଜ୍ଞାସା ରହିଛି, ଆଉ ଯେବେ ଡାକିଛି, ଯେବେ ସ୍ମରଣ କରିଛି, ସାଆନ୍ତେ ଶୁଣିଛନ୍ତି। କ୍ୟା ବାତ୍ ହେ, ଜୟ ଜଗନ୍ନାଥ। ଦେଖିଲେ ସ୍ମୃତି ମ୍ୟାମ୍, ମୁଁ ଆଜି ଇମୋସନାଲ ଗୀତ ବଜାଇ କାର୍ଯ୍ୟକ୍ରମର ଚାର ଚାନ୍ଦ ଲଗାଇ ଦେଇଛନ୍ତି। କେବେ ବେଳେ ଇମୋସନାଲ ଗୀତ ଶୁଣୁଥିବା ବେଳେ ମୋର କିଛି ଅଖାଡ଼ୁଆ ସାଙ୍ଗ ଅଛନ୍ତି, ଆସି ପଚାରିବେ କ'ଣ ହେଇଛି କିରେ ଦୁଃଖିଆ ଗୀତ। ମୁଁ କହେ ତୁ କ'ଣ ବୁଝିବୁ ରେ ସାଙ୍ଗ, କର୍ପୂର ଗୁଣ ଶୁଙ୍ଘି ଶୁଙ୍ଘି କହୁ ସନ୍ଦେହ ନୁଣ। ପ୍ରକୃତରେ ଭାବପ୍ରବଣତାର ଆବେଗ ନିଆରା, ହୃଦୟର ପରିଭାଷା ଇମୋସନାଲ। କ୍ୟା ବାତ୍ ହେ, ବହୁତ ବଢ଼ିଆ ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ୍। ମେସେଜ ମାଧ୍ୟମରେ ମଧ୍ୟ ଆପଣ ଆପଣଙ୍କର ଭାବନାକୁ ପରିପ୍ରକାଶ କରିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ। ମହୁରାର ଏହି ସୁନ୍ଦର ଗୀତଟି ପହଞ୍ଚୁଛି ଆପଣଙ୍କ ପାଖକୁ।

ଓକେ ନେକ୍ସଟ ଏସ୍ଏମ୍ଏସ୍ ଆମ ସହିତ କନେକ୍ଟ ହୋଇଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଶୁଣିବା ପାଇଁ ଚାହିଁଛନ୍ତି ଗ୍ୟାମ୍ଲର ଫିଲ୍ମର ଗୀତ ହମ୍ ଉନ୍ସେ ମୁହବତ କରକେ।

10:39 ଅଲରେଡି ହେଇଗଲାଣି। ଚାଲନ୍ତୁ ଫଟାଫଟ ନେକ୍ସଟ ଏସ୍ଏମ୍ଏସ୍ କୁ ଦେଖିବା। ଆମ ସହିତ ହ୍ୱାଟ୍ସଆପ୍ରେ କନେକ୍ଟ ହେଇଛନ୍ତି, କିଏ କନେକ୍ଟ ହେଇଛନ୍ତି? ରମେଶ ଚନ୍ଦ୍ର ସାହୁ ଅହୁକମା ଭାପୁର ଢେଙ୍କାନାଳରୁ କନେକ୍ଟ ହେଇଛନ୍ତି। ଲେଖିଲେ ଓକେ ଲଭ୍ ୟୁ ହମେସା ଫିଲ୍ମର ଗୀତ, ମୁଁ ଷ୍ଟପ୍ କହିଲେ ଷ୍ଟପ୍ ହୁଏ ଭୁବନେଶ୍ୱର, ଏଇ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି। ଲେଖିଲେ ଗୁଡ୍ ମର୍ଣ୍ଣିଂ ସ୍ମୃତି ଅପା, ଆଜି ଆପଣଙ୍କର ଉପସ୍ଥାପନା ସହ ସବୁ ପ୍ରୋଗ୍ରାମ୍ସ ଗୁଡ଼ିକ ଶୁଣିଲି, ବହୁତ ଭଲ ଲାଗିଲା। ହେଲେ ଅନେକ ଦିନ ହେଲାଣି ଡାଇଲିନ୍ ଚିଟ୍ଚାଟ୍କୁ ଫୋନ୍ କରି କରି ନିରାଶ ହେବା ଦ୍ୱାରା ମୋ ମନ ଟିକେ ଦୁଃଖ ହୋଇଯାଉଛି, ସୋ ଏଇ କଥା ସେ ଲେଖିଛନ୍ତି। ତେବେ ଥ୍ୟାଙ୍କ ୟୁ ସୋ ମଚ୍, କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଭଲ ଲାଗିଛି। ତେବେ ପହଞ୍ଚଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ।

ତ ପସିବଲ୍ ନୁହେଁ, ସେଥିପାଇଁ କ୍ଷମା ଚାହୁଁଛି। ଆଣ୍ଡ ଆପଣମାନେ ଏମିତି ଭଲ ପାଉଥାନ୍ତୁ, ଏମିତି ମେସେଜ୍ କରୁଥାନ୍ତୁ, ଏମିତି କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ ଆଣ୍ଡ କହୁଥାନ୍ତୁ। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସ୍ମୃତିକୁ ଏଇଠୁ ଦିଅନ୍ତି ବିଦାୟ ଆଣ୍ଡ ପରବର୍ତ୍ତୀ ଆର୍ଜି ଆପଣଙ୍କ ସହିତ କିଛି ସମୟ ପରେ ଯୋଡ଼ି ହୋଇଯିବେ।

ଜୀବନର ଅନୁଭୂତି। ଗୋଟିଏ ସ୍ୱର ବାରମ୍ବାର ଆମ ହୃଦୟକୁ ଦ୍ୱାରକୁ ଆସି ଠକ୍ ଠକ୍ କରେ। ଗୀତ ବଦଳେ, ସମୟ ବଦଳେ, କିନ୍ତୁ କିଛି କଣ୍ଠ ଏମିତି ଥାଏ ଯାହା ପ୍ରତ୍ୟେକ ପିଢ଼ିର ହୃଦୟରେ ନିଜର ଛାପ ଛାଡ଼ିଯାଏ। ଆଜିର କଳାକାରରେ ଏମିତି ଜଣେ ସ୍ୱରର ଯାଦୁଗରଙ୍କ ବିଷୟରେ କଥା ହେବା, ସେ ଆଉ କେହି ନୁହନ୍ତି, ୱାନ୍ ଆଣ୍ଡ ଓନ୍ଲି ଅରିଜିତ ସିଂ। କଥା ହେବା, କିନ୍ତୁ ତା ପୂର୍ବରୁ ଶୁଣିବା ତାଙ୍କର ଏହି ବ୍ୟୁଟିଫୁଲ ଟ୍ରାକ୍ଟି। ଷ୍ଟେ ଟ୍ୟୁନ୍ଡ।

ଫ୍ରେଣ୍ଡସ୍, ଅରିଜିତ ସିଂଙ୍କର ସ୍ୱରର ବିଶେଷତା ହେଉଛି ତାଙ୍କର ସରଳତା ଆଉ ଭାବପ୍ରବଣତା। ସେ ଯେକୌଣସି ଗୀତକୁ ନିଜର ଅନୁଭୂତିରେ ଭରି ଦିଅନ୍ତି। ତେଣୁ ପ୍ରେମ ହେଉ, ବିରହ ହେଉ, ଆନନ୍ଦ ହେଉ କିମ୍ବା ପ୍ରତ୍ୟେକ ଭାବନାକୁ ତାଙ୍କ କଣ୍ଠ ସୁନ୍ଦର ଭାବେ ପ୍ରକାଶ କରିଥାଏ। ସଫଳତାର ଶୀର୍ଷରେ ଥାଇ ମଧ୍ୟ ସେ ନିଜର ସରଳ ଜୀବନଶୈଳୀ ପାଇଁ ବେଶ୍ ପରିଚିତ। ତାଙ୍କ ନମ୍ରତା, ଭଦ୍ର ବ୍ୟବହାର ତାଙ୍କୁ ଜଣେ ଭଲ କଳାକାର ସହିତ ଜଣେ ଭଲ ମଣିଷ ଭାବେ ମଧ୍ୟ ପ୍ରତିଷ୍ଠା କରିଛି।

ଫ୍ରେଣ୍ଡସ୍ କେତେ ଗୀତ ଆସେ କେତେ ଗୀତ ଯାଏ, କିନ୍ତୁ କିଛି ସ୍ୱର ହୃଦୟରେ ରହିଯାଏ, ଆଉ ସେହି ସ୍ୱରମାନଙ୍କ ମଧ୍ୟରେ ଗୋଟିଏ ସ୍ୱର ଅରିଜିତ ସିଂ, ଯାହାଙ୍କ ଗୀତରେ ଅଛି ଭାବନା, ଅନୁଭୂତି ଆଉ ଜୀବନର ସ୍ୱର। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କଳାକାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଶଦିଲ୍ ତକରେ ରେଡିଓ ହମ୍ସଭର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ କଡ଼ରେ ସମୟ ମଧ୍ୟାହ୍ନ 12:20 ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ ଫ୍ରେଣ୍ଡସ୍ ଜୀବନର ପଥ କେବେ ସରଳ ହୋଇନଥାଏ ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ପ୍ରତିବନ୍ଧକ ନିହାତି ଭାବରେ ଆସିଥାଏ କେବେ ଅଭାବ ହେଉ କେବେ ବିଫଳତା ହେଉ କିମ୍ବା ଶାରୀରିକ ଅସୁବିଧା କିନ୍ତୁ ଏସବୁ ପ୍ରତିବନ୍ଧକ ମଧ୍ୟରେ ଗୋଟିଏ ଶକ୍ତି ଅଛି ଯାହା ସବୁକିଛିକୁ ପରାସ୍ତ କରିପାରେ ଆଉ ସେହି ଶକ୍ତି ହେଉଛି ଇଚ୍ଛା ଶକ୍ତି ଯେଉଁମାନେ

ଗୋଟିଏ ଶକ୍ତି ଅଛି ଯାହା ସବୁକିଛିକୁ ପରାସ୍ତ କରିପାରେ, ଆଉ ସେହି ଶକ୍ତି ହେଉଛି ଇଚ୍ଛା ଶକ୍ତି। ଯେଉଁମାନେ ନିଜ ଇଚ୍ଛା ଶକ୍ତିକୁ ଦୃଢ଼ ରଖିଛନ୍ତି ସେମାନେ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇଛନ୍ତି। ଜୀବନରେ ହାରିଯିବା ସହଜ, ପରିସ୍ଥିତିକୁ ଦୋଷ ଦେବା ସହଜ, କିନ୍ତୁ ସେହି ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବା ପାଇଁ ଯେଉଁ ସାହସ ଦରକାର ତାହାର ନାମ ହେଉଛି ଇଚ୍ଛା ଶକ୍ତି। ଆଜି ଆମେ କଥା ହେବା ସେହି ଅଦୃଶ୍ୟ ଶକ୍ତି ବିଷୟରେ ଯାହା ମଣିଷକୁ ଅସମ୍ଭବକୁ ସମ୍ଭବ କରିବାର ସାହସ ଦେଇଥାଏ। କଥା ହେବା କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ବ୍ୟୁଟିଫୁଲ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍ଡ।

वेलकम बैक टू कुचन म्यूजिकली हो 100.4 आकाशवाणी एफएम रेन बकाटक दे चलेल तकरे रेडियो हम सफर सागर छ आपन को सहित सो चलची किछ कथा किछ गीत फ्रेंड्स जेते बेले मन कहे मु पारिबी सेते बेले रास्ता निजे निजे खुली जाए आमे अनेक समय भाबू जे सफल लोक मान जीवन में कौन सी समस्या नथिला किंतु सत्य एया ସେମାନଙ୍କ ଜୀବନରେ ମଧ୍ୟ ସମସ୍ୟା ଥିଲା ଫରକ କେବଳ ଏତିକି ସେମାନେ ସମସ୍ୟାକୁ ଶେଷ ବୋଲି ଭାବିନଥିଲେ ବରଂ ଏକ ନୂଆ ଆରମ୍ଭ ବୋଲି ଭାବିଥିଲେ ସଫଳତା କେବେ କେବେ ରାତାରାତି ଆସେ ନାହିଁ ଏହା ସେ ଧୈର୍ଯ୍ୟ ପରିଶ୍ରମ ଏବଂ ଅଦମ୍ୟ ଇଚ୍ଛାଶକ୍ତିର ଫଳସ୍ୱରୂପରେ ଜୀବନ ଗୋଟିଏ ଲମ୍ବା ଯାତ୍ରା କିନ୍ତୁ ଯେଉଁ ମଣିଷର ମନ ଭିତରେ ଆଗକୁ ବଢ଼ିବାର ଇଚ୍ଛା ଥାଏ ତାକୁ କୌଣସି ଝଡ଼ କେବେ ହେଲେ ବି ଅଟକାଇ ପାରେ ନାହିଁ

ସେମାନଙ୍କ ପାଇଁ ରାସ୍ତା ଧୀରେ ଧୀରେ ଖୋଲିବାକୁ ଲାଗେ। କାରଣ ବିଜୟ ସବୁବେଳେ ଶକ୍ତିଶାଳୀ ମଣିଷରୁ ହିଁ ହୋଇଥାଏ। ବିଜୟ ସେହି ମଣିଷରୁ ହୁଏ ଯିଏ ହାର ମାନିବାକୁ, ହାର ନ ମାନିବାକୁ ମନା କରେ। ପ୍ରକୃତି ମଧ୍ୟ ଆମ ଇଚ୍ଛା ଶକ୍ତିକୁ ଶିକ୍ଷା ଦେଇଥାଏ। ଏଇ ଯେମିତି ନଦୀକୁ ଦେଖନ୍ତୁ, ତାର ରାସ୍ତାରେ କେତେ ପଥର ଆସେ, କେତେ ବାଧା ଆସେ, କିନ୍ତୁ ନଦୀ କେବେ ହେଲେ ବି ଅଟକି ଯାଏ ନାହିଁ। କେବେ ପଥରକୁ କାଟି, କେବେ ବାଟ ବଦଳାଇ, କେବେ କେବେ ଧୀରେ ଧୀରେ ସେ ନିଜ ଗନ୍ତବ୍ୟରେ ପହଞ୍ଚି ଯାଇଥାଏ। ଜୀବନରୁ ମଧ୍ୟ ଆମକୁ ସେହିପରି ଭାବିବାକୁ ପଡ଼ିବ। ବାଧା ଆସିଲେ ରାସ୍ତା ବଦଳାଇ ଯାଇପାରିବ, କିନ୍ତୁ କେବେ ହେଲେ ବି ଆମର ଲକ୍ଷ୍ୟରୁ ବିଚ୍ୟୁତ ହେବା ଉଚିତ ନୁହେଁ। ଆଉ ଏଇଟା ହେଉଛି ମଣିଷର ଇଚ୍ଛାଶକ୍ତି।

வெல்கம் பேக் டூன் குச்சின் மியூசிக்கல் யூஸ் 100.4 ஆகாஷ வணி எஃப்எம் ரெயின்போ கடக் தேச்சலில் தக்கரி ரேடியோ ஹோம் சூப்பர் சாகர் அச்சு ஆப்ணங்க சைத சோ சல்ச்சி கிச்சி கதா கிச்சி கீத ଫ୍ରେଣ୍ଡସ୍, ଅନେକ ସମୟରେ ଆମେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରୁ, ଭାବୁ ସେ ମୋଠାରୁ ଭଲ, ସେ ଅଧିକ ସଫଳ। କିନ୍ତୁ ପ୍ରତ୍ୟେକ ମଣିଷର ଯାତ୍ରା ଅଲଗା ହୋଇଥାଏ। ଗତକାଲିର ନିଜ ସହ ଆଜିର ନିଜକୁ ତୁଳନା କରନ୍ତୁ। ଯଦି ଆପଣ ଟିକେ ବି ଆଗକୁ ବଢ଼ିଛନ୍ତି ନା, ତେବେ ଆପଣ ସଫଳତା ପଥରେ ଅଛନ୍ତି। ମନେ ରଖନ୍ତୁ, ବଡ଼ ପରିବର୍ତ୍ତନ ସବୁବେଳେ ଛୋଟ ଛୋଟ ପଦକ୍ଷେପରୁ ଆରମ୍ଭ ହୁଏ। ଯେତେବେଳେ ଜୀବନ ଆପଣଙ୍କୁ କୁହେ ଆଉ ହେବନି, ସେତେବେଳେ ନିଜ ମନକୁ କୁହନ୍ତୁ ଆଉଥରେ ଚେଷ୍ଟା କରିବି। ଦେଖିବେ, ଯେତେବେଳେ ପରିସ୍ଥିତି କହେ ରାସ୍ତା ବନ୍ଦ ହୋଇଯିବ, ସେତେବେଳେ ନିଜକୁ ବିଶ୍ୱାସ କୁହନ୍ତୁ ନୂଆ ରାସ୍ତା ଖୋଜିବି। ଆଉ ଯେତେବେଳେ ବିଫଳତା କହେ ତୁମେ ହାରିଗଲ, ସେତେବେଳେ ନିଜ ଇଚ୍ଛା ଶକ୍ତିକୁ କୁହନ୍ତୁ ଏଇଟା ଶେଷ ନୁହେଁ, ଏହା ଏକ ନୂଆ ଆରମ୍ଭ। ଆଉ ଏଇଟା ତ ହେଉଛି ଇଚ୍ଛା ଶକ୍ତି।

ଫ୍ରେଣ୍ଡସ୍, ଜୀବନରେ ସବୁକିଛି ହରାଯାଇପାରେ, କିନ୍ତୁ ଯଦି ଆତ୍ମବିଶ୍ୱାସ ଆଉ ଇଚ୍ଛାଶକ୍ତି ରହିଥାଏ ତେବେ ପୁଣି ଥରେ ସବୁକିଛି ଗଢ଼ି ହୋଇଯାଇପାରେ। ସେଥିପାଇଁ ଯେତେ ବଡ଼ ପ୍ରତିବନ୍ଧକ ଆସୁ ମନେ ରଖନ୍ତୁ, ପାହାଡ଼ର ଉଚ୍ଚତା ନୁହେଁ, ଚଢ଼ିବାର ସାହସ ମଣିଷକୁ ଶିଖରରେ ପହଞ୍ଚାଇଥାଏ। ଆଉ ଇଚ୍ଛାଶକ୍ତି ଯେତେବେଳେ ଦୃଢ଼ ହୁଏ, ପ୍ରତିବନ୍ଧକ ନିଜେ ନିଜେ ରାସ୍ତା ଛାଡ଼ିଦିଏ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ FM ରେନ୍ ବୋକାଟା ଦିଲ୍ ସେ ଦିଲ୍ ତକ୍।

ସ୍କୁଲ ଜୀବନ ହେଉଛି ସବୁଠାରୁ ସରଳ, ନିଷ୍କପଟ ଆଉ ସୁନ୍ଦର ସମୟ। ସେଇ ସମୟରେ ନଥିଲା ଜୀବନର ବଡ଼ ବଡ଼ ଚିନ୍ତା, ନଥିଲା ଦାୟିତ୍ୱର ବୋଝ, ଥିଲା କେବଳ ପାଠପଢ଼ା, ସାଙ୍ଗସାଥି ଆଉ ଅନେକ ସ୍ୱପ୍ନ। ଜୀବନଯାତ୍ରାରେ ଆମେ ଅନେକ ପଥ ଅତିକ୍ରମ କରୁ, କିନ୍ତୁ ସ୍କୁଲ ଜୀବନ ହେଉଛି ସେହି ଅଧ୍ୟାୟ ଯାହା କେବେ ବି ପୂରଣ ହୁଏନି ବା ପୁରୁଣା ହୋଇଯାଏ ନାହିଁ। ବୟସ ବଢ଼େ, ଦାୟିତ୍ୱ ବଢ଼େ, କିନ୍ତୁ ସ୍କୁଲ ଦିନରେ ଯେଉଁ ସ୍ମୃତି ଆମର ସବୁ ଅଛି ସବୁବେଳେ ଆମ ମନ ଭିତରେ ସେମିତି ତାଜା ରହେ। ଆଜି ଆମେ ମଧ୍ୟ ଯେତେବେଳେ ସ୍କୁଲ ଦିନର କଥା ମନେ ପକାନ୍ତି, ମନ ଅଜାଣତରେ ସେହି ଦିନକୁ ଫେରିଯିବାକୁ ଚାହେଁ। ବିଲକୁଲ ଭାବେ। ତ ଫ୍ରେଣ୍ଡସ୍, ଆଜିର ଚର୍ଚ୍ଚାର ବିଷୟ ଏହା କି ସ୍କୁଲ ଜୀବନର ସବୁଠାରୁ ସୁନ୍ଦର ସ୍ମୃତି ଆପଣଙ୍କ ମଧ୍ୟରେ ଯାହା ରହିଛି ମୋ ସହିତ ଆପଣ ସେୟାର କରିପାରନ୍ତି। ସେୟାର କରିବା ପାଇଁ ଲେଖନ୍ତୁ ଏଫ୍ ଏମ୍ ଆର୍ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉ ଥରେ କହି ରଖୁଛି, ସ୍କୁଲ ଜୀବନର ସବୁଠାରୁ ମଧୁର ସ୍ମୃତି ଯାହା ଆପଣଙ୍କ ପାଖରେ ରହିଛି ମୋ ସହିତ ସେୟାର କରିପାରିବେ। ଷ୍ଟେ ଟ୍ୟୁନ୍ଡ।

କୌଣସି ଜିନିଷ ସବୁଠାରୁ ଅଧିକ ରଙ୍ଗୀନ କରିଥାଏ ତାହା ହେଉଛି ସାଙ୍ଗମାନଙ୍କର, ଆମେ ଯେଉଁ ସାଙ୍ଗସାଥୀ ଆମର ଯେଉଁ ରହିଛନ୍ତି, ବହି ଖାତା କ୍ଲାସ ଆଉ ପରୀକ୍ଷା ମଧ୍ୟରେ ଯେଉଁ ସମ୍ପର୍କ ଗଢ଼ି ଉଠେ ତାହା ଜୀବନରେ ସବୁବେଳେ ସ୍ମୃତି ହୋଇ ରହିଯାଏ। ସକାଳୁ ସ୍କୁଲ ଯିବାବେଳେ ସାଙ୍ଗକୁ ଡାକିବା, ଏକାଠି ଚାଲି ଚାଲି ହସିବା, ରାସ୍ତାରେ ଛୋଟ ଛୋଟ ଦୁଷ୍ଟାମି କରିବା, ଏସବୁ ଆଜି ବି ମନେ ପଡ଼ିଲେ ଅଜାଣତରେ ନିହାତି ଭାବରେ ହସ ଆସିଯାଇଥାଏ। ଆଉ ସେମିତି ମଧ୍ୟାହ୍ନ ବିରତି ହେଲେ ସବୁଠାରୁ ପ୍ରଥମେ ଟିଫିନ୍ ଖୋଲାଯାଉଥିଲା, କି ନିଜ ଟିଫିନ୍ ଡବାଠାରୁ ସାଙ୍ଗର ଟିଫିନ୍ରେ କ'ଣ ଥିଲା ତାହାର ମଜା ଗୋଟେ ନିହାରେ ଥାଏ। ସାଙ୍ଗଠାରୁ ଟିଫିନ୍ ଆଣି ଦେଖିବା, ଟିଫିନ୍ରେ କ'ଣ ଅଛି, କ'ଣ ଖାଇବା ଅଛି, ଏସବୁ ନିହାତି ଭାବରେ। ଆଉ ପରୀକ୍ଷା ସମୟରେ ଏକା ଜଣ ଜଣଙ୍କୁ ସାହାଯ୍ୟ କରିବା, ସେ ହୋମ୍ୱାର୍କରେ ହେଉ କିମ୍ବା କୌଣସି କ୍ୱେଶ୍ଚିନ୍ ଯଦି ଆମକୁ ଡିଫିକଲ୍ଟ ଲାଗୁଛି ତେବେ ଆମେ ନିହାତି ଭାବରେ ସାଙ୍ଗର ସାହାରା ନେଇଥାଉ କେମିତି ତାକୁ ସର୍ଟ ଆଉଟ୍ କରିବା। ତ ଫ୍ରେଣ୍ଡସ୍, ଆପଣମାନଙ୍କ ମଧ୍ୟରେ ବି ଏମିତି ବହୁତ କିଛି ସ୍ମୃତି ରହିଥିବ, ଯଦି ଆପଣ ଆପଣଙ୍କର ସ୍ମୃତି ମୋ ସହିତ ସେୟାର କରିବାକୁ ଚାହୁଁଛନ୍ତି ଲେଖନ୍ତୁ ଏଫ୍ଏମ୍ ମାର୍ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200। ଷ୍ଟେ ଟ୍ୟୁନ୍ଡ।

वेलकम बैक ट्यून कर चैनल म्यूजिकल यूर 100.4 आकाशवाणी एफएम रेनबो कटक दैत्य लेल तक रे रेडियो हम सफर सागर अच्छे आपन को सहित सो चलची आज चर्चा रे आ आज चर्चा रे मु आपन गोटे ब्यूटीफुल क्वेश्चन करथिली कि आपन मान को मध्य रे स्कूल जीवन रे सबठरु जदि किछि मधुर स्मृति थाय मो सहित शेयर करबा को मो पकरे बहुत गुडे मेसेज असि पहुंच जाय छी देखिबा परवर्ती मेसेज टी के करचंदी कोड करचंदी मेसेजटी करिछन्ति राजेन्द्र नना नुआगाँरु से लिखिछन्ति गुड आफ्टरनून सर 1970 मसीहा पूर्वरु आमे पाठ पढ़ुथिलु 1975 रो पाठ पढ़ा सरिला से कालर जीवन कथा मन पड़िले खुशी लगे आमे बहुत कष्टरे पाठ पढ़ुथिलु सर आपणंकु मोर आंतरिक धन्यवाद मेसेजटी करथिले राजेन्द्र नना नुआगाँरु बहुत बढ़िया मेसेजटी थिला परवर्ती मेसेजटी करिछन्ति टूना भाईना मेडिकल कॉलोनी जगत सिंहपुर से लिखिछन्ति शुभ मध्यान सागर भाई माँ सरला आपणंकु आपणंक परिवार को भले रखंतु खुशी रे रखंतु इतिके प्रार्थना करछि भाई आपणंक उपस्थापना बहुत सुंदर सुंदर गीत बजाउथिबारु सेति पई मोर हृदय रु धन्यवाद दउछि टॉपिक विषय रे लिखिछन्ति कि भाई स्कूल रे मु खेचरा थिली मु सब संग मानंकु पिठी पटे कलम रु काळी छाटी दउथिली मु केबे धरा पड़े नै किंतु ପିଲାମାନେ ସବୁ ସାର୍କୁ ଜଣେଇଲେ କିନ୍ତୁ ମୁଁ ଯେମିତି ହେଲେ ସାଙ୍ଗମାନଙ୍କ ଉପରେ କାଳି ପକାଏ ବା ରାଜେନ୍ଦ୍ର ଟୁନା ଭାଇନା ବହୁତ ଚଗଲା ଥିଲେ ଜଣାପଡ଼ୁଛି ତାପରେ ଲେଖିଛନ୍ତି କି ଭାଇ ଚୋର ଘର ସବୁବେଳେ ଅନ୍ଧା ନଥାଏ ଗୋଟେ ସାଙ୍ଗ ଦେଖି ସାର୍ଙ୍କୁ କହିଦେଲା ଭାଇ ଆପଣ ଜାଣିପାରୁଥିବେ ମୋ ଅବସ୍ଥା ନିହାତି ଭାବରେ ସେତେବେଳେ କ'ଣ ହେଇଥିବ ହଁ ନିହାତି ଭାବରେ ମୁଁ ବୁଝିପାରୁଛି କି ସାର୍ ଜାଣିସାରିଲା ପରେ ଅବସ୍ଥା ଆପଣଙ୍କର କ'ଣ ହେଇଥିବ ବହୁତ ବଢ଼ିଆ ମେସେଜଟି କରିଥିଲେ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ପରବର୍ତ୍ତୀ ମେସେଜଟି କରିଛନ୍ତି ଆଭା ସେନ ବିଶାଲ ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ସେ ଲେଖିଛନ୍ତି ସାଗର ଭାଇ ଗୁଡ୍ ଆଫ୍ଟରନୁନ୍ ଜୟ ଜଗନ୍ନାଥ ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ସାଗର ଭାଇ ଆମେ ବର୍ତ୍ତମାନ 27 ଜଣ ଷ୍ଟାଫ୍ ଏକାଠି ବସି ପ୍ରୋଗ୍ରାମ ଶୁଣୁଛୁ ଟପିକ୍ ବିଷୟରେ ଏହା ଲେଖିଛନ୍ତି କି ସ୍କୁଲ ଜୀବନରେ ସବୁଠାରୁ ବହୁତ ବଢ଼ିଆ ସ୍ମୃତି ମନ ଭିତରେ ରହିଛି ସେ ଲେଖିଛନ୍ତି କି ଆମେ ସ୍କୁଲ ସମୟରେ ଏକାଠି ଲଞ୍ଚ କରିଥାଉ ଆମର ସାଙ୍ଗମାନେ ଟିଫିନ୍ ଛଡ଼ାଛଡ଼ି ହୋଇ ଖାଇଥାଉ ଆଉ ଆଉ ଗୋଟେ କଥା ସେ ଲେଖିଛନ୍ତି କି ସ୍କୁଲରେ ଥିଲାବେଳେ ନଡ଼ିଆ ଗଛରେ ଚଢ଼ି ନଡ଼ିଆ ପାରିବା ତାକୁ ଖାଇବା ଏମିତି ଅନେକ ସ୍ମୃତି ସେ ଲେଖିଛନ୍ତି ଆଉ ଆମେ ଯେତେବେଳେ ସ୍କୁଲ ଯାଉ ସେତେବେଳେ ସାଙ୍ଗମାନେ ସବୁବେଳେ ଡକାଡକି ହେଇ ସ୍କୁଲକୁ ଯାଉ ବହୁତ ବଢ଼ିଆ ମେସେଜ କରିଛନ୍ତି ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି ବ୍ୟୁଟିଫୁଲ୍ ମେସେଜ ପାଇଁ ତ ଫ୍ରେଣ୍ଡସ୍ ମୁଁ ଏଠି କହିବାକୁ ଚାହିଁବି କି ସ୍କୁଲ ଜୀବନ କହିଲେ ସର୍ବପ୍ରଥମେ ମନେ ପଡ଼େ ଆମର ନିହାତି ଭାବରେ ସାଙ୍ଗସାଥୀମାନଙ୍କ କଥା ଏକାଠି ବସିବା ଟିଫିନ୍ ଭାଗ କରି ଖାଇବା ଖେଳ ପଡ଼ିଆରେ ଦୌଡ଼ିବା ଏବଂ ଛୋଟମୋଟ ଦୁଷ୍ଟାମି କରିବା ସେହି ବନ୍ଧୁତ୍ୱରେ ନା ଥିଲା କୌଣସି ସ୍ୱାର୍ଥ ନା ଥିଲା କୌଣସି ନିର୍ମଳ ସ୍ୱାର୍ଥ ନଥିଲା କିନ୍ତୁ ଥିଲା ଆପଣାପଣ ଆଜି ମଧ୍ୟ ଯେତେବେଳେ ଆମେ ପୁରୁଣା ସାଙ୍ଗମାନଙ୍କ ସହ ଦେଖା ହୁଏ ଲାଗେ ସମୟ ଯେମିତି ଅଟକି ଯାଇଛି ତ ଫ୍ରେଣ୍ଡସ୍ ଆପଣ ବି ଆପଣଙ୍କର ମତାମତ ମୋ ସହିତ ସେୟାର କରିପାରିବେ ଆପଣଙ୍କର ସୁନ୍ଦର ସ୍ମୃତି ମୋ ସହିତ ସେୟାର କରିପାରିବେ ଲେଖନ୍ତୁ ଏ ପାଇଁ ମାର୍ଚ୍ଚ ଗୋଟେ ସ୍ପେସ୍ ଦିଅନ୍ତୁ କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210 ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200 ଷ୍ଟେ ଟ୍ୟୁନ୍ଡ

ଫ୍ରେଣ୍ଡସ୍, ସମୟ ସରି ସରି ଆସୁଛି, ଦେଖିବା ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି ଆଉ କେଉଁଠି କରିଛନ୍ତି। ମେସେଜଟି କରିଛନ୍ତି କିଏ, ଦିଲୀପ ସୁତାର ଧୂସୁରୀ ଭଦ୍ରକରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସ୍ୱାଗତ ଭାଇ, କେମିତି ଅଛନ୍ତି? ମୁଁ ତ ଏକଦମ ବଢ଼ିଆ ଅଛି ଦିଲୀପ ଭାଇ, ଆପଣ କେମିତି ଅଛନ୍ତି? ଟପିକ୍ ବିଷୟରେ ଏହା ଲେଖିଛନ୍ତି କି ମୁଁ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି, ସାର୍ ପାଠ ଦେଉଥିଲେ, ମୁଁ ପାଠପଢ଼ା କରେନି, ସବୁ ପିଲା କଥା ଦିଅନ୍ତି କିନ୍ତୁ ମୁଁ

ଦେଇନଥାଏ। ସାର୍ ଯେତେବେଳେ ଖାତା ଚେକ୍ କରନ୍ତି ମୁଁ ଧରା ପଡ଼ିଯାଏ, ମାଡ଼ ବି ଖାଏ। ସେ କଥା ମନେ ପଡ଼ିଲେ ଯେତେ ଖୁସି ଲାଗେ ସେତେ ଦୁଃଖ ବି ଲାଗେ। କାଶ ସେଇ ସ୍କୁଲ ଜୀବନ ଏବେ ଫେରି ଆସନ୍ତା। ବହୁତ ବଢ଼ିଆ ମେସେଜଟି ସେୟାର କରିଛନ୍ତି କେ ଦିଲୀପ କୁମାର ସୁତାର ଧୂସୁରୀ ଭଦ୍ରପୁର। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ବ୍ୟୁଟିଫୁଲ ମେସେଜ ପାଇଁ। ପରବର୍ତ୍ତୀ ମେସେଜଟି କରିଛନ୍ତି ରାହାସ କୁମାର ବେହେରା ଢେଙ୍କାନାଳରୁ। ସେ ଲେଖିଛନ୍ତି ସାଗର ଭାଇ ଶୁଭ ଅପରାହ୍ନ। ଟପିକ୍ ବିଷୟରେ ଏହା ଲେଖିଛନ୍ତି କି ମଣିଷ ଜୀବନରେ ସ୍କୁଲ ଜୀବନ ଆଉ ଅନୁଭୂତି ତା ନିହାତି ଭାବରେ ଟିକେ ନିଆରା ହୋଇଥାଏ। ମନେ ପଡ଼େ ବେଳେବେଳେ ଭାରି ଭଲ ଲାଗେ। ହେଲେ ମଜାର ବିଷୟ, ମୁଁ ସଂସ୍କୃତ କ୍ଲାସ୍ରେ ମାଡ଼କୁ ଡରି ହିନ୍ଦୀ ଅପ୍ସନାଲ ନେଇ ପଢ଼ୁଥିଲି, ହେଲେ ସଂସ୍କୃତ ସାର୍ ମୋତେ ବହୁତ ଭଲ ପାଉଥିଲେ। ମୋର ପାଠପଢ଼ା ବିଷୟରେ ଭାରି ଯତ୍ନ ନିଅନ୍ତି। ଶେଷରେ ତାଙ୍କ ପାଖରେ ରହି ମୁଁ ପାଠ ପଢ଼ିଛି, ଦଶମ ପାସ୍ କରିଥିଲି। ସେ ମୋର ପ୍ରିୟ ସାର୍, ତାଙ୍କ ନାଁଟି ମଧ୍ୟ ସେ ସେୟାର କରିଛନ୍ତି, ଶ୍ରୀଯୁକ୍ତ ଗଙ୍ଗାଧର ସାର୍ ପ୍ରଣାମ ତାଙ୍କୁ ଜଣାଇଛନ୍ତି। ସେ ସବୁବେଳେ ଭଲରେ ରୁହନ୍ତୁ, ସୁସ୍ଥ ଥାନ୍ତୁ, ଜଗନ୍ନାଥଙ୍କ ପାଖରେ ଏହା ପ୍ରାର୍ଥନା କରିଛନ୍ତି। ସେ ବହୁତ ବଢ଼ିଆ ମେସେଜଟି କରିଛନ୍ତି ରାଜ କୁମାର ବେହେରା ଢେଙ୍କାନାଳରୁ। ତ ଫ୍ରେଣ୍ଡସ୍, ନିହାତି ଭାବରେ ସ୍କୁଲ ଦିନ ହୁଏତ ସରିଯାଏ, କିନ୍ତୁ ସେହି ଦିନରେ ସାଙ୍ଗମାନେ ସେମାନଙ୍କ ସହ କଟିଥିବା ମୁହୂର୍ତ୍ତ କେବେ ବି ମନରୁ ଲିଭି ଯାଏ ନାହିଁ। ସମୟ ବଦଳେ, ଜୀବନ ବଦଳେ, କିନ୍ତୁ ସେହି ସ୍ମୃତି ଆଜି ବି ମନକୁ ସେହି ପିଲାଦିନକୁ ଫେରାଇ ନେଇଯାଏ। ତେଣୁ ଆଜି ନିଜର ସେହି ପୁରୁଣା ସାଙ୍ଗକୁ ଥରେ ଫୋନ୍ କରନ୍ତୁ କିମ୍ବା ଗୋଟିଏ ବାର୍ତ୍ତା ପଠାନ୍ତୁ। ହୁଏତ ଆପଣଙ୍କର ସେହି ଛୋଟ ପଦକ୍ଷେପ ଆଉ ଥରେ ଅନେକ ମଧୁର ସ୍ମୃତିକୁ ଜୀବନ୍ତ କରିଦେବ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ଚର୍ଚ୍ଚାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ଲାଇନ୍ ବକେଟ୍ ଟିଲ୍ସେ।

0: ଫ୍ରେଣ୍ଡସ୍, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରର।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସେସେଲ୍ସକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, କହିଲେ ପାରସ୍ପରିକ ବିଶ୍ୱାସ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ସେସେଲ୍ସ କୂଟନୈତିକ ସମ୍ପର୍କ ଚଳିତ ବର୍ଷ 50 ବର୍ଷ ବାର୍ଷିକୀ ପାଳନ କରୁଛି। ପାରସ୍କରିକ ବିଶ୍ୱାସ, ଗଣତାନ୍ତ୍ରିକ ମୂଲ୍ୟବୋଧ, ବିବିଧତା ପ୍ରତି ସମ୍ମାନ ଏବଂ ଜନସମ୍ପର୍କ ଉପରେ ଏହା ଆଧାରିତ ବୋଲି ଶ୍ରୀ ମୋଦି କହିଛନ୍ତି। ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯିବା ପୂର୍ବରୁ ଶ୍ରୀ ମୋଦି କହିଛନ୍ତି ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ଭାରତ ମହାସାଗର କ୍ଷେତ୍ର ପାଇଁ ପ୍ରଗତି ଓ ସମୃଦ୍ଧିର ସହଭାଗିତାକୁ ଅଧିକ ସଶକ୍ତ କରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସକାଳେ ସେସେଲ୍ସକୁ ତିନିଦିନିଆ ଗସ୍ତରେ ଯାଇଛନ୍ତି। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ସମ୍ବୋଧନ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ପାଇଁ ସେସେଲ୍ସ ସମର୍ଥନ ପ୍ରଦାନ କରିଆସିଛି।

0: ଶ୍ରୀ ମୋଦିଙ୍କ ଗସ୍ତ ପରିପ୍ରେକ୍ଷୀରେ ସେସେଲ୍ସର ବୈଦେଶିକ ମନ୍ତ୍ରୀ ବାରି ଫାଉରେ କହିଛନ୍ତି ଜନସଂଖ୍ୟା ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ପ୍ରଭାବ ଏବଂ ଶାନ୍ତି ସହାବସ୍ଥାନ ସାମୁଦ୍ରିକ ସୁରକ୍ଷା ଓ ବହୁପକ୍ଷ କୂଟନୀତିରେ ଅବଦାନ ଯୋଗୁଁ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଯୋଗ୍ୟ। ସେସେଲ୍ସ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି। ଏହି ପରିଷଦରେ ଭାରତର ଅନ୍ତର୍ଭୁକ୍ତି ବିଶ୍ୱ ସନ୍ତୁଳନକୁ ସୁଦୃଢ଼ କରିବା ସହ ଶାନ୍ତି ପ୍ରୋହାହନ ପ୍ରଦାନ କରିବ ବୋଲି ବୈଦେଶିକ ମନ୍ତ୍ରୀ ଶ୍ରୀ ଫାଉରେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଭାରତ ଟ୍ୟାକ୍ସି ଯୋଜନାର ଉଦ୍ଦେଶ୍ୟ ଏବଂ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଯାତ୍ରୀ ଏବଂ ଟ୍ୟାକ୍ସି ଚାଳକଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ଯାତ୍ରାକୁ ସୁଗମ କରିବା ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।
1: कि हमारे सारथियों का और हमारे ग्राहकों का किसी का भी शोषण न हो, ये सबसे पहला कारण। दूसरा, सारथी का सम्मान हो, वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूँ भारत टैक्सी के साथ जुड़े हुए 7 लाख सारथी भारत टैक्सी के मालिक है, शेयर होल्डर।
0: କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4000ରୁ ଅଧିକ ଟ୍ୟାକ୍ସି ଚାଳକ ଅଂଶଗ୍ରହଣ କରିଥିଲେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8ଟି ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଲଣ୍ଡନଠାରେ ଏସିଆ ହାଉସ୍ ଏବଂ ପ୍ରମୁଖ ବିଶ୍ୱସ୍ତରୀୟ ଉଦ୍ୟୋଗ କ୍ଷେତ୍ରର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଗୋଲଟେବୁଲ ବୈଠକରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି ବୈଠକରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ଆର୍ଥିକ କ୍ଷେତ୍ରକୁ ମଜବୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍କୋଚନ କରିବା ଲକ୍ଷ୍ୟ ନେଇ ବୈଠକରେ ମତ ବିନିମୟ ହୋଇଛି। ଏହି ଅବସରରେ ଶ୍ରୀ ଗୋଏଲ ଦେଶର ଉତ୍ପାଦନ ଇକୋସିଷ୍ଟମ ଏବଂ ବିଭିନ୍ନ କ୍ଷେତ୍ରରେ ରହିଥିବା ନିବେଶର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଭାରତରେ ଏମ୍ଏସ୍ଏମ୍ଇ କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ମନୋଭାବକୁ ପ୍ରତିନିଧିତ୍ୱ କରୁଛି। ନୂଆଦିଲ୍ଲୀଠାରେ ଆଜି ଏହି ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି ଦେଶର ମୋଟ ରପ୍ତାନୀର ପ୍ରାୟ 50% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ହୋଇଥାଏ। ଉଦ୍ୟୋଗୀଙ୍କ ଉତ୍ପାଦକତା ବୃଦ୍ଧି ଏବଂ ଆନ୍ତର୍ଜାତିକ ଗୁଣବତ୍ତାମାନ ବଜାୟ ରଖିବାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ପରାମର୍ଶ ଦେଇଛନ୍ତି। କୋଲକାତାର ତାର୍ତାଲା ଅଞ୍ଚଳରେ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 17କୁ ବୃଦ୍ଧି ପାଇଛି। କୋଲକାତାସ୍ଥିତ ଏସ୍ଏସ୍କେଏମ୍ ହସ୍କିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍, ରେଳବାଇ, ସେନାବାହିନୀ, ଏଲ୍ଡିଆର୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ଓ ସ୍ୱେଚ୍ଛାସେବୀ ସଂଗଠନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ଜଣଙ୍କୁ ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡର୍ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍

0: ଆକ୍ରମଣ କରାଯାଇପାରେ। ଅନ୍ୟପକ୍ଷରେ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ର ନୌସେନା ଇରାନ୍ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକରେ ଆମେରିକୀୟ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ସେହିସବୁ ଅଞ୍ଚଳରେ ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରାଯିବା ନେଇ ଘୋଷଣା କରିଛି। ଇରାନ୍ର ସାମରିକ ମୁଖପାତ୍ର ଇବ୍ରାହିମ୍ ଅଲ୍ ଫିକାର କହିଛନ୍ତି ଆମେରିକା ଆକ୍ରମଣର ଜବାବ ଦେବା ପାଇଁ ଇରାନ୍ ଉପଯୁକ୍ତ ସମୟ ଏବଂ ସ୍ଥାନକୁ ଅପେକ୍ଷା କରିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ କହିଛନ୍ତି କୌଣସି ପ୍ରକାର ହିଂସାର ସାମରିକ ଜବାବ ଦିଆଯିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଭାନ୍ସ କହିଛନ୍ତି ଇରାନ୍ ଅସ୍ତ୍ରବିରତି ଚୁକ୍ତିନାମାରେ ସ୍ୱାକ୍ଷର କରିଛି ଏବଂ ଆମେରିକା ଏହାକୁ ସମ୍ମାନ ପ୍ରଦର୍ଶନ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆସନ୍ତା 29 ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16ତମ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ। ସମ୍ମିଳନୀରେ ନୀତିଗତ ପ୍ରାଥମିକତା ଉପରେ ବିଚାର ବିମର୍ଶ କରିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଜିପ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଜି ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ରେ ଇରାନ୍ ଏବଂ ଇଜିପ୍ଟ ମଧ୍ୟରେ ଖେଳ 1-1 ଅମୀମାଂସିତ ଭାବେ ଶେଷ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅପରାଜିତ ରହି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ଇଜିପ୍ଟ ଅଷ୍ଟ୍ରେଲିଆକୁ ଭେଟିବ। ଗ୍ରୁପ୍ ଜି'ର ଅନ୍ୟ ଏକ ମ୍ୟାଚ୍ରେ ବେଲ୍ଜିୟମ୍ ନ୍ୟୁଜିଲାଣ୍ଡକୁ 5-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ବେଲ୍ଜିୟମ୍ ରାଉଣ୍ଡ 32 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଉତ୍ତର ଆରବ ସାଗର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା 2 ଦିନ ମଧ୍ୟରେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସେସେଲ୍ସକୁ 3-ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ, କହିଲେ ପାରସ୍କରିକ ବିଶ୍ୱାସ, ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଅନୁଜା କୁମାର ୱିଥ୍ ଦି ମିଡ୍‌ଡେ ନ୍ୟୁଜ୍। The headlines. Prime Minister Narendra Modi to arrive in Seychelles in a short while on a 3-day state visit, describes Seychelles as a valued maritime neighbor and a key partner in India's Vision Mahasagar. US Secretary of State Marco Rubio says Trump administration views India as one of United States' closest strategic partners, sharing common values and interests. Union Home and Cooperation Minister Amit Shah launches cooperative-based taxi service, Bharat Taxi, in 14 major cities in Gujarat. Noted Tamil film actor and director K. Bhagyaraj passes away in Chennai at 73. IMD forecasts heavy to very heavy rainfall over sub-Himalayan West Bengal and Sikkim during the next 2 days. And in FIFA World Cup, Egypt reaches knockout stage for the first time after a 1-1 draw with Iran. And now the news in detail. Prime Minister Narendra Modi will arrive Seychelles in a short while on a 3-day state visit. During the visit, Mr. Modi will participate in the Golden Jubilee celebrations of the National Day of Seychelles as the guest of honour. Earlier in his departure statement, the Prime Minister said that Seychelles is a valued maritime neighbour and a key partner in India's Vision Mahasagar and its commitment to the Global South. He said that this year marks the 50th anniversary of diplomatic relations between the two countries, founded on mutual trust, shared democratic values, respect for diversity and strong people-to-people ties. The Prime Minister said that he is looking forward to holding discussions with the President of Seychelles, Dr. Patrick Hermini, to strengthen the enduring friendship between the two nations and deepen cooperation for the progress and prosperity of the people in the Indian Ocean region. Mr. Modi said that during the visit, he will have the honour of becoming the first Indian Prime Minister to address the National Assembly of Seychelles. More from our correspondent.
2: Prime Minister Modi will address the national

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲ୍ରେ ହେବ ଶୁଣାଣି।

0: ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଉଦ୍ୟୋଗୀ କାରିଗର ଷ୍ଟାର୍ଟଅପ୍ ଉଦ୍ୟୋଗୀ ଏବଂ ଏମ୍ଏସ୍ଏମ୍ଇ ସହ ଜଡ଼ିତ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଏକ ସଶକ୍ତ ଓ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ରର ପ୍ରୟାସ ଯୋଗୁଁ ରାଜ୍ୟରେ ଶିଳ୍ପ ଭିଭିଭୂମି ସୁଦୃଢ଼ ହେବା ସହ ନୂତନ ଜୀବିକା ଓ ରୋଜଗାର ସୃଷ୍ଟି ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏମ୍ଏସ୍ଏମ୍ଇ କ୍ଷେତ୍ର ବିକାଶ ଲାଭ କରୁଥିବା କହିଛନ୍ତି ଉଦ୍ୟୋଗୀ ସ୍ୱାତିକ ସ୍ୱାଇଁ।
1: ଏମ୍ଏସ୍ଏମ୍ଇ ଗୋଟେ ମାସ୍ ସେକ୍ଟର ତାଙ୍କର କ୍ରମାଗତ ସପୋର୍ଟରେ ନିଶ୍ଚିତ ଭାବରେ ଓଡ଼ିଶାରେ ସେ ଇକୋସିଷ୍ଟମ୍ ତିଆରି ହେଉଛି। ଆଗାମୀ ଦିନରେ ଏମ୍ଏସ୍ଏମ୍ଇର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜଳ ବୋଲି ମୁଁ ଆଶା କରୁଛି ଏବଂ ଓଡ଼ିଶାର ଅଗଣିତ ଏଣ୍ଟରପ୍ରେନିୟର୍ସ ମାନଙ୍କୁ ଏବଂ ଯେଉଁମାନେ ଚାହୁଁଛନ୍ତି କିଛି ନା କିଛି ଗୋଟେ ନିଜ ଗୋଡ଼ରେ ଛିଡ଼ା ହୋଇ କରିବା ପାଇଁ ମୁଁ ସେମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦେଉଛି ଯେ ସମସ୍ତେ ମିଶିକି ଆସନ୍ତୁ ଗୋଟେ ନୂଆ ଓଡ଼ିଶା ଗଢ଼ିବା।
0: ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ ଓ 25ଟି ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଏହା ସହିତ ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟରର ଉଦ୍ଘାଟନ ଏବଂ ପାହାଳ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ଆଜି ଭୁବନେଶ୍ୱରସ୍ଥିତ ପୁଲିସ୍ ଡିଜି କ୍ୟାମ୍ପ ଅଫିସରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର 7ମ ବାଟାଲିୟନ୍ ପଡ଼ିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୁଲିସ୍କୁ ରାଷ୍ଟ୍ରପତି ପତାକା ସମ୍ମାନ ପ୍ରଦାନ କରିବେ। ମନ୍ତ୍ରୀ ଶ୍ରୀ ଶାହା ଏହି ଅବସରରେ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଇବର ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ଏବଂ ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ରାଜ୍ୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ପ୍ରତିଷ୍ଠା ହେଲେ ସାଇବର ଅପରାଧର ପ୍ରତିରୋଧ ତଦନ୍ତ ସୂଚନା ବିନିମୟ ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ସହ ସମସ୍ତ ସୂଚନା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରକୁ ପ୍ରଦାନ କରାଯାଇପାରିବ। ଏହା ମାଧ୍ୟମରେ ସାଇବର ଠକେଇ ଅନ୍ଲାଇନ୍ ଆର୍ଥିକ ଜାଲିଆତି ଡିଜିଟାଲ୍ ଗିରଫ ଭଳି ଅପରାଧର ଶୀଘ୍ର ତଦନ୍ତ କରାଯାଇପାରିବ। ସୂଚନା ଅନୁଯାୟୀ ଏହି ସମନ୍ୱୟ କେନ୍ଦ୍ରରେ ଜଣେ ଡିଆଇଜି ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 10ଟି ରାଜ୍ୟରେ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ ହୋଇସାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଦୈତାପତିମାନଙ୍କର ପ୍ରବେଶ ନୀତି ହୋଇଯାଇଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦୈତାପତି ସେବକଙ୍କର ଶ୍ରୀମନ୍ଦିରରେ ଗୁରୁଦାୟିତ୍ୱ ରହିଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସେନାପଟା ଓ ବାହୁଟ କଣ୍ଟା ଲଗାଯାଇଥାଏ। ଦୈତାପତି ସେବକମାନେ ଶ୍ରୀଜୀଉଙ୍କର ଅଣସର ଗୁପ୍ତନୀତି ସହିତ ନବଦିନାତ୍ମକ ରଥଯାତ୍ରା କାର୍ଯ୍ୟ ତୁଲାଇଥାନ୍ତି। ସ୍ନାନଯାତ୍ରା ପହଣ୍ଡି ପାଇଁ ଦକ୍ଷିଣ ଦ୍ୱାର ଦେଇ ପାରିମାଣିକ ଟିକେଟ୍ ଦର୍ଶନ ଧରି ପ୍ରବେଶ କରିବେ। ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ ସହିତ ସ୍ନାନମଣ୍ଡପରେ ଦର୍ଶନ ପରେ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦୁର୍ଲଭ ହାତୀବେଶ ଦର୍ଶନ ଓ ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

0: ଜ୍ଞାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟାରେ କହିଛନ୍ତି,
1: ସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ବ୍ୟବସ୍ଥା ହେବା କଥା ସେ ଉପରେ ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ପୁଲିସ ପ୍ରଶାସନ ତରଫରୁ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯାହା ବି ବ୍ୟବସ୍ଥା ହେଇଛି ତାହାର ଆଜି ସମୀକ୍ଷା କରିଛେ। ଯାହା ବି ନୀତିକାନ୍ତି ସମ୍ପାଦନ ପାଇଁ ନିର୍ଘଣ୍ଟ ହେଇଛି ସେ ହିସାବରେ ସମସ୍ତ ନୀତିକାନ୍ତି ସମ୍ପାଦିତ ହେଉଛି ଏବଂ ଆଉ ଯେହେତୁ ଦୁଇ ଦିନ ରହିଲା ଏହି ମାର୍ଗ ପର୍ବ ପାଇଁ ତେଣୁ ସମସ୍ତ ପ୍ରସ୍ତୁତିର ଆମେ ପ୍ରକ୍ରିୟା ଅଛି ତା ଉପରେ ଆମେ ଆଜି ସମୀକ୍ଷା କରିଛେ। ସବୁ ଠିକ୍ ହିସାବରେ ଅଛି ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଯାହା ବି ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତା ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ଗୁଡ଼ିକ ତାର ବ୍ୟବସ୍ଥା କରିଛି।
0: ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣରେ ରଖାଯାଇଛି। ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି।
2: ବ୍ୟାରିକେଡିଂ ଏସବୁ ଆମର ଆରେଞ୍ଜମେଣ୍ଟର ମୁଖ୍ୟ ଅଙ୍ଗ ଅଛି। 453 କନଷ୍ଟେବଲ୍ସ, 54 ହବଲଦାର, 360।
0: ମହାନଦୀ ଜଳବଣ୍ଟନ ବିବାଦର ସମାଧାନ ନେଇ ଆଜି ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ଚଳିତ ମାସ 16 ତାରିଖରୁ 11 ଦିନ ଧରି ଜଳବଣ୍ଟନ ନେଇ ବୈଷୟିକ, ଆଇନଗତ ଓ ପ୍ରଶାସନିକ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ଟ୍ରିବ୍ୟୁନାଲରେ ଆଲୋଚନା ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ହେବାର ସମ୍ଭାବନା ରହିଛି। କମିଟି ଜଳବଣ୍ଟନର ପ୍ରକ୍ରିୟା, ଜଳ ଉପଲବ୍ଧତା, ଉପରମୁଣ୍ଡରେ ନିର୍ମିତ ପ୍ରକଳ୍ପଗୁଡ଼ିକର ପ୍ରଭାବ, ଜଳ ପ୍ରବାହ ସମ୍ପର୍କିତ ତଥ୍ୟର ସମନ୍ୱୟ ଓ ନଦୀ ଅବବାହିକା ପରିଚାଳନା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆଲୋଚନା ମାଧ୍ୟମରେ ସହମତି ଭିତ୍ତିରେ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ପ୍ରୟାସ ଜାରି ରଖିଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁୱାଲ ଆଜି ଟିଟିଲାଗଡ଼ ମୁନିଗୁଡ଼ା ସେକ୍ସନର ନିରୀକ୍ଷଣ କରିଛନ୍ତି। ଏହି ସେକ୍ସନର ବିଭିନ୍ନ ଷ୍ଟେସନର ନିରାପତ୍ତା ଓ ଟ୍ରାଫିକ୍ ବ୍ୟବସ୍ଥା, ଯାତ୍ରୀ ସୁବିଧା ଏବଂ ଜାରି ରହିଥିବା ଭିଭିଭୂମି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲିଥିବା ପୁନଃ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଶ୍ରୀ ଫୁଙ୍କୁୱାଲ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକ ଶେଷ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ସାଂସଦ ମନମୋହନ ସାମଲ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। 12 ଶକ୍ତି କେନ୍ଦ୍ର ପଥର ଖଣି ମଣ୍ଡଳ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସାମଲ ତରାଣ୍ଡୋ ବଟ ମହାପୁରୁଷ ପୀଠ ପରିସର ସଫେଇ କରିଥିଲେ। କାର୍ଯ୍ୟକ୍ରମରେ ଦଳୀୟ ବିଧାୟକ ଓ କର୍ମୀମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଡାବୋଗାଁ ବ୍ଲକ ମେଡନା ଓ ଚଚରାଗୁଡ଼ା ଗ୍ରାମରେ ଆୟୋଜିତ ଜନସମ୍ପର୍କ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି ଯୋଗ ଦେଇଛନ୍ତି। କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶ୍ରୀ ମାଝି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷର ଶାସନକାଳରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିଭିଭୂମି, ମହିଳା ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ସାଧାରଣ ଲୋକଙ୍କ ଜୀବନଯାତ୍ରାରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ବୋଲି ବିଧାୟକ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏବଂ ସାଧାରଣ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟ ପକ୍ଷରୁ ଭଦ୍ରକ ଜିଲ୍ଲାର ଅଣ କ୍ୟାଡରଭୁକ୍ତ ସରକାରୀ ଆଇନଜୀବୀମାନଙ୍କ ପାଇଁ 2 ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଲଲାଟେନ୍ଦୁ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭାରତୀୟ ନ୍ୟାୟ ସଂହିତା, ନୂତନ ଆଇନର ଧାରା ଓ ଉପଧାରା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ଏ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀ ଚମ୍ପୁଆ, ପାଟନା, ଆନନ୍ଦପୁର, କେନ୍ଦୁଝର ସଦର, ତେଲକୋଇ ଓ ଘସିପୁରାରେ ପରିଗଣନା ଫର୍ମର 100% ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଏବଂ ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି। ପରବର୍ତ୍ତୀ ଆଞ୍ଚଳିକ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍ ଷ୍ଟୁଡିଓ ଗୋଟିରେ ସମୟ 2:46 ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥା ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଫୁଲଚନ୍ଦନ ଚଳଚ୍ଚିତ୍ରରୁ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ଏଇ ଜୀବନ ଲତା ପାହାଡ଼।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ୍ଚ ଦିଲ୍ ତକ ରେଡିଓ ଆମସଭାର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗୋଟିରେ ସମୟ ଅପରାହ୍ନ 3:00 ବାଜି ଗୋଟା ମିନିଟ୍ 50 ସେକେଣ୍ଡ ଆରମ୍ଭ କରିବା ପ୍ରୋଗ୍ରାମ ମୋ ଦେଶ ଫ୍ରେଣ୍ଡସ୍ ଇତିହାସ ସାକ୍ଷୀ ଅଛି ଯେକୌଣସି ଦେଶର ଜାଗରଣ ପଛରେ ସାହିତ୍ୟର ଗୋଟିଏ ବଡ଼ ଭୂମିକା ରହିଥାଏ ଭାରତର ସ୍ୱାଧୀନତା ଆନ୍ଦୋଳନ ମଧ୍ୟ ଏହାର ବ୍ୟତିକ୍ରମ ନଥିଲା କବିତା ହେଉ ଗୀତ ହେଉ ପ୍ରବନ୍ଧ ହେଉ କିମ୍ବା ଉପନ୍ୟାସ ହେଉ ଏସବୁ ମାଧ୍ୟମରେ ସ୍ୱାଧୀନତାର ବାର୍ତ୍ତା ଘରେ ଘରେ ପହଞ୍ଚୁଥିଲା ସେହି ସମୟରେ ଅନେକ ଲେଖକ କବି ନିଜ ରଚନା ପାଇଁ ବ୍ରିଟିଶ ଶାସନର ରୋଷର ଶିକାର ମଧ୍ୟ ହୋଇଥିଲେ ତଥାପି ସେମାନେ କେବେ ହେଲେ ବି ପଛକୁ ଫେରିନଥିଲେ କାରଣ ସେମାନେ ଜାଣିଥିଲେ ଯେ ଗୋଟିଏ ସଚେତନ ଜାତି ହିଁ ସ୍ୱାଧୀନତାର ପ୍ରକୃତ ଅଧିକାରୀ ଆଜି ମୋ ଦେଶରେ ଆଜି ଆମେ କଥା ହେବା ସାହିତ୍ୟ ଓ ସ୍ୱାଧୀନତା ଆନ୍ଦୋଳନ ସେ ସମ୍ପର୍କରେ

ଅନେକ ସାହିତ୍ୟିକ ନିଜର ରଚନା ମାଧ୍ୟମରେ ଦେଶବାସୀଙ୍କ ମନରେ ସ୍ୱାଧୀନତାର ଚେତନା ଜାଗ୍ରତ କରିଥିଲେ। ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ବନ୍ଦେ ମାତରମ୍ ଗୀତ ଭାରତୀୟଙ୍କ ପାଇଁ ଏକ ପ୍ରେରଣାର ମନ୍ତ୍ର ପାଲଟି ଯାଇଥିଲା। ଏହି ଗୀତ ଶୁଣି ଅନେକ ଯୁବକ ଦେଶ ପାଇଁ ସଂଗ୍ରାମର ଛାପ ଦେଇଥିଲେ। ସେହିପରି ରବୀନ୍ଦ୍ରନାଥ ଠାକୁରଙ୍କ କବିତା ଓ ଗୀତ ଭାରତୀୟମାନଙ୍କ ମନରେ ଆତ୍ମବିଶ୍ୱାସ ଭରି ରଖିଥିଲା। ତାଙ୍କ ରଚନା ଲୋକଙ୍କୁ ନିଜ ସଂସ୍କୃତି ଓ ପରିଚୟ ପ୍ରତି ଗର୍ବ ଅନୁଭବ କରିବାକୁ ଶିଖାଇଥିଲା। ଓଡ଼ିଶାରେ ମଧ୍ୟ ସାହିତ୍ୟ ଆନ୍ଦୋଳନର ବହୁତ ଅନନ୍ୟ ପ୍ରତିଭା ଥିଲେ। ସେମାନଙ୍କ ମଧ୍ୟରେ ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ଏମିତି ଅନେକ କିଛି। ସେମାନେ ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନାର ବୀଜ ବୁଣିଥିଲେ। ସାହିତ୍ୟ କେବଳ ଗୋଟିଏ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ସମାଜକୁ ଦିଗ୍ଦର୍ଶନ ଦେଇଥାଏ, ଅନ୍ୟ ବିରୁଦ୍ଧରେ ସ୍ୱର ଉଠାଏ ଏବଂ ଲୋକମାନଙ୍କ ମଧ୍ୟରେ ସାହସ ସୃଷ୍ଟି କରେ।

வெல்கம் பேக் டூன் குச்சின் மியூசிக்கல் ஹியூர் 100.4 ஆகாஷவாணி எஃப்எம் ரெயின்போ கட்டக் தேசிய லலித் தக்கரி ரேடியோ ஹம்சபர் சாகர் ଅଛି ଆପଣଙ୍କ ସହିତ ସୁଚଲଚି ମୋ ଦେଶ। ଫ୍ରେଣ୍ଡସ୍, ଆଜି ଆମେ ସ୍ୱାଧୀନ ଭାରତରେ ବାସ କରୁଛେ। ଏହି ସ୍ୱାଧୀନତା ପଛରେ ଯେପରି ବୀର ସଂଗ୍ରାମୀଙ୍କ ଅବଦାନ ରହିଛି, ସେହିପରି ସାହିତ୍ୟିକମାନଙ୍କର ଲେଖନୀର ଶକ୍ତି ମଧ୍ୟ ରହିଛି। ସେମାନଙ୍କ ରଚନା ଆଜି ମଧ୍ୟ ଆମକୁ ଦେଶପ୍ରେମ, ସାହସ ଓ ମାନବିକତାର ପାଠ ପଢ଼ାଏ। ଆଜିର ଯୁବପିଢ଼ିମାନଙ୍କ ପାଇଁ ମଧ୍ୟ ଏହି ସାହିତ୍ୟ ନିହାତି ଭାବରେ ଗୋଟିଏ ପ୍ରେରଣା ହୋଇ ରହିବ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ। ମୋ ପରେ ପରେ ଯୋଡ଼ି ହୋଇଯାଉଛନ୍ତି ଆର୍ଯ୍ୟ ସୁବି, ଯେ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସରିଲା। ଟିଲ୍ ଦେନ୍ ଟେକ୍ କେୟାର, ହାଭ୍ ଏ ନାଇସ୍ ଡେ। ସାଗରେଜ୍ ସାଇନିଂ ଅଫ୍। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ୍। ଦିଲ୍ ସେ ଦିଲ୍ ତକ୍।

ସୋ ଫ୍ରେଣ୍ଡସ୍, ଏମିତି ହିଁ ପୁଙ୍ଗି ବାଜିଯିବ ନିଜ ହେଲ୍ଥର ଯଦି ଆମେ ଆମ ନିଜ ଖାଦ୍ୟ ହ୍ୟାବିଟ୍ ମାନେ ଆମ ଫୁଡ୍ ହ୍ୟାବିଟ୍ ବିଷୟରେ ସଚେତନ ନ ହେବା। ସୋ ଫ୍ରେଣ୍ଡସ୍, ଏଇ ଫୁଡ୍ ହ୍ୟାବିଟ୍ ବିଷୟରେ କଥା ହେବା ପାଇଁ ସୋ ଚାଲିଛି ସୁରେଲା ଆଫ୍ଟରନୁନ୍। ଆଣ୍ଡ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ଫ୍ରେଣ୍ଡସ୍, ଆମମାନଙ୍କର ଗୋଟିଏ ଛୋଟ ଅଭ୍ୟାସ ଯାହା ଆମ ହେଲ୍ଥ ଉପରେ ଚୁପଚାପ ସାଇଲେଣ୍ଟଲି ଆଫେକ୍ଟ କରୁଛି। ଆଣ୍ଡ ଆଜିକାଲି ଆମେ ଅଧିକାଂଶ ସମୟ ପ୍ୟାକେଜଡ୍ ଫୁଡ୍ରେ ହିଁ ବିତାଉଛେ, କାହିଁକିନା ସମୟ ଆମ ପାଖରେ ବହୁତ କମ୍ ହେଇଗଲାଣି ନିଜେ ରାନ୍ଧି ଖାଇବା ପାଇଁ। କାରଣ ଆମ ଜୀବନର 24 ଘଣ୍ଟା ଭିତରୁ ମ୍ୟାକ୍ସିମମ୍ ଆୱାର ଆମେ ଆମର ୱାର୍କ ପ୍ଲେସ୍ରେ ଦେଇଦେଉଛେ, ସେଥିପାଇଁ ଆମର ଫୁଡ୍ ହ୍ୟାବିଟ୍ କମ୍ପ୍ଲିଟଲି ଚେଞ୍ଜ ହେଇଯାଉଛି। ସୋ ବିସ୍କିଟ୍ ହେଉ, ଚିପ୍ସ ହେଉ, ଜୁସ୍ ହେଉ କି ଓଟ୍ସ, ପ୍ରାୟ ସବୁକିଛି ଏବେ ପ୍ୟାକେଜ୍ଡ ହେଇ ସହଜରେ ଆଭେଲେବଲ୍ ହେଇଯାଉଛି। ବଟ୍ କେବେ ଆପଣ ସେଇ ପ୍ୟାକେଟ୍ର ବ୍ୟାକ୍ ସାଇଡ୍ରେ ଲେଖା ହେଇଥିବା ନୋଟିସ୍ଗୁଡ଼ିକୁ ପଢ଼ିଛନ୍ତି କି? ସୋ ଅଧିକାଂଶ ଆନ୍ସର୍ ଆସିବ ନୋ, କାହିଁକିନା ଆମେ କେବଳ ତ ଉପର ଦେଖି ବା ଯାହା ଆମେ କିଣିବାକୁ ଚାହୁଁଛେ ଫଟାଫଟ ଆମେ ଆମ ଆର୍ଟ ଟୁ କାର୍ଟ କରିଦେଇ କିଣିଦେଇଥାଉ, ନାଇଁ? ବଟ୍ ଫ୍ରେଣ୍ଡସ୍, ଏହିସବୁ ପ୍ୟାକେଜ୍ଡ ଫୁଡ୍ରେ ଲେଖା ଥିବା ଲେବଲ୍ କେବଳ ଲେଖା ନୁହେଁ, ଏସବୁ ଆମ ହେଲ୍ଥ ପାଇଁ ଗୋଟେ ଛୋଟ ଛୋଟ ଗାଇଡ୍।

ତାହେଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଧୀରେ ଧୀରେ ହାନି ପହଞ୍ଚାଇ ଥାଏ। ଯାହା ଆପଣଙ୍କୁ ପ୍ରଥମେ ଫିଲ୍ ନ ହେଲେ ବି ଧୀରେ ଧୀରେ ତାହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟକୁ ଡାଉନ୍ କରିଦେଇଥାଏ। ମାତ୍ର କିଛି ସମୟ ନିଅନ୍ତୁ, 5 ମିନିଟ୍ ହେଉ ବା ଅଧ ମିନିଟ୍ର ମାତ୍ର ସମୟ ନିଅନ୍ତୁ ଏବଂ ଯାହା ବି କିଣୁଛନ୍ତି ତାର ଲେବଲ ପଢ଼ିବାକୁ ଜମା ବି ଭୁଲନ୍ତୁନି। ସୋ ଫ୍ରେଣ୍ଡସ୍, ଏଇ ସ୍ମାର୍ଟ ସପିଂ ହିଁ ଷ୍ଟାର୍ଟ ହୋଇଥାଏ ସ୍ମାର୍ଟ ରିଡିଂରୁ। ସୋ ଏମିତି ଗସିପ୍ ତ ଜାରି ରହିବ, ତା ସହିତ ମ୍ୟୁଜିକ୍ର ସିଲସିଲା ବି ଜାରି ରହିବ, କାହିଁକି ନା ଆପଣମାନେ ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାରାକୁଆନ। ଏମିତି ଶୁଣୁଥାନ୍ତୁ, ଏନ୍ଜୟ କରୁଥାନ୍ତୁ, ନିଜର ହେଲ୍ଥର ବି କେୟାର ନିଅନ୍ତୁ ଏବଂ ଏମିତି ହିଁ ମଜା ମସ୍ତି କରୁଥାନ୍ତୁ ଆଜିର ଏଇ ୱିକେଣ୍ଡରେ। ସୋ ଟ୍ୟୁନ୍ କରିଥାନ୍ତୁ ଆଣ୍ଡ ଶୁଣୁଥାନ୍ତୁ ତ ସେଇ ଦଲତାକୁ।

வெல்கம் பேக். ஸோ சலிச்சி ஸோ இல்ல ஆஃப்டர்நூன் ஸோ வியாச்சி ஆபடங்க சாய்தா. ஸோ ஃப்ரெண்ட்ஸ், ଯେଉଁ ପ୍ୟାକେଜଡ୍ ଫୁଡ୍ର ଲେବଲ୍ ରହିଥାଏ ତା'ର ଗୋଟେ ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ରହିଛି। ଏଥିରେ ଥାଏ ଇନ୍ଗ୍ରେଡିଏଣ୍ଟସ୍ର ଲିଷ୍ଟ। ଏଠାରେ ଯେଉଁ ଉପାଦାନ, ଯେଉଁ ଆମେ ସପୋଜ୍ ଆମେ ଗୋଟେ ପ୍ୟାକେଜଡ୍ ଫୁଡ୍ର ପ୍ୟାକେଟ୍ କିଣୁଛେ ଆଣ୍ଡ ତା ଦେହରେ ଯେଉଁ ଇନ୍ଗ୍ରେଡିଏଣ୍ଟ ସବୁଠୁ ଅଧିକ ପରିମାଣରେ ଥାଏ ସେଇଟା ହିଁ ପ୍ରଥମେ ଲେଖାଯାଏ। ଯେମିତିକି ରିଫାଇଣ୍ଡ ଫ୍ଲୋର ମାନେ ମଇଦା, ସୁଗର, ଗ୍ଲୁକୋଜ୍ ସିରପ୍, ଏଇସବୁ ଲେଖା ଅଛି ପ୍ରଥମେ, ତାହେଲେ ଆପଣଙ୍କୁ ବୁଝିବାକୁ ହେବ ଯେ ଏହି ଖାଦ୍ୟରେ ବା ଏହି ଫୁଡ୍ ପ୍ୟାକେଟ୍ ଭିତରେ ସବୁଠୁ ଅଧିକ ୟୁଜ୍ଡ ଇନ୍ଗ୍ରେଡିଏଣ୍ଟ ହେଉଛି ଏହିସବୁ। ସୋ ଯେତେ କମ୍ ଏବଂ ସହଜ ନାଁର ଇନ୍ଗ୍ରେଡିଏଣ୍ଟସ୍ ଥାଏ ସେତେ ଭଲ ବୋଲି ଅନେକ ନ୍ୟୁଟ୍ରିସନିଷ୍ଟ ପରାମର୍ଶ ଦେଇଥାନ୍ତି, ସଜେଷ୍ଟ କରିଥାନ୍ତି। ସୋ ଏବେଠୁ ନିହାତି ଭାବରେ ଲେବଲ୍ ପଢ଼ିବାର ହ୍ୟାବିଟ୍ କରିନିଅନ୍ତୁ। ଏହି ଲେବଲ୍ ପଢ଼ିବାର ହ୍ୟାବିଟ୍ ଆପଣଙ୍କୁ ଆହୁରି ହେଲ୍ଦି ହେବାରେ ହେଲ୍ପ କରିବ ଆଣ୍ଡ ଆପଣ ମଧ୍ୟ ଆହୁରି ଆୱେର୍ ହୋଇପାରିବେ।

ସୋ ଚାଲିଛି ସୁରିଆ ଆଫ୍ଟରନୁନ୍ ଆଣ୍ଡ ସୁଭି ଅଛି ଆପଣଙ୍କ ସହିତ ଆଣ୍ଡ ଫୁଡ୍ ସେଫ୍ଟି ବିଷୟରେ ମୁଁ ଆପଣଙ୍କୁ କହୁଥିଲି, ଯେମିତିକି କାହିଁକି ନା ଆଜିକାଲିର ଏଇ ଭିଡ଼ ଜୀବନ ଭିତରେ ଏଇସବୁ ପ୍ୟାକେଜ୍ ଫୁଡ୍ ଆମ ଡେ ଟୁ ଡେ ଲାଇଫ୍ର ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ବନିଗଲାଣି। ସୋ ଯଦି ଆମେ ଟିକେ ସତର୍କ ଟିକେ ସଚେତନ ହେଇ ଏହିସବୁକୁ କନଜ୍ୟୁମ୍ କରିବା, ତାହେଲେ ହୁଏତ ଆମ ସ୍ୱାସ୍ଥ୍ୟ ଉପରେ ଏହା ଏତେ ବି ଆଡଭର୍ସ ଇଫେକ୍ଟ ପକେଇବ ନାହିଁ। ସୋ ଫ୍ରେଣ୍ଡସ୍, ଆଜିକାଲି ମାର୍କେଟରେ ଏମିତି କିଛି ଫୁଡ୍ ପ୍ୟାକେଜିଂ ଅଛି ଯେଉଁଥିରେ ଲୋ ଫ୍ୟାଟ୍, ଜିରୋ ସୁଗର, ନ୍ୟାଚୁରାଲ, ମଲ୍ଟିଗ୍ରେନ୍ ଏସବୁ ଶବ୍ଦର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ସୋ ଯେତେବେଳେ ଆମେ ଏସବୁ ଶୁଣିଦେଉ ଲାଗୁ କି ଏଇ ଜିନିଷଟି ସମ୍ପୂର୍ଣ୍ଣ ହେଲ୍ଦି ହେଇଥିବ, କିନ୍ତୁ ସବୁବେଳେ ସେମିତି ହେଇନଥାଏ। ତ କେବେ କେବେ ଫ୍ୟାଟ୍ କମ୍ ଥିଲେ ସୁଗର ବେଶୀ ଥାଇପାରେ, କିମ୍ବା ସୁଗର କମ୍ ଥିଲେ ଅନ୍ୟ ସ୍ୱିଟନର୍ର ବ୍ୟବହାର ହେଇଥାଇପାରେ। ସେଥିପାଇଁ ସାମ୍ନାରେ ଲେଖାହେଇଥିବା ବଡ଼ ବଡ଼ ଅକ୍ଷର ନୁହେଁ, ବରଂ ପଛରେ ଲେଖାହେଇଥିବା ସବୁ ସୂଚନାକୁ ଟିକିନିକି ପଢ଼ନ୍ତୁ। ଆଣ୍ଡ ଆଉ ଗୋଟିଏ ଜିନିଷ ହେଉଛି ଫୁଡ୍ର ସର୍ଭିଂ ସାଇଜ୍। ଅନେକ ଭାବନ୍ତି ପ୍ୟାକେଟ୍ର ଯେତିକି କ୍ୟାଲୋରି ଲେଖା ଅଛି ସେଇଟା ସମ୍ପୂର୍ଣ୍ଣ ପ୍ୟାକେଟ୍ ପାଇଁ, କିନ୍ତୁ ଅନେକ ସମୟରେ ସେଇଟା କେବଳ ଗୋଟିଏ ସର୍ଭିଂ ପାଇଁ ହେଇଥାଏ। ତ ଯଦି ଆମେ ପୁରା ପ୍ୟାକେଟ୍ଟିକୁ କନଜ୍ୟୁମ୍ କରିଦେଉଛେ, ତେବେ କ୍ୟାଲୋରି ଏବଂ ସୁଗର ମଧ୍ୟ ସେହି ଅନୁସାରେ ବଢ଼ିଯାଏ।

ಸ್ಟೇಷನ್ ಗಳಿಸಿದಂತೆ 100.4 ಆಕಾಶವಾಣಿ ಎಫ್ಎಂ ರೈನ್ಬೋ ಕಟಕ್ ದಲ್ತಾಗ ಸ್ಟುಡಿಯೋ ಘಡಿರೆ ಸಮಯ ବର୍ତ୍ତମାନ ବାଜିବାକୁ ଯାଉଛି ଅପରାହ୍ନ 4:50 ବର୍ତ୍ତମାନ ଶୁଣନ୍ତୁ ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ସଶକ୍ତ ଏବଂ ଗତିଶୀଳ ଏମ୍ଏସ୍ଏମ୍ଇ ପରିବେଶ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରଠାରେ ବିଶ୍ୱ ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆଜି ଅପରାହ୍ନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ସେସେଲ୍ସକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ କହିଲେ ପାରସ୍କରିକ ବିଶ୍ୱାସ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରୁଛି। ଗୁଜରାଟର ଗାନ୍ଧୀନଗରଠାରେ ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଇଜିପ୍ଟ। ମୁଖ୍ୟ ସମ୍ବାଦ ଶେଷ ହେଲା। ନମସ୍କାର।

0: ଆମକୁ ମିଳିଯାଇଛନ୍ତି ଆମର ଫାଷ୍ଟ କଲର୍, ଚାଲନ୍ତୁ କଥା ହେଇଯିବା। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭେରି ଗୁଡ୍ ଇଭିନିଂ ମ୍ୟାମ୍, ନମସ୍କାର।
0: ନମସ୍କାର,
1: ମୁଁ ଜଣେ ଆପଣଙ୍କର ନିୟମିତ ଶ୍ରୋତା ବନ୍ଧୁ ରମେଶ ଚନ୍ଦ୍ର ସାହୁ ଅଖମା ଭାପୁର ଢେଙ୍କାନାଳ ମ୍ୟାଡାମ କହୁଥିଲି।
0: ରମେଶ ଭାଇ, ଆପଣଙ୍କ ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଆଉ ବହୁତ ବଡ ଖୁସି ଲାଗିଲା, ମାନେ ମୁଁ ଦୋକାନରେ ବହୁତ ବ୍ୟସ୍ତ ଥାଏ କି ଫାଷ୍ଟ କଲ୍ ଲାଇଟ ଲାଗିଯାଇଛି, କାରଣ ମୋର ବ୍ୟସ୍ତ ଲାଗେନି
0: ଆଜ୍ଞା।
1: ଆଉ ଯେହେତୁ ଲାଗିଲା ଟିକେ ଖୁସି ଲାଗୁଛି, କାହିଁକି ନା ବହୁତ ଦିନ ପରେ ବି କରୁଛି।

0: ଯା ହଉ, ବହୁତ ବଢିଆ କଥା। ଆପଣ ଆମ ସହିତ କନେକ୍ଟ ହେଇଯାଇଛନ୍ତି, ତ ଫଟାଫଟ କହିଦିଅନ୍ତୁ କଣ କହିବେ ଆଜିର ଟପିକ ବିଷୟରେ।
1: ଦେଖନ୍ତୁ, ହେଲ୍ଥ ବିଷୟରେ ତ ଆପଣ କହିଛନ୍ତି, ଯେହେତୁ ଯେହେତୁ ଆମେ ତ ଦୋକାନରେ ବସିକି ମାନେ ପ୍ରାୟତଃ ଗୋଡ ହାତ ଘୋଳା ବିନ୍ଧା ହେଲାଣି।
0: ଆଜ୍ଞା,
1: କିନ୍ତୁ ମୁଁ ଆଗରୁ କରୁନଥିଲି ଦୋକାନ, ଯେହେତୁ ମୋର 27-28 ବର୍ଷ ହେଲା, ମୁଁ ଟିକେ ବସି ବସି ଦେହଟା ଅଣ୍ଟା ଦରଜ ଗୋଡ ଦରଜ ଟିକେ ହେଇଯାଉଛି। କିନ୍ତୁ ଏବେ 5 ବର୍ଷ ହେଲା କି 6 ବର୍ଷ ହେଲା ମୁଁ ସାଇକେଲିଂ ରାତି 4ଟାରୁ ଯାଇ କେବଳ ଫୁଲ ଉଦ୍ଦେଶ୍ୟରେ ଯିବି, ଇଆଡୁ କାମ ହବ ମୋର, ସାଇକେଲିଂ କରିକି ଯିବି। ଏତକ ମୋର ଟିକେ ଗୁଡ୍ ହ୍ୟାବିଟ୍ ଅଛି, ଆଉ ଆସିଲା ଆସିକି କେତେଟା କେମିତି ଏକ୍ସରସାଇଜ୍ ଟିକେ କରିବି, ଗୋଡ ହାତ ହାଲା ଚଳଚଳ କରିବି।
0: ସକାଳୁ ଉଠୁଛନ୍ତି, ସାଇକ୍ଲିଂ କରୁଛନ୍ତି, ସେଟା ଆପଣଙ୍କର ଗୋଟେ ଆଜ୍ କାର୍ଡିଓ କାମ କରୁଛି, ତ ନିହାତି ଭାବରେ ଆପଣଙ୍କର ତାର ହେଲ୍ଥ ବେନିଫିଟ ଆପଣଙ୍କୁ ମିଳୁଥିବ।
1: ନିଶ୍ଚିନ୍ତ ମ୍ୟାଡମ, ଦେଖନ୍ତୁ ସେଇଟା ସେତିକି ତ ହେଇପାରୁ।

0: ନିୟମିତ
1: ଯା ହଉ ଯେହେତୁ ଆପଣ ସକାଳୁ ଉଠୁଛନ୍ତି, ସାଇକ୍ଲିଂ କରୁଛନ୍ତି, ସେଟା ଆପଣଙ୍କର ଗୋଟେ ଆଜ୍ କାର୍ଡିଓ କାମ କରୁଛି, ତ ନିହାତି ଭାବରେ ଆପଣଙ୍କର ତାର ହେଲ୍ଥ ବେନିଫିଟ ଆପଣଙ୍କୁ ମିଳୁଥିବ।
0: ନିଶ୍ଚିନ୍ତ ମ୍ୟାଡାମ, ଦେଖନ୍ତୁ ସେଇଟା ସେତିକି ତ ହେଇପାରୁଥିଲା ନା,
1: ଆଜ୍ଞା,
0: ତାଙ୍କର ଟିକେ ହେତକ ଟିକେ ଗୋଡ ହାତ ଚଳଚିତ୍ର କଲା ଦ୍ୱାରା ଟିକେ ଫୁର୍ତ୍ତି ଲାଗୁଛି।
1: ଆଜ୍ଞା, ଯା ହଉ, ଆପଣ 5-6 ବର୍ଷ ହେଲାଣି ଗୋଟେ ହେଲ୍ଦି ହାବିଟ ଇନିସିଏଟ କରିଛନ୍ତି ଏବଂ ସେଟାକୁ ରେଗୁଲାରଲି କରୁଛନ୍ତି, ଆଣ୍ଡ ଆମ ସହିତ ସେଟାକୁ ସେୟାର ମଧ୍ୟ କଲେ, ସେଥିପାଇଁ ଦିଲ୍ ସେ ଥ୍ୟାଙ୍କ ୟୁ।
0: ଧନ୍ୟବାଦ ମ୍ୟାଡମ,
1: ଥ୍ୟାଙ୍କ ୟୁ। ସୋ ଏଇଥିଲେ ରମେଶ ଭାଇ ଯେମିତି ସେୟାର କଲେ କି 5-6 ବର୍ଷ ହେଲାଣି ସେ ତାଙ୍କର ସାଇକ୍ଲିଂର ଅଭ୍ୟାସ ଆରମ୍ଭ କରିଛନ୍ତି, ଆଣ୍ଡ ଯୋଉଟାକି ତାଙ୍କୁ ବହୁତ ହି ବେନିଫିଟ ରହୁଛି। ସୋ ସେମିତି କଣ ରହିଛି ଆପଣଙ୍କର ହେଲ୍ଦି ହାବିଟ ସେୟାର କରନ୍ତୁ ମୋ ସହିତ ଅନ୍ ଦ ଶୋ ଡାଏଲ ଇନ୍ ଲାଇଭ ଚିଚା, ଡାଏଲ କରନ୍ତୁ ନମ୍ବର 0671-230-3153। ସୋ ନେଇଯିବା ଆମର ନେକ୍ସଟ କଲ, ଚାଲନ୍ତୁ ଶୁଣିବା କଣ କହୁଛନ୍ତି ଆମର ନେକ୍ସଟ କଲର। ହ୍ୟାଲୋ, ଗୁଡ ଆଫ୍ଟରନୁନ, ନମସ୍କାର। ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ମନୋରଞ୍ଜନ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ, କଣ କହିବେ ଆଜିର ଟପିକ ବିଷୟରେ?
2: ଆଜ୍ଞା ଆଜ୍ଞା, ସେ ମୋର ଡ୍ୟୁଟି ରାତିରେ ମୁଁ ଡ୍ୟୁଟି କରେ ଆଜ୍ଞା, ବୁଝିଲେ
1: ଆଜ୍ଞା।
2: ଆଉ ରାତିରେ ଡ୍ୟୁଟି ମାନେ ସନ୍ଧ୍ୟାବେଳେ ଯାଏ ବସ୍ରେ, ଆଉ ସକାଳେ ବି ଆସେ ବସ୍ରେ। ମୁଁ ଯୋଉ ଜାଗାକୁ ଯାଏ ମାନେ ବସ୍ରୁ ମୋ ଘର ହେଲା 3 କିଲୋମିଟର, ମୁଁ 3 କିଲୋମିଟର ମାନେ ଡେଲି ଚାଲିକି ଯାଏ, ପୁଣି ସକାଳେ ଚାଲିକି ଆସେ। ଏଇଟା ମୋର ଡେଲି ଅଭ୍ୟାସ।
1: ନିହାତି, ଆପଣଙ୍କର ୱାର୍କ ପ୍ଲେସ କୁ ୱାର୍କ ପ୍ଲେସ ଯିବା ବି ହେଇଯାଏ, ଆଣ୍ଡ ତା ସହିତ ଚାଲିବା ଦ୍ୱାରା ଏକ୍ସରସାଇଜ ବି ହେଇଯାଏ। ବାବା, ନିହାତି ନିହାତି, ଏଇଟା ଗୋଟେ ବହୁତ ହି ବଢିଆ ହେଲ୍ଦି ହାବିଟ। ଥ୍ୟାଙ୍କ ୟୁ ସୋ ମଚ ମନୋରଞ୍ଜନ ଭାଇ ଆମ ସହିତ ସେୟାର କରିଥିବାରୁ। ସୋ ଏତେ କମ୍ ଟାଇମ୍ ଭିତରେ ମନୋରଞ୍ଜନ ଭାଇ ସେୟାର କଲେ କି କେମିତି ସେ ତାଙ୍କର ୱାର୍କ ପ୍ଲେସ କୁ ଯାଆନ୍ତି, ବଟ୍ ଚାଲି ଚାଲି ଯାଉଥିବାରୁ ତାଙ୍କର ଏଇଟା ଗୋଟେ ହେଲ୍ଦି ହାବିଟ ମଧ୍ୟ ହେଇଯାଇଛି। ସୋ ସେମିତି କଣ ରହିଛି ଆପଣଙ୍କର ହେଲ୍ଦି ହାବିଟ, ଫଟାଫଟ ସେୟାର କରିଦିଅନ୍ତୁ। ସୋ ଆମ ସହିତ ଆଉ ଜଣେ କଲର ମଧ୍ୟ ଯୋଡି ହେଇଯାଇଛନ୍ତି, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଦିଦି ନମସ୍କାର।
1: ନମସ୍କାର,
3: ମୁଁ ସାଇ କହୁଛି ବେଲପଡାରୁ।
1: ସାଇ, କେମିତି ଅଛ, ଆଣ୍ଡ କଣ କହିବା ଆଜିର ଟପିକ ବିଷୟରେ?
3: ପୁରା ବବାଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ବିନ୍ଦାସ ଅଛି।
3: ଆଜ୍ଞା, ଟପିକ ବିଷୟରେ ଏୟା କହିବି, ମୁଁ ତ ପ୍ରତ୍ୟେକ ଦିନ ସକାଳୁ ଉଠିକିରି ଏକ୍ସରସାଇଜ କରେ, ତାପରେ ମୁଁ ତ ବହୁତ ସାଇକେଲିଂ ବି କରେ, ଯେତେବେଳେ ବି ଆମର ଦୋକାନକୁ ଯାଏ ସାଇକେଲରେ ଯାଏ, ସାଇକେଲରେ ଆସେ, ତ ସିଏ ବି ଗୋଟେ ଏକ୍ସରସାଇଜ ହେଲା। ତାପରେ ଖାଇବା ଉପରେ ଯଦି କହିବି, ମୁଁ ଆମ ବାଡିରେ କିଛି ଶାଗ ବୁଣିଛି, ତାପରେ ଏମିତି କିଛି ପନିପରିବା ଲଗେଇଛି, ଫ୍ରେସ୍ ପରିବା ଟିକେ ମାର୍କେଟରେ ମିଳିବା ଟିକେ କଷ୍ଟ ଏବେ ହଉଛି, ତ ଆମ ବାଡିରେ ଯୋଉଟା ଲଗା ହେଇଛି ଫଳିଛି, ସେଇଆକୁ ଆଣିକି ଖାଉଛୁ ଆଉ।
1: ୱାଓ, ବଢିଆ, ପୁରା ଅର୍ଗାନିକ ଖାଇବା ହିଁ ମିଳୁଥିବ, ବିନା ସାର, ବିନା କୌଣସି କେମିକାଲରେ ଯାହା ବି ଖାଦ୍ୟ ଆମେ ପାଇପାରୁଛେ, ଯେତିକି ପାଇପାରୁଛେ ସେତିକି ଆଟଲିଷ୍ଟ ଖାଇବା ନିହାତି ଦରକାର। ବହୁତ ବଢିଆ ହାବିଟ ଗୋଟେ ସେୟାର କଲ, ଥ୍ୟାଙ୍କ ୟୁ ସୋ ମଚ ସାଇ, ଏତେ ସୁନ୍ଦର କଥା ଆମ ସହିତ ସେୟାର କରିଥିବାରୁ।
3: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
1: ନମସ୍କାର। ସୋ ଏଇଥିଲେ ସାଇ ଯେମିତି କହିଲେ କି ସେ ତାଙ୍କର ଘରେ ଶାଗ ବୁଣିଛନ୍ତି ଆଣ୍ଡ ସେଟାକୁ ଖାଉଛନ୍ତି। ନିହାତି ଶାଗ ଆମର ଆଖି ପାଇଁ, ଚୁଟି ପାଇଁ, ଏସବୁ ଯତ୍ନ ନେବାରେ ବହୁତ ସାହାଯ୍ୟ କରିଥାଏ, ବହୁତ ସୁନ୍ଦର କଥା ସେୟାର କଲେ ସେ। ସୋ ସେମିତି ଆପଣଙ୍କର କଣ ରହିଛି ହେଲ୍ଦି ହାବିଟ ସେୟାର କରିଦିଅନ୍ତୁ ଆମ ସହିତ, ଡାଏଲ କରନ୍ତୁ ନମ୍ବର 0671-230-3153। ସୋ ଚାଲନ୍ତୁ ଶୁଣିନେବା କଣ କହୁଛନ୍ତି ଆମର ନେକ୍ସଟ କଲର। ହ୍ୟାଲୋ,
4: ହ୍ୟାଲୋ ମ୍ୟାଡମ, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
4: ଆଇ ଆମ କୁନା ଦାସ ସ୍ପିକିଂ ଫ୍ରମ ଭୁବନେଶ୍ୱର।
1: କୁନା ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ, କଣ କହିବେ ଆଜିର ଟପିକ ବିଷୟରେ?
4: ମୁଁ ଭେଜିଟେରିଆନ, ମୁଁ ମାନେ ମାଛ ମାଂସ ଅଣ୍ଡା କିଛି ଖାଏନି,
1: ଆଉ
4: ମୁଁ ଫିଲ୍ କରେ ମୁଁ ଭେଜିଟେରିଆନ ହେଇଥିବାରୁ ମୋ ପୁରା ଫିଟ୍ ଆଣ୍ଡ ଫାଇନ୍ ରହିଛି।
1: ଆପଣ ମୂଳରୁ ଭେଜିଟେରିଆନ ନା ମାନେ କୌଣସି ଗୋଟେ ଟାଇମରେ ନନଭେଜ ଛାଡିକି ଭେଜିଟେରିଆନ ହେଇଛନ୍ତି? ମୁଁ କହିଲି ଆପଣ ମାନେ ନନଭେଜ କେବେ ମାନେ ଟେଷ୍ଟ ବି କରିନାହାନ୍ତି ନା ନନଭେଜ ଆଗରୁ ଖାଉଥିଲେ, କୌଣସି ଗୋଟେ ପଏଣ୍ଟରେ ନନଭେଜ ଛାଡିକି ଭେଜିଟେରିଆନ ହେଇଛନ୍ତି?
4: ନା ନା, ମୁଁ ଭେଜିଟେରିଆନ ମୂଳରୁ।
1: ଆଚ୍ଛା, ସୋ ନିହାତି ଭେଜିଟେରିଆନ୍ ହବା ବି ଦରକାର, କାରଣ ଏବେ ତ ଯାହା ସମୟ ଚାଲିଛି

0: ସେଇ ସମୟରେ ଯାହା ବି କେମିକାଲର ୟୁଜ୍ ହେଉଛି ସେଥିପାଇଁ ତା ଅପେକ୍ଷା ଭେଜିଟେବଲ୍ ହିଁ ଭଲ ଭାବରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଶୁଣିପାରୁଛନ୍ତି?
1: ନା ଶୁଣିପାରୁନି।
0: ଆଚ୍ଛା ତ କୁନା ଭାଇ ଶୁଣିପାରୁନାହାନ୍ତି, ବଟ୍ ତାଙ୍କ କଥା ତ ଆମେ ଶୁଣିଦେଇଛେ। ସେ କହିସାରିଛନ୍ତି ତାଙ୍କ କଥା କି ସେ ଯେହେତୁ ଭେଜିଟେରିଆନ୍ ତେଣୁ ତାଙ୍କୁ ତାର ହେଲ୍ଥ ବେନିଫିଟ୍ ମିଳିଯାଉଛି, କାରଣ ନନ୍ଭେଜ୍ ଦ୍ୱାରା ଆମର ଲିଭର ଧୀରେ ଧୀରେ ଖରାପ ହେଇପାରେ, ଆମର କିଡ଼ନୀ ମଧ୍ୟ ଡ୍ୟାମେଜ୍ ହେଇପାରେ ଅତ୍ୟଧିକ ଖାଇବା ଦ୍ୱାରା, କିନ୍ତୁ ସର୍ଟନ୍ ଆମାଉଣ୍ଟ ଆମେ କନ୍ଜ୍ୟୁମ୍ କରିପାରିବା। ସୋ ସେମିତି ଆପଣଙ୍କର କ'ଣ ରହିଛି ହେଲ୍ଦି ହ୍ୟାବିଟ୍, ଫଟାଫଟ୍ ସେୟାର କରିଦିଅନ୍ତୁ ମୋ ସହିତ, ମାନେ ସୁବି ସହିତ, ଅନ୍ ଦ ଶୋ ଡାଲ ଇନ୍ ଲାଇଫ୍ ଚିଟ୍ ଚାଟ୍। ଡାଏଲ୍ କରନ୍ତୁ ନମ୍ବର 0671230-3153। ସୋ ଫଟାଫଟ କଥା ହେଇଯିବା ଆମର ନେକ୍ସଟ କଲର୍ଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜୟ ଜଗନ୍ନାଥ।
0: ଆଜ୍ଞା ଆଜ୍ଞା, କୁହନ୍ତୁ କୋଉଠୁ କହୁଛନ୍ତି? ଆଜ୍ଞା
2: ମ୍ୟାଡମ୍, ମୁଁ ଗୌରୀଶଙ୍କର କହୁଥିଲି କଟକରୁ। ମ୍ୟାଡମ୍
0: ଗୌରୀଶଙ୍କର ଭାଇ, ଆପଣଙ୍କ ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ, କଣ ରହିଛି ଆପଣଙ୍କର?
2: ଯେଉଁ ହେଲ୍ଦି କଥା ଆପଣ ମ୍ୟାଡାମ୍ କହୁଛନ୍ତି, ସମସ୍ତେ ଭାବନ୍ତି କି ଏଇଟା କରିବା ସେଇଟା କରିବା, ସବୁଦିନ ମୁଁ ଉଠିବି, ଦୌଡ଼ିବି, ଚାଲିବି, ସାଇକେଲିଂ କରିବି, କିଛି ଟିପ୍ସ କରିବି, କି ଟିପ୍ସ ମାରିବି, ବ୍ୟାୟାମ କରିବି, କିନ୍ତୁ କେହି କରିପାରନ୍ତିନି।
0: ଆଜ୍ଞା,
2: ସେମିତି ରାଇଟ୍ ନାଉ ତ ମୁଁ ତ 44 ଇୟର୍ସ ହେଲାଣି ମ୍ୟାଡାମ୍।
0: ଆଜ୍ଞା,
2: 35-37 ବର୍ଷରୁ ମୁଁ ଯେତେବେଳେ ଦୃଢ଼ ସଂକଳ୍ପ ନେଇଥିଲି କି ମୁଁ କୋଲ୍ଡ ଡ୍ରିଙ୍କ୍ସ ପିଇବିନି, ଆଉ ସକାଳୁ ସବୁଦିନ ସକାଳେ 10 ଲେଖା ଟିପ୍ସ ମାରିବି ମ୍ୟାଡାମ୍।
0: ଆଜ୍ଞା ଆଜ୍ଞା,
2: ଯୋଉ 35 ବର୍ଷ ଯୋଉଟା ମୁଁ ଟିପ୍ସ ମାରୁଥିଲି, ଆଜି ମୋର 44 ବର୍ଷରେ ମୁଁ ଥରେ ମ୍ୟାଡମ୍ 50-60 ଟିପ୍ସ ମାରିପାରୁଛି, ଯାହାଫଳରେ ମ୍ୟାଡମ୍ ମୁଁ ବହୁତ ହେଲ୍ଦି ଫିଲ୍ କରେ। ଆଉ ସବୁଠୁ ମେନ୍ କଥା ହେଲା ମ୍ୟାଡମ୍, ଯେପଟି ମୁଁ 35 ବର୍ଷ ହେଲାଣି, ଆଜି ପର୍ଯ୍ୟନ୍ତ ଥରେ ବି କୋଲ୍ଡ ଡ୍ରିଙ୍କ୍ସ ଆଉ ମ୍ୟାଡମ୍ ଆଉ ବିଲକୁଲ ପିଉ ନାହିଁ।
0: ଯା ହଉ, ବହୁତ ସୁନ୍ଦର କଥା। ଆପଣ କୋଲ୍ଡ ଡ୍ରିଙ୍କ୍ସ ବଦଳରେ ଯାହା ବି ନ୍ୟାଚୁରାଲ ଡ୍ରିଙ୍କ୍ସ ରହିଛି ସେ ସବୁକୁ କନ୍ଜ୍ୟୁମ୍ କରିପାରିବେ, ଯେମିତି ପଇଡ଼ ପାଣି ରହିଛି, ଆମର ଦହି, ଘୋଳ ଦହି, ଏସବୁ ମଧ୍ୟ କୋଲ୍ଡ ଡ୍ରିଙ୍କ୍ସ ର ଭଲ ରିପ୍ଲେସମେଣ୍ଟ ରହିଛି। ଯା ହଉ, ବହୁତ ସୁନ୍ଦର କଥା, ଗୋଟେ ବହୁତ ବଢିଆ ହାବିଟ୍ ମଧ୍ୟ ସେୟାର କଲେ। ଶୋଇଥିଲେ ମନୋରଞ୍ଜନ ଭାଇ କଟକରୁ, ସରି ଗୌରୀଶଙ୍କର ଭାଇ କଟକରୁ, ଯେମିତି ସେୟାର କଲେ କି କୋଲ୍ଡ ଡ୍ରିଙ୍କ୍ସ ଛାଡ଼ି ଦେଇଛନ୍ତି ନିହାତି ଭାବରେ। ଯେଉଁ କେମିକାଲ ନେଇକି କୋଲ୍ଡ ଡ୍ରିଙ୍କ୍ସ ତିଆରି କରାଯାଉଛି, ତ ତାଦ୍ୱାରା ଆମର ଧୀରେ ଧୀରେ ଷ୍ଟୋମାକ୍ରେ ହୋଲ୍ ହେବାର ଦେଖାଯାଉଛି, ଆମର ଦାନ୍ତ ମଧ୍ୟ ଖରାପ ହେବାର ଦେଖାଯାଉଛି, ଗ୍ୟାସ୍ ପ୍ରୋବ୍ଲେମ୍ ଏସବୁ ମଧ୍ୟ କୋଲ୍ଡ ଡ୍ରିଙ୍କ୍ସ ଯୋଗୁଁ ହେଉଛି। ସୋ କୋଲ୍ଡ ଡ୍ରିଙ୍କ୍ସ ଛାଡ଼ି ମଧ୍ୟ ଆମେ କୋଲ୍ଡ ଡ୍ରିଙ୍କ୍ସର ରିପ୍ଲେସମେଣ୍ଟରେ ନେଇପାରିବା, ସୋଡ଼ା ନେଇପାରିବା କିମ୍ବା ଘୋଳ ଦହି ପିଇପାରିବା, ଏସବୁ ନେଇପାରିବା। ବହୁତ ବଢିଆ କଥା ସେୟାର କଲେ ଆମ ସହିତ ଆମ ଲିସନର୍। ସୋ ଆପଣ ବି ସେୟାର କରିଦିଅନ୍ତୁ କ'ଣ ରହିଛି ଆପଣଙ୍କର ହେଲ୍ଦି ହାବିଟ୍। ଡାଏଲ୍ କରନ୍ତୁ 0671230-3153।

0: ସୋ ଆମକୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
1: ଆଭାସ କୁଛ?
0: ଆଜ୍ଞା ଭାଇ, ଆଭାସ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଧନ୍ୟବାଦ। ସକାଳ ମର୍ଣ୍ଣିଙ୍ଗ ଯାଇକି ମୋର ନିତ୍ୟକ୍ରମ ସାରିକି, ତାପରେ ତମେ ଯୋଉ ଫ୍ଲାଟ ରହୁଛୁ, ଆଉ ଫ୍ଲାଟ ମୁଁ ଲିଫ୍ଟ ନ ଯାଇକି ମୁଁ ଟିକେ ସିଡ଼ିରେ ଟିକେ 10-15 ମିନିଟ ଯିବା ଆସ କରେ। ସେଇଥିରେ ମୋର ଯାହା ମଣିକୁ କହିଲେ, ତାପରେ ମୋର ମୋ ଅଫିସ ବାହାରିଯାଏ। ଅଫିସ ବାହାରିଲା ଭିତରେ ଅଫିସ ମୋର 5ଟାରେ ଆସିକି ଟିକେ ଯାଜପୁର ରୋଡ ଟିକେ ହଉକି ଗୋଟେ 1.5 କିଲୋମିଟର ମୁଁ ଖାଇବାକି ଡେଲି ଚଲା ସନ୍ଧ୍ୟା ଟାଇମ୍ କରେ। ଏଥିରେ ମୋର ଖାଇବା ଟିକେ ମୁଁ ହାଲକା ଖାଏ, ଯାହା ଅଫିସରେ କମ୍ପ୍ୟୁଟର କାମ କରିବାକୁ ପଡୁଛି।
0: ଯେହେତୁ ବସିକି ଅଧିକ ସମୟ ବସିକି ରହିବାକୁ ପଡୁଛି, ତେଣୁ ହାଲକା ଖାଦ୍ୟ ଖାଇଲେ
1: ନିହାତି ମୋର ଫଳ ଫଳ କରି ଖାଇବା ଅତି ଯଥା ସେଉ, କଦଳୀ, ଅଙ୍ଗୁର ଏସବୁ ଅଧିକା ମୁଁ ଖାଏ ଟିକେ। ଆଉ ଭାତ ଉପରେ ମୁଁ କମ୍ ଖାଇବା ଆସିବି, ଆମ ବଡି ଟିକେ
0: ଯାହା ହଉ, ବହୁତ ଗୁଡ଼େ ହେଲ୍ଦି ହାବିଟ ଆମ ସହିତ ସେୟାର କଲେ ଏବଂ ଆପଣ ଏତେ ୱେଲ୍ ଆୱେ।
1: ମଝିରେ ମଝିରେ ଯାଇକି ମୁଁ ଟିକେ ଜିମ୍ ଯାଏ, ଆଉ ମାସକୁ 2 ଥର ମୁଁ ଟିକେ ବଡି ମସାଜ କରେ, ଆମର ଯାଜପୁର ରୋଡ ହଉ ନା ଭୁବନେଶ୍ୱର ହଉ, ଟିକେ ଆମର ମିଡ଼ିଆ

0: ବହୁତ ଭଲ କଥା। ଯା ହଉ, ଏତେ ସାରା ହେଲ୍ଦି ହାବିଟ୍ସ ଆପଣ ସେୟାର କଲେ ଏବଂ ଆପଣ ଏତେ ୱେଲ୍ ଆୱେର୍ ନିଜ ହେଲ୍ଥ କୁ ନେଇକି, ସେଟା ଶୁଣିକି ବହୁତ ଖୁସି ଲାଗିଲା। ଏଣ୍ଡ ଥ୍ୟାଙ୍କ ୟୁ ସୋ ମଚ୍ ଆଭାସ ଭାଇ ଆମ ସହିତ ସେୟାର କରିଥିବା।
1: ଧନ୍ୟବାଦ।
0: नमस्कार। सो ये आभास भाई एंड शेयर कले हेल्दी हैबिट आपण मध्य फटाफट शेयर कर दिंतु ट्यून कर 100.4 आकाशवाणी एफएम रेनबो कटक दिल से दिल तक। एंड सो चली डायल इन लाइव चिट चैट रो। आम पाखु आसी नेक्स्ट कॉल चलंतु कथा जीवा हम कॉलर को सहित। हेलो, गुड आफ्टरनून, के कहउचंदी कोठु कहउचंदी?
2: अपा नमस्कार, गुड इवनिंग, जय जगन्नाथ, राधे राधे।
0: राधे राधे, के कहउचंदी कोठु कहउचंदी?
2: बलराम बेहरा, एजी ऑफिस स्टाफ, ओडिसा हाईकोर्ट बिल्डिंग, कटक।
0: बलराम भाई, आपनको हम शो को वेलकम। को कहबे आज रो टॉपिक बिसारे?
2: टॉपिक आपन हेल्दी बिसे टॉपिक इंटर रखछु आज आपन।
0: आज्ञा, कोन रहै छै आपनकर डे टू डे लाइफ रे हेल्दी हैबिट?
2: हेल्दी हैबिट त मोर मॉर्निंग रे उठिबि, सकल जेमदि उठिबि।
0: आज्ञा।
2: ଆଗ ଅଧ ଆମର ଅଗଛା ପେଟରେ ଦି ଗ୍ଲାସ ପାଣି ପିଇବି, ମୁହଁ ଧୋଇମି, ଦାନ୍ତ ଘଷିମି, ଦି ଗ୍ଲାସ ପାଣି। ତମ୍ବା ନୋଟରେ ପାଣି, ରାତିରେ ତମ୍ବା ନୋଟରେ ପାଣି ରହିବ, ସେ ତମ୍ବା ନୋଟା ପାଣିଟା ସକାଳୁ ଡେଲି ମୁଁ ପିଏ, ସେଟା ପରିଷ୍କାର, ପେଟଟା ଆପଣ ପରିଷ୍କାର ରହିବ, ସବୁବେଳେ କୌଣସି ରୋଗ ଆପଣ ଦେହରେ ହବ।
0: ଇମ୍ୟୁନିଟି ବଢିଥାଏ।
2: ହଁ, ତାପରେ ଆଗ ହାତ ପାପୁଲି କି ବାଁ ହାତ ଡାହାଣ ହାତ ପାପୁଲି ଆଗ ଦେଖିବି, ଆଗ କାହା ମୁହଁ ଚାହିଁବା ପୂର୍ବରୁ ସକାଳୁ କାହା ମୁହଁ ଚାହେଁନି, ଆଗ ଆଖି ବନ୍ଦ କରି ନିଜ ଦିଏ ପାପୁଲି ହାତ ବାଁ ହାତ ଡାହାଣ ହାତ ପାପୁଲି କି ଆଗ ଦେଖିବି, ତାପରେ ମୁଣ୍ଡରେ ହାତ ମାରିକି ଯେମିତି ପ୍ରସାଦ ପାଇଲା ଭଳିଆ, ତାପରେ ପୃଥିବୀ ମାଆକୁ ପ୍ରଣାମ କରିବି, ତାପରେ ଯାଇକି ମୋର
0: ନିତ୍ୟକର୍ମ ଆରମ୍ଭ କରିବି।
2: ଆଜ୍ଞା, ନିତ୍ୟକର୍ମ ଆରମ୍ଭ ହବ, ତାପରେ ସକାଳୁ ଫେରେ ଉଠି ନିତ୍ୟକର୍ମ କରି ପୂଜାପୂଜି କରି ଫେରେ ଡେଲି ମୁଁ ଅଫିସ ଯିବି, 10 କିଲୋମିଟର ସାଇକେଲ ରନିଂ କରିବି, ଯିବି 10 କିଲୋମିଟର ଆସିବି 10 କିଲୋମିଟର।
0: ଆଚ୍ଛା,
2: ତାପରେ ଖାଦ୍ୟ ଖାଇଲା ବେଳେ ଆପଣ ଉତ୍ତର ମୁଖା ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଖାଇବାଟା ଆପଣ ହେଲ୍ଦି ପାଇଁ ବହୁତ ଉପକାର ଅଛି। ଆଜ୍ଞା, କେବଳ ଉତ୍ତର ଦିଗକୁ, ମୁଁ କୌଣସି ଦିଗକୁ ମୁହଁ କରି ଖାଇ ନାହିଁ, ଘରେ ଯଦି ବସିବି କୌଣସି ଭୋଜିକୁ ଗଲି, କୌଣସି ପିକନିକ ଗଲି, ଛିଡ଼ା ହେଇକି ଖାଇଲି, ବଫେରେ ଖାଇଲି, ତାହେଲେ ଉତ୍ତର ମୁହଁ କରି ଖାଇବି, ଘରେ ଖାଇଲା ମାନେ ଉତ୍ତର ମୁହଁ କରି ଖାଇବି, ଉତ୍ତର ଉତ୍ତର ଦିଗକୁ ମୁହଁ କରି ଖାଇବାଟା ନିହାତି ଦରକାର। ନା ନା, ହୁଏତ ପୂର୍ବ ଦିଗକୁ କିଛି ଆସୁଛି, କିନ୍ତୁ ଉତ୍ତର ଦିଗଟା
0: 100% ହେଇଥାଏ।
2: ଆଜ୍ଞା, 100%। ଆଜ୍ଞା, ନା ଉତ୍ତର ନା ଦକ୍ଷିଣ, ନା ଦକ୍ଷିଣ ନା ପୂର୍ବ ନା ପଶ୍ଚିମ।
0: ଗୋଟେ ବହୁତ ବଢିଆ ଫ୍ୟାକ୍ଟ ଆମ ସହିତ ସେୟାର କଲେ ଏଣ୍ଡ ଏତେ ସାରା ହେଲ୍ଦି ହାବିଟ୍ସ କଥା କହିଲେ। ଏଣ୍ଡ ପ୍ରଥମେ ଯୋଉଟା କହିଲେ ସେଟା ମତେ ବହୁତ ଭଲ ଲାଗିଲା କି ଖାଲି ପେଟରେ ପାଣି ପିଇବା, ସେଟା ଗୋଟେ ବହୁତ ଭଲ ହେଲ୍ଥ ହାବିଟ୍। ଆଜ୍ଞା ଆଜ୍ଞା, ପ୍ରଥମ ପ୍ରଥମ କାମ ହେଉଛି ଆଖି ଖୋଲିବା ମାତ୍ରେ ପାଖରେ ପାଣି,
2: ହାତ ପାପୁଲି ପାପୁଲି ଦର୍ଶନ କରିବେ।
0: ଆଜ୍ଞା ଆଜ୍ଞା,
2: ତାପରେ ପ୍ରସାଦ ପାଇଲା ବେଳେ ମୁଣ୍ଡରେ ହାତ ମାରିବେ 3 ଥର, ଓମ୍ ଶାନ୍ତି ଓମ୍ ଶାନ୍ତି କହିକି ପୃଥିବୀ ମାତା ପ୍ରଣାମ କରିବେ, ପୃଥିବୀ ମାତା ପ୍ରଣାମ କରିବେ, ପୃଥିବୀ ମାତା ହାତ ଲଗେଇ ମୁଣ୍ଡରେ ମାରିବେ, ତାପରେ ଯାଇକି ଅନ୍ୟ ଯାହା ମୁଁ ଅନୁଛନ୍ତି
0: ଚାହୁଁ। ଗୋଟେ ବହୁତ ସୁନ୍ଦର ହାବିଟ୍ ସେୟାର କଲେ, ନିହାତି ଆମ ଲିସନର ଯୋଉମାନେ ବି ଅନ୍ୟମାନେ ଶୁଣୁଛନ୍ତି ସେମାନେ ମଧ୍ୟ ଏଇଟାକୁ ନିଜ ଲାଇଫରେ ଇମ୍ପ୍ଲିମେଣ୍ଟ କରିବେ ବୋଲି ଭାବୁଛି। ଥ୍ୟାଙ୍କ ୟୁ ସୋ ମଚ୍ ଭାଇ, ଦିଲ ସେ ଥ୍ୟାଙ୍କ ୟୁ ଏତେ ସୁନ୍ଦର ସୁନ୍ଦର ହାବିଟ୍ ସେୟାର କରିଥିବାରୁ।
2: ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ।
0: ସୋ ଏଥିରେ ବଳରାମ ଭାଇ ସେୟାର କଲେ କେତେ ସୁନ୍ଦର କଥା, କାହିଁକି ନା ସକାଳୁ ଉଠି ଆମେ ଯଦି ଆଗ ଖାଲି ପେଟରେ ପାଣି ପିଉଛେ, ତାହେଲେ ଆମ ପାଟିରେ ଯେଉଁ ଗୁଡ୍ ବ୍ୟାକ୍ଟେରିଆ ମାନେ ଥାନ୍ତି ସେମାନେ ପେଟକୁ ଯିବା ଦ୍ୱାରା ଆମର ହଜମ ଶକ୍ତି ବଢିଥାଏ ଏବଂ ଇମ୍ୟୁନିଟି ପାୱାର ବି ବଢିଥାଏ। କେତେ ସୁନ୍ଦର କଥା କହିଲେ ଭାଇ। ସୋ ସେମିତି ଆପଣଙ୍କର କ'ଣ ରହିଛି ହେଲ୍ଥ ହାବିଟ, ଗୁଡ୍ ହେଲ୍ଥ ହାବିଟ, ଯାହା ଆମ ଲିସନର ମାନେ ମଧ୍ୟ ତାଙ୍କ ଲାଇଫରେ ଇମ୍ପ୍ଲିମେଣ୍ଟ କରିପାରିବେ, ସେଥିପାଇଁ ଡାଏଲ କରିଦିଅନ୍ତୁ ନମ୍ବର 0671230315।

0: ସୋ ଆମ ସହିତ ଯୋଡ଼ି ହେଇଯାଇଛନ୍ତି ଆଉ ଜଣେ କଲର୍, ଚାଲନ୍ତୁ ନେଇଯିବା ଏଇ କଲ୍ଟି। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର,
1: ମୁଁ ରେଡିଓ ଲଭର ତଥା ଜଣେ ଆନ୍ତର୍ଜାତିକ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡା ଜିଲ୍ଲା ଗଞ୍ଜାମରୁ କହୁଥିଲି।
0: ନାରାୟଣ ଭାଇ, ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଦେଖନ୍ତୁ, ଆଜି ତ ଗୁଡ୍ ହେବିଟ୍ ଅଛି। ମୁଁ ପ୍ରତିଦିନ ସକାଳୁ କଲମୀ ବିଲମୀ କପାଳ ହାତ ପ୍ରଣାମ କରେ, ଆଉ ବହୁତ ସମୟ ଧରି ପଦ୍ମାସରେ ବସେ। ଆଉ ଗୋଟେ ମତେ ଭଲ ଲାଗେ ପହଁରିବା ପାଇଁ, ପୋଖରୀ ହଉ ନଈ ହଉ, ମୁଁ ଚିତା ପହଁରା ବୁଢା ପହଁରା ମତେ ବହୁତ ଭଲ ଲାଗେ। ଆଉ ଛୁଆବେଳେ ଆମେ କଣ କରୁ ନା, ସବୁ ଅଣ୍ଟାରେ ବେଲୁନ ବାନ୍ଧିକି ଘଣ୍ଟା ଘଣ୍ଟା ଆମେ ପାଣି ପୋଖରୀ ବୁଡ଼ି ଯାଉ,

0: ଖୁସି ଲାଗେ ପହଁରିବାଟା ମତେ ବହୁତ ଭଲ ଲାଗେ।
1: ଯାହା ହଉ, ବହୁତ ସୁନ୍ଦର କଥା ସେୟାର କଲେ। ପହଁରିବା ବି ଆମର ଗୋଟେ ଭଲ ଏକ୍ସରସାଇଜ ଆଣ୍ଡ ବହୁତ ହେଲ୍ଥ ହାବିଟ, ମାନେ ବହୁତ ହେଲ୍ଥ ବେନିଫିଟ ବି ଥାଏ ପହଁରିବାର।
0: ଆଜ୍ଞା,
1: ଯା ହଉ ନାରାୟଣ ଭାଇ, ଏତେ ସୁନ୍ଦର ହାବିଟ ରଖିଛନ୍ତି ଏବେ ପର୍ଯ୍ୟନ୍ତ, ସେଥିପାଇଁ ଦିଲ ସେ ଥ୍ୟାଙ୍କ ୟୁ।
0: ନମସ୍କାର।
1: ଏ ଥିଲେ ନାରାୟଣ ଭାଇ, ଯେମିତି କହିଲେ ପହଁରିବା ବି ଗୋଟେ ଭଲ କାର୍ଡିଓ ଆମ ପାଇଁ, ଯାହା ଆମର ହାର୍ଟର ହେଲ୍ଥକୁ ବି ସୁସ୍ଥ ରଖିଥାଏ ଏବଂ ପାଣି ସହିତ କଣ୍ଟାକ୍ଟରେ ଆସିବା ଦ୍ୱାରା ଆମର ବଡି ଗୋଟେ ଭଲ ପଜିଟିଭ ଏନର୍ଜି ଆଟ୍ରାକ୍ଟ କରିଥାଏ। କେତେ ସୁନ୍ଦର କଥା କହିଲେ ନାରାୟଣ ଭାଇ। ସେମିତି ଆପଣଙ୍କର କଣ ରହିଛି ହେଲ୍ଥ ହାବିଟ, ଫଟାଫଟ ସେୟାର କରିଦିଅନ୍ତୁ। ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ରେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ ସେ ଦିଲ ତାକ, ଆଣ୍ଡ ଫଟାଫଟ ଡାଏଲ କରନ୍ତୁ ନମ୍ବର 0671 230 3153।

0: સો ચાલીછી ડાઇલી ઇન લાઇફ ચિટચાટો આજે આપણમાને મો સહિત શેર કરુંછંતી આપણંકર હેલ્ધી હેબિટ એન્ડ સેઇ હેલ્ધી હેબિટ શેર કરવા પાઈ જડી જઈછંતી આમર આઉ જણે કોલર ચાલંતુ કથા હેજબા હેલો ગુડ આફ્ટરનૂન કી કહુંછંતી કોડુ કહુંછંતી
1: આગે મારા માગે આંબુ રાજેન્દ્રના કહુંછંતી
0: રાજેન્દ્રના આમો શો કુ વેલકમ કોન કહીવે આપણંકર હેલ્ધી હેબિટ વિષયરે
1: મને ગરમ ગુણર નિત્ય કર્મ વિષયરે
0: ଆଜ୍ଞା ମାନେ ଗୋଟେ ଭଲ ହ୍ୟାବିଟ୍ ଆମେ ତ ଡେ ଟୁ ଡେ ଲାଇଫରେ ଆମେ ସବୁକିଛି କରିଥାଉ କିନ୍ତୁ ଯେମିତି ଆମର ଲିସନର ସେୟାର କଲେ କି ସେ ସକାଳୁ ଉଠି ଆଗ ଖାଲି ପେଟରେ ଗୋଟେ ଗ୍ଲାସ୍ ପାଣି ପିଅନ୍ତି ଯୋଉଟା ହେଲ୍ଥ ଦେଇଥାଏ ସେମିତି ଆପଣଙ୍କର କଣ ରହିଛି
1: ମୁଁ ସକାଳୁ ଉଠେ
0: ଆଜ୍ଞା
1: ମୋର ଏଇ ଆଗେ ଉଠିଲି ବେଶୀ ବଡ କାମ ନାହିଁ ସେଇ ଛଅଟା ଭିତରେ ଉଠେ ଉଠିକି ମୋର ଜବରଦା କାମ କରେ ଘରେ ଆମ ଠାକୁର ସେବା ପୂଜା କରେ ପ୍ରଥମ ତାପରେ ସେବା ପୂଜା ପରେ ଟିକେ ବେଲପତ୍ର ଖାଏ ଦି ତିନିଟା ବେଲପତ୍ର ଖାଏ ବେଲପତ୍ର ଖାଇ ଟିକେ ପାଣି ପିଏ
0: ଆଜ୍ଞା
1: ତାପରେ ପାଣି ପିଇକି ସେ ଯୋଉ ମନ୍ଦିର ତିନିଟା ଧରିକି ପୂଜା କରି ଆଗେ ଶନି ମନ୍ଦିରକୁ ଯାଏ
0: ଆଚ୍ଛା ବେଲପତ୍ର ସକାଳୁ ବେଲପତ୍ର ଖାଇବାଟା ହିଁ ଗୋଟେ ବହୁତ ଭଲ ହେଲ୍ଥ ହାବିଟ୍
1: ବେଲପତ୍ର ଖାଇଲେ ସବୁ ମାନେ ଶନି ମନ୍ଦିର ପାଖରେ ଦୋକାନ ଅଛି ସେଇଠି ମତେ ପୁରୀ ଦବ ନହେଲେ ଇଟିଲି ଦବ ପୂଜା କରି ଆଉ ମନ୍ଦିର ପୂଜା କରିବ
0: ଆଜ୍ଞା ବହୁତ ସୁନ୍ଦର କଥା କହିଲେ ସକାଳୁ ବେଲପତ୍ର
1: ସେଠି ଅଛି ମାଙ୍କଡ ସେଠି କ୍ଷୀର ବାଲା ମାଗଣା କ୍ଷୀର ହେଇଥିବ ସେଠି କ୍ଷୀର ହବ ଯୋଉ ଲୋକ ଆସିବେ ସେମାନଙ୍କୁ ମଧ୍ୟ ମାଗଣା ଦିଆଯିବ ଗିଲାସ ଅଛି
0: ତାପରେ
1: ମାଙ୍କଡ଼ ଆସି ଚା ଖାଇବ ମାଙ୍କଡ଼ ସାଙ୍ଗରେ ଆସିବ ଫୋନ କରୁନି ସେଇଠି ଫୋନ କରୁଛି ସେଇଠି ଦେଲେ ସେ ମାଙ୍କଡ଼ ଛୁଆ ଭିନ୍ନ ହେବ ମୁଁ କଥାବାର୍ତ୍ତା ହେବି ଆଣେ ଏଇ ଫୋନ ଖାଲି
0: ବହୁତ ସୁନ୍ଦର କଥା ଯା ହଉ ଆଜିର ହେଲ୍ଥ ହାବିଟ ଯାହା ଟପିକ ଥିଲା ଆମର ହେଲ୍ଥ ହାବିଟ ଆପଣ ଗୋଟେ ବହୁତ ସୁନ୍ଦର ହେଲ୍ଥ ହାବିଟ ସେୟାର କଲେ ବେଲପତ୍ର ସକାଳୁ ଖାଇବା ଥ୍ୟାଙ୍କ ୟୁ ସୋ ମଚ୍ ରାଜେନ୍ଦ୍ର ନାନା
1: ତାପରେ ଏମିତି ଠାକୁରଙ୍କ ପୂଜା କରାଗଲେ ଏମିତି ଫଳ ଆପେଲ ଫଳ କିଏ ପୂଜା କରି
0: ଆଣିଥାଉ ଫଳ ଖାଇବା ମଧ୍ୟ ଗୋଟେ ଭଲ ହେଲ୍ଥ ହାବିଟ
1: ଆଚ୍ଛା ଇଏ ତାପରେ ସବୁବେଳେ ଗୋଟେ ଆଧ୍ୟାତ୍ମ କ୍ଷେତ୍ରରେ ଆହାରଟା ବହୁତ ଭଲ ମୁଁ ବହୁତ ସମୟ ଏଇ ଯୋଉ ବେଶୀ ରାଜସ୍ୱ ଖାଦ୍ୟ ମାନେ ଫର୍ମାସିଟିକ ଖାଦ୍ୟ ମୁଁ ମୋ ଜୀବନରେ ବେଶୀ ଖାଏନି ସାଧାରଣ ସବୁବେଳେ ହବ ଭାତ ଡାଲମା
0: ଯାହା ଲାଇଟ ଫୁଡ ଆମେ ଖାଉଛେ ହାଲକା ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରୁହେ ତ
1: ଆଜ୍ଞା
0: ବହୁତ ସୁନ୍ଦର କଥା ଆଜ୍ଞା ରାଜେନ୍ଦ୍ର ନାନା କେତେ ଗୁଡିଏ କଥା କହିଲେ ଯେମିତି ସକାଳୁ ଉଠି ବେଲପତ୍ର ଖାଇବା ଫଳ ଖାଇବା ଏବଂ ହାଲକା ଖାଦ୍ୟ ଖାଇବା ଏସବୁ ଆମ ଡେ ଟୁ ଡେ ଲାଇଫରେ ଆମ ହେଲ୍ଥକୁ ବହୁତ ବେନିଫିଟ ଦେଇଥାଏ ସୋ କଣ ରହିଛି ଆପଣଙ୍କର ସେମିତି ହେଲ୍ଦି ହାବିଟ୍ ଜଲ୍ଦି ଜଲ୍ଦି ସେୟାର କରିଦିଅନ୍ତୁ ସୋ ଚାଲିଛି ଡାଏଲ୍ ଇନ୍ ଲାଇଫ ଚିଟ୍ଚାଟ୍ ଏବଂ ଟାଇମ୍ ମଧ୍ୟ ଗଡ଼ି ଗଡ଼ି ଚାଲିଛି ସୋ ଫଟାଫଟ ଡାଏଲ୍ କରନ୍ତୁ ନମ୍ବର 0671230353 ଚାଲନ୍ତୁ କଣ ରହିଛି ଆମ ନେକ୍ସଟ କଲର୍ଙ୍କର ହେଲ୍ଦି ହାବିଟ ଶୁଣି ନବା ହେଲୋ ଗୁଡ ଆଫ୍ଟରନୁନ୍ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଅଶୋକ କୁଣ୍ଡା ମଧୁପାଟଣା କଟକ
0: ଅଶୋକ ଭାଇ ଆମ ଶୋ କୁ ୱେଲକମ୍ କଣ କହିବେ ଆଜିର ଟପିକ ବିଷୟରେ
2: ମୁଁ ସେମିତି ସକାଳୁ ଆଗ ସକାଳୁ ଉଠିଲା ମାନେ ବ୍ରଶ ନ କରିକି ଖାଲି ପେଟରେ ପାଣି ପିଏ
0: ଆଜ୍ଞା
2: ମୁଁ ପାଣି ପିଏ ଯେ ଉଷୁମ

0: ପାଣି ଟିକେ ପିଏ, ନଖ ଉଷୁମ ପାଣି ପିଏ।
1: ଆଜ୍ଞା ଆଜ୍ଞା।
0: ଉଷୁମ ପାଣି ପିଏ, ଖାଇବାରେ ମୋର ମସଲା ବିଲକୁଲ ନାହିଁ। ପାଞ୍ଚ ବର୍ଷ ଛଅ ବର୍ଷ ହେଲାଣି ମୁଁ ମସଲା ଛାଡି ଦେଇଛି।
1: ଆଜ୍ଞା।
0: ତେଲ କମ, ଆଉ ମୁଁ ଯୋଗ ପ୍ରାଣାୟାମ କରେ।
1: ଆଜ୍ଞା।
0: ଆଉ ଟିକେ ଲାଇଟ ଏକ୍ସରସାଇଜ କରେ।
1: ଆଜ୍ଞା। ଧନ୍ୟବାଦ। ସୋ ଏଇଥିଲେ ଅଶୋକ ଭାଇ, ଯେମିତି କହିଲେ କି ତାଙ୍କର ପୁରା ଦିନଚର୍ଯ୍ୟା ହିଁ ହେଲ୍ଦି, ଦିନଚର୍ଯ୍ୟା ହିଁ ଆରମ୍ଭ ହେଇଥାଏ ଗୋଟେ ହେଲ୍ଦି ୱେରୁ। ସୋ କଣ ରହିଛି ଆପଣଙ୍କର ହେଲ୍ଦି ହାବିଟ୍, ସେୟାର କରିଦିଅନ୍ତୁ ସୋ ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ରେ। ଡାଏଲ କରନ୍ତୁ ନମ୍ବର 0671230315।

0: ସୋ ଆମ ସହିତ ଯୋଡ଼ି ହେଇଯାଇଛନ୍ତି ଆଉ ଜଣେ କଲର୍, ଚାଲନ୍ତୁ କଥା ହେଇଯିବା। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମ୍ୟାଡମ୍ ନମସ୍କାର।
0: ନମସ୍କାର,
1: ମୁଁ ବୁଲୁ ପଟ୍ଟନାୟକ, ଘସିପୁରା, ଆନନ୍ଦପୁର, କେନ୍ଦୁଝରରୁ କହୁଥିଲି।
0: ବୁଲୁ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଆଜି ଟପିକ ବିଷୟରେ ମୁଁ କହିବି,
0: ଆଜ୍ଞା,
1: ଭଲ ହେବିଟ୍ ରହିଛି ବିଭିନ୍ନ ପ୍ରକାରର ମିଟିଂରେ ଭାଷଣ ଦେବା। ମତେ ଭାଷଣ ଦେବାକୁ ଭାରି ଭଲ ଲାଗେ।
0: ତେଣୁ
1: ପଲିଟିକାଲ ମିଟିଂ ଠାରୁ ଆରମ୍ଭ କରିକି ସ୍ପୋର୍ଟସ, କଲଚରାଲ, ସମାଜ ସେବା ଆଉ ବିଭିନ୍ନ ବିଭାଗୀୟ ମିଟିଂ ଗୁଡାକରେ ଭାଷଣ ଦେବାକୁ ମତେ ବହୁତ ଭଲ ଲାଗେ। ସେଇଟା ମୋର ଗୋଟେ ଭଲ ଗୁଡ୍ ହ୍ୟାବିଟ୍ ରହିଛି।
0: ଆଜ୍ଞା, କିନ୍ତୁ ହେଲ୍ଦି ହାବିଟ ମାନେ ଆଜିର ବିଷୟରେ ହେଇଛି ଆପଣଙ୍କର ହେଲ୍ଦି ହାବିଟ, କୋଉଟା ଆପଣଙ୍କୁ ମାନେ ଆପଣଙ୍କ ଯୋଉ ହାବିଟଟାକୁ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ବେଶୀ ଲାଭଦାୟକ ହେଉଥିବ, ସେମିତି କିଛି ଅଭ୍ୟାସ ଯାହା ଆପଣଙ୍କର ରହିଛି?
1: ମୋର ସ୍ୱାସ୍ଥ୍ୟଗତ ଉପରେ ଭଲ ହାବିଟ ରହିଛି
0: କସରତ,
1: ଖେଳିବାକୁ ବହୁତ ଭଲ ଲାଗେ, ଆଥଲେଟିକ୍ ରେ ଦୌଡ଼ିବା, ଜମ୍ପିଂ କରିବା, କ୍ରିକେଟ ଖେଳିବା, ଫୁଟବଲ ଖେଳିବା, ବିଭିନ୍ନ ପ୍ରକାରର ଖେଳ କସରତକୁ ମୁଁ ଭଲ ପାଏ। ମୁଁ ଛାତ୍ର ଅବସ୍ଥାରେ ଯୁବକ ଅବସ୍ଥାରେ କ୍ରୀଡ଼ାବିତ ଥିଲି, ଜାତୀୟ ସ୍ତରର କ୍ରୀଡ଼ାବିତ ଥିଲି, ଖେଳୁଥିଲି ଆଉ ବର୍ତ୍ତମାନ ମଧ୍ୟ ମୁଁ ବହୁତ କିଲୋମିଟର ସକାଳୁ ଆଉ ଅପରାହ୍ନ ସମୟରେ ଚାଲୁଛି। ଆଉ ଚାଲିବାକୁ ଭଲ ଲାଗେ ଆଉ ଦୌଡ଼ିବାକୁ ଭଲ ଲାଗେ, ବିଭିନ୍ନ ପ୍ରକାର ଖେଳ କସରତକୁ ଭଲ ଲାଗେ।
0: ବାସ୍, ଇଏ ହୁଏ ନା ବାସ୍। ତ ଏମିତି ହିଁ ସବୁବେଳେ ହେଲ୍ଦି ହାବିଟ୍ସ କୁ ନିଜ ସହିତ ରଖନ୍ତୁ ଆଣ୍ଡ ସୁସ୍ଥ ରୁହନ୍ତୁ, ଏମିତି ଏନର୍ଜେଟିକ୍ ରୁହନ୍ତୁ ଆଣ୍ଡ ଆମ ସହିତ କଥା ହୁଅନ୍ତୁ, ଆମକୁ ଶୁଣୁଥାନ୍ତୁ ଆଣ୍ଡ ଏମିତି ମିଠା ମିଠା ମତାମତ ବି ଦେଉଥାନ୍ତୁ।
1: ଧନ୍ୟବାଦ ମ୍ୟାଡମ୍, ନମସ୍କାର।
0: ନମସ୍କାର। ସୋ ଏଇଥିଲେ ଆମର ରେଗୁଲାର ଲିସନର ବୁଲୁ ଭାଇ, ଯେମିତି କହିଲେ କି ସେ ନିଜେ ଜଣେ ଆଥଲେଟ୍, ନିଜେ ଜଣେ କ୍ରୀଡ଼ାବିତ୍, ସେଥିପାଇଁ ତାଙ୍କର କ୍ରୀଡ଼ା ସହିତ ଏବେ ମଧ୍ୟ କନେକ୍ସନ୍ ରହିଛି ଆଣ୍ଡ ଖେଳିବା, କସରତ କରିବା ଏହିସବୁ ଗୋଟେ ବହୁତ ହି ଭଲ ହେଲ୍ଦି ହାବିଟ୍ ଆଣ୍ଡ ଏହିସବୁକୁ କଣ୍ଟିନ୍ୟୁ ରଖିବା ନିହାତି ଦରକାର। ସୋ କ'ଣ ରହିଛି ଆପଣଙ୍କର ହେଲ୍ଥ ସିକ୍ରେଟ୍, ମାନେ କ'ଣ ରହିଛି ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ଅଭ୍ୟାସ ଯାହା ଆପଣଙ୍କୁ ବେଶୀ ହେଲ୍ଦି ରଖିବାରେ ହେଲ୍ପ କରିଥାଏ? ଡାଏଲ କରି ଫଟାଫଟ କହିଦିଅନ୍ତୁ ଆପଣଙ୍କ ମନର କଥା 0671230315।

0: ୱାଓ, ବହୁତ ବଢିଆ ଆପଣ ଆପଣ ମେଣ୍ଟେନ କରିଛନ୍ତି ଆଣ୍ଡ ଯାହା ହଉ ନିଜେ ଇନିସିଏଟ ନେଇଛନ୍ତି ଏବଂ ତାକୁ କାର୍ଯ୍ୟରେ ଲଗେଇକି ଆପଣ ନିଜକୁ ମାନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଇଛନ୍ତି। ନାଇଁ, ଯାହା ବି ହେଲେ ତାଙ୍କୁ ଆୱେର କରନ୍ତୁ, ନିଜ କଥା କୁହନ୍ତୁ, ତାଙ୍କ ଏକ୍ସାମ୍ପଲ ଦିଅନ୍ତୁ ଏବଂ ନିହାତି ଏସବୁ ଆମେ ଯେତିକି ରହୁଛେ ଯେତିକି ଦିନ ରହୁଛେ ନିହାତି ସ୍ୱାସ୍ଥ୍ୟକୁ ଯତ୍ନ ନେବା ଉଚିତ। ଦେହ ପାଇଁ ଭଲ, କିନ୍ତୁ ସର୍ଟେନ୍ ଆମାଉଣ୍ଟ ଦେହ ପାଇଁ ଭଲ, କିନ୍ତୁ ଏତେ ଯଦି କୌଣସି ବି ଜିନିଷ ଆମେ ଏକ୍ସେସ ଖାଉଛେ ବା ପିଉଛେ ସେଇଟା ଆମ ସ୍ୱାସ୍ଥ୍ୟରେ ଆଡଭର୍ସ ଇଫେକ୍ଟ ପକେଇଥାଏ। ସୋ ସେମିତି ଯାହା ହଉ, ବହୁତ ସୁନ୍ଦର କଥା ଆପଣ କହିଲେ କି ଆପଣ ଗୋଟେ ସମୟ ପରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଇଛନ୍ତି ଏବଂ ନିଜେ ମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେଉଛନ୍ତି, ସେଟା ଗୋଟେ ବହୁତ ଭଲ କଥା। ଆପଣ ନିଜେ ସୁସ୍ଥ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ସୁସ୍ଥ ରଖିବା ପାଇଁ ମଧ୍ୟ।
1: ଆଜ୍ଞା,
0: ଆଜ୍ଞା,
1: ନିଜେ ବଞ୍ଚିଲେ ସବୁ।
0: ଆଜ୍ଞା,
1: ଆମେ ଫିଟ ରହିବା ତାହେଲେ ଆମେ ଆମ କଥା ବିଚାର କରିବା, ପରିବାର କଥା ଚିନ୍ତା କରିବା, ପିଲା ଚିନ୍ତା କରିବା, ଆଗକୁ ଚିନ୍ତା କରିବା, ନିଜେ ତ ରୋଗଣା ହେଇଯିବା କରିବା କଣ।
0: ଆଜ୍ଞା, ସୋ ଯେମିତି ଆପଣ ମଧ୍ୟ ଏବେ ନିଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରୁଛନ୍ତି, ସେମିତି ଆପଣଙ୍କ ସାନ ଭାଇଙ୍କୁ ମଧ୍ୟ ଚେଷ୍ଟା କରନ୍ତୁ ଏବଂ ସୁସ୍ଥ ରହିବା ପାଇଁ।
1: ମ୍ୟାଡମ ହେଇପାରୁନି ଆଉ,
0: ନାଇଁ ଜମା ବି ହୋପ୍ ଛାଡନ୍ତୁ ନାହିଁ, ଏବେ ବି ସମୟ ଅଛି, ଏବେ ବି ତାଙ୍କୁ ଚେଷ୍ଟା କରନ୍ତୁ, ଏବେ ତାଙ୍କୁ ତାଙ୍କୁ ଆୱେର କରନ୍ତୁ। ପ୍ରଥମେ କଣ ହୁଏ କି ଆମେ ଆମେ ଗୋଟେ ଯେତେବେଳେ ଏଇ ମେଦବହୁଳତାର କଥା ଆସେ ନା, ଆମେ ପ୍ରଥମେ ଟିକେ ବୁଲି କରିଦଉ କି ସେ ମୋଟା ସେ ଇଏ, ତ ଏଇସବୁ ଜିନିଷ ନା ଗୋଟେ ମେଣ୍ଟାଲ ଷ୍ଟ୍ରେସ୍ ବି କ୍ରିଏଟ୍ କରିଥାଏ, ଯେଉଁଥିପାଇଁ ଆମେ ଆଉ ସେଇଟାକୁ ମାନେ କଣ କହିଲେ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ଆଉ ଏତେଟା ଆଗ୍ରହ ଆସେ ନାହିଁ। ପ୍ରଥମେ ତାଙ୍କୁ ଆଗ୍ରହ ଆଣନ୍ତୁ କି ନାହିଁ, ଆମକୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଦରକାର। ଓଜନ ବଢିବା, ମୋଟା ହେବା, ଏଇଟା ଗୋଟେ କଥା। ଯଦି ଜଣେ ମୋଟା ହେଇକି ବି ସ୍ୱାସ୍ଥ୍ୟବାନ ଅଛନ୍ତି, ଠିକ ଅଛନ୍ତି, ସୁସ୍ଥ ଅଛନ୍ତି, ତାହେଲେ ମୋଟା ହେବାରେ କୌଣସି ଅସୁବିଧା
1: ନାହିଁ।
0: ଆଜ୍ଞା, ତ ସେଇଟାକୁ ତାଙ୍କୁ ବୁଝାନ୍ତୁ କି ଯେତିକି ଦିନ ଆମେ ରହିବା ନାଇଁ, ତାଙ୍କୁ ଆୱେର କରାନ୍ତୁ ଏବଂ ଦେଖିବେ ଦିନେ ଦିନେ ଯେତେବେଳେ ସେ ନିଜେ ସେଲ୍ଫ ରିଏଲାଇଜ କରିନେବେ, ସେ ନିହାତି ଭାବରେ ସୁସ୍ଥ ହେବାକୁ ଚେଷ୍ଟା କରିବେ। ଆଣ୍ଡ ଆଜିର ସୋ ଆଇ ହୋପ୍ ସେ ଯଦି ଶୁଣୁଥିବେ ତାହେଲେ ତାଙ୍କୁ ନିହାତି ଭାବରେ ଇନ୍ଫ୍ଲୁଏନ୍ସ କରିବ ଟିକେ ନିଜକୁ ସ୍ୱାସ୍ଥ୍ୟ ଆଡ଼କୁ ଧ୍ୟାନ ଦେବା ପାଇଁ।
1: ଆଉ ଗୋଟେ କଥା ହେଲା, ଯୋଉଟା ସପିଂ ମଲ୍ ଆମେ କୁଆଡେ ଗଲୁ ସିଟ୍ରେ ଯୋଉ ଲିଫ୍ଟରେ ଯାଉଛନ୍ତି,
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆମ ମାନେ ମ୍ୟାଡମ୍ ଗଲେ ମିସେସ୍ ଗଲେ ସେ ସିଟ୍ରେ ଯିବେ, ମୁଁ କହିଲି ତମେ ଯା, ମୁଁ
0: ଚିଠି
1: ପଠେଇ ଯାଉଛି କିନ୍ତୁ ଯା
0: କୌଣସି କୌଣସି ହାବିଟ ଯୋଗୁଁ ଆମେ ଆମର ଓଜନ ବଢିବାରେ ଲାଗିଥାଏ, ଆମେ ମୋଟା ହେଇଯାଇଥାଉ, ବଟ୍ ସମୟ କେବେ ବି ସରି ନାହିଁ। ଲାଇଫ ଇଜ୍ ଅନସର୍ଟେନ୍, ସତ, ଆମେ କେତେବେଳେ ଆଜି ଅଛେ କାଲିକି ଥିବା ନଥିବା ତାହା ତ ଇଏ, କିନ୍ତୁ ଯେତିକି ଦିନ ଆମେ ରହିବା ସେତିକି ଦିନ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା। ସୋ କଣ ରହିଛି ଆପଣଙ୍କର ହେଲ୍ଦି ହାବିଟ୍, ଜଲ୍ଦି ଜଲ୍ଦି ସେୟାର କରିଦିଅନ୍ତୁ, ଡାଏଲ କରନ୍ତୁ ନମ୍ବର 0671230315। ସୋ ଜାଣନ୍ତୁ ଶୁଣିନେବା କଣ ରହିଛି ଆମ ନେକ୍ସଟ ଲିସନରଙ୍କର ହେଲ୍ଦି ହାବିଟ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଶୁଭ ସନ୍ଧ୍ୟା।
0: ଶୁଭ ସନ୍ଧ୍ୟା,
2: ନମସ୍କାର।
0: ନମସ୍କାର,
2: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କୋଚିଲା କନ୍ଦପୁର ଜଳସଙ୍ଗରୁ କହୁଥିଲି।
0: ମୁନା ଭାଇ, ଆମ ଶୋକୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ? ଆପଣ ତ ଅଲୱେଜ ବିନ୍ଦାସ, ଆପଣଙ୍କର ତ ଫାର୍ଷ୍ଟ ହେଲ୍ଦି ହାବିଟ ହେଲା କି ଆପଣ ବହୁତ ବିନ୍ଦାସ।
2: ମୁଁ ତ ସବୁବେଳେ ବିନ୍ଦାସ ଥାଏ, ଆଶା ହେଉଛି ମା ଶାରଳାଙ୍କ ଆଶୀର୍ବାଦରେ ଆପଣ ବିନ୍ଦାସ ହେଇଥାନ୍ତୁ, ଖୁସି ହେଇଥାନ୍ତୁ। ନିରୋଗୀ ରୁହନ୍ତୁ, ମାଆ ଶାରଳା ଆପଣଙ୍କୁ ଘଣ୍ଟ ଅଢେଇ ରଖିଥାନ୍ତି।

0: କଣ କହିବେ, କଣ ଆପଣଙ୍କର ଆଉ କଣ ରହିଛି ହେଲ୍ଦି ହ୍ୟାବିଟ୍?
1: ମ୍ୟାଡାମ ଆରମ୍ଭରୁ ଶୁଣି ଆସିଲେ ବିଜୟ ଭାଇ ପର୍ଯ୍ୟନ୍ତ,
0: ଆଜ୍ଞା
1: ସମସ୍ତେ ସବୁ ପ୍ରକାର କହୁଛନ୍ତି, ମୂଳ ରହିଲା ଆମ ଖାଇବା ପିଇବା ଶୋଇବା ଗାଧେଇବା ଉପରେ। ଆମେ ଶୀଘ୍ର ଶୋଇବା, ଶୀଘ୍ର ଉଠିବା ଏବଂ ରୁଟିନ୍ ଟା ଠିକ କରିବା,
0: କାରଣ
1: ଆଜି 4 ରାତିରେ ଉଠିବା, ପୁଣି କାଲି ସକାଳେ 9 ଖରାବେଳେ ଉଠିବା, ଏମିତି ସବୁ ଟାଇମ ନୁହେଁ। ମୋର ପିଲାଦିନ ଆଜି ପର୍ଯ୍ୟନ୍ତ ମୋର ଗୋଟେ ଟାଇମ ସବୁ ଟାଇମ ଟେବୁଲ ଅଛି, ମୁଁ ଠିକ ସମୟରେ ଖାଏ, ଠିକ ସମୟରେ ଠିକ ସମୟରେ ଗାଧେ, ଯାହାକି ଆଜିକି ଦୀର୍ଘ 40 ହେଲା ମୁଁ ମେଡିକାଲ ଦ୍ୱାରା ମୁଁ ଦେଖିଲି।
0: ଆଚ୍ଛା,
1: କାହିଁକିନା ଖାଇବା ପିଇବା ଶୋଇବା ପରେ ଧ୍ୟାନ ରଖିବା, ଏବଂ ଯୋଉ ଖାଦ୍ୟ ଖାଇବା ଘରେ ଖାଦ୍ୟ ଖାଇବା, ତେଲ ମସଲା କଣ ଖାଇବା, ତାପରେ ଘରେ ଖାଦ୍ୟ ଖାଇବା, ବାହାର ଜିନିଷଠୁ ଦୂରେ, ନିଶା ପାଣିଠୁ ଦୂରେ ରହିବା, ଆଉ ବିଶେଷ କରି ସବୁବେଳେ ପଜିଟିଭ ଚିନ୍ତାଧାରା କରିବା। ଅନ୍ୟର ଧନ ସମ୍ପତ୍ତି ଦେଖି ଯଦି ଆମେ ଇର୍ଷା କରିବା, ଆମ ଦେହ ଆସ୍ତେ ଆସ୍ତେ ଆସ୍ତେ ଖରାପ ହବ, କାହିଁକିନା ଚିନ୍ତା ଖାଏ ଗଣ୍ଡି, ନୁଣ ଖାଏ ହାଣ୍ଡି। ଆମେ
0: ଯଦି
1: ଅନ୍ୟର ଧନ ସମ୍ପତ୍ତି ଦେଖି ଆମେ ଯଦି ଲୋଭବଶ ଦେଇ ଆମର କାହିଁ ଉପରେ ଉଠୁନି, ସେ କାହିଁ ଉପରେ ଉଠୁ, ସବୁବେଳେ ଚିନ୍ତା କରିବା। ଆପଣ ଯେତେ ବ୍ୟାୟାମ କରନ୍ତି, ଯେତେ ଯୋଗ କରନ୍ତି, ଯାହା କରନ୍ତି, ଆପଣ ଆସ୍ତେ ଆସ୍ତେ ଭିତରେ ଭିତରେ ରୋଗ ଖାଇ ବସିବ। ଆଉ ସବୁବେଳେ ବିନ୍ଦାସ ରହିବା, ମନକୁ ଖୁସି ରଖିବା ଏବଂ ଖୋଲା ହାତ ହସିବା, ଆଉ ସବୁବେଳେ ଯାହା ବି ଅଛି ଯେତିକି ମିଳୁ ନିଜେ ଖୁସି ରହିବା, ଅନ୍ୟକୁ ଖୁସି ରଖିବା, ଖାଇବା ପିଇବା ଶୋଇବା ଗାଧା ଠିକ୍ ଠାକ୍ ରଖିବା, ଘରେ ଖାଦ୍ୟଟା ବାହାର ଖାଦ୍ୟଠୁ
0: ଯାହା ହଉ, ଆପଣ ବହୁତ ସୁନ୍ଦର ସୁନ୍ଦର କଥା ଶେୟାର କଲେ, ଏମିତି ସବୁବେଳେ ସୁସ୍ଥ ଥାନ୍ତୁ। ଏବଂ ଆପଣଙ୍କୁ
1: ଖାଲି ପାଦ ଟିକେ ଘାସ ଚାଲିବେ ଏବଂ ଶରୀର ପାଇଁ ବହୁତ ଭଲ, ଭୋର ଉଠିବାଟା ଭଲ,
0: ଆଜ୍ଞା,
1: ଭୋର ଉଠି ଗାଧେଇ ପଡେ, ସେଇଟା ଭଲ, ମୁଁ ଗାଧେଇ ପାରେନି, କିନ୍ତୁ ମୋର ସବୁ ଠିକ୍ ଠାକ୍ ନିୟମ କର୍ମ ସବୁ ଠିକ୍ ଠାକ୍ ଚାଲେ। ଆଜି ପର୍ଯ୍ୟନ୍ତ ମେଡିକାଲ ଦ୍ୱାରା ମୁଁ ଦେଖିଛି, ରୋଗ ବଗେରା ଗଲେ ମୁଁ ଏତେ ଶୀଘ୍ର ମେଡିସିନ ଖାଏନି,
0: ତାଙ୍କ
1: ଦେହରେ ରୋଗଟା ମାରେ। ଆପଣ ଆଜି ପର୍ଯ୍ୟନ୍ତ ମେଡିକାଲ ଦ୍ୱାରା ଏଇଥିପାଇଁ ଦେଖୁନି, ଥଣ୍ଡା ଫଣ୍ଡା ଯାହା ମୁଁ ମେଡିସିନ କେବେ ଖାଏନି, ତାଙ୍କ ଦେହରେ ଆଜି ପର୍ଯ୍ୟନ୍ତ ସୁସ୍ଥ ଅଛି। ମତେ ବି ବହୁତ ଆସି ଦେଖିଛନ୍ତି ଶ୍ରୋତାମାନଙ୍କ, ଏତେ ସୁସ୍ଥ କାହିଁ ରହିବ, ଖାଇବା ପିଇବା ମୋର ଠିକ୍ ଠାକ୍ ଅଛି। ଆଉ ସୁସ୍ଥ ରହିବା ପାଇଁ ଦେଖନ୍ତୁ 12-13 ପର୍ବ ପର୍ବପର୍ବାଣି ସବୁ ଖାଇବା ପିଇବା ଭଲ ମନ୍ଦ ଅଛି, ଋତୁନେତ୍ର ଫଳ ଖାଇବା ପନିପରିବା ଖାଇବା, ନିଶ୍ଚିନ୍ତ ଆପଣ ସ୍ୱାସ୍ଥ୍ୟ ଠିକ ରହିବ, କାହିଁକିନା ସ୍ୱାସ୍ଥ୍ୟ ସମ୍ପଦ, ସେ ସମ୍ପଦ ଥରେ ଯିଏ ହରେଇଛି, ଜୀବନ ଅନ୍ୟ ସମ୍ପଦ କେବେ ଯେତେ ରୋଜଗାର କରନ୍ତୁ, ସ୍ୱାସ୍ଥ୍ୟ ଥରେ ହରେଇଦେଲେ ଆପଣ ଜମା ସଜାଡି ପାରିବେନି, ଦେହ ଥରେ ରୋଗ ପଶିଗଲା ତାହେଲେ ଆପଣ ସଜାଡି ପାରିବେନି।
0: ଆଜ୍ଞା, ଯା ହଉ, ମନେ ହୁଏ ବହୁତ ସୁନ୍ଦର ସୁନ୍ଦର କଥା,
1: ବିନ୍ଦାସ
0: ସବୁବେଳେ ସେମିତି ବିନ୍ଦାସ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଆଉ କେବେ ବି ଆପଣଙ୍କୁ ସେମିତି ହସ୍ପିଟାଲ
1: ଶୁଭେଚ୍ଛା ଦେବି। ଆପଣଙ୍କ ବନ୍ଧୁ ଆଲିସା ମ୍ୟାଡାମ, ତମନା ମ୍ୟାଡାମ, ରୁଚିକା ମ୍ୟାଡାମ, ତାଙ୍କ ଉପରେ ରାଗିଛନ୍ତି, କଥାବାର୍ତ୍ତା କରୁନାହାନ୍ତି ଗୋଟେ ସପ୍ତାହ, ଯଦି ଶୁଣିବେ ମୁଁ ଅନୁରୋଧ ତାଙ୍କ ଉପରେ ଟିକେ କଥାବାର୍ତ୍ତା କରନ୍ତୁ, ବହୁ ମନ ଦୁଃଖରେ ଅଛନ୍ତି, ମିଶି ଯାଆନ୍ତୁ, ବନ୍ଧୁ ଭଳିଆ ରୁହନ୍ତୁ, ଏତିକି ମା ଗାଁ
0: ଠିକ ଅଛି। ମୁନା ଭାଇ ରହିଲି, ନମସ୍କାର,
1: ରହୁଛି, ନମସ୍କାର।
0: ସୋ ଯେମିତି ମୁନା ଭାଇ କହିଲେ କି ସକାଳୁ ଉଠି ଆଗ ଖାଲି ପାଦରେ ଚାଲିବା ଗୋଟେ ବହୁତ ହି ଭଲ ହେଲ୍ଥ ହାବିଟ, ଏବଂ ନିଶା ପାଣିଠୁ ଦୂରେଇ ରହିବା, ଏଇଟା ଆଜିର ଯିଏ ବି ଯେତେ ଜଣ ମତେ ଶୁଣୁଛନ୍ତି, ରେନ୍ବୋକୁ ଶୁଣୁଛନ୍ତି ଏବଂ ରେନ୍ବୋକୁ ଭଲ ପାଉଛନ୍ତି, ମୁଁ ସମସ୍ତଙ୍କୁ କହିବି ନିଶା ପାଣିଠୁ ଦୂରେଇ ରୁହନ୍ତୁ। ଏବଂ ଯଦି ଆପଣଙ୍କ ସରାଉଣ୍ଡିଂରେ କେହି ସେମିତି ନିଶା କବଳିତ ହୋଇଛନ୍ତି, ତାହେଲେ ସେମାନଙ୍କୁ ମଧ୍ୟ ଆୱେର କରାନ୍ତୁ। ସୋ ସମୟ ଧୀରେ ଧୀରେ ଆଗକୁ ବଢୁଛି, ବଟ୍ ଆହୁରି ଢେର ସାରା କଥା ଆପଣଙ୍କ ସହିତ ବାକି ଅଛି, ବଟ୍ ନେଇଯିବା ଗୋଟେ ମ୍ୟୁଜିକାଲ ବ୍ରେକ୍ ଅନ୍ ଦ ଶୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ଆମେ ସେତେ ଖୁସି ହବୁ, ଆପଣଙ୍କ ପାଇଁ ତ ଆମେ ବସିଛୁ। ଆଣ୍ଡ ଯା ହଉ ଆପଣ ମଧ୍ୟ କଲ୍ କଲେ, ବହୁତ ଖୁସି ଲାଗିଲା। ସୋ କଣ କହିବେ, କଣ ରହିଛି ଆପଣଙ୍କର ହେଲ୍ଦି ହାବିଟ?
1: ହେଲ୍ଦି ହାବିଟ ଏମିତି ଆମର ହଉଛି ଘରେ ଖାଦ୍ୟ ଆମେ ସବୁବେଳେ ଖାଉ, ତେଲ ଜାତୀୟ ଜିନିଷ କିଛି ଖାଉନି।
0: ଆଜ୍ଞା,
1: ଯୋଉ ତେଲ ଜିନିଷ ଆମର ଆମ ପୁଅକୁ ଭଲ ଲାଗେନି କି ଆମ ହଜବେଣ୍ଡ ଭଲ ଲାଗେନି, ମତେ ବି ଭଲ ଲାଗେନି।
0: ଆଜ୍ଞା,
1: ଆଉ କମ୍ କମ୍ ତେଲରେ ଆମେ ବନେଇକି ଆମେ ସବୁ ଖାଦ୍ୟ ଖାଉ, ଆଉ ସବୁଜ ପନିପରିବା ଖାଉ, ଶାଗ ଜାତୀୟ ଜିନିଷ ଆମେ ଅଧିକ ପରିମାଣରେ ଖାଉ। ମାନେ ବାରିରେ ଯୋଉ ଶାଗ, କଖାରୁ ଶାଗ, ଆଉ ଯୋଉ ଅନାବନା ଶାଗ ହେଇଥାଏ ଆମେ ସେକୁ କରିକି ଭାଜିକି ଆମେ କରି ଖାଉ। କିନ୍ତୁ ଏମିତିଆ ଆମେ ଇଏ କରୁ, ଆମେ ଝିଅ ପଛେ ଆମେ କିଛି ବହୁତ ଖିଆଲ କରୁ।
0: ଆଜ୍ଞା
1: ଆଜ୍ଞା, ଆଉ ଯଦି ଯିଏ ତରକାରୀ ପତ୍ର ଦିଏ ପୁଅ ବି କିଏ ଖାଆନ୍ତିନି, ତାଙ୍କର ତେଲ ଜାତୀୟ ଜିନିଷ ବେଶୀ ପଡେ।
0: ଆଜ୍ଞା,
1: ଆଉ ଆମେ ଖାଇବାକୁ ଭଲ ପାଉନୁ।
0: ଆଜ୍ଞା,
1: ଆମେ କାହାକୁ ଦବାର ନାହିଁ, ଆମେ ଆମେ କାହାର ଖାଇବାର ନାହିଁ।
0: ଯାହା ହଉ ଆପଣ ନିଜ ହେଲ୍ଥ ପ୍ରତି ଯତ୍ନ ନିଅନ୍ତୁ, ଏମିତି ସବୁବେଳେ ସୁସ୍ଥ ରୁହନ୍ତୁ, ଆମ ସହିତ କନେକ୍ଟ ହବାକୁ ଚେଷ୍ଟା କରନ୍ତୁ, କନେକ୍ଟ ହୁଅନ୍ତୁ ଆଣ୍ଡ ଶୁଣୁଥାନ୍ତୁ।
1: ନମସ୍କାର।
0: ସୋ ଏଥିଲେ ମୋହିନୀ ଭଉଣୀ ଯେମିତି କହିଲେ କି ତାଙ୍କର ପୁରା ପରିବାର ହିଁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତି, ବେଶୀ ତେଲ ଜାତୀୟ ଜିନିଷ ଖାଆନ୍ତି ନାହିଁ, ଆଣ୍ଡ ଏଇଟା ଗୋଟେ ବହୁତ ହି ଭଲ ହ୍ୟାବିଟ। ସୋ କଣ ରହିଛି ଆପଣଙ୍କର ହ୍ୟାବିଟ ହେଲ୍ଦି, ସେମିତି ଜଣେଇ ଦିଅନ୍ତୁ ମତେ ଫଟାଫଟ, କାହିଁକିନା ଆଉ ବହୁତ ହି କମ୍ ସମୟ ରହିଛି ଡାଇଲ୍ ଇନ୍ ଲାଇଭ ଚିଟ୍ ଚାଟ୍ ରେ। ସୋ ଡାଇଲ୍ କରନ୍ତୁ ନମ୍ବର 0671230315।

0: ନିହାତି
1: ସେମାନଙ୍କ ସେବା କଲେ ବି ଆମେ ଆକ୍ଚୁଆଲି ସ୍ୱାସ୍ଥ୍ୟବାନ ରହିପାରିବା।
0: ନାଇଁ ମ୍ୟାମ୍, ପରିଶ୍ରମ ନିହାତି ଆବଶ୍ୟକ।
1: ଆଜ୍ଞା,
0: ମୁଁ ତ ମାନେ ଅପ୍ ଡାଉନ୍ ମିନିମମ୍ 15-17 କିଲୋମିଟର ହଉଛି ସାଇକେଲିଂ କରେ ମୋର ଗାଡି ଥାଇକି ବି।
1: ଆଜ୍ଞା,
0: ଆଉ ମୁଁ ସବୁବେଳେ ମାନେ ଖାଦ୍ୟ ଖାଇବା ପୂର୍ବରୁ ଖାଦ୍ୟର ମାନ୍ୟତାକୁ ଦେଖେ। ମୁଁ ଜାଣିଛି ନା ଶରୀରର ସଂଜ୍ଞା ହଉଛି ହାଡ଼ ମାଂସ ରକ୍ତ ଚର୍ମର ଢାଙ୍କୁଣୀ। ରାତି 12 ପରେ ମୁଁ ଯଦି ମସଲା ଯୁକ୍ତ ଖାଦ୍ୟ ଖାଇବି, ଆଉ ସେ ଯୋଉ କଣ ଯୋଉ କୁହନ୍ତି ଆମିଷ ଖାଦ୍ୟ ତାକୁ ଖାଇବି, ଆଉ ଯାଇ ଶୋଇବିନି, ଶୋଇବାକୁ ନିଦ ହଉନଥିବ, ସକାଳକୁ ହଜମ ହଉନଥିବ, ତ ଶାରୀରିକ ଅସୁସ୍ଥତା ଆମେ ନିଜେ ହିଁ ଡାକି ଆଣିବା।
1: ଡାକି ଆଣିବା। ଯା ହଉ ଭାଇ, ଏତେ ସୁନ୍ଦର ସୁନ୍ଦର
0: ନିଜକୁ ଜାଣିବା
1: ନିହାତି ଦରକାର। ଭାଇ ଏତେ ସୁନ୍ଦର ସୁନ୍ଦର କଥା ତ ଆମ ସହିତ ସେୟାର କଲେ, କିନ୍ତୁ କଥା ହବା ପୂର୍ବରୁ ଆପଣଙ୍କର ନାଁ ଏବଂ କେଉଁଠୁ କହୁଛନ୍ତି ଆପଣ ଜଣେଇ ନାହାନ୍ତି। ସୋ ବାସ କଥା ସାରିବା ପୂର୍ବରୁ ଜଣେଇ ଦିଅନ୍ତୁ କିଏ କହୁଥିଲେ ଆଉ କୋଉଠୁ କହୁଥିଲେ।
0: ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
1: ପ୍ରଶାନ୍ତ ଭାଇ ଆପଣ ଏତେ ସୁନ୍ଦର ସୁନ୍ଦର କଥା ସେୟାର କଲେ, ଏତେ ସୁନ୍ଦର ମିନିଂଫୁଲ କଥା ସେୟାର କଲେ,
0: ବାସ୍ତବତା କରିବାକୁ ଚେଷ୍ଟା
1: ନିହାତି
0: କଣ ଅଛି ମୁଁ କହିପାରିବିନି।
1: ନାଇଁ, ବହୁତ ସମୟରେ ଏଇ ବାସ୍ତବତାକୁ ହିଁ ଆମେ ଭୁଲି ଯାଉ ଏବଂ ଆମେ ଆମ ନିଜ ହିସାବରେ ହିଁ ବଞ୍ଚିବାକୁ ଚେଷ୍ଟା କରିଥାଉ। ଯେତେବେଳେ ଆମେ ନିଜେ ରିଏଲିଟି ଚେକ୍ ପାଉ ସେତେବେଳେ ଆମେ
0: ନିହାତି। ଛୋଟିଆ ଗୋଟେ ଉଦାହରଣ ଦେଇପାରିବି?
1: ଆଜ୍ଞା ଆଜ୍ଞା କୁହନ୍ତୁ।
0: କସ୍ତୁରୀ ମୃଗ ଆସେ ହରିଣ,
1: ତା
0: ନାଭି କବଳରୁ କିଛି ବାସ୍ନା ବାହାରେ।
1: ଆଜ୍ଞା,
0: ସେ ଜଙ୍ଗଲ ମଧ୍ୟରେ ଦୌଡ଼େ, ଯୁଆଡେ ଦୌଡ଼େ ସିଆଡେ ବାସ୍ନା ଆସେ।
1: ଆଜ୍ଞା,
0: ଏବଂ ସେତେବେଳେ ଯିଏ ସେ ଦୌଡ଼ି ଦୌଡ଼ି ଯୁଆଡେ ଦୌଡ଼ିଲା ବାସ୍ନା ତାକୁ ପରିଚିତ ଲାଗିଲା।
1: ଆଜ୍ଞା,
0: ଏବଂ ଶେଷରେ ହାଲିଆ ହେଇକି ଗୋଟେ ଜାଗାରେ ଯେତେବେଳେ ନଇ ପଡିକି ବସିବାକୁ ଚେଷ୍ଟା କଲେ, ସେତେବେଳେ ଜାଣିପାରିଲା ଯେ ମୋ ଦେହରେ ହିଁ ବାସ୍ନାଟା ଅଛି, ମୁଁ ଏଡ଼େ ବୋକା।
1: ଆଜ୍ଞା,
0: ତ ସେତେବେଳକୁ ସେ ଯେତେବେଳେ ବସିକି ସେ ବାସ୍ନା ଉପଭୋଗ କରିବାକୁ ଚାହୁଁଥିଲା, ସେତେବେଳକୁ ସମୟ ଡେରି ହେଇଯାଇଥିଲା, କାହିଁକିନା ଶିକାରୀ ସେଠି ତୀର।
1: ଆଜ୍ଞା ଆଜ୍ଞା
0: ଆଜ୍ଞା,
1: ତ ଠିକ ସେମିତି
0: ଆମ ନିଜକୁ ସମୟ ଥିବା ପୂର୍ବରୁ
1: ଚିହ୍ନିବା ନିହାତି ଦରକାର।
0: ଆଉ ବାର୍ଦ୍ଧକ୍ୟ ହେଇଯାଇଥିବା ଆମେ ନିଜକୁ ଚିହ୍ନିବା, ତାପରେ କହିବା ଆମେ ବେଲପତ୍ର ଖାଇବା, ଆଉ ସକାଳୁ ଖାଲି ପେଟରେ ପାଣି ପିଇବା, ଆମେ ଯତ୍ନବାନ ହେଇପାରିବା କି?
1: ନାହିଁ, ସେତେବେଳକୁ ତ ଆଉ ସମୟ ବି ନଥିବ। ସୋ ବହୁତ ସୁନ୍ଦର କଥା ପ୍ରଶାନ୍ତ ଭାଇ କହିଲେ, ଥ୍ୟାଙ୍କ ୟୁ ସୋ ମଚ୍, ଏତେ ଭଲ ଆୱେରନେସ୍, ଏତେ ଭଲ ସଚେତନ ବାର୍ତ୍ତା ଆମ ସହିତ ସେୟାର କରିଥିବାରୁ।
0: ତାପରେ ମ୍ୟାମ ଆପଣଙ୍କ ସୋ ରେ ବି ଆପଣ ଟିକେ ମାନେ ଶ୍ରୋତା ଭାଇ ମାନଙ୍କର ଟିକେ କଲ୍ ଅଧିକା ଦଉଛନ୍ତି। ମୁଁ କହିବା କଥା ସବୁବେଳେ ଯୋଉମାନେ କଲ୍ କରୁଛନ୍ତି ଯେ ସେମାନେ ଟପିକ ସମ୍ବନ୍ଧୀୟ କିଛି ତଥ୍ୟ ଉପସ୍ଥାପନ କର,
1: ସେଇଟା ତ
0: ସମସ୍ତଙ୍କୁ
1: ଭାଇ ସେଇଟା ତ ଆପଣମାନଙ୍କ ଉପରେ, ସେଇଟା ଭାଇ ଆପଣମାନଙ୍କ ଉପରେ ଡିପେଣ୍ଡ କରେ, କାରଣ
0: ସମସ୍ତଙ୍କ ପାଇଁ ମୁଁ କାହାକୁ ଆଫେକ୍ଟ କରିବି କହିବିନି, ଯେ ସବୁଦିନ ଜଣେ ଫୋନ କରୁ, କିନ୍ତୁ ନୂଆ ନୂଆ ତଥ୍ୟ ଟ୍ରାଫିକ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରୁ।
1: ନିହାତି ଆପଣଙ୍କ ପାଖରେ ତ ମୁଁ ଟପିକ ରଖୁଛି, ତା ସମ୍ପର୍କିତ ତଥ୍ୟ ରଖିବା ଆପଣଙ୍କ ଦାୟିତ୍ୱ।
0: ନୂତନ ସବୁଦିନ ତ ନୂଆ ନୂଆ ଟ୍ରାଫିକ ଅଛି ନା, ନୂତନତ୍ୱ ପ୍ରଦାନ କରନ୍ତୁ, କାହିଁକିନା ଏଇଟା ଏଫ୍ଏମ୍ ମାଧ୍ୟମରେ
1: ନିହାତି ସମସ୍ତେ ଶୁଣୁଛନ୍ତି,
0: ଲୋକ ଶୁଣୁଛନ୍ତି, କିଛି ନୂଆ ଶୁଣିବା ଦରକାର।
1: ସୋ ଆଇ ହୋପ୍ ଆଜି ଆପଣ ଯେହେତୁ ଏଇ ଜିନିଷଟି କହିଦେଇଛନ୍ତି, ସୋ ନିହାତି ଭାବରେ ଆମର ଶ୍ରୋତାମାନେ ଯେଉଁମାନେ ବି ଶୁଣୁଛନ୍ତି, ନେକ୍ସଟ ଟାଇମ୍ ସେମାନେ ନିହାତି ଭାବରେ ଏଇଟାକୁ ଇମ୍ପ୍ଲିମେଣ୍ଟ କରିବାକୁ ଟ୍ରାଏ କରିବେ।
0: ଶୁଭ ସନ୍ଧ୍ୟା, ରହିଲି ମ୍ୟାମ, ନମସ୍କାର।
1: ନମସ୍କାର। ସୋ ଏଥିରେ ପ୍ରଶାନ୍ତ ଭାଇ ଆଣ୍ଡ ଯେମିତି କହିଲେ କି ସୋ ଏବେ ରହିଲା ଦାୟିତ୍ୱ ଆପଣମାନଙ୍କ ଉପରେ, ଟପିକ ଆଣିବା ତ ଆମର କାମ, ଆମେ ପହଞ୍ଚେଇଦେବୁ ଟପିକ ଆପଣଙ୍କ ପାଖରେ, ମିଠା ମିଠା ତଥ୍ୟ ରଖିବା ସେଟା ଆପଣଙ୍କର ଦାୟିତ୍ୱ। ସୋ କଣ ରହିଛି ଆପଣଙ୍କର ହେଲ୍ଦି ହାବିଟ୍, ଜଲ୍ଦି ଜଲ୍ଦି ଫଟାଫଟ କହିଦିଅନ୍ତୁ, କାରଣ ଆଉ ବହୁତ ହି କମ୍ ସମୟ, ମାତ୍ର କିଛି ମିନିଟ୍ର ସମୟ ରହିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସୋରେ, ଆଣ୍ଡ ଡାଏଲ୍ କରିଦିଅନ୍ତୁ ନମ୍ବର 0671230315। ସୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ର, ଆଣ୍ଡ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର ଆଜ୍ଞା।
1: ନମସ୍କାର,
2: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ
2: କହୁଥିଲେ? ବିରଞ୍ଚି କହୁଛି, କେନ୍ଦୁଝରରୁ।
1: ବିରଞ୍ଚି ଭାଇ ଆମ ଶୋ କୁ ୱେଲକମ୍, କଣ କହିବେ ଆଜିର ଟପିକ ବିଷୟରେ?
2: ଆଜିର ଟପିକ ତ ଆଜ୍ଞା କଣ କହିବା, ସବୁ ତ ଭଲ କିଛି ଚାଲିଛି।
1: ଆଜ୍ଞା, ତ ଆପଣଙ୍କ ଲାଇଫରେ କଣ ରହିଛି ଏମିତି ହେଲ୍ଦି ହାବିଟ?
2: ଆଜ୍ଞା,
1: ମୁଁ କହିଲି ଆପଣଙ୍କ ଲାଇଫରେ କଣ ରହିଛି ହେଲ୍ଦି ହାବିଟ, ଯୋଉଟା କି ଆପଣ ଭାବନ୍ତି କି ଏଇ ଅଭ୍ୟାସଟା ଯୋଉଟା ମୋର ଅଛି ତା ଯୋଗୁ ମୋର ସ୍ୱାସ୍ଥ୍ୟ ଭଲ ରହୁଛି?
2: ମୁଁ ତ ଆଜ୍ଞା ପରିଶ୍ରମୀ ଲୋକ, ଆଜ୍ଞା ସବୁବେଳେ ପରିଶ୍ରମ କରେ, ପରିଶ୍ରମ

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ଆଜି ଭୁବନେଶ୍ୱରସ୍ଥିତ ପୁଲିସ୍ ଡିଜି କ୍ୟାମ୍ପ ଅଫିସ୍ରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ତାରିଖରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର 7ମ ବାଟାଲିୟନ୍ ପଡ଼ିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୁଲିସ୍କୁ ରାଷ୍ଟ୍ରପତି ପତାକା ସମ୍ମାନ ପ୍ରଦାନ କରିବେ। ଏମ୍ଏସ୍ଏମ୍ଇ ଦିବସ ଅବସରରେ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରିଛନ୍ତି। ସାଇବର ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ଏବଂ ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଦଇତାପତିମାନଙ୍କର ପ୍ରବେଶ ନୀତି ହୋଇଯାଇଛି। ସ୍ନାନଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ପୁଙ୍ଗୁଆଲେ ଆଜି ଟିଟିଲାଗଡ଼ ମୁନିଗୁଡ଼ା ସେକ୍ସନର ନିରୀକ୍ଷଣ କରିଛନ୍ତି ଏବଂ ବିଶ୍ୱ ଅର୍ଥନୀତିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:52 ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 61ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ଗୀତରେ ମିତରେ କାର୍ଯ୍ୟକ୍ରମ ରହିଛି ରାତି 8:02। ଅଭୁଲା ସ୍କୃତି ଶୁଣିବେ ରାତି 9:15 ଏବଂ ମନପସନ୍ଦର ଗୀତ ରିକ୍ୱେଷ୍ଟ କରି ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଶୁଣିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ରେ ରାତି 10:02। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଅର୍ଥାତ୍ ଜୁନ୍ ମାସ 28 ରବିବାର ଦିନ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 79ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ବିଷୟ ରହିଛି ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ। ଶୁଭ ସକାଳ କାର୍ଯ୍ୟକ୍ରମ ଶୁଣିପାରିବେ 7:25। ମର୍ଣ୍ଣିଂ ମେଲୋଡି ଶୁଣିବେ 8:30। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ 9:00 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ଜରିଆରେ ନିଜର ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ 10:00। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ସିଧା ପ୍ରସାରଣ ଦିନ 11:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର ଶୁଣିପାରିବେ ଆମ କେନ୍ଦ୍ରରୁ। କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12:00। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ମେସେଜ୍ କରି ନିଜର ମତାମତ ସେୟାର କରିପାରିବେ। ଅପରାହ୍ନ 2:45 ଶୁଣିବେ ପୁରୁଣା ଓଡ଼ିଆ କଥାଚିତ୍ର ଗୀତ। ଅପରାହ୍ନ 3:00 ଶୁଣିବେ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। 4:50 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 62ତମ ଭାଗ ଶୁଣିପାରିବେ ଆସନ୍ତାକାଲି ସନ୍ଧ୍ୟା 6:10। ଇଂଲଣ୍ଡର ଲଣ୍ଡନ ସ୍ଥିତ ଲର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ମହିଳା ଟି20 କ୍ରିକେଟ୍ ୱାର୍ଲ୍ଡକପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30-7:00, ସନ୍ଧ୍ୟା 7:15-7:58 ଏବଂ ରାତି 8:30-10:45 ପର୍ଯ୍ୟନ୍ତ ବା ଖେଳ ଶେଷ ହେବା ପର୍ଯ୍ୟନ୍ତ। ରାତି 7:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ରାତି 8:00 ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର ଶୁଣିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ରହିଛି ରାତି 10:45। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ହେବାକୁ ଯାଉଛି ସନ୍ଧ୍ୟା 6:10। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 61ତମ ଅଧ୍ୟାୟ ଏବଂ ପରେ ପରେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ଏପିସୋଡ 61।

ସତରେ ସବୁରି ମୂଳରେ ସେଇ ଜଗନ୍ନାଥ, ଭାବଭକ୍ତିର ଠାକୁର ସେଇ ଜଗନ୍ନାଥ। ତାଙ୍କ ପାଖରେ ଦିଟୋପା ଲୁହ ଗଡ଼ି ହାତ ବଢ଼ି ଯାହା ମାଗିଲେ ଭକ୍ତକୁ ସେଇଆ ମିଳେ। ଯେତେବେଳେ ଦ୍ରୌପଦୀ ଦୁଇ ହାତ ଟେକି ତାଙ୍କୁ ନିଜର ଲାଜ ମାଗିଥିଲେ, ସେତେବେଳେ ହିଁ ପ୍ରଭୁ ତାଙ୍କୁ ଦେଇଥିଲେ ବାର ହାତର ବସ୍ତ୍ର। ଠିକ୍ ସେମିତି ଆଜି ସମୟ ଆସିଛି ତାଙ୍କରି ପାଖରେ ସେଇ ଦୁଇଠପା ଭକ୍ତି ଅର୍ଘ୍ୟ ଢାଳି ପ୍ରାର୍ଥନା କରିବା ଏବଂ ମାଗିବା ଟିକେ ସୁଖ, ଶାନ୍ତି ଏବଂ ସ୍ୱାସ୍ଥ୍ୟ।

0: ମୌସୁମୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ବିଶ୍ୱ ଅର୍ଥନୀତିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି। ଦେଶର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଉଦ୍ଭାବନ ଏବଂ ନିରନ୍ତର ଶିଳ୍ପ ବିକାଶ ମାଧ୍ୟମରେ ଏମ୍ଏସ୍ଏମ୍ଇକୁ ସଶକ୍ତ କରିବା। ଭୁବନେଶ୍ୱର ଲୋକସେବା ଭବନରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିନିର୍ମାଣ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦେଶର ଘରୋଇ ଉତ୍ପାଦର 30% ଏବଂ ମୋଟ ଉତ୍ପାଦର 45% ଏମ୍ଏସ୍ଏମ୍ଇ କ୍ଷେତ୍ରରୁ ଆସିଥାଏ। ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହିତ ଦ୍ରୁତ ଶିଳ୍ପାୟନ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିବା ସହିତ ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଅନ୍ତର୍ଭୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜିର ଏହି ଦିନଟି ରାଜ୍ୟର ଶିଳ୍ପାୟନ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇକି ରହିବ, କାରଣ ଆଜି ଏହି ଯେଉଁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମର ଅଣୁ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ମହିଳାମାନଙ୍କୁ ଉଦ୍ୟମୀ ବା ଏଣ୍ଟରପ୍ରେନର କରିବା ଦିଗରେ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରାଯାଏ। ଆଜିର ପଦକ୍ଷେପ ଗୁଡ଼ିକ ଆମର ଅର୍ଥନୈତିକ ବିକାଶକୁ ସମାବେଶୀ କରିବ ଏବଂ ସମାଜର ତୃଣମୂଳ ସ୍ତରକୁ ସଶକ୍ତ କରିବା ସହିତ ଇଏ ନିଶ୍ଚିତ ଭାବରେ ଆମ ପାଇଁ ବଡ଼ ସହାୟକ ଏବଂ ଭାଗିଦାରୀ ହେବା ପାଇଁ ଯାଉଛି।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ନାରୀ ଶକ୍ତି ସ୍ୱାବଲମ୍ବୀ ସମାବେଶୀ ଓ ପ୍ରଗତିଶୀଳ ଓଡ଼ିଶା ବିକାଶ କେନ୍ଦ୍ରରେ ରହିଛି। କଲ୍ୟାଣରେ ସଶକ୍ତିକରଣ, ସଶକ୍ତିକରଣରେ ନେତୃତ୍ୱ ଓ ନେତୃତ୍ୱରୁ ପରିବର୍ତ୍ତନ ହେଉଛି ସରକାରଙ୍କ ଦୃଷ୍ଟିକୋଣ। ଏସ୍ଏସ୍ଜିରୁ ଷ୍ଟାର୍ଟଅପ୍, ପାରମ୍ପରିକ କୌଶଳରୁ ଆଧୁନିକ ଉଦ୍ୟୋଗରେ ରାଜ୍ୟର ମହିଳାମାନେ ନବସୃଜନକାରୀ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ମହିଳା ଉଦ୍ୟମିତା ମଞ୍ଚ ଓଡ଼ିଶା ଅଧ୍ୟାୟର ଏକବର୍ଷ ପାଇଁ କାର୍ଯ୍ୟ ଯୋଜନାର ଶୁଭାରମ୍ଭ, ବରପଲ୍ଲୀ ଏବଂ କେସିଙ୍ଗାରେ ଏମ୍ଏସ୍ଏମ୍ଇ ପାର୍କ ଓ 25 ଏମ୍ଏସ୍ଏମ୍ଇ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ, ବାଲେଶ୍ୱର ରାଇସ୍ ମିଲ୍ କ୍ଲଷ୍ଟରର ଉଦ୍ଘାଟନ ଏବଂ ପାହାଡ଼ ରସଗୋଲା କ୍ଲଷ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ମିନି ଷ୍ଟାଡିୟମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ସରକାର ଏମ୍ଏସ୍ଏମ୍ଇ ଓ ଷ୍ଟାର୍ଟଅପ୍କୁ ଆର୍ଥିକ ସହାୟତା ପ୍ରଦାନ କରି ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ହଲ୍ରେ ଏ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଉପଲବ୍ଧ ସରକାରୀ ଯୋଜନା, ଉଦ୍ୟୋଗ ସ୍ଥାପନ ପ୍ରକ୍ରିୟା, ବ୍ୟାଙ୍କ ଋଣ ସୁବିଧା, ଡିଜିଟାଲ୍ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ 5-ଦିନିଆ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଦ୍ୟୋଗୀ ହେବାର ବିଭିନ୍ନ ସୁଯୋଗ ସୃଷ୍ଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ନିମନ୍ତେ ଆଜି ରାତି 10:30ରେ ଆସନ୍ତାକାଲି ଅପରାହ୍ନ 1:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ

0: ଭାବେ ସମାପନ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ମାର୍କେଟ୍ ଛକଠାରୁ ବ୍ୟାରିକେଡ୍ରେ ଶ୍ରଦ୍ଧାଳୁମାନେ ଯାଇ ସ୍ନାନଯାତ୍ରା ଦିନ ମହାପ୍ରଭୁଙ୍କୁ ସ୍ନାନବେଦୀରେ ଦର୍ଶନ କରିପାରିବେ। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟତ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
1: ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ସେଥିପାଇଁ ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ଆଉ ସବୁଠୁ ବଡ଼ କଥା ହେଲା ଟ୍ରାଫିକ୍। ସେଇଥିପାଇଁ ଆପଣମାନଙ୍କ ମାଧ୍ୟମରେ ଟ୍ରାଫିକ୍ ବ୍ୟବସ୍ଥା ଏସ୍ପି ବିସ୍ତୃତ ଭାବରେ କହିସାରିଛନ୍ତି। ଆମେ ପାର୍କିଂ ପ୍ଲେସ୍ ସେଇଭଳିଆ ଆଇଡେଣ୍ଟିଫାଇ କରିଛୁ, ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯେଉଁ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ।
0: ଦେଶବ୍ୟାପୀ ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୋଲିଓ ବୁଥ୍, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଅଭିଭାବକମାନେ ନିଜ ନିଜର ଶିଶୁଙ୍କୁ ନିକଟସ୍ଥ ପୋଲିଓ ବୁଥ୍ରେ ପୋଲିଓ ବୁନ୍ଦା ଦେଇପାରିବେ। ବୁଥ୍ରେ ପୋଲିଓ ବୁନ୍ଦା ନ ନେଇଥିବା ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ପୋଲିଓ ରୋଗର ମୂଳୋତ୍ପାଟନ ଓ ସମସ୍ତ ଶିଶୁକୁ ଟିକାକରଣର ସୁବିଧା ପ୍ରଦାନକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ରାଜ୍ୟର ବିଭିନ୍ନ ପୋଲିଓ ବୁଥ୍ରେ ଆସନ୍ତାକାଲି ଟିକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଭିଯାନରେ କେନ୍ଦ୍ରାପଡ଼ା ଜିଲ୍ଲାର 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଆସନ୍ତାକାଲି 670 ପୋଲିଓ ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ବଲାଙ୍ଗୀର ଜିଲ୍ଲାରେ ପାଟନାଗଡ଼ରେ ନିର୍ମାଣ ହେବାକୁ ଥିବା ଅଟଳ ବସ୍ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବସ୍ଷ୍ଟାଣ୍ଡ ପାଟନାଗଡ଼ ଓ ଏହାର ଆଖପାଖ ଅଞ୍ଚଳର ସାମଗ୍ରିକ ବିକାଶରେ ସକାରାତ୍ମକ ପ୍ରଭାବ ପକାଇବ। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ 1,22,00,000 ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ରାଇଘର ବ୍ଲକ୍ରେ 43 PL ଦେଉଳପାରା ପର୍ଯ୍ୟନ୍ତ ସଡ଼କର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି। ସେହିପରି ଉମରକୋଟ ବ୍ଲକର ସୁଖିକାଁ ଡିଏମ୍କେ ଛକରୁ ଦୁରୁଆଗୋଡ଼ା ଓ ଜାମୁପାରାରୁ ଓଟେମୁଣ୍ଡା ପର୍ଯ୍ୟନ୍ତ ନୂତନ ସଡ଼କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ସାମଲ ବୁଦ୍ଧିଜୀବୀମାନଙ୍କ ସହ ମତ ବିନିମୟ କରିବା ସହ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ଅଧୀନରେ ଚାରା ରୋପଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଥିବା 1,448 ମତଦାନ କେନ୍ଦ୍ରରେ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ସଂଗୃହୀତ ତଥ୍ୟର ସଠିକ୍ ଯାଞ୍ଚ ଓ ଡିଜିଟାଇଜେସନ ପରେ ଆସନ୍ତା 5 ତାରିଖରେ ଚିଠା ତାଲିକା ପ୍ରକାଶ ପାଇବ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବନିଯୁକ୍ତ ଅଣକ୍ୟାଡର ଅଭିଯୋଜନା ଅଧିକାରୀ ଏପିପିମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୌରାଜଜ୍ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସମାଜର ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଏପିପିମାନଙ୍କୁ ପରାମର୍ଶ ଦେଇଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପଶ୍ଚିମ ଓଡ଼ିଶାର 7 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ଆଜି ରାତି 10:30 ଆସନ୍ତାକାଲି ଅପରାହ୍ନ 1 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଏବଂ ମୌସୁମୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ଦେଶ ଅଭିବୃଦ୍ଧିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ଆଜି ରାତି 10:30ଠାରୁ ଆସନ୍ତାକାଲି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ପଲ୍ସ ପୋଲିଓ ଟିକାକରଣ ଅଭିଯାନ। ସାଇବର ଅପରାଧ ସମ୍ପର୍କିତ ତଥ୍ୟ ପ୍ରଦାନ ଏବଂ ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସ୍ଥାପନ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ବିଶ୍ୱ ଅର୍ଥନୀତିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେଗୁଡ଼ିକର ଅଭିବୃଦ୍ଧି ସହିତ ସ୍ଥାୟିତ୍ୱକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଏମ୍ଏସ୍ଏମ୍ଇ ଦିବସ ପାଳନ କରାଯାଉଛି ଏବଂ ମୌସୁମୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00। ନମସ୍କାର।

వెరీ వెరీ గుడ్ ఈవినింగ్ ట్యూన్ కొరిచింది 100.4 ఆకాశవాణి ఎఫ్ఎం రెయిన్బో కటక్ దిల్ సీ దిల్ దాక్ ఈవినింగ్ అప్డేట్ సహిత హాజర్ చేయించి ఆపణంగా మ్యూజికల్ హోస్ట్ అండ్ దోస్త్ సువి ఆపణంగా సహిత ସୋ ଫ୍ରେଣ୍ଡସ୍ ଆଜି ପାଳନ କରାଯାଉଛି ଏମ୍ଏସ୍ଏମ୍ଇ ଦିବସ ମାନେ ଯାହା ବି ଆମ ଆଖପାଖରେ ରହିଛି କ୍ଷୁଦ୍ର ଉଦ୍ୟୋଗ ସେସବୁକୁ ସପୋର୍ଟ କରିବା ପାଇଁ ଆଜିର ଦିନଟି ସୋ ଫ୍ରେଣ୍ଡସ୍ ଆପଣଙ୍କ ସରାଉଣ୍ଡିଂରେ ଯଦି କେହି କରୁଛନ୍ତି କ୍ଷୁଦ୍ର ଉଦ୍ୟୋଗ ଯେପରି ଆଚାର ବଡ଼ି ପାମ୍ପଡ଼ ଏସବୁ ତିଆରି କରି ବିକ୍ରି କରିବା ବା ଆମର ଯେଉଁ ହସ୍ତତନ୍ତର କାମ ରହିଛି ଯେଉଁମାନେ ନିଜ ଘରେ ନିଜେ କରି ଏସବୁକୁ ବିକ୍ରି କରୁଛନ୍ତି ଯେମିତି ପଟ୍ଟଚିତ୍ରର ବିକ୍ରି ହେଉଛି ଏସବୁ ଯେଉଁମାନେ ଉଦ୍ୟୋଗ କରୁଛନ୍ତି ଏବଂ ନିଜକୁ ସ୍ୱାବଲମ୍ବୀ କରିବା ସହିତ ଅର୍ଥନୀତିକୁ ଆଗକୁ ନେବାରେ ସାହାଯ୍ୟ କରୁଛନ୍ତି ଆଜି ସମସ୍ତଙ୍କ ପାଇଁ ଏହି ରହିଛି ଦିବସ ସୋ ଯେଉଁ ରହିଛନ୍ତି ବୁଣାକାର ଭାଇମାନେ ଆମକୁ ଶୁଣୁଛନ୍ତି ଯେଉଁ କ୍ଷୁଦ୍ର ଉଦ୍ୟୋଗ ଓନରମାନେ ଆମକୁ ଶୁଣୁଛନ୍ତି ଆପଣ ସମସ୍ତଙ୍କୁ ଢେର ସାରା ଧନ୍ୟବାଦ ଆମର ଅର୍ଥନୀତିକୁ ଆଗକୁ ନେଉଥିବାରୁ ସୋ ଆମର ଦାୟିତ୍ୱ ଜଣେ ଭଲ ନାଗରିକ ହିସାବରେ ହେଉଛି ଏହିସବୁ ଯେଉଁ ଉଦ୍ୟୋଗ ରହିଛି ସେମାନଙ୍କ ପାଖରୁ ଜିନିଷ କିଣିବା ଏବଂ ସେମାନଙ୍କର ଅର୍ଥନୀତିରେ ସାହାଯ୍ୟ କରିବା

ସୋ ଫ୍ରେଣ୍ଡସ୍, ଇଭିନିଂ ଅପଡେଟ୍ସ ତ ଏଇଠି ରଖିବା ଏବଂ ପରେ ଆପଣଙ୍କ ପାଖରେ ପହଞ୍ଚେଇଦେବି ଗୋଟେ ବହୁତ ହି ଖାସ୍ ମ୍ୟୁଜିକ୍, ବଟ୍ କହି ରଖୁଛି ମୁଁ ପୁଣି ଆପଣଙ୍କ ପାଖକୁ ଫେରିବି 17:25 ୱିଥ୍ ଦ ଶୋ ସନ୍ଧ୍ୟା ଆସର, ଏବଂ ସନ୍ଧ୍ୟାରେ ଆସର ଜମିବ ଆପଣମାନଙ୍କ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମେସେଜ୍ ଜରିଆରେ। ସୋ ଯଦି ଅଛି ଆପଣଙ୍କର କେହି ନିୟରର ଡିୟରର ବା କ୍ଲୋଜ୍ ପର୍ସନ୍ଙ୍କର ବର୍ଥଡେ ୟା ଫେର୍ ଆନିଭର୍ସରୀ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତାକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଇରାନ୍ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ୍

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ଭିକ୍ଟୋରିଆରେ ପହଞ୍ଚିଛନ୍ତି। ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନି ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି। ଭାରତ ମହାସାଗରରେ ଥିବା ଏହି ଦ୍ୱୀପ ଦେଶ ସେସେଲ୍ସ ଭାରତ ସହ ଦୀର୍ଘଦିନ ହେଲା ସାମୁଦ୍ରିକ ସହଯୋଗ ପ୍ରଦାନ କରିଆସୁଛି। ଦୁଇ ଦେଶ ମଧ୍ୟରେ ସହଯୋଗ ଏବଂ ଦୀର୍ଘସ୍ଥାୟୀ ସୁସମ୍ପର୍କ ସ୍ଥାପନ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ। ସେସେଲ୍ସ ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟ ଭାବପୂର୍ଣ୍ଣ ସମ୍ଭର୍ଦ୍ଧନା ଦେଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଦେଶର ବିଭିନ୍ନ ପ୍ରାନ୍ତରର ସଂସ୍କୃତିକୁ ସୁରକ୍ଷିତ ରଖିବା ନେଇ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସେସେଲ୍ସର ଐତିହାସିକ 50ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ସେସେଲ୍ସର ଜାତୀୟ ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଦେଶର ଅର୍ଥନୈତିକ ସୁଦୃଢ଼ୀକରଣରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀଠାରେ ଆଜି ଏମ୍ଏସ୍ଏମ୍ଇ ଦିବସ 2026 ଉଦ୍ୟମୀ ଭାରତ ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି ଏହି କ୍ଷେତ୍ର ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କର ସାହସ ଏବଂ ପ୍ରେରଣାକୁ ପ୍ରତିଫଳନ କରୁଛି। ଉପରାଷ୍ଟ୍ରପତି କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଉତ୍ତମ ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ରପ୍ତାନୀର 50% ଅଂଶୀଦାର ପ୍ରଦାନ କରୁଛି। ରାଧାକ୍ରିଷ୍ଣନ କହିଛନ୍ତି ଏମ୍ଏସ୍ଏମ୍ଇ କ୍ଷେତ୍ର ଭାରତୀୟ ବିକାଶ ଯାତ୍ରାର ଏକ ସୁଦୃଢ଼ ସ୍ତମ୍ଭ ଭାବେ ଉଭା ହୋଇଛି, ଯାହାକି 2047 ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ସମର୍ଥକ ହେବ। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସାର୍ବଜନୀନ ପଞ୍ଜିକରଣ କ୍ଷେତ୍ରରେ ପ୍ରୋହାହନ ପ୍ରଦାନ କରୁଛି। ଗୁଣବତ୍ତା ସମ୍ପନ୍ନ ତଥ୍ୟର ବିକାଶ ଏବଂ ଫଳପ୍ରଦ ଯୋଜନା କ୍ରିୟାନ୍ୱୟନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସମ୍ପ୍ରତି ବିଶ୍ୱ ବ୍ୟବସାୟିକ କ୍ଷେତ୍ରରେ ସ୍ୱଳ୍ପ ଦାମ୍ର ଅତ୍ୟାବଶ୍ୟକ ଆବଶ୍ୟକତାକୁ ପୂରଣ କରିବାକୁ ସମର୍ଥ ହୋଇପାରିଛି। ଏ କ୍ଷେତ୍ରରେ ଉଦ୍ୟୋଗୀମାନେ ଆଧୁନିକ ବୈଷୟିକ ଜ୍ଞାନ ପ୍ରୟୋଗ କରି ଗୁଣବତ୍ତା ସମ୍ପନ୍ନ ଦ୍ରବ୍ୟ ଉତ୍ପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ପାଇଁ ମିଳିତ ଜାତିସଂଘର ବାର୍ତ୍ତା ହେଉଛି କୃତ୍ରିମ ବୁଦ୍ଧିମତା ପରିଚାଳିତ ଭବିଷ୍ୟତ ପାଇଁ ମାନବ କୈନ୍ଦ୍ରିକ ଉଦ୍ୟମିତା। ଏହାକୁ ଆଧାର କରି ଉପରାଷ୍ଟ୍ରପତି କହିଛନ୍ତି ବୈଷୟିକ ଜ୍ଞାନର ପରିବର୍ତ୍ତନର ଆହ୍ୱାନ ନୁହେଁ, ଏକ ସୁଯୋଗ ହେବା ଉଚିତ। ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ୍ ରାମ ମାଂଝୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଉପରାଷ୍ଟ୍ରପତି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ ପୋର୍ଟାଲ ଓ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ଦେଶର ସମବାୟ ସଂସ୍ଥା ଆଧାରିତ ସଡ଼କ ଯାତ୍ରା ପ୍ଲାଟଫର୍ମ ଭାରତ ଟ୍ୟାକ୍ସିକୁ ଆଗାମୀ 2 ବର୍ଷ ମଧ୍ୟରେ ଦେଶର 500 ସହରକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆଜି ଭାରତ ଟ୍ୟାକ୍ସି ସେବାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ସମବାୟ କ୍ଷେତ୍ରରେ ପରିବର୍ତ୍ତନକାରୀ ଭାବେ ସାବ୍ୟସ୍ତ ହେବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରଥୀ ନାମରେ ପରିଚିତ ଭାରତ ଟ୍ୟାକ୍ସିର ଡ୍ରାଇଭରଙ୍କୁ ସିଧାସଳଖ ଅଂଶୀଦାର କରିବା, ଫଳରେ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ଗତିଶୀଳତା ପ୍ଲାଟଫର୍ମ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି। ସାରଥୀଙ୍କର ରୋଜଗାର ବୃଦ୍ଧି ପାଇବା ସହ ଯାତ୍ରୀମାନେ ସୁରକ୍ଷିତ ଏବଂ ସୁଲଭ ସେବା ପାଇପାରିବେ ବୋଲି ଶ୍ରୀ ଶାହା କହିଛନ୍ତି।
1: ଭାରତ ଟ୍ୟାକ୍ସି ବନ୍ନେ କା ସବସେ ପହଲା କାରଣ ହେ କି ହମାରେ ସାରଥିଓ କା ଔର ହମାରେ ଗ୍ରାହକୋ କା କିସି କା ଭି ଶୋଷଣ ନ ହୋ, ଏ ସବସେ ପହଲା କାରଣ। ଦୂସରା ସାରଥି କା ସମ୍ମାନ ହୋ, वो ऐप पर रजिस्ट्रेशन के लिए मोहताज नहीं है। आज मैं गर्व से कहता हूं भारत टैक्सी के साथ जुड़े हुए 7 लाख साथी भारत टैक्सी के मालिक है, शेयर होल्डर।
0: ଭାରତ ଟ୍ୟାକ୍ସି ସଡ଼କ ଯାତ୍ରା କ୍ଷେତ୍ରରେ ଏକ ଦୃଢ଼ ବିକଳ୍ପ ଭାବେ ଉଭା ହେବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତ ଟ୍ୟାକ୍ସି ପରିବହନକୁ ଅଧିକ ସୁଦୃଢ଼ ତଥା ଗୁଣବତ୍ତା ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଗୁଜରାଟ ମେଟ୍ରୋ ରେଳ ନିଗମ, ଅହମ୍ମଦାବାଦ ମହାନଗର ନିଗମ, ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କ, ରାଜ୍ୟ ଟ୍ରାଫିକ୍ ପୁଲିସ୍, ପ୍ରମୁଖ ବିମାନ ବନ୍ଦର ଏବଂ ରେଳ କର୍ତ୍ତୃପକ୍ଷଙ୍କ ସମେତ ଅନେକ ସଂଗଠନ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ।

ଫ୍ରାନ୍ସର ଜେୱାର୍ଠାରେ ଅମ୍ବର ଏବଂ ଆସେଣ୍ଟ କେ ସର୍କିଟ୍ ଉତ୍ପାଦନ କାରଖାନାର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି, ବିଶ୍ୱସ୍ତରରେ ଏକ ନିର୍ଭରଯୋଗ୍ୟ ଗଣତାନ୍ତ୍ରିକ ଏବଂ ଦକ୍ଷ ଉତ୍ପାଦନ ଅଂଶୀଦାରର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏହି ଆବଶ୍ୟକତାକୁ ପୂରଣ କରିବାକୁ ପ୍ରୟାସ ଜାରି ରଖିଛି। ଶ୍ରୀ ଯାଦବ କହିଛନ୍ତି, ଦେଶର ରାଜନୈତିକ ସ୍ଥିରତା, ସ୍ୱଚ୍ଛ ସଂସ୍କାରମୂଳକ ନୀତି, ଦକ୍ଷ ଯୁବଗୋଷ୍ଠୀ ଏବଂ ଦ୍ରୁତ ବିକାଶଶୀଳ ଭିଭିଭୂମି ବିଶ୍ୱ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଭାରତକୁ ଏକ ପ୍ରାକୃତିକ କେନ୍ଦ୍ର ଭାବେ ପ୍ରତିଷ୍ଠା କରିପାରିଛି। ଇରାନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ବାହାରିନ୍ ଆଜି ଅଭିଯୋଗ କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ନୂତନ ଆକ୍ରମଣରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ। ଅନ୍ୟପକ୍ଷରେ ବାହାରିନ୍ ଉପରେ ଇରାନ୍ର ଆକ୍ରମଣକୁ ସଂଯୁକ୍ତ ଆରବ ଏମିରେଟ୍ସ ଦୃଢ଼ ନିନ୍ଦା କରିଛି। ଏହାକୁ ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ ବୋଲି ୟୁଏଇ ବର୍ଷ୍ଣନା କରିଛି। ପୂର୍ବରୁ ଇରାନ୍ର ଦକ୍ଷିଣ ଉପକୂଳରେ ଆମେରିକାର ବିମାନ ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକୀୟ ସେନା ସହ ଜଡ଼ିତ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ ହେବା ନେଇ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ସୂଚନାଯୋଗ୍ୟ, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଗତକାଲି ଆକ୍ରମଣର ପ୍ରତ୍ୟୁତ୍ତରରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ବାହିନୀ ଇରାନ୍ର କେତେକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଏକ ସମ୍ଭାଦ ସଂସ୍ଥା ସହ ସାକ୍ଷାତକାର ଅବସରରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହିତ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଟ୍ରମ୍ପଙ୍କ ପ୍ରଶାସନ ଭାରତକୁ ଆମେରିକାର ନିକଟତମ ରଣନୈତିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଭିତରୁ ଅନ୍ୟତମ ଭାବେ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ କ୍ଷେତ୍ର ଅଧିକ ସୁଦୃଢ଼ ହେବା ସହ ବିଶ୍ୱସ୍ତରରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି ଏବଂ କୂଟନୈତିକ କ୍ଷେତ୍ର ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ରୁବିଓ କହିଛନ୍ତି। ବାଣିଜ୍ୟ ଯୋଗାଣ ଶୃଙ୍ଖଳ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ସୁରକ୍ଷା, ସାମୁଦ୍ରିକ ପରିବହନ ଆଦି ବିଭିନ୍ନ କ୍ଷେତ୍ରକୁ ଉଭୟ ଦେଶ ଚିହ୍ନଟ କରିବା ସହ ଏ ଦିଗରେ ସହଯୋଗ ବୃଦ୍ଧି ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ରୁବିଓ କହିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ର ଇସ୍ତଫା ପ୍ରଦାନ କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବଗିରି ମହାରାଜ ଆଜି ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି, ପରବର୍ତ୍ତୀ ବୈଠକରେ ଇସ୍ତଫା ଉପରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଦ୍ୱାରା ଦାନ କରାଯାଇଥିବା ରୂପା ଇଟା ଏବଂ ଅଳଙ୍କାରର ସମ୍ପୂର୍ଣ୍ଣ ହିସାବ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମହିଳା ଏକକ ବର୍ଗରେ ଦେବିକା ଜାପାନର ରିକୋ ଗୁଞ୍ଜିଙ୍କୁ 22-20, 21-19 ସେଟ୍ରେ କ୍ୱାର୍ଟର ଫାଇନାଲ୍ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦେବିକା ଡେନ୍ମାର୍କର ଖେଳାଳି ଲିନେ କ୍ରିଷ୍ଟୋପର୍ସେନ୍ଙ୍କୁ ଭେଟିବେ। ପୁରୁଷ ଏକକ ବର୍ଗରେ ସେମିଫାଇନାଲ୍ ପର୍ଯ୍ୟାୟରେ ଆସନ୍ତାକାଲି କିଦାମ୍ବି ଜାପାନର ୟୁଦାଇ ଓକିମୋଟୋଙ୍କୁ ଏବଂ ରୌନକ ଚୀନ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇରାନ୍ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବି ଶ୍ରୀକାନ୍ତ ଏବଂ ରୌନକ ଚୌହାନ।

ସୋ ଚାଲିଛି ସନ୍ଧ୍ୟା ଆସର ଶୁଭେଚ୍ଛା ଆପଣଙ୍କ ସହିତ ଏଣ୍ଡ ଏହି ଆସରରେ ଯୋଡ଼ି ହେଇଗଲେଣି ଆମର ଶ୍ରୋତା ଅବିନାଶ ମିଶ୍ର ଭୁବନେଶ୍ୱରରୁ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଆଣ୍ଡ ନମସ୍କାର ମ୍ୟାଡାମ୍ ତ ଆଫ୍ଟରନୁନ୍ ତ ଚାଲିଗଲାଣି ଗୁଡ୍ ଇଭିନିଂ ଅବିନାଶ ଭାଇ ସେ ଲେଖିଛନ୍ତି ଯେତେବେଳେ ମୁଁ ସମ୍ବଲପୁରରେ ରହୁଥିଲି ସେତେବେଳେ ମୁଁ ମୋ ମାଙ୍କ ସାଙ୍ଗେ ମାର୍କେଟ ଯାଉଥିଲି ପନିପରିବା କିଣିବା ପାଇଁ ଆଉ ମୁଁ ସେହି ସମୟରୁ ଆଜି ପର୍ଯ୍ୟନ୍ତ ସକାଳୁ ରସୁଣ ଖାଉଛି ଆଉ ହଳଦୀ ପାଣି ପିଉଛି ଆଣ୍ଡ ମୋର କାର୍ ଆଣ୍ଡ ମଟରସାଇକେଲ ଥିଲେ ମଧ୍ୟ ମୁଁ କଟକ ଭୁବନେଶ୍ୱରରେ ସବୁଆଡ଼େ ସାଇକେଲରେ ଯିବା ଆସିବା କରେ ସେଥିପାଇଁ ଆଇ ଆମ୍ ଅଲୱେଜ୍ ଫିଟ୍ ସୋ ଆଇ ହୋପ୍ ଆପଣ ସବୁବେଳେ ଏଇ ଭଲ ଅଭ୍ୟାସକୁ ଜାରି ରଖନ୍ତୁ ଆଣ୍ଡ ସବୁବେଳେ

ਸ਼ੈਲੀ ਚੀ ਸੰਧਿਆ ਸਰ ਟਿਊਨ ਕਰ ਚੰਦੇ 100.4 ਐਕਸ ਬਣੀ ਐਫਐਮ ਰਿੰਗ ਬੋ ਕਟਕ ਦਿਲ ਸੇ ਦਿਲ ਤੱਕ ସୋ ମିସେସ୍ ଟି କରିଛନ୍ତି ରାଜେନ୍ଦ୍ର ରଣା ନୂଆଗାଁରୁ ଲେଖିଛନ୍ତି ଓମ୍ ନମଃ ଶିବାୟ ପ୍ରଭୁ ସଦାଶିବଙ୍କୁ ପ୍ରଣାମ କରୁଛି ଆପଣଙ୍କୁ ଜ୍ଞାନମୟ ଆଶୀର୍ବାଦ କରନ୍ତୁ ଏବଂ ଲିସନର ମାନଙ୍କୁ ନିରାମୟ ରଖନ୍ତୁ ଯାହା ହଉ ଥ୍ୟାଙ୍କ ୟୁ ସୋ ମଚ୍ ରାଜେନ୍ଦ୍ର ରଣା ଆପଣଙ୍କର ଏହି ମେସେଜ୍ ଟି ପାଇଁ

ରାତିଆଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ଆଜି ରାତି 10:30ଟାରୁ ଆସନ୍ତାକାଲି ଅପରାହ୍ନ 2 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ପଲ୍ସ ପୋଲିଓ ଟିକାକରଣ ଅଭିଯାନ। ମୌସୁମୀ ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚଲେ ପ୍ରଧାନମନ୍ତ୍ରୀ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍ ଷ୍ଟୁଡିଓ ଘଡ଼ିରେ ସମୟ ବାଜି ସାରିଛି ରାତି 8:02:49 ଆଣ୍ଡ ଆରମ୍ଭ କରିବା ଶୋ ଗୀତରେ ମିତରେ। ଗୀତରେ ମିତରେ ଶୋ ଆସିଲେ ଆପଣଙ୍କ ପାଖରେ ମୁଁ ପହଞ୍ଚି ଦିଏ କିଛି ମିଠା ମିଠା ଗୀତ ଏବଂ ତା ସହିତ ଆମେ କଥା ହେଇଥାଉ କିଛି ଫିଲ୍ମି ଦୁନିଆର କଥା। ସୋ ଫ୍ରେଣ୍ଡ, ଆପଣମାନେ ସମସ୍ତେ ନିହାତି ଭାବରେ ମୁଭିଜ୍ ଦେଖିବାକୁ ତ ଭଲ ପାଉଥିବେ। ମୁଭିଜ୍ରେ ଆମେ କ'ଣ ଦେଖିଥାଉ, ଲଭ୍ ଷ୍ଟୋରି, ଆକ୍ସନ୍ କିମ୍ବା କମେଡ଼ି। ବଟ୍ ନାଓ ଇଟ୍ ଇଜ୍ ଗୋଟେ ନିଆର ଟ୍ରେଣ୍ଡ ଷ୍ଟାର୍ଟ ହେଇଛି ବାୟୋପିକ୍ର। ରିଅଲ ଲାଇଫ୍ ହିରୋଙ୍କ କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଅଡିଏନ୍ସମାନେ ବେଶୀ ପସନ୍ଦ କରୁଛନ୍ତି, କାହିଁକିନା ଏଠି ଇମାଜିନେସନ୍ ଥାଏ କମ୍ ଆଉ ଅଧିକ ଥାଏ ଇନ୍ସପିରେସନ୍।

ସଜାଇଛି ଗୀତରେ ମିତରେ ଶୁଭିଅଛି ଆପଣଙ୍କ ସହିତ। ଫ୍ରେଣ୍ଡ୍ସ, ଏମିତି ଅନେକ ବାୟୋପିକ୍ ଅଛି ଯେଉଁଠି ଏଜୁକେସନ୍ ଆଣ୍ଡ ଇନ୍ସପିରେସନ୍କୁ ଏକାଠି ଅଣାଯାଇପାରିଛି, ଯେମିତି ମୁଭି ସୁପର 30। ଏଥିରେ ଜଣେ ଟିଚର କେମିତି ଗରିବ ପିଲାଙ୍କ ସ୍ୱପ୍ନ ପୂରଣ କରନ୍ତି ସେଇଟା ଦେଖିବାକୁ ମିଳେ। ଏଇ ଯେମିତି ରିସେଣ୍ଟଲି ରିଲିଜ୍ ହେଇଥିଲା ମୁଭି 12th ଫେଲ୍, ଏହାକୁ ଦେଖି ହଜାର ହଜାର ଯୁବପିଢ଼ି ପୁଣି ଥରେ ନିଜର ସ୍ୱପ୍ନ ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ସେଇ ଡାଇଲଗ୍ ଚିଟିଂ ଛୋଡ଼ନି ହୋଗି ଏହା ସମସ୍ତଙ୍କ ମନକୁ ଛୁଇଁଥିଲା। ଏହି ଫିଲ୍ମ ଗୁଡ଼ିକ ଗୋଟିଏ ମେସେଜ୍ ଦିଏ ଯେ ମାର୍କସ୍ ଠାରୁ ମାଇଣ୍ଡ ସେଟ୍ ବହୁତ ବଡ଼, ସକ୍ସେସ୍ର କୌଣସି ସର୍ଟକଟ୍ ନାହିଁ, କିନ୍ତୁ କନ୍ସିଷ୍ଟେନ୍ସିର ଫଳ ନିଶ୍ଚୟ ମିଳେ। ଆଣ୍ଡ ହଁ ଫ୍ରେଣ୍ଡସ୍, ଏହି ସବୁ ପଜିଟିଭ୍ ମେସେଜ୍ ହିଁ ବାୟୋପିକ୍ର ଷ୍ଟ୍ରେଙ୍ଗଥ୍ ହୋଇଥାଏ।

સો ફ્રેન્ડ્સ, સો ચાલી છે ગીતરે મિતરે એન્ડ શુભ્ય છે આપણક સહિત એન્ડ એ બાયોપિક ર ટ્રેન રે એવી હિસ્ટોરિકલ બાયોપિક બી સામેલ હે છે એ કિછી વર્ષરે છાવા ભળી હિસ્ટોરિકલ બાયોપિક બી બહોત ના કરી છે નિર્જા ભળી મુવીરે જણે સાધારણ ઝીઓ કિપરિ અસાધારણ સાહસ દેખાઈ પારે તાહા પ્રમાણ કરી છે ଆମ ଦେଶରେ ଆହୁରି ଅନେକ ଏମିତି ହିରୋଜ ଅଛନ୍ତି ଯାହାଙ୍କ ବିଷୟରେ ଯାହାଙ୍କ ସଫଳତାର କାହାଣୀ ସଂଘର୍ଷର କାହାଣୀ ଆମେ ବିଶେଷ ଜାଣିନେ ସେମାନଙ୍କର କାହାଣୀ ଯେତେବେଳେ ବଡ଼ ପରଦାକୁ ଆସେ ଆମେ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ କରିଥାଉ ସୋ ଫ୍ରେଣ୍ଡସ୍ ଗୋଟିଏ ହିଁ କଥା ରିଏଲ ଷ୍ଟୋରିଜ୍ କେବେ ବି ପୁରୁଣା ହୁଏନି ସୋ ଫ୍ରେଣ୍ଡସ୍ ବାୟୋପିକ୍ କେବଳ ମୁଭିଜ୍ର ଜନର ନୁହେଁ ଗୋଟେ ଇନ୍ସପିରେସନ୍ ପ୍ୟାକେଜ୍ ଏଣ୍ଟରଟେନମେଣ୍ଟ ସହିତ ଇମୋସନ୍ ହିଷ୍ଟ୍ରି ମୋଟିଭେସନ୍ ଲର୍ଣ୍ଣିଂ ସବୁକିଛି ଏକା ସାଙ୍ଗରେ ମିଳିଯାଏ ସେଥିପାଇଁ ବୋଧହୁଏ ଆଜିର ଅଡିଏନ୍ସ ରିଏଲ ଷ୍ଟୋରି ସହିତ ଅଧିକ କନେକ୍ଟ କରୁଛନ୍ତି ସୋ ଫ୍ରେଣ୍ଡସ୍ ରିଲ୍ ଠାରୁ ରିଏଲ ଷ୍ଟୋରି ହିଁ ଅଧିକ ସିନେମାଟିକ୍ ହେଇଥାଏ ଆଣ୍ଡ ଏମିତି ହିଁ ଚାଲିଥାଏ ବାୟୋପିକ୍ର ଏରା ଅନ୍ ସିନେମା ସୋ ଫ୍ରେଣ୍ଡସ୍ ସେଇଠି ହିଁ ଶେଷ କରୁଛି ସୋ ଗୀତରେ ମିତରକୁ ଆଣ୍ଡ ଯିବା ଗୀତରେ ମିତରରୁ ଅଫ୍ ହେବା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛି ଆଉ ଗୋଟିଏ ବହୁତ ହି ବ୍ୟୁଟିଫୁଲ୍ ସେଟ୍ ଟ୍ରାକ୍ ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍ ଆଫ୍ଟର ଦିସ୍ ନ୍ୟୁଜ୍ ବ୍ରେକ୍ ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘଟିରେ ସମୟ ବାଜିସାରିଛି ରାତି 9:15 ଆଣ୍ଡ ସୋ ଷ୍ଟାର୍ଟ ହେଇଯାଇଛି ଅଭୁଲା ସ୍ମୃତି ସୁଫ୍ରେଣ୍ଡ ଆଜି ଅଭୁଲା ସ୍ମୃତିରେ ଏପରି ଜଣେ ମ୍ୟୁଜିକ୍ ଡାଇରେକ୍ଟରଙ୍କର ଡାଇରେକ୍ଟେଡ୍ ସଙ୍ଗ୍ସ ଆପଣଙ୍କ ପାଖରେ ପହଞ୍ଚିବି ଯାହାଙ୍କ ଗୀତ ଆଜି ବି 20-25 ବର୍ଷର ଯୁବପିଢ଼ିଙ୍କ ପ୍ଲେଲିଷ୍ଟରେ ବି ସମାନ ଭାବରେ ରହିଛି ତାଙ୍କ ମ୍ୟୁଜିକ୍ ଶୁଣିଲେ ଲାଗେ ସତରେ ଯେମିତି ସମୟ ଅଟକି ଯାଇଛି ରୋମାଣ୍ଟିକ୍ ହେଉ କି ଡ୍ୟାନ୍ସ ନମ୍ବର ସ୍ୟାଡ୍ ସଙ୍ଗ୍ ହେଉ କି ଫନ୍ ଟ୍ରାକ୍ ସବୁଠି ତାଙ୍କର ଅଲଗା ହିଁ ଛାପ ଦେଖିବାକୁ ମିଳେ ସେ ହେଉଛନ୍ତି ସୁରୋ କି ସର୍ତାଜ ଆର୍ ଡି ବର୍ମନ ମାନେ ଆମ ସମସ୍ତଙ୍କର ଫେଭରେଟ୍ ପଞ୍ଚମ ଦାସ

ପ୍ରସିଦ୍ଧ ସଙ୍ଗୀତକାର ଏସ୍ ଟି ବର୍ମନ ତେଣୁ ଘରେ ଛୋଟବେଳୁ ହିଁ ସଙ୍ଗୀତମୟ ପରିବେଶ ଥିଲା କିନ୍ତୁ ପଞ୍ଚମଦା କେବେ ତାଙ୍କ ବାବାଙ୍କ ଛାଇରେ ରହିନାହାନ୍ତି ସେ ତିଆରି କରିଛନ୍ତି ନିଜର ଅଲଗା ଷ୍ଟାଇଲ ସେଥିପାଇଁ ତ ଆଜିର ୟଙ୍ଗ ଜେନେରେସନ ଠୁ ନେଇକି ଓଲ୍ଡ ଜେନେରେସନ ସମସ୍ତଙ୍କ ପାଖରେ ଆର୍ ଡି ବର୍ମନଙ୍କ ନାଁରେ ଗୋଟିଏ ବହୁତ ହି ରେସ୍ପେକ୍ଟ ରହିଛି ପଞ୍ଚମଦାଙ୍କର ସବୁଠୁ ବଡ଼ ଗୁଣ ଥିଲା ତାଙ୍କର ଏକ୍ସପେରିମେଣ୍ଟ ସାଧାରଣ ବୋତଲ ଗ୍ଲାସ କଂସା କାଗଜ ଚାବି କିମ୍ବା ନିଜ ନିଶ୍ୱାସର ବି ସେ ମ୍ୟୁଜିକ୍ ଇଫେକ୍ଟ ବନେଇ ଦେଉଥିଲେ ଆଣ୍ଡ ସେତେବେଳେ ଏତେ ମଡର୍ଣ୍ଣ ଟେକ୍ନୋଲୋଜି ନଥିଲା କିନ୍ତୁ ତାଙ୍କର କ୍ରିଏଟିଭିଟି ଥିଲା ଆଟ୍ ପିକ୍

ସୋ ଫ୍ରେଣ୍ଡସ୍, ପଞ୍ଚମ ଦାଙ୍କ ଗୀତରେ ୱେଷ୍ଟର୍ଣ୍ଣ ମ୍ୟୁଜିକ୍ ଆଣ୍ଡ ଇଣ୍ଡିଆନ୍ ମେଲୋଡ଼ିର ଏମିତି ମିଶ୍ରଣ ଥିଲା ଯେ ସେତେବେଳେ ଯାହା ସମ୍ପୂର୍ଣ୍ଣ ନୂଆ ଥିଲା, ରକ୍, ଜାଜ୍, ଡିସ୍କୋ, ଲାଟିନ୍ ବିଟ୍କୁ ସେ ଏମିତି ଭାବରେ ୟୁଜ୍ କରୁଥିଲେ ଯେ ହିନ୍ଦୀ ଫିଲ୍ମ ସଙ୍ଗ୍ର ରୂପ ବଦଳି ଯାଇଥିଲା। ଆଜି ଯେଉଁ ଫ୍ୟୁଜନ୍ ମ୍ୟୁଜିକ୍ ଆମେ ଶୁଣୁଛେ, ତା'ର ମୂଳ ବୀଜ ବହୁ ଆଗରୁ ପଞ୍ଚମ ଦା ହିଁ ବୁଣି ଦେଇଥିଲେ। ସତରେ ସେ ଥିଲେ ଆର୍ଟିଷ୍ଟ ଆହେଡ୍ ଅଫ୍ ହିଜ୍ ଟାଇମ୍।

ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଦେଶ ଅଭିବୃଦ୍ଧିରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚର କଲେ ଶୁଭାରମ୍ଭ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ଆଜି ରାତି 10:30ଟାରୁ ଆସନ୍ତାକାଲି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ପଲ୍ସ ପୋଲିଓ ଟିକାକରଣ ଅଭିଯାନ। ତିନିଦିନିଆ ସେସେଲ୍ସ ଗସ୍ତରେ ଯାଇ ରାଜଧାନୀ ଭିକ୍ଟୋରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କଲେ ସେସେଲ୍ସ ରାଷ୍ଟ୍ରପତି ଓ ପ୍ରବାସୀ ଭାରତୀୟ। ଭାରତ ଟ୍ୟାକ୍ସି ଯୋଜନାକୁ ଆଗାମୀ 2 ବର୍ଷ ମଧ୍ୟରେ 500ଟି ସହରକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ନୂଆଦିଲ୍ଲୀଠାରେ ଏମ୍ଏସ୍ଏମ୍ଇ ଦିବସ 2026 ଉଦ୍ୟମୀ ଭାରତ ସମାରୋହରେ ଯୋଗଦେଇ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଦେଶର ଅର୍ଥନୈତିକ ସୁଦୃଢ଼ୀକରଣରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଇରାନ ପକ୍ଷରୁ ବାହାରିନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପହଞ୍ଚିଲେ ଭାରତର ଦେବିକା ସିହାଗ, କିଦାମ୍ବୀ ଶ୍ରୀକାନ୍ତ ଏବଂ ରୌନକ ଚୌହାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଇଚ୍ଛା ଆପଣଙ୍କର ମୋଷ୍ଟ ୱେଟେଡ୍ ସୋ ରେନ୍ବୋ ଏସ୍ଏମ୍ଏସ୍ ଷ୍ଟାର୍ଟ କରିବାର, କାହିଁକିନା ଷ୍ଟୁଡିଓ ଘଡ଼ିରେ ବାଜି ସାରିଛି ରାତି 10:02। ସୋ ଆପଣମାନଙ୍କର ଢେର ସାରା ରିକ୍ୱେଷ୍ଟ ଆସି ପହଞ୍ଚି ଗଲାଣି ଆପଣଙ୍କ ପାଖରେ ପହଞ୍ଚିବା ପାଇଁ। ସୋ ଫଟାଫଟ ଆପଣଙ୍କର ରିକ୍ୱେଷ୍ଟ ଗୁଡ଼ିକ ରଖିଦେଉଛି। ଏ ମେସେଜଟି କରିଛନ୍ତି ରାହସ କୁମାର ବେହେରା, ସାଇ ରାହିଲ ଏବଂ ମାମା ଢିଙ୍କାନାଳରୁ ଶୁଣିବାକୁ ଚାହିଁଛନ୍ତି ଅଦନାନ ସ୍ୱାମୀଙ୍କ ଆୱାଜରୁ ଗୀତଟି ତେରା ଚେହେରା ୟାଦ ଆଏ। ତ ପରିପରି ମେସେଜଟି କରିଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ, ଏବଂ ଶୁଣିବାକୁ ଚାହିଁଛନ୍ତି ଜମାଇ ରାଜା କଥା ଚିତ୍ରରୁ ଗୋଟେ ବହୁତ ହି ବ୍ୟୁଟିଫୁଲ ସେ ସଙ୍ଗ। ପରିପରି ମେସେଜ କରିଛନ୍ତି ସେକ୍ଟର 12 ସିଡିଏ କଟକରୁ ପ୍ରଦୀପ କୁମାର ସାମନ୍ତ ସିଂହାର, ପ୍ରଗତି କୌର ବାବାଟିଲ୍କା ନଗର। ଓକେ, ସୋ ଏଇଠୁ ମେସେଜ କରିଛନ୍ତି ଏବଂ ଆରାଧନାର ଗୋଟେ ଗୀତ ଶୁଣିବାକୁ ଚାହିଁଛନ୍ତି ଏବଂ ଲେଖିଛନ୍ତି ସ୍ପେଶାଲ ଡେଡିକେଟ୍ ଟୁ ୟୁ ୱିଥ୍ ଅଲ୍ ଶ୍ରୋତା ଆର୍ଜେ ଆଣ୍ଡ ଷ୍ଟାଫ୍ ଆଣ୍ଡ ଗୁଡ୍ ଇଭିନିଂ ମଧ୍ୟ ଜଣାଇଛନ୍ତି। ସୋ ସମସ୍ତଙ୍କୁ ତ ଗୁଡ୍ ଗୁଡ୍ ଗୁଡ୍ ଇଭିନିଂ ଆଣ୍ଡ ପହଞ୍ଚି ଦେଉଛି ତିନୋଟି ବ୍ୟାକ୍ ଟୁ ବ୍ୟାକ୍ ଗୀତ ଆପଣଙ୍କ ପାଖରେ। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ।

ସୁଜାଇଛି ରେନ୍ବୋ ଏସ୍ଏମ୍ଏସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଣ୍ଡ ବହୁତ ସାରା ରିକ୍ୱେଷ୍ଟ ଆସି ପହଞ୍ଚିଗଲାଣି ଆଣ୍ଡ ମେସେଜ୍ଟି କରିଛନ୍ତି ସୁଦେଇ ପାଣି 42 ମୌଜା କଟକରୁ ଶୁଣିବାକୁ ଚାହିଁଛନ୍ତି କଭି ଖୁସି କଭି ଗମ୍ର ଟାଇଟଲ୍ ଟ୍ରାକ୍ ଏବଂ ପରେ ପରେ ମେସେଜ୍ କରିଛନ୍ତି ସିର୍ଫ ତୁମ୍ କଥାଚିତ୍ରରୁ ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି ଦତ୍ରେଙ୍ଗି ଭାଟପାରା ଛତିଶଗଡ଼ରୁ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖଲାଲ ବର୍ମା ପରେ ପରେ ପ୍ରଶାନ୍ତ କୁମାର ବିଶୋଇ ଶ୍ରୀ କୁରୁଆ ଗୋପାଳପୁର କଟକରୁ ମେସେଜ୍ କରିଛନ୍ତି ଆଣ୍ଡ ଲେଖିଛନ୍ତି ନମସ୍କାର ରେଡିଓ ଆଣ୍ଡ ସୁଭି ମ୍ୟାମ୍ ଆପଣଙ୍କୁ ମଧ୍ୟ ନମସ୍କାର ଲେଖିଛନ୍ତି ଅଭୁଲା ସ୍ମୃତିରେ ଆର୍ଡି ବର୍ମନଙ୍କ କଥା କହିଥିବାରୁ ମୁଁ ଗୋଟେ କଥା ନ କହି ରହିପାରୁନି ସେତେବେଳେ ଗୋଟେ ଗୀତ ପାଇଁ 60-100 ପର୍ଯ୍ୟନ୍ତ ମ୍ୟୁଜିସିଆନ୍ ଆଣ୍ଡ ଏବେ 10-15 ଦିନ ସମୟ ଲାଗୁଥିଲା ଆଉ ଏବେ ସେଇ ବିଟ୍ ଏବଂ ରିଦିମ୍କୁ ସ୍ଲୋ ଫାଷ୍ଟ କରି ଗୋଟେ ଲ୍ୟାପଟପ୍ରେ ଘଣ୍ଟେ ଭିତରେ ଗୀତ ରେଡି ହୋଇଯାଉଛି ଆପଣ କହୁଥିବା ହିସାବରେ ନିଶ୍ୱାସକୁ ଗୋଟେ ବିଟ୍ରେ ପରିଣତ କରି ଗୀତ ତିଆରି କରୁଥିବା ଲେଜେଣ୍ଡ ଥିଲେ ଆର୍ଡି ବର୍ମନ ସୋ ପ୍ଲିଜ୍ ଆଜି ଖତୁବା ଖତୁବା ଗୀତ ଆଲିବାବା 40 ଫିଲ୍ମରୁ ବଜେଇବେ ଆଣ୍ଡ ଆଶାଜୀଙ୍କ ନିଶ୍ୱାସକୁ ବିଟ୍ କେମିତି କରାହେଇଛି ଶୁଣିବେ ନିହାତି ଭାବରେ ପହଞ୍ଚିଥିବି ଏଇ ଗୀତ ଗୁଡ଼ିକ ଆପଣଙ୍କ ପାଖରେ ସୋ ଏମିତି ହିଁ ବହୁତ ବଢ଼ିଆ ଲାଗିଲା ଯେ ଆପଣ ଆମ ଶୋ ସହିତ ଯୋଡ଼ି ହେଇକି ଥିଲେ ଆଣ୍ଡ ଏତେ ସୁନ୍ଦର ମତ ରଖିଲେ ସେଥିପାଇଁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆଣ୍ଡ ପହଞ୍ଚି ଦେଉଛି ଏଇ ତିନୋଟି ଗୀତ ଆପଣଙ୍କ ପାଖରେ ସୋ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ଟେନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 79ତମ ଭାଗ ଶୁଣିପାରିବେ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ ଶୁଭ ସକାଳ ଶୁଣିପାରିବେ ସକାଳ 7:25 ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30 ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02

ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଜରିଆରେ ନିଜର ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ରହିଛି ସକାଳ 10ଟାରେ। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ସିଧା ପ୍ରସାରଣ ଦିନ 11ଟାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ, ଏବଂ ପରେ ପରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର ଶୁଣିପାରିବେ ଆମ କେନ୍ଦ୍ରରୁ। କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12ଟାରେ। ଆଜି ଚର୍ଚ୍ଚାରେ ଦିନ 1:10ରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ମେସେଜ୍ କରି ନିଜର ମତ ରଖିପାରିବେ। ଅପରାହ୍ନ 2:45ରେ ଶୁଣିବେ ପୁରୁଣା ଓଡ଼ିଆ କଥାଚିତ୍ର ଗୀତ। ଅପରାହ୍ନ 3ଟାରେ ଶୁଣିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4ଟାରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିବେ ଅପରାହ୍ନ 4:50ରେ।

ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିବେ ଅପରାହ୍ନ 4:50। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 62ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଇଂଲଣ୍ଡର ଲଣ୍ଡନ ସ୍ଥିତ ଲର୍ଡ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ମହିଳା T20 କ୍ରିକେଟ୍ ୱାର୍ଲ୍ଡ କପ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30-7:00, ସନ୍ଧ୍ୟା 7:15-7:58 ଏବଂ ରାତି 8:30-10:45 ପର୍ଯ୍ୟନ୍ତ ବା ଖେଳ ଶେଷ ହେବା ପର୍ଯ୍ୟନ୍ତ। ରାତି 7:00 ଶୁଣିବେ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ରାତି 8:00 ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର ଶୁଣିବେ ଏବଂ ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ରାତି 10:45। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ FM ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ଗୁଡ୍ ନାଇଟ୍।

ଶୁକ୍ରର ଅର୍ଥ ସ୍ପଷ୍ଟ ବା ଉଜ୍ଜଳ। ବୈଦିକ କାହାଣୀରେ ଅସୁରମାନଙ୍କ ପରାମର୍ଶ ଦେଉଥିଲେ ଶୁକ୍ର, ସର୍ବଦା ଅସୁରଙ୍କୁ ସହଯୋଗ କରୁଥିଲେ, କିନ୍ତୁ ତାଙ୍କ ପୂଜା ଦେବମନ୍ତ୍ରରେ କରାଯାଇଥାଏ। ସଞ୍ଜୀବନୀ ମନ୍ତ୍ରର ଅଧିକାରୀ ଥିଲେ ଶୁକ୍ର, ମହାଦେବଙ୍କୁ ଆରାଧ୍ୟ କରୁଥିଲେ। ଦୈତ୍ୟଗୁରୁ ଶୁକ୍ର ଭୃଗୁମୁନିଙ୍କ ପୁତ୍ର ବୋଲି କଥିତ। ମତାନ୍ତରରେ ସେ ମହାଦେବଙ୍କ ଉପସ୍ଥ ଦ୍ୱାରରୁ ବହିର୍ଗତ ହୋଇଥିବାରୁ ତାଙ୍କର ନାମ ଶୁକ୍ର ହୋଇଛି। ଶୁକ୍ର ଅସୁର ବା ଦୈତ୍ୟମାନଙ୍କ ସହ ସର୍ବଦା ରହୁଥିଲେ ମଧ୍ୟ ଶୁକ୍ରଙ୍କ ପାରିବାରିକ ସମ୍ପର୍କ ଦେବତାମାନଙ୍କ ମଧ୍ୟରେ ରହିଥିଲା। ତାଙ୍କ ପତ୍ନୀ

ଶୁକ୍ର ଶୁକ୍ର ଦେବବଂଶୀ ହେଲେ ମଧ୍ୟ ସେ ଅସୁରମାନଙ୍କ ସହଯୋଗ କରୁଥିବାରୁ ଆଉ ପ୍ରତି କ୍ଷେତ୍ରରେ ସେ ଦେବତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଭଗବାନ ନାରାୟଣ ତାଙ୍କ ବାମନ ଅବତାରରେ ଶୁକ୍ରକୁ ଦଣ୍ଡ ଦେଇଥିଲେ। ଶୁକ୍ରଙ୍କ ଏକ ଚକ୍ଷୁ ନଷ୍ଟ କରିଦେଇଥିଲେ। ବଳିରାଜାଙ୍କ ଦାନ ସମୟରେ ଦାନବେଶରେ ବ୍ୟାଘାତ ଘଟାଇବାରେ ବାମନ ରୂପୀ ଭଗବାନ ବିଷ୍ଣୁ ଶୁକ୍ରଙ୍କ ଏକ ଆଖିକୁ ନଷ୍ଟ କରିଦେଇଥିଲେ। ଶୁକ୍ରଙ୍କର ଦୁଇ ପୁତ୍ର ଥିଲେ, ଯେଉଁମାନେ ଷଣ୍ଢ ଆଉ ଅମର୍କ। ଷଣ୍ଢ ଥିଲେ ଭକ୍ତ ପ୍ରହ୍ଲାଦଙ୍କର ଗୁରୁ। ଦୁଇ କନ୍ୟା ଥିଲେ ଦେବଯାନୀ ଏବଂ ଅରଜା। ଶୁକ୍ର ପ୍ରଥମେ ମହର୍ଷି ଅଙ୍ଗିରାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ, କିନ୍ତୁ ଋଷି ଅଙ୍ଗିରା ନିଜ ପୁତ୍ର ପ୍ରତି ପକ୍ଷପାତିତ କରିବାରୁ ଶୁକ୍ର ମହାଦେବଙ୍କ ଆରାଧନା କରିବା ଆରମ୍ଭ କରିଥିଲେ। ମହାଦେବଙ୍କଠାରୁ ସେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପ୍ରାପ୍ତ ହୋଇଥିଲେ। ଶୁକ୍ର ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦ୍ୱାରା ଦେବାସୁର ଯୁଦ୍ଧରେ ନିହତ ରାକ୍ଷସମାନଙ୍କୁ ଜୀବନଦାନ କରିପାରୁଥିଲେ।

ଗୁରୁ ଶୁକ୍ରାଚାର୍ଯ୍ୟ ଯିଏକି ଅନେକ ବିଦ୍ୟାର ଅଧିକାରୀ ଥିଲେ। ଶୁକ୍ରଙ୍କଠାରୁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଶିକ୍ଷା କରିବା ପାଇଁ ଦେବତାମାନେ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କଚ ଶୁକ୍ରଙ୍କ ଗୃହରେ ଶିଷ୍ୟ ରୂପେ ରହିବା ବେଳେ ଶୁକ୍ରଙ୍କ କନ୍ୟା ଦେବଯାନୀଙ୍କ ଅନୁରାଗ ଭାଜନ ହୋଇଥିଲେ। କଚ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଶିଖିବା ପାଇଁ ଆସିଥିବା କଥା ଜାଣିପାରି ଅସୁରମାନେ କଚକୁ ଏକାଧିକ ଥର ବଧ କଲେ। ଦେବଯାନୀଙ୍କ ଅନୁରୋଧରେ ଶୁକ୍ର କଚଙ୍କୁ ପ୍ରତ୍ୟେକ ଥର ଜୀବଦାନ କରିଥିଲେ, କିନ୍ତୁ ଦେବଯାନୀ କଚକୁ ବିବାହ କରିନଥିଲେ, ସେ ଯଯାତିଙ୍କୁ ବିବାହ କରିଥିଲେ। ଯଯାତି ତାଙ୍କର ଅନ୍ୟ ପତ୍ନୀ ଶର୍ମିଷ୍ଠାଙ୍କ ପ୍ରତି ପକ୍ଷପାତ ଆଚରଣ କରିବାରୁ ଶୁକ୍ରଙ୍କ ଅଭିଶାପରେ ଯଯାତି ଅକାଳରେ ଜରାଗ୍ରସ୍ତ ହୋଇଥିଲେ।

ଯିଏ ଗଢ଼ିଛି ସୁନ୍ଦର ସଂସାରକୁ, ଯିଏ ଗଢ଼ିଛି ଏହି ସୁନ୍ଦର ବିଶ୍ୱକୁ, ସେ ହିଁ ଗଢ଼ିଛି ଅସୁରଙ୍କୁ, ସେ ହିଁ ଗଢ଼ିଛି ଦେବତାଙ୍କୁ, ସେ ହିଁ ଗଢ଼ିଛି କୀଟ ପତଙ୍ଗ ଜୀବ ଜଗତକୁ, ସେ ହିଁ ସବ ମନୁଷ୍ୟ ଭିତରେ, ସେ ହିଁ ବ୍ୟକ୍ତି ସତ୍ତା ଭିତରେ ମନୁଷ୍ୟତ୍ୱ ଦେଇଛି, ଦେବତ୍ୱ ଦେଇଛି, ଅସୁରତ୍ୱ ବି ଦେଇଛି। ହଁ, ଆମେ କହୁଛୁ ସେଇ ଶୁକ୍ର ଗ୍ରହାଚାର୍ଯ୍ୟଙ୍କ କଥା। ଦଣ୍ଡକ ଦେଶର ରାଜା ଶୁକ୍ରଙ୍କର ଅନ୍ୟ କନ୍ୟା ଅରାଜକ ପ୍ରତି ବଳ ପ୍ରୟୋଗ କରିବାରୁ ଶୁକ୍ରଙ୍କ ଶାପରେ ସେ ରାଜା ଭସ୍ମୀଭୂତ ହୋଇଯାଇଥିଲେ। ତାଙ୍କ ରାଜ୍ୟ ଦଣ୍ଡକାରଣ୍ୟରେ ପରିଣତ ହୋଇଥିଲା।

ଶୁକ୍ର ସର୍ବଦା ଭଗବାନ ବିଷ୍ଣୁଙ୍କୁ ନିଜର ଶତ୍ରୁ ବିବେଚନା କରୁଥିଲେ। ତାଙ୍କ ମାତାଙ୍କ ମୃତ୍ୟୁ ପଛରେ ବିଷ୍ଣୁଙ୍କର ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ଯୁଗେ ଯୁଗେ ସେ ବିଷ୍ଣୁଙ୍କ ସହ ଶତ୍ରୁତା କରିବା ସହ ଅସୁରମାନଙ୍କୁ ସହଯୋଗ କରିଆସୁଥିଲେ। ଶୁକ୍ର ନବଗ୍ରହରେ ସ୍ଥାନ ପାଇ ଦେବତାଙ୍କ ଭଳି ପୂଜା ପାଇ ଆସୁଛନ୍ତି। ଶୁକ୍ରଙ୍କୁ ପୂଜା କଲେ ଶୁକ୍ରଦୋଷ ଖଣ୍ଡନ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଶୁକ୍ରଙ୍କୁ ନାରୀ ଧନ ବିଳାସ ଓ ଯୌବନର ଦେବତା ଭାବେ ପୂଜା କରାଯାଇଥାଏ। ଶୁକ୍ରଙ୍କ ନାମ ଅନୁସାରେ ସାତବାରର ଶୁକ୍ରବାରକୁ କୁହାଯାଏ। ଆକାଶରେ ଶୁକ୍ରଙ୍କୁ କୁହା ତାରା ବା ପାହାନ୍ତି ତାରା ଭାବେ କୁହାଯାଇଥାଏ।

ଏଇଠି ଶେଷ କରିଛ ଆଜିର ଭକ୍ତିର ପୁଷ୍ପାଞ୍ଜଳି ଭାବର ସ୍ୱରାଞ୍ଜଳି ଅର୍ଘ୍ୟଥାଳି। ତେବେ ଭାଗବତ ଶୁଣିବା ବିନା କ'ଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା? ଚାଲନ୍ତୁ ଶୁଣିବା ଅଦେବଡ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 77ତମ ଭାଗ। ଏ ଭାଗଟିକୁ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ମାୟା ପ୍ରଳୟ ଜଳରାଶି ଭିତରେ ବସୁନ୍ଧରୀ କେଉଁଠି ଲୁଚି ରହିଲା ତାହା ବ୍ରହ୍ମାଙ୍କୁ ଗୋଚର ନ ହୁଅନ୍ତେ ସେ ଧରଣୀ ଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ। ମାୟାଧର ଶ୍ରୀହରି ଶୁକର ରୂପରେ ପ୍ରକଟ ହୋଇ ଜଳ ମଧ୍ୟରୁ ଦାନ୍ତରେ ଧରି ବସୁନ୍ଧରୀକୁ ଉଦ୍ଧାର କଲେ। ଉଦ୍ଧାର ସମୟରେ ପଥ ରୁଧୁଥିବା ଆଦି ରାକ୍ଷସ ହିରଣ୍ୟାକ୍ଷକୁ ସଂହାର କଲେ। ଧରଣୀ ଉଦ୍ଧାର ହୁଅନ୍ତେ ବ୍ରହ୍ମାଙ୍କ ସହ ଋଷିଗଣ ଭଗବାନଙ୍କୁ ସ୍ତୁତି କଲେ।

0: ହେବାର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
1: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟ ନଳୀ ବୁଝିଥାଉ। ଏହି ଖାଦ୍ୟ ନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ ବା ଖାଦ୍ୟ ନଳୀ, ପାକସ୍ଥଳୀ ବା ଷ୍ଟୋମାକ, କ୍ଷୁଦ୍ରାନ୍ତ ବା ସ୍ମଲ ଇଣ୍ଟେଷ୍ଟିନ, ବୃହଦାନ୍ତ ବା ଲାର୍ଜ ଇଣ୍ଟେଷ୍ଟିନ ଓ ଶେଷରେ ତା ମଳଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟ ନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ ଅର୍ଗାନ ବା ଯନ୍ତ୍ର ରହିଛି। ଉଦାହରଣ ସ୍ୱରୂପ ଲିଭର ବା ଯକୃତ, ବୃକକ୍ ବା କିଡନୀ, ଅଗ୍ନ୍ୟାଶୟ ବା ପେନକ୍ରିଆସ, ପ୍ଲିହା ବା ସ୍ପ୍ଲିନ, ଲିମ୍ଫ ନୋଡ, ବିଭିନ୍ନ ରକ୍ତ ଶିରା ତଥା ଜନନେନ୍ଦ୍ରିୟ ବିଭିନ୍ନ ଅଂଶ ମଧ୍ୟ ରହିଛି। ଏହି ସମସ୍ତ ଅଂଶ ବିଶେଷ ପେଟ ଭିତରେ ଏଭଳି ଭାବରେ ସଜା ହୋଇ ରହିଛି ଯେ ପେଟକୁ ଏକ ବିରାଟ କାରଖାନା ସହିତ ତୁଳନା କରାଯାଇପାରେ। ତେବେ ପେଟର ଘା ଅର୍ଥ କହିଲେ ସାଧାରଣତଃ ଆମେ ଖାଦ୍ୟ ନଳୀ ଭିତର ଘା, ପାକସ୍ଥଳୀ ଘା ବା ପେପ୍ଟିକ ଅଲସର, କ୍ଷୁଦ୍ରାନ୍ତ ବା ବୃହଦାନ୍ତ ଘା ଯଥା ସ୍ମଲ ଇଣ୍ଟେଷ୍ଟାଇନ ଅଲସର ଓ କଲୋନିଂ ଅଲସର ବୋଲି ବୁଝୁ। ବେଳେବେଳେ ମଳଦ୍ୱାର ଭିତରେ ମଧ୍ୟ ଘା ହୁଏ। ଏହି ସମସ୍ତ ଘା ଭିତରେ ସାଧାରଣତଃ ପାକସ୍ଥଳୀ ଘାରେ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ଛୋଟ ଛୋଟ ପିଲାମାନଙ୍କ ଟାଇଫଏଡ୍ ଜ୍ୱର ବା ଟ୍ୟୁବରକ୍ଲୋସିସ୍ ଇତ୍ୟାଦି ହେଲେ କ୍ଷୁଦ୍ରାନ୍ତରେ ଘା ବା ସ୍ମଲ ଇଣ୍ଟେଷ୍ଟାଇନାଲ ଅଲସର ହୋଇଥାଏ। ବୟସ ବ୍ୟକ୍ତିମାନଙ୍କର ସାଧାରଣତଃ ଲାର୍ଜ ଇଣ୍ଟେଷ୍ଟିନ ବା ରେକ୍ଟମରେ ଘା ହୁଏ। ଏହାକୁ କଲୋନିକ ଅଲସର ବା ରେକ୍ଟାଲ ଅଲସର କୁହାଯାଏ। ତେବେ ବୟସ ବା ଲିଙ୍ଗ ନିର୍ବିଶେଷରେ ପାକସ୍ଥଳୀୟ ଘା ସାଧାରଣତଃ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ପାକସ୍ଥଳୀୟ ଘା ହେବାର ବିଭିନ୍ନ କାରଣ ରହିଛି। ତିନୋଟି ମୁଖ୍ୟ କାରଣ ହେଲା ହେଲିକୋବାକ୍ଟର ପାଇଲୋରି, ବିଭିନ୍ନ ପ୍ରକାର ପେନ୍ କିଲା ସେବନ ଓ ଜୋଲିଞ୍ଜା ଏଲିସନ ସିଣ୍ଡ୍ରୋମ। 1984 ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ହେଲିକୋବାକ୍ଟର ପାଇଲୋରି ଜୀବାଣୁକୁ ଆବିଷ୍କାର କରିଥିଲେ ଓ ଗବେଷଣା ମାଧ୍ୟମରେ ସେମାନେ ଜାଣିପାରିଲେ ଯେ ଏହି ଜୀବାଣୁ ପେଟରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ପେନ୍ କିଲା ସେବନ କଲେ ପେଟ ଭିତରେ ଅମ୍ଳକ୍ଷରଣ ବଢ଼ିଯାଏ ଓ ଘା ସୃଷ୍ଟି କରେ। ଇସୋଫେଗାସରେ ଘା ହେବାର କାରଣ କିନ୍ତୁ ଅଲଗା। ବେଳେବେଳେ ଛୋଟ ଛୋଟ ପିଲାମାନେ ବା ବୟସ ବ୍ୟକ୍ତିମାନେ ଅସାବଧାନତା ବଶତଃ ହେଉ ବା ଦୁର୍ଘଟଣା ହେଉ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଫିନାଇଲ ବା ସଲଫ୍ୟୁରିକ ଏସିଡ୍ ବା ହାଇଡ୍ରୋକ୍ଲୋରିକ ଏସିଡ୍ ଇତ୍ୟାଦି ପିଇ ଦିଅନ୍ତି। ଏହା ପିଇବା ଦ୍ୱାରା ଇସୋଫେଗାସ ବା ଷ୍ଟୋମାକ ଏବଂ କ୍ଷୁଦ୍ରାନ୍ତ ଭିତରେ ଏସିଡ୍ ବା ଆଲକାଲି ଜନିତ ଘା ସୃଷ୍ଟି ହୁଏ। ଏହାକୁ କୁହନ୍ତି କୋରୋସିଭ ଅଲସର। ଏହା ବ୍ୟତୀତ କ୍ୟାନ୍ସର ବା କର୍କଟ ରୋଗ ହେଲେ ପେଟର ଯେକୌଣସି ଅଂଶରେ ମଧ୍ୟ ଘା ହୋଇପାରେ, ଯଥା ଇସୋଫେଜିଆଲ କ୍ୟାନ୍ସର, ଷ୍ଟୋମାକ କ୍ୟାନ୍ସର, କୋଲନ କ୍ୟାନ୍ସର ବା ରେକ୍ଟାଲ କ୍ୟାନ୍ସର ଇତ୍ୟାଦି। ଏହି କର୍କଟ ରୋଗ ପୁଣି ଖାଦ୍ୟ ନଳୀରୁ ଯାଇ ଦୂର ସ୍ଥାନରେ ଯଥା ଲିଭର, ଫୁସ୍ଫୁସ୍ ଓ ମସ୍ତିଷ୍କରେ ମଧ୍ୟ ଘା ସୃଷ୍ଟି କରେ। ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଘାର ଲକ୍ଷଣ କ'ଣ? ପେଟରେ ଘା ହେଲେ ସାଧାରଣତଃ ଭୋକ ଲାଗେ ନାହିଁ, ପେଟ ବ୍ୟଥା ହୁଏ, ବାନ୍ତି ହୁଏ, ରକ୍ତ ବାନ୍ତି ବା କଳାଝାଡ଼ା ହୁଏ। ଆଉ କ୍ୟାନ୍ସର ରୋଗ ହେଲେ ଶରୀରର ବିଭିନ୍ନ ଅଂଶ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମଣିଷକୁ ମୃତ୍ୟୁ ମୁଖରେ ପକାଇଦିଏ। ଏହି ରୋଗ ଜାଣିବାର ଏକ ସହଜ ବାଟ ହେଉଛି ଏଣ୍ଡୋସ୍କୋପି ବା କୋଲୋନୋସ୍କୋପି। ଏହା ଏକ ଯନ୍ତ୍ର ଯାହା ମାଧ୍ୟମରେ ଆପଣ ରୋଗ ଜାଣିପାରିବେ ଓ ଚିକିତ୍ସା ମଧ୍ୟ କରିପାରିବେ। ଏଣ୍ଡୋସ୍କୋପି ମାଧ୍ୟମରେ ସେହି ଘାର ବିଭିନ୍ନ ଅଂଶକୁ ନେଇ ମାଇକ୍ରୋସ୍କୋପରେ ମଧ୍ୟ ହିଷ୍ଟୋଲୋଜିକାଲ ଏକ୍ସାମିନେସନ କରିପାରିବେ। ଏହି ସମସ୍ତ ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନୂତନ ଭାବରେ ଖୋଲାଯାଇଥିବା ହେପାଟୋଲୋଜି ବା ଲିଭର ବା ଯକୃତ ରୋଗ ବିଭାଗରେ ରହିଛି। ପ୍ରତିକାର ଭାବରେ କୁହାଯାଇପାରେ ଆପଣ ଖାଦ୍ୟପେୟର ନିୟମତା ଆପଣମାନେ ରକ୍ଷା କରିବେ। ନିରାମିଷ ଖାଦ୍ୟ ଶରୀର ପକ୍ଷରେ ସୁପାଚ୍ୟ। ଆମିଷ ଖାଦ୍ୟ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ବା କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ବେଶୀ ଭାବରେ ହୁଏ। ତେବେ କ୍ୟାନ୍ସର ଘାର ଚିକିତ୍ସା ସାଧାରଣତଃ କଷ୍ଟକର ଓ ବ୍ୟୟବହୁଳ।

ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ କରିବାକୁ ହେଲେ ଆମେ ଶରୀର ପ୍ରତି ଟିକେ ଯତ୍ନ ନେବାକୁ ପଡ଼ିବ। ଆଉ ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ବ୍ୟାୟାମ କରିବାକୁ ପଡ଼ିବ। ହଁ ବନ୍ଧୁ, ସକାଳ ଆସିଛି ମାନେ ଖାଲି ସିନ୍ଦୁରା ଫାଟି ସୂର୍ଯ୍ୟ ଉଦୟ ହୋଇଛନ୍ତି ତାହା ନୁହେଁ, କି ଦିନର ଆରମ୍ଭ ହୋଇଛି ତାହା ନୁହେଁ। ସକାଳ ଆସିଛି ଆମକୁ ଅନେକ କିଛି କରିବାର ପ୍ରେରଣା ଦେଇ, ଅନେକ କିଛି କାର୍ଯ୍ୟକୁ କରିବା ପାଇଁ, ଆଗକୁ ନେବା ପାଇଁ, ପୁରା ଦିନକୁ ଆରମ୍ଭ କରିବା ପାଇଁ, ଆମକୁ ଉତ୍ସାହିତ କରିବା ପାଇଁ ଏ ସକାଳ ଆସିଛି। ଏ ସକାଳର ଏ ସିନ୍ଦୁର ଫାଟିଲା ବେଳେ ଯେଭଳି ଧୀରେ ଧୀରେ ଅନ୍ଧାର ହଟି ଆଲୋକ ଉଜ୍ଜଳ ଆସିଥାଏ, ଠିକ୍ ସେମିତି ଆମ ଶରୀରର ଆଳସ୍ୟ ତ୍ୟାଗ କରି, ଶରୀରର ନିଦ୍ରାକୁ ତ୍ୟାଗ କରି, ଏ ଶରୀରକୁ ଆକ୍ଟିଭ ବା ଚଳଚଞ୍ଚଳ କରିବାକୁ ହିଁ ସକାଳ ଦର୍ଶାଇ ଦେଇଥାଏ। ସେଇଥିପାଇଁ ତ ସକାଳେ ଅତି କମ୍ରେ ଘଣ୍ଟାଏ ନିଜ ଶରୀର ପାଇଁ ଦିଅନ୍ତୁ ନା, ଟିକେ ସେଜ ଛାଡ଼ନ୍ତୁ, ମୁହଁ ଧୁଅନ୍ତୁ, ପାରୁଛନ୍ତି ଟିକେ ଉଷୁମ ପାଣି ପିଅନ୍ତୁ, ଯେଉଁମାନଙ୍କର ଚା ଅଭ୍ୟାସ ଅଛି ଚା ବି ପିଇ ପାରନ୍ତି, କିନ୍ତୁ ତାପରେ ନିଶ୍ଚିତ ଭାବେ ଯୋଗ ଓ ବ୍ୟାୟାମ ଏସବୁରେ ସମୟ ଦିଅନ୍ତୁ। ସୁସ୍ଥ ରହିବାକୁ ହେଲେ ଶରୀରର ଯତ୍ନ ନିହାତି ଆବଶ୍ୟକ। ନିରୋଗ ଆଉ ସୁସ୍ଥ ଜୀବନ ପାଇଁ ଯୋଗର ବି ଆବଶ୍ୟକତା ରହିଛି। ଯୋଗ ସୁସ୍ଥ ଜୀବନଶୈଳୀ ଗଠନ, ମାନସିକ ଚାପ ନିୟନ୍ତ୍ରଣ, ଶାରୀରିକ ମାନସିକ ସ୍ୱାସ୍ଥ୍ୟର ବିକାଶରେ ସହାୟକ ହୋଇଥାଏ। ନିୟମିତ ଯୋଗାଭ୍ୟାସ ମଧ୍ୟରେ ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହିତ ଶରୀର ଆଉ ମନକୁ ସୁସ୍ଥ ରଖାଯାଇପାରିଥାଏ। ତେଣୁ ବନ୍ଧୁ, ସକାଳେ ଶୀଘ୍ର ଉଠନ୍ତୁ, ନିଶ୍ଚୟ କିଛି ସମୟ ନିଜ ଶରୀର ପାଇଁ ଦିଅନ୍ତୁ। ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତେଜ ରୁହନ୍ତୁ।

ସେଇ ଛକ ଶୂନ୍ୟ ଜୀବନ ଭିତରେ ଆମକୁ ଜୀବନକୁ ଖୋଜିବାକୁ ପଡିବ, ଜୀବନକୁ ଆଗକୁ ନେବାକୁ ପଡିବ, ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବାକୁ ପଡିବ। ସେଇଥିପାଇଁ ତ ଜୀବନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଖେଳ। ଖେଳ ଆମ ଜୀବନରେ ସବୁବେଳେ ଥାଏ। ତ ସେ ଖେଳର କଥା ଯେତେବେଳେ ଆସିଛି, ସକାଳୁ ସକାଳୁ ଆସନ୍ତି ଟିକେ ଖେଳର ଚର୍ଚ୍ଚା କରିଦେବା। ମାନେ ଏସୀୟ କ୍ରୀଡ଼ା ଚାଲୁଛି ବର୍ତ୍ତମାନ, ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଚାଲୁଛି ଆମର କଳିଙ୍ଗ ଷ୍ଟାଡିୟମରେ। 65ତମ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍, ଯେଉଁଥିରେ ଅନେକ ଖେଳାଳି ଭାଗ ନେଇଛନ୍ତି, ଆଉ ଏହି ଖେଳରେ ଯୋଗ୍ୟତା ହାସଲ କରୁଥିବା ଖେଳାଳିମାନଙ୍କୁ ଏସୀୟ ଗେମ୍ରେ ଖେଳିବାର ମଧ୍ୟ ସୁଯୋଗ ମିଳିବ। ତ ଏଥିରେ ଆମ ଓଡ଼ିଶାର ଗତକାଲି ଯେଉଁ ଖେଳ ହୋଇଥିଲା ସେଥିରେ ଆମ ଓଡ଼ିଶାର ଜଣେ ଖେଳାଳି ଯୋଗ୍ୟତା ହାସଲ କରିଛନ୍ତି। ସେ ହେଉଛନ୍ତି ତାରକା ସ୍ପ୍ରିଣ୍ଟର ଅନିମେଶ କୁଜୁର, ଯିଏକି ଆଗାମୀ ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ କାଲି ଯେଉଁ ଅନୁଷ୍ଠିତ ହେଉଥିଲା ପୁରୁଷ 200 ମିଟରରେ ସ୍ୱର୍ଣ୍ଣ ପଦକ ଜିତି ଅନିମେଶ ଏହି ସଫଳତା ହାସଲ କରିଛନ୍ତି। ଗୁରୁବାର ରାତିରେ ଅନୁଷ୍ଠିତ ପୁରୁଷ 200 ମିଟର ରେସ୍ରେ ଅନିମେଶ 20.74 ସେକେଣ୍ଡରେ ଫିନିଶ କରିକି ପୋଡିୟମରେ ପ୍ରଥମ ସ୍ଥାନ ରହିଥିଲେ। ଓଡ଼ିଶାର ଅନ୍ୟତମ ଧାବକ ଦାଣ୍ଡପତି ଜୟରାମ 20.97 ସେକେଣ୍ଡ ଏବଂ କେରଳର ଜିଷ୍ଣୁ ପ୍ରସାଦ 21.18 ସେକେଣ୍ଡ ନେଇ ରୌପ୍ୟ, ଯଥାକ୍ରମେ ରୌପ୍ୟ ଓ କାଂଚ୍ୟ ପଦକ ଜିତିଛନ୍ତି। ସ୍ୱର୍ଣ୍ଣ ସହିତ ଅନିମେଶ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ମଧ୍ୟ ସୁଯୋଗ ପାଇଛନ୍ତି। ଆହୁରି ମଧ୍ୟ ଦେଖିଲେ ଗୁରୁବାର କେରଳର ମହମ୍ମଦ ଅଫଜଲ ଉଭୟ ପୁରୁଷ 200 ମିଟର ଏବଂ 800 ମିଟର ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ତେବେ ମହିଳା ବିଭାଗ 200 ମିଟରର ଜ୍ୟୋତି ଆରିଜା ଟିକେଟ୍ ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ଓଡ଼ିଶାର 100 ମିଟର ହଡଲ୍ସରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି କର୍ଣ୍ଣାଟକର ଜି ସିନ୍ଧୁଶ୍ରୀ ମହିଳା ପୋଲ୍ ଭୋଲ୍ଟରେ 4.25 ଉଚ୍ଚକୁ ନେଇ ନୂଆ ଜାତୀୟ ରେକର୍ଡ ହାସଲ କରିଛନ୍ତି। ଏ ଥିଲା ଆମର ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍ର ଫଳାଫଳ।

ଆପଣମାନେ ଜାଣିଛନ୍ତି ଗତକାଲି ଖେଳା ଯାଇଥିଲା ଗୋଟେ ଟି ଟ୍ୱେଣ୍ଟି ମ୍ୟାଚ୍ ମାଞ୍ଚେଷ୍ଟରରେ ଭାରତ ମହିଳା ଟି ଟ୍ୱେଣ୍ଟି ୱାର୍ଲଡ କପ୍ର ତୃତୀୟ ବିଜୟ ହାସଲ କରିଛି ଭାରତ। କାଲି ଅନୁଷ୍ଠିତ ଖେଳରେ ପାଞ୍ଚ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି ଭାରତ। ଭାରତ ଚାରୋଟି ମ୍ୟାଚ୍ରୁ ଛଅ ପଏଣ୍ଟ ପାଇ ଗ୍ରୁପ୍ ଏରେ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନ ରହି ସେମିଫାଇନାଲ୍ ଖେଳିବାର ଆଶାକୁ ଉଜ୍ଜୀବିତ କରିପାରିଛି। ଆଜିଠୁ ଆରମ୍ଭ ହେଉଛି ଭାରତ ଆୟାରଲାଣ୍ଡ ଟି ଟ୍ୱେଣ୍ଟି ସିରିଜ। ଏହି ଦୁଇଟିକିଆ ସିରିଜ୍ର ଆଜି ହେବ ପ୍ରଥମ ମ୍ୟାଚ୍। ତ ପ୍ରଥମ ଥର ପାଇଁ ଶ୍ରେୟାସ ଆୟାରଙ୍କ ଅଧିନାୟକତ୍ୱରେ ଭାରତ ଯାଇଛି ଆୟାରଲାଣ୍ଡକୁ ଖେଳିବା ପାଇଁ। ଆଉ ଏହି ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ବିହାର।

ବନ୍ଧୁ ଆଜି ଦିନର କଥା ଯେତେବେଳେ କହୁଛେ ଏତେ ଚର୍ଚ୍ଚା କରୁଛେ ଏବେ ସମୟ ହେଇଗଲାଣି ଜାଣିବା ଆଜି ଦିନର କାହାର ଜନ୍ମଦିନ କାହା ପାଇଁ ଆଜି ଦିନ ପ୍ରମୁଖ କାହାକୁ ଆମେ ପାଇଛେ କାହାକୁ ହରାଇଛେ ତ ଆଜି ହେଉଛି ଆମ ଜାତୀୟ ଗୀତ ବନ୍ଦେ ମାତରମ୍ ରଚିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଜନ୍ମଦିନ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଜୁନ୍ 26, 1838 ମସିହାରେ ପଶ୍ଚିମବଙ୍ଗର 24 ପରଗଣା ଜିଲ୍ଲାରେ କନ୍ଥଲପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସେ 8 ଏପ୍ରିଲ 1894 55 ବର୍ଷ ବୟସରେ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଯାଇଥିଲେ ହେଲେ ଏହି ସୀମିତ ସମୟ ମଧ୍ୟରେ ସେ ଦେଶ ଜାତି ପାଇଁ ବହୁ ଉପନ୍ୟାସ ଲେଖିବା ସହ ଦେଶର ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନେକ ବିପ୍ଳବର ଶିକ୍ଷା ଜାଳି ଦେଇଛନ୍ତି ଏ ମହାନ ସାହିତ୍ୟିକ ସ୍ୱାଧୀନତା ସଂଗ୍ରାମୀ ଆମ ଜାତୀୟ ଗୀତ ବନ୍ଦେ ମାତରମ୍ ଲେଖି ଚିରକାଳ ପାଇଁ ଅମର ହୋଇଯାଇଛନ୍ତି ଏହା ସହିତ ଆନନ୍ଦ ମଠ ଦୁର୍ଗେଶ ନନ୍ଦିନୀ କପାଲ କୁଣ୍ଡଲ ମୃଣାଳିନୀ ବିଷବୃକ୍ଷ ଦେବୀ ଚୌଧୁରୀ ଭଳି ତାଙ୍କର ଅନେକ କୃତି ରହିଛି ବଙ୍କିମ ଚନ୍ଦ୍ରକୁ ଆଧୁନିକ ବଙ୍ଗ ସାହିତ୍ୟର ଉଦ୍ଗାତା ଓ ସାହିତ୍ୟ ସମ୍ରାଟ ବୋଲି କୁହାଯାଇଥାଏ

ବନ୍ଧୁ, ଆଜି ହେଉଛି ଆନ୍ତର୍ଜାତିକ ବେଆଇନ ନିଶା ସେବନ ଏବଂ ଅବୈଧ କାରବାର ନିରୋଧ ଦିବସ। ନିଶାଦ୍ରବ୍ୟ ବା ଡ୍ରଗ୍ ସେବନ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ସହିତ ଏହାକୁ ଦୂର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। 1999 ପ୍ରତିବର୍ଷ ଜୁନ 26 ତାରିଖକୁ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏବଂ ସଂଗଠନ ଅଂଶଗ୍ରହଣ କରି ଏହି ଦିବସର ପ୍ରଚାର ଓ ପ୍ରସାର କରିଆସୁଛନ୍ତି। ନିଶାଦ୍ରବ୍ୟ ସେବନ ତ୍ୟାଗ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରାଯାଉଛି ଏହା ମାଧ୍ୟମରେ। ସର୍ବୋପରି ବିଶ୍ୱରୁ ନିଶାଦ୍ରବ୍ୟର ମୂଳୋତ୍ପାଟନ ନିମନ୍ତେ ସମସ୍ତଙ୍କୁ ଏକାଠି ହେବା ପାଇଁ ଏହି ଦିବସ ପାଳନ ପ୍ରେରଣା ଯୋଗାଇଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ବିଶ୍ୱ ଡ୍ରଗ୍ସ ସମସ୍ୟା, ନିଶ୍ଚଳ ଜଟିଳତା, ନୂଆ ଆହ୍ୱାନ, ଅଭିନବ ପ୍ରତିକାର।

କିଛି କଥା, କିଛି ଗୀତ, କିଛି ମେଲୋଡିୟସ୍ ସଙ୍ଗ୍ ସହିତ ମୁଁ ପହଞ୍ଚିଗଲି ଆପଣମାନଙ୍କର ସାଥୀ ବନ୍ଧୁ ଜୟଦେବ। ଆଜିର କାର୍ଯ୍ୟକ୍ରମ ଶୁଣିବା ମର୍ଣ୍ଣିଂ ମେଲୋଡି। ଅଛି କଥା କିଛି ମେଲୋଡିୟସ୍, ଅଛି ଗୀତ ବି କିଛି ମେଲୋଡିୟସ୍। ହଁ ବନ୍ଧୁ, ଏଇ ସକାଳକୁ ମେଲୋଡିୟସ୍ କରିବା ପାଇଁ ମୁଁ ଅଛି ଆପଣଙ୍କ ସାଥିରେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। ବନ୍ଧୁ, ଆରମ୍ଭ ହୋଇଯାଇଛି ଫିଫା ବିଶ୍ୱକପ୍ର 23ତମ ସଂସ୍କରଣ। ଆମେରିକା, ମେକ୍ସିକୋ ଓ କାନାଡାରେ ଖେଳାଯାଉଛି ଏହି ଫୁଟବଲ ମହାକୁମ୍ଭ। ବିଶ୍ୱର ଏହି ଫୁଟବଲ ମହାକୁମ୍ଭକୁ ନେଇ ଯେତିକି ଚର୍ଚ୍ଚା, ଏହାର ବିଜୟୀ ମଧ୍ୟ ସେତିକି ସମ୍ମାନିତ। ପୂର୍ବରୁ 22ଟି ସଂସ୍କରଣ ଖେଳାଯାଇଛି ଏହି ବିଶ୍ୱକପ୍ରେ। ତ ଚଳିତ ସଂସ୍କରଣରେ ଅନେକ ଚମକପ୍ରଦ ଘଟଣା, ବିସ୍ମୟକର ଘଟଣା ଘଟି ଚାଲିଛି। ଯେମିତିକି ଚାରିଥରର ଚମ୍ପିୟନ ଜର୍ମାନୀକୁ ହରେଇ ଦେଇଛି ଗତକାଲିର ମ୍ୟାଚ୍ରେ ଛୋଟ ଏକ ଦେଶ ୟୁକ୍ରେଟର, 1-2 ହରେଇଛି ୟୁକ୍ରେଟର। ସେମିତି କୁରାସୟକୁ ମଧ୍ୟ 0-2 ହରେଇଛି ଆଇଭରି କୋଷ୍ଟ। ଏମିତି ଅନେକ ଚମକପ୍ରଦ ଖେଳ ଚାଲିଛି ଚଳିତ ବର୍ଷର ଫିଫା ବିଶ୍ୱକପ୍ରେ। ତ ଆମେ ଆଜି ଚର୍ଚ୍ଚା କରିବା ଫିଫା ବିଶ୍ୱକପ୍ର ସେ ଇତିହାସକୁ ନେଇ, ଏଇ ଫିଫା ବା ଫୁଟବଲ ମହାକୁମ୍ଭରେ କେଉଁ କେଉଁ ଦେଶ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି, କେଉଁ ଦେଶ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ଏପର୍ଯ୍ୟନ୍ତ କେଉଁମାନେ ବିଶ୍ୱ ବିଜୟୀ ହୋଇପାରିଛନ୍ତି ଫୁଟବଲରେ। ତ ପୂର୍ବରୁ 22ଟି ସଂସ୍କରଣ ସରିଛି, ଆଉ ଏହି 22ଟି ସଂସ୍କରଣର ମାତ୍ର 8ଟି ଦେଶ ନିଜ କବ୍ଜାରେ ରଖିବାକୁ ସକ୍ଷମ ହୋଇପାରିଛନ୍ତି। ଏତେ ଦେଶ, ଏ ବର୍ଷ ତ 48ଟି ଦେଶ ଖେଳୁଛନ୍ତି, ଏତେ ଦେଶ ଖେଳୁଥିଲେ ମଧ୍ୟ କିନ୍ତୁ ଶେଷରେ ବା ଶୀର୍ଷରେ ବା ଫାଇନାଲରେ ବିଜୟୀ ହେବା ପାଇଁ ମାତ୍ର 8ଟି ଦେଶ ସଫଳ ହୋଇଛନ୍ତି ଏପର୍ଯ୍ୟନ୍ତ। ତ ସେ କେଉଁ କେଉଁ ଦେଶ, କେଉଁ ଦେଶ ଭାଗରେ କେତେଥର ପଡ଼ିଛି ବିଶ୍ୱ ବିଜୟୀ ହେବାର ସ୍ୱପ୍ନ, ବା କେତେଥର ବିଶ୍ୱ ବିଜୟୀ ହୋଇପାରିଛନ୍ତି, ତ ଚର୍ଚ୍ଚା କରିବା ଶୁଣୁଥିବା କିଛି ମେଲୋଡିୟସ୍ ସଙ୍ଗ୍। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ତୁମଧ୍ୟ ଆମେ ଚର୍ଚ୍ଚା କରୁଛେ ଫୁଟବଲ ବିଶ୍ୱକପ୍ ସମ୍ପର୍କରେ, ଫିଫା ବିଶ୍ୱକପ୍ ସମ୍ପର୍କରେ, ବିଜୟୀ ଦଳ ସମ୍ପର୍କରେ ଚର୍ଚ୍ଚା କରୁଛେ। ଆମେ ତ କଥା ହଉଥିଲେ ବ୍ରାଜିଲ ପାଞ୍ଚ ଥର ବିଜୟୀ ହୋଇଛି, ତ ଚାରିଥର ଲେଖା ବିଜୟୀ ହୋଇଛନ୍ତି ଜର୍ମାନୀ ଏବଂ ଇଟାଲୀ। ଜର୍ମାନୀ ଚାରିଥର ବିଶ୍ୱ ମୁକୁଟ ଜିତିଛି, 1954 ମସିହାରେ, 1974 ମସିହାରେ, 1990 ମସିହାରେ ଏବଂ 2014ରେ ଏହି ବିଶ୍ୱକପ୍କୁ କରାୟତ୍ତ କରିଥିଲା। ଏହି ଦଳ 8 ଥର ଫାଇନାଲ ଖେଳିବାର ସୁଯୋଗ ପାଇଥିଲା। ଉଭୟ ପଶ୍ଚିମ ଜର୍ମାନୀ ଏବଂ ଜର୍ମାନୀ ମାନେ ମିଶିକରି 8 ଥର ଫାଇନାଲ ଖେଳିବାର ସୌଭାଗ୍ୟ ହାସଲ କରିଛନ୍ତି, କିନ୍ତୁ 4ଥର ବିଜୟ ହୋଇଛନ୍ତି। 4ଥର ତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି, ଉପବିଜେତା ହେବାକୁ ପଡ଼ିଛି। ସେମିତି ଜର୍ମାନୀ ଭଳି ଇଟାଲୀ ମଧ୍ୟ

ଚାରିଥର ଫାଇନାଲରେ ବିଜୟ ହୋଇଛି। 1934 1938 1982 ଏବଂ 2006 ଇଟାଲୀ ବିଶ୍ୱକପ୍ ତୋଳି ଧରିଥିଲା। ଇଟାଲୀ ପ୍ରଥମ ଦଳ ଭାବେ ଲଗାତାର ଦୁଇଥର ବିଜେତା ହୋଇଥିଲା 34 ଆଉ 38। ଶେଷ ସାର ଲାଗି 2006 ବର୍ଲିନ୍ ଏହି ଦଳ ଟ୍ରଫି ଜିତିଥିଲା। ଫାଇନାଲରେ ନିର୍ଦ୍ଧାରିତ ଆଉ ଅତିରିକ୍ତ ସମୟ ମ୍ୟାଚ୍ରେ 1-1 ସ୍ଥିତିରେ ରହିଥିଲା। ଶେଷରେ ଇଟାଲୀ 5-3 ସୁଟ୍ ଆଉଟ୍ରେ ଫ୍ରାନ୍ସକୁ ହରାଇ ବିଜେତା ହୋଇଥିଲା। ଇଟାଲୀ 6 ଥର ଫାଇନାଲ ଖେଳିଥିବା ବେଳେ 6 ଥର ଫାଇନାଲ ଖେଳିଛି, ତେବେ 2018 2022 2026 ବିଶ୍ୱକପ୍କୁ ଯୋଗ୍ୟତା ହାସଲ କରିପାରିନି। ମାନେ ଗତ ତିନିଟା ଲଗାତାର ତିନୋଟି ଫୁଟବଲ ପାଇଁ ଆଉ ଇଟାଲୀ ଯୋଗ୍ୟତା ହାସଲ କରିପାରିନି, ବା ଏଥର 48 ଦେଶ ଖେଳୁଥିଲେ ମଧ୍ୟ ଏଥିରେ ଇଟାଲୀ ନାହିଁ।

ପୁଣିଥରେ ଆସିଗଲି ବନ୍ଧୁ, ଏଥର ଆପଣଙ୍କ ସହିତ କରିବା ଚିଟ୍ ଚାଟ୍, ମାନେ ଆପଣଙ୍କ ଭାବ ଭାବନା, ଆପଣଙ୍କ ଚିନ୍ତା ଚେତନା, ମତ ମତାନ୍ତରକୁ ନେଇ କରିବା ଡାଏଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍। ଆପଣଙ୍କ ସହିତ ଚିଟ୍ ଚାଟ୍ କରିବା ପାଇଁ ଆଜି ଆମର ଟପିକ୍ ରହିଛି ନିଜ ଚାରିପାଖ ସବୁଜିମା କରିବାକୁ କଣ ରହିଛି ଆପଣଙ୍କର ଦାୟିତ୍ୱ। ନିଜ ଚାରିପାଖ ସବୁଜିମା କରିବା ପାଇଁ କଣ ରହିଛି ଆପଣଙ୍କର ଦାୟିତ୍ୱ, ଏ ସମ୍ପର୍କରେ ଆପଣଙ୍କର ମତ ମତାନ୍ତର, ଚିନ୍ତା ଚେତନା, ଭାବ ଭାବନା ସେୟାର କରନ୍ତୁ ଆମ ସହିତ ଗୋଟିଏ ଫୋନ୍ କଲ୍ରେ। ଆମ ନମ୍ବରଟି ହେଲା 06712303153। ଏଇ ନମ୍ବରରେ କଲ୍ କରନ୍ତୁ, ଆପଣଙ୍କର ମତ ଆମକୁ ଜଣାନ୍ତୁ। ପ୍ରକୃତରେ ନିଜ ଚାରିପାଖରେ ସବୁଜିମା କରିବା ପାଇଁ, ନିଜ ଚାରିପାଖରେ ବଗିଚା ତିଆରି କରିବା ପାଇଁ, ଗଛ ଲଗାଇବା ପାଇଁ ଆପଣଙ୍କର ଦାୟିତ୍ୱ କ'ଣ, ଆପଣଙ୍କର କର୍ତ୍ତବ୍ୟ କ'ଣ, ଆପଣ ନିଜେ କେତେ ଗଛ ଲଗାଇଛନ୍ତି ବା ଗଛର ସୁରକ୍ଷା ପ୍ରତି କେତେ ଯତ୍ନବାନ ଅଛନ୍ତି ସେସବୁ ଆମ ସହିତ ସେୟାର କରନ୍ତୁ। କଲ୍ କରନ୍ତୁ, ଆପଣଙ୍କ ମତ ଆମକୁ ସେୟାର କରନ୍ତୁ।

0: ଏହି ସମୟରେ ଅନେକ ଛୋଟ ବଡ଼ ଗଛ ଚାରିଆଡ଼େ ଉଠେ, ପୁଣି ନିଜ ଚାରିପାଖ ସବୁଜିମା କରିବାକୁ ଗୋଟିଏ ଉତ୍କୃଷ୍ଟ ସମୟ ହେଉଛି ବର୍ଷା ଦିନ। ତେଣୁ ଯେଉଁମାନେ ଗଛ ଲଗାଇବାକୁ, ବାଡ଼ି ବଗିଚା କରିବାକୁ, ବନୀକରଣ କରିବାକୁ କିମ୍ବା ନିଜ ଚାରିପାଖ ସବୁଜିମାରେ ଭରିଦେବାକୁ ଆଗ୍ରହୀ ଥାନ୍ତି, ସେହିମାନଙ୍କ ପାଇଁ ଏହି ସମୟଟି ବେଶ ସହଯୋଗ କରିଥାଏ। ତ ଆପଣ ନିଜ ଚାରିପାଖକୁ ସବୁଜିମା କରିବାକୁ କ'ଣ କରିଛନ୍ତି ବା କ'ଣ ରହିଛି ଆପଣଙ୍କର ଦାୟିତ୍ୱ, ନିଜ ଚାରିପାଖ ସବୁଜିମା ହେବା ପାଇଁ କ'ଣ ରହିଛି ଆପଣଙ୍କର କର୍ତ୍ତବ୍ୟ, ଆମକୁ କୁହନ୍ତୁ ଆପଣଙ୍କର ମତ। ନିଜ ଚାରିପାଖକୁ ସବୁଜିମା କରିବାକୁ କ'ଣ ରହିଛି ଆପଣଙ୍କର ଦାୟିତ୍ୱ, ଏ ସମ୍ପର୍କରେ ଆପଣଙ୍କର ମତ ମତାନ୍ତର ଚିନ୍ତା ଚେତନା ଆମ ସହିତ ସେୟାର କରନ୍ତୁ। ଗୋଟେ କଲ୍ ଆସିଲାଣି, ଦେଖିବା କିଏ ଅଛନ୍ତି ଆମ ସହିତ ଆଜି ପ୍ରଥମ କଲର୍, କ'ଣ କହୁଛନ୍ତି ତାଙ୍କର ମତାମତକୁ ନେଇ। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର,
0: ଜୟ ଜଗନ୍ନାଥ, କୁହନ୍ତୁ।
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
0: ହଁ ରାଜେଶ ଭାଇ, କୁହନ୍ତୁ କଣ କହିବେ ଟପିକ ସମ୍ପର୍କରେ?
1: ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି।
0: ଆଜ୍ଞା,
1: ଆଉ ଏଇ ଟପିକ ଉପରେ ଭାଇ କହିବି, ଆକ୍ଚୁଆଲି କଥା ହଉଛି ମଣିଷ ବର୍ତ୍ତମାନ ଯୁଗରେ ନିଜ ଗୋଡ଼ରେ ନିଜେ କୁରାଡ଼ି ମାରୁଛି। ବର୍ତ୍ତମାନ ଦେଖନ୍ତୁ ଚାରିଆଡେ କଂକ୍ରିଟ ଜଙ୍ଗଲ, ଗଛ ବୃଛ କାଟିକି ଧ୍ୱଂସ କରୁଛନ୍ତି, ଗଛ କେହି ଲଗଉ ନାହାନ୍ତି।
0: ନାଇଁ ରାଜେଶ ଭାଇ, ରାଜେଶ ଭାଇ
1: ବୋର୍ଡ ବର୍ତ୍ତମାନ ଆସିବ କୋ?
0: ରାଜେଶ ଭାଇ,
1: ଏଲ ନିନୋ ପ୍ରଭାବ ଚାଲିଥିଲା, ଟେମ୍ପରେଚର
0: ରାଜେଶ ଭାଇ ଟିକେ ଶୁଣୁଛନ୍ତି,
1: ତେଣୁ ସମସ୍ତେ ହଇରାଣ ହଉଛନ୍ତି, ଗଛ ସମସ୍ତେ କହୁଛନ୍ତି ଡିଙ୍ଗୁରା ବାଡ଼ାଉଛନ୍ତି କିଛି ଲଗଉଛନ୍ତି।
0: ରାଜେଶ ଭାଇ ମୋ କଥା ଶୁଣୁଛନ୍ତି କି?
1: ଆଜ୍ଞା,
0: ଆମ ଟପିକ ହେଲା ଆପଣଙ୍କର ଦାୟିତ୍ୱଟା କଣ, କୁହନ୍ତୁ, ଅନ୍ୟମାନଙ୍କ କଥା ଛାଡନ୍ତୁ, ଆପଣ କଣ କରିବେ?
1: ମୋ ଦାୟିତ୍ୱ କଣ, ମୁଁ ତ ବିଭିନ୍ନ ପ୍ରକାର ଗଛ ଲଗେଇଛି, ଆମ୍ବ ଗଛ, ପଣସ,
0: କଣ ଲଗେଇବେ ଏଇ ଯୋଉ ନୂଆ ନୂଆ
1: ବିଭିନ୍ନ ପ୍ରକାର ଗଛ, ଗୁଆ ଗଛ, ନଡ଼ିଆ ଗଛ, ବିଭିନ୍ନ ପ୍ରକାର ଆମର ପ୍ରାୟ 8-10 ଗୁଣ୍ଠ ଭାଇ ବାରି ଅଛି, ପୁରା ଛାଇ ଅଛି, ବିଭିନ୍ନ ପଶୁପକ୍ଷୀ ବି ଆଶ୍ରୟ ନିଅନ୍ତି, ଲୋକମାନେ ବି ଆଶ୍ରୟ ନିଅନ୍ତି, ତେଣୁ ଗଛ ବୃଛ ମୁଁ ଭାଇ ଯେତେ ବାରି ଘର ଅଛି ସବୁଆଡେ ଲଗେଇଛି, ଏବେ ବି ଆମ୍ବ ଚାରା ବି ପକେଇଛି ଲଗେଇବା ପାଇଁକି।
0: ଆଗାମୀ ଆଗାମୀ ସିଜିନରେ ମାନେ ଆପଣ ଏବେ କଣ କରିବେ, ଯୋଉ ନୂଆ ବର୍ଷା ଋତୁ ଅଛି, ଏଇ ବର୍ଷା ଋତୁରେ କଣ କରିବେ ସେଇଟା କୁହନ୍ତୁ।
1: ବର୍ତ୍ତମାନ ଆଉ ତ ଜାଗା ନାହିଁ ଲଗେଇବା ପାଇଁକି, ତେଣୁ ଦଣ୍ଡା ମଶାଣି ଯୋଉଠି ପଡିଛି ଫାଙ୍କା ପଡିଛି ସିଆଡ଼େ ଆମେ ଯୁବକ ସଂଘ ତରଫରୁ ନେଇକି ବୃକ୍ଷରୋପଣ କରୁଛୁ, ଆଉ ବିଭିନ୍ନ ପୋଖରୀ ଯୋଉଗୁଡା ସବୁ ଦଳ ପୋଖରୀ ରହିଛି ସେଗୁଡା ସବୁ ଉଦ୍ଧାର କରାଯାଉଛି,
0: ନୂଆ ବର୍ଷା ଋତୁ ଆସିଲା। ବର୍ଷା ଋତୁ ଆସିଲା ମାନେ ଗଛ ଲଗେଇବାର କଥା ଆସିଲା, ସବୁଜିମା ଭରିଦେବାର କଥା ଆସିଲା, ତ ଏଇ ନୂଆ ସିଜିନ୍ରେ ଆପଣଙ୍କ ଚାରିପାଖ ସବୁଜିମା କରିବାକୁ ଆପଣଙ୍କର କଣ ଦାୟିତ୍ୱ ରହିଛି, ଆପଣ କଣ ଯୋଜନା କରିଛନ୍ତି ସେ ବିଷୟରେ ଆମ ସହିତ ଆପଣଙ୍କର ମତ ସେୟାର କରନ୍ତୁ। ଆଗାମୀ ବର୍ଷା ଋତୁରେ ଆପଣ କିଭଳି ଭାବେ ନିଜ ଚାରିପାଖକୁ ସବୁଜିମା କରିବା ପାଇଁ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ଆପଣଙ୍କର ମତ ଆମକୁ ଫୋନ କଲ୍ ମାଧ୍ୟମରେ ଜଣାଇ ପାରିବେ। ଆମ ନମ୍ବର ହେଲା 0671230315 ଏହି ନମ୍ବରରେ କଲ୍ କରନ୍ତୁ, ଆପଣଙ୍କ ମତ ଜଣାନ୍ତୁ, ଆପଣ ନିଜ ଚାରିପାଖ ସବୁଜିମା କରିବା ପାଇଁ କ'ଣ ଦାୟିତ୍ୱ ଅଛି ଆପଣଙ୍କର, ଆଉ କି ପ୍ରକାର ଯୋଜନା ରଖିଛନ୍ତି। ଦେଖିବା ଆଉ ଜଣେ କଲର୍ ଅଛନ୍ତି, କିଏ ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହାଇ, ଗୁଡ୍ ମର୍ଣ୍ଣିଂ, ନମସ୍କାର।
0: ନମସ୍କାର, ଶୁଭ ସକାଳ, କୁହନ୍ତୁ।
2: ବର୍ଷା ଋତୁ ପୂର୍ବରୁ ଯୋଉ
0: ଆପଣ ପରିଚୟଟା,
2: ରଜ ପୂର୍ବରୁ ଆମର ଯୋଉ ପଣା ସଂକ୍ରାନ୍ତି ପଡେ,
0: ଆପଣ ପରିଚୟ?
2: ଆଜ୍ଞା,
0: ପରିଚୟଟା ସନ୍ଧ୍ୟାରାଣୀ ସୁତାର, ପଟ୍ଟାମୁଣ୍ଡରେ ଆପଣ କାର୍ଯ୍ୟକ୍ରମ ସ୍ୱାଗତ କରୁଛି। ଏବେ କୁହନ୍ତୁ ନୂଆ ସିଜିନ ପାଇଁ କଣ କରିବେ, କଣ ଗଛ ଲଗାଇବା ପାଇଁ କଣ ରହିଛି ଦାୟିତ୍ୱ ଆପଣଙ୍କର?
2: ବର୍ଷା ଋତୁ ସିଜିନ ତ ସବୁ ଗଛ ଲାଗେ, ବାଡ଼ି ଘରେ ପୁରା ଫୁଲ ହେଇଯାଏ, ମାନେ ଖଡା ଠୁ ଆରମ୍ଭ କରି ଶାଗ ଠୁ ବିଭିନ୍ନ ପ୍ରକାର ଲତା ଜାତୀୟ ଗଛ।

0: ଆମର ବି ଲଗେଇଛୁ, ଆଗରୁ ଖରାରୁ ଲଗେଇ ଦଉ, ଏବେ ସେଇଟା ପୁରା ସବୁ ଜିମା ହେଇଗଲାଣି, ବର୍ଷା ଟିକେ ଯୋଉ ହେଇଗଲା ଏବେ, ହଁ ଏସବୁ ଲଗେଇଛୁ. ଆଉ ବାଡିରେ ତ ଆମର ବହୁତ ଗଛ ଅଛି ବାଡି ସାରା. ଏବେ ଯୋଉ ବର୍ଷା ଋତୁରେ ଆପଣ ଯୋଉ ଟପିକ ରଖିଛନ୍ତି, ବର୍ଷା ଋତୁ ପାଇଁ କାକୁଡି, ଜହ୍ନି, ଭେଣ୍ଡି
1: ସେଇଟା ତ ଆପଣ ଫସଲ ଲଗେଇଲେ, ମୁଁ ମୋ କହିବା କଥା ଦୀର୍ଘକାଳୀନ ଯୋଉ ଗଛ ଲଗେଇବେ ତ ଆଗାମୀ ଦିନରେ ସବୁ ଯିବା ଦବ. କଖାରୁ କାକୁଡି ତ ସବୁ ଯିବା ଦବନି ନା, ସେ ଫଳ ଦବ.
0: ନାଇଁ ନାଇଁ ନାଇଁ, ଆପଣ ଯୋଉ ରଖିଛନ୍ତି ନଡିଆ ଗଛ, ନଡିଆ ଗଛ ଲଗା ହେଇଛି, ଆଉ ଆମର ଆମ୍ବ, ପଣସ, ପିଜୁଳି ଏଗୁଡା ସବୁ ଲଗା ହେଇଯାଇଛି, ଯେହେତୁ ମାନେ ବାଡି ଘର ପୁରା ଫୁଲ ଗଛରେ.
1: ଆଉ କିଛି ଲଗେଇବେନି ଏ ବର୍ଷ?
0: ଆପଣ ଯଦି କେବେ ଆସନ୍ତି ବି ଆମର ପଟାମୁଣ୍ଡେଇ କେନ୍ଦ୍ରାପଡାକୁ, ଦେଖିବେ ଆମ ବାଡିରେ ଆଉ ଗଛ ବୋଲି ଗୋଟେ ଜାଗା ବି ପାଇବେନି,
1: ପୁରା ଅରଣ୍ୟ କୁ ଆଣି ରଖି ସାରିଲେଣି, ଭିତର କନିକାକୁ ଆଣି ଘର

0: ମୋର ପୁରା ଆଗରୁ ପ୍ରସ୍ତୁତ ଅଛନ୍ତି ଆଉ
1: ଆପଣ ଯଦି କେବେ ଆସନ୍ତି ବି ଆମର ପଟାମୁଣ୍ଡାଇ କେନ୍ଦ୍ରାପଡାକୁ ଦେଖିବେ ଆମ ବାଡିରେ ଆଉ ଗଛ ବୋଲି ଗୋଟେ ଜାଗା ବି ପାଇବେନି
0: ପୁରା ଅରଣ୍ୟ କୁଆଡେ ରଖି ସାରିଲେ ଭିତର କନିକା କୁଆଡେ ଘର ପାଖରେ ରଖି ସାରିଲେଣି
1: ଆମର କିଛି କିଣା ହବାକୁ ପଡେନି ପରିବା ଠୁ ଆରମ୍ଭ କରି ଆମର ଯୋଉ ଫଳ ବି ଅଛି ସବୁ ପ୍ରକାର ଫଳର ଗଛ ବି
0: ଅଛି ବହୁତ ବଢିଆ କଥା ନିଜ ବାଡି ବଗିଚାରେ ରହିବା ଦରକାର ଯାହା ଖୁବ ସୁନ୍ଦର କଥା କହିଲେ
1: ଖରାଦିନେ ଆମର ବି ଅଭାବ ପଡେନି ଫଳର ପୂଜା ପର୍ବ ପଡିଲେ ବି
0: ଯୋଡି ହେଇକି ନିଜର ସୁନ୍ଦର ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛି ଭଉଣୀ ଆଜ୍ଞା ନମସ୍କାର ନମସ୍କାର ତ ବନ୍ଧୁ ଶୁଣୁଥିଲେ ସନ୍ଧ୍ୟାରାଣୀ ସୂତାର ଭଉଣୀ କହୁଥିଲେ ପ୍ରକୃତରେ ତାଙ୍କ ବାଡି ବଗିଚା ସେ ଭରପୁର ସବୁଜି ମାନେ ଭରି ସାରିଛନ୍ତି ଆଉ ଯେଉଁଠି ବି ଫାଙ୍କା ଜାଗା ଅଛି ନିଶ୍ଚିନ୍ତ ଭାବେ ଚଳିତ ବର୍ଷ ଏ ନୂଆ ସିଜିନ୍ରେ ନୂଆ କିଛି ଗଛ ଲଗେଇବେ ଆଉ ସବୁଜି ମାନଙ୍କୁ ପୁରା ଭରିଦେବେ ତ ଆପଣ ସେମିତି ନିଜ ଚାରିପାଖକୁ ସବୁଜ ମାନେ ଭରିବା ପାଇଁ କ'ଣ ରଖିଛନ୍ତି ଯୋଜନା କ'ଣ ରହିଛି ଆପଣଙ୍କର ଦାୟିତ୍ୱ ଆମ ସହିତ ସେୟାର କରନ୍ତୁ ଆପଣଙ୍କର ମତ ଏବଂ କୁହନ୍ତୁ ଏଇ ସିଜିନ୍ ପାଇଁ ଆପଣ କିଭଳି ଭାବେ ପ୍ରସ୍ତୁତ ଅଛନ୍ତି ନୂଆ ଗଛ ଲଗାଇବା ପାଇଁ ନୂଆ ଚାରା ଲଗାଇବା ପାଇଁ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଜୟଦେବ ଭାଇ ନମସ୍କାର ଗୁଡ ମର୍ଣ୍ଣିଂ ଜୟ ଜଗନ୍ନାଥ
0: ଗୁଡ ମର୍ଣ୍ଣିଂ ଜୟ ଜଗନ୍ନାଥ କିଏ କହୁଛନ୍ତି କୁହନ୍ତୁ
2: ଆବାସ କହୁଥିଲି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ
0: ଆବାସ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି କ'ଣ କହିବେ ଟପିକ ସମ୍ପର୍କରେ
2: ବହୁତ ବହୁତ ଧନ୍ୟବାଦ ଭଲ ଟପିକ ରଖିଥିବାରୁ ଯାହା ହଉ ଆମେ ତ ପ୍ଲାଣ୍ଟରେ ଆଠ ଜଣ ଡୁଟି ଘର କଥା ଟିକେ ଦେଖିପାରୁନା ସମୟ ମିଳିଲେ ଆମେ ଘର ଫ୍ୟାମିଲିକି ଦେଖାଯାଇ ପାରୁ ଏମିତି ବି କହିଲେ ଆମର ଫ୍ୟାମିଲି ଆମ ଯେତିକି ଘର ଜାଗା ଅଛି ପ୍ରଥମେ ଆମର ଏଇ ଆମର ପ୍ଲାଣ୍ଟ ତରଫରୁ ଯୋଉ ଗଛ ଆମେ ମିଳେ ମୁଁ ଘରକୁ ବି ନେଇକି ଯାଏ ଘରକୁ ନେଇକି ଯାଏ ଗାଁ ସାହି ପଡ଼ିଶାକୁ କିଛି ମାଗନି ତାକୁ ବି ଦିଏ ସେଇ ପରିସ୍ଥିତିରେ ଗଛ ଆମର କିଛି
0: କିଛି ଘର ନୁହେଁ ଆବାସ ଭାଇ
2: ଆଜ୍ଞା
0: ଆମେ ଯୋଉ ନିଜ ଚାରିପାଖ କହିଲୁ ଖାଲି ଘର ନୁହେଁ ଆମେ ଯୋଉଠି ରହୁଛେ ଯୋଉଠି ଯେକୌଣସି ଅଞ୍ଚଳରେ ଚଳୁଛେ ସେ ଚାରିପାଖ ବି ସବୁଜ ଆମ ପାଇଁ ଦରକାର ନା ଶିଳ୍ପାଞ୍ଚଳରେ ତ ଆଗେ ଦରକାର
2: ଆଜ୍ଞା ମୁଁ ବି ସେ କଥା କହିବାକୁ ଚାହୁଁଛି ଆମର ଏଠି ବି ଆମର ପ୍ରତି ଶନିବାର ପ୍ରତି ମାସରେ ପ୍ରତି ଶନିବାର ଦିନ ଆମର ଟଙ୍କା ହଉ କି ସୁକିନ୍ଦା ହଉ କି ଯାଜପୁର ରୋଡ ହଉ କି କନେଇପୁର ଯୋଉଟା ଆମର କେନ୍ଦୁଝର ରୋଡ ବାଇପାସ ଏଠି ବି ଆମର କିଛି କିଛି ଜଙ୍ଗଲ ଏରିଆ ଅଛି ପ୍ରତି ଶନିବାର ଦିନ ଆମର ବୃକ୍ଷରୋପଣ କରିକି ନୂଆ ନୂଆରେ ଚାରା ମିଳୁଛି ଯଥା ଆମ୍ବ ପଣସ ଓଉ ସେପ୍ଟା କଦଳୀ ଆଉ ଲେମ୍ବୁ ଏସବୁ ଆମେ ପ୍ରତି ମାସରେ କିଛି କିଛି ଆମେ ଜାଗାକୁ ଯାଇକି ପ୍ରତି ସନ୍ଧ୍ୟା ଆମେ ଏତେ ଲଗାଲଗି କରୁଛୁ ତାପରେ ପାଣି ଫାଣି ଦେଇକି ଆସୁଛୁ ସେଠି
0: ଯତ୍ନ ବି ଦରକାର
2: ଆଜ୍ଞା ସହଯୋଗ କରୁଛୁ ସାର କ୍ଷେତ ପ୍ରତି ସନ୍ଧ୍ୟାରେ ଗାଡ଼ିରେ ଯାଏ ସେଠି ଲୋଡ୍ କରିକି ସେଠି ପିଲାମାନଙ୍କ ଦ୍ଵାରା ଆମେ ସବୁ କାମଟା କରୁ
0: ଯାହା ବହୁତ ବଢିଆ କାମ କରୁଛନ୍ତି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆବାସ ଭାଇ ସୁନ୍ଦର ମତାମତ ଦେଇଥିବାରୁ
2: ଧନ୍ୟବାଦ
0: ଭାଇ ନମସ୍କାର ତ ବନ୍ଧୁ ଶୁଣୁଥିଲେ ଆବାସ ଭାଇ କହୁଥିଲେ ପ୍ରତ୍ୟେକ ଶନିବାର ସେମାନେ ବୃକ୍ଷରୋପଣ କରୁଛନ୍ତି ଚାରା ଲଗାଉଛନ୍ତି ଆଖପାଖ ଚାରିଆଡେ ଯୋଉଠୁ ରହୁଛନ୍ତି ଖାଲି ଘର ନୁହେଁ ଆମେ ଯେଉଁ ଅଞ୍ଚଳରେ ରହୁଛୁ ବା ଯେଉଁ ଅଞ୍ଚଳ ବିଚାରଣ କରୁଛୁ ଆମ ଆଖପାଖ ସବୁକିଛି ଆମର ଆଖପାଖ ସବୁଜି ମା ଗୋଟେ ଗଛ ବା ଏଭଳି ଗୋଟିଏ ଗଛ ମାନେ ଗଛର ଉପକାରିତା ଅଛି ସିଏ ସମସ୍ତଙ୍କୁ ତାର ଉପକାରୀ ଗୁଣରେ କେବେ କାହାକୁ ଅବହେଳା କରିନଥାଏ ସେ ଛାଇ ପ୍ରଦାନ କରିବା ହଉ ସେ ଶୁଦ୍ଧ ବାୟୁ ଦେବା ହଉ ଅମ୍ଳଜାନ ଦେବା ହଉ ଫଳ ଦେବା ହଉ ଫୁଲ ଦେବା ହଉ ସେ କେବେ ବାଛ ବିଚାର କରିନଥାଏ କିଏ ପର କିଏ ନିଜର ତ ବନ୍ଧୁ ପରବର୍ତ୍ତୀ କଲର କିଏ ଅଛନ୍ତି କ'ଣ କହୁଛନ୍ତି ଆଜିର ଟପିକକୁ ନେଇ ନିଜ ଚାରିପାଖ ସବୁଜିମା କରିବା ପାଇଁ କ'ଣ ରହିଛି ଆମର ଦାୟିତ୍ୱ କ'ଣ ରହିଛି କର୍ତ୍ତବ୍ୟ କି ଯୋଜନା ରହିଛି ଆଗାମୀ ସିଜିନ୍ ପାଇଁ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆକାଶ ପ୍ରଧାନ ଡେଲାଙ୍ଗରୁ ଆକାଶ ଭାଇ କୁହନ୍ତୁ କ'ଣ ଟପିକ ସମ୍ପର୍କରେ କ'ଣ ଆପଣଙ୍କର ମତ
3: ମୋ ମତ ହେଲା ଆମର ଯେଉଁ ସବୁ ବୃକ୍ଷ ରହିଛି ଆମେ ଲଗେଇବା ଅପେକ୍ଷା ଯୋଉ ସବୁ ବଡ ବଡ ମାନେ ପୁରୁଣା ଗଛ ସବୁ ରହିଛି ସେଗୁଡା
0: କାଟିବା
3: ଆଉ ପୃଥିବୀରେ ଯେତେ ସବୁ ମଣିଷ ଗଛ ଲଗେଇବା ଅପେକ୍ଷା ନ କାଟିବା ପାଇଁ ଯଦି କଟା ନ ହବା ପାଇଁ ଅଧିକ ଧ୍ୟାନ ଦେବ ତାହେଲେ ଆମ ଚାରିପଟରେ ସବୁଜ ରହିବ
0: ଠିକ କଥା କହିଲେ ଆକାଶ ଭାଇ ଗୋଟେ କଥା ବର୍ଷା ଦିନରେ ଅନେକ ଗଛ ଆପେ ଆପେ ଉଠିଥାଏ ଆମେ ଆମ୍ବ ଖାଇଛେ ଫୋବାଡ଼ି ଦେଇଛେ ରାସ୍ତା କଡ଼କୁ ବିଭିନ୍ନ କୋଳି ଗଲା ସବୁ ବିଭିନ୍ନ ପ୍ରକାର କୋଳି ଖଜୁରୀ ସେସବୁ ଆପେ ଆପେ ଉଠେ ବହୁତ ଗଛ ଉଠେ ଖାଲି ସେଇମାନେ ଯଦି ଟିକେ ଯତ୍ନ ନେବା ନା ବହୁତ ବଡ଼ ଜଙ୍ଗଲ ହେଇଯିବ ଆମର ନା କଣ କହୁଛନ୍ତି
3: ଆଜ୍ଞା ଦେଖନ୍ତୁ ପୃଥିବୀରେ ଯେତେ ସବୁ ଜଙ୍ଗଲ ଅଛି ସେ କଣ ମଣିଷ ତାକୁ ସବୁ ଇଏ କରିଛି ସେତେବେଳକୁ ଆମାଜନ ଜଙ୍ଗଲ ହଉ ଯେତେ ପ୍ରକାର

0: ଜଙ୍ଗଲ ସିଏ ସବୁ ପ୍ରାକୃତିକ ଭାବେ ଆପେ ଆପେ ବଢିଛି। ଆମର ଦାୟିତ୍ୱ ହେଲା ଆମେ ସବୁ ଯତ୍ନ ନବା, ସେସବୁ ଲଗେଇବା ଅପେକ୍ଷା ଯେଉଁ ସବୁ ବୃକ୍ଷ ଅଛି ପୁରୁଣା ବୃକ୍ଷ ସେ ନ କାଟିବା, ତାହେଲେ ଆମ ଚାରିପାଖେ ସବୁଦିନ ପାଇଁ ସବୁଜ ବଜାୟ ରଖିବା।
1: ଖୁବ ସୁନ୍ଦର କଥା କହିଲେ, ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କରିଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ବନ୍ଧୁ, ଶୁଣୁଥିଲେ ବଢିଆ କଥାଟି କହିଲେ ଆକାଶ ଭାଇ। ଆମେ ଗଛ ତ ଲଗେଇବା, ପ୍ରତିବର୍ଷ ବି ଲଗଉଛୁ, କିନ୍ତୁ ବନ୍ଧୁ ଥରେ ସେଇ ପ୍ରାକୃତିକ ଗଛ ଯେଉଁମାନେ ପ୍ରାକୃତିକ ଉପାୟରେ ଆପେ ଆପେ ଉଠିଛନ୍ତି, ଅନେକ ଜଙ୍ଗଲ ସୃଷ୍ଟି ହେଇଛି ଏ ବର୍ଷା ଦିନେ, ଅନେକ ଗଛ ଆପଣ ଯୋଉଠି ଦେଖିବେ, ରାସ୍ତା କଡ଼, ନଦୀ ବନ୍ଧ, କେନାଲ ବନ୍ଧ, ପାହାଡ଼ ପର୍ବତ ସବୁଠି ବହୁତ ଚାରା ଗଛ, ବହୁତ ଗଛ ଉଠେ। ସେସବୁ କିଛି ଆମେ ଖାଇକିରି ମଞ୍ଜି ପକେଇଥାଉ, କିଛି ପଶୁପକ୍ଷୀମାନେ ଖାଇକିରି ମଞ୍ଜି ପକେଇଥାନ୍ତି, ବିଭିନ୍ନ ଜାଗାରେ ପବନରେ ଉଡ଼ି ଆସିଥାଏ ମଧ୍ୟ, ସେସବୁରେ ଅନେକ ଗୁଡ଼ିଏ ଚାରା ଗଛ ଉଠିଥାଏ। ତ ସେସବୁକୁ ଯଦି ଖାଲି ଆମେ ଟିକେ ଯତ୍ନ ନେବା, ସେ ତା ପ୍ରତି ଟିକେ ଯତ୍ନବାନ ହେବା, ତାକୁ ଯେମିତି କେହି ଗୋରୁ ଗାଈ କି କୌଣସି ପଶୁପକ୍ଷୀ ଖାଇବେନି, ପୋକଜୋକ ଖାଇବେନି, କି ନଷ୍ଟ ହେବନି, କାହାର ପାଦ ତଳେ ସେ ମାଡ଼ି ହେଇଯିବନି, କି ନଷ୍ଟ ନ ହେବ, ତ ଆମେ ଯଦି ଯତ୍ନ ନେବା ସେସବୁ ଗଛଗୁଡ଼ିକ ଆପେ ଆପେ ପ୍ରକୃତିର ସବୁ ପ୍ରକାର ଉପାଦାନ ପାଇଁ ସେ ଆପେ ଆପେ ବଢ଼ି ଆଉ ସୁନ୍ଦର ଗଛଟିଏ ପରିଣତ ହେବ, ଆଉ ସେ ତାର ଉପକାରୀ ଗୁଣ ଆମକୁ ଦେଇ ଚାଲିବ। ତ ବନ୍ଧୁ କ'ଣ ରହିଛି ଆପଣଙ୍କର ମତାମତ ଦେଖିବା, ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି ଆଜିର ଟପିକକୁ ନେଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସାର୍ ନମସ୍କାର।
1: ନମସ୍କାର ଆଜ୍ଞା, କୁହନ୍ତୁ।
2: ମୁଁ ରାଜେନ୍ଦ୍ର ରନ୍ନା କହୁଛନ୍ତି।
1: ରାଜେନ୍ଦ୍ର ରନ୍ନା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କ'ଣ କହିବେ ଆଜିର ଟପିକକୁ ନେଇ?
2: ମୋ ଟପିକ ଆଜି ଆପଣ ସୁନ୍ଦର ମାନେ କ୍ୱେଶ୍ଚିନ୍ ବି ପଚାରିଛନ୍ତି ଶ୍ରୋତାମାନଙ୍କୁ,
1: ଆଜ୍ଞା,
2: ଏ ବି ସୁନ୍ଦର ଉପଦେଶ।
1: ଆଜ୍ଞା,
2: କ'ଣ ନା ବୃକ୍ଷ ରୂପୀ ନାରାୟଣଙ୍କୁ ନର ରୂପକ ନାରାୟଣ ତାକୁ ଯୋଉଠି ହେଲେ ରୋପଣ କରି ତାଙ୍କର ଯତ୍ନ ନେଇ ବଡ କରିବା। ବର୍ତ୍ତମାନ ଆଜ୍ଞା ସମାଜରେ ମୁଁ ଦେଖୁଛି ଲୋକମାନଙ୍କର ବହୁତ ମାନେ ସ୍ୱଚ୍ଛ ମାନେ ବିବେକ ବୁଦ୍ଧି ବର୍ତ୍ତମାନ ସେ ଯୋଉ କଥାଟା ଆପଣ ପଚାରିଛନ୍ତି ବହୁ ମାତ୍ରାରେ ସବୁଆଡେ ହଉଛି, ରୋଡ କଡ଼େରେ ହଉଛି, ସରକାରଙ୍କ ଜାଗାରେ ହଉଛି, ଲୋକମାନେ ତାଙ୍କ ନିଜ ଜାଗାରେ ମଧ୍ୟ କରୁଛନ୍ତି। ଆପଣ ଚିନ୍ତା କରିବେ, ମୁଁ ଏଇଠି ଗୋଟେ ହନୁମାନ ଠାକୁରଙ୍କୁ ପୂଜା କରିବାକୁ ଯାଉଛି, ସେଠି କିଛି ଆଦିବାସୀ ଲୋକ ଅଛନ୍ତି, ସରକାରଙ୍କର ଏଗ୍ରିକଲଚର ଅଫିସର ମାନେ ଆସି ତାଙ୍କୁ ସବୁ ମତାମତ ଇଞ୍ଜିନିୟର ଦେଉଛନ୍ତି, ଆଉ ସେମାନେ ଭାରି ପରିଶ୍ରମୀ ଲୋକ, ସେଠି ସବୁ ପ୍ରକାର ଗଛ କରୁଛନ୍ତି, ଯେମିତି ସେ ଜାଗାଟା ବଢିଆ ଜାଗା, ଆଉ ବଢିଆ ଜଳାଶୟ ଝରଣା ପାଣି ଆସୁଛି, ପମ୍ପ ସେଟ୍ ପମ୍ପ ସେଟ୍ ସବୁ ସରକାର ଯୋଗାଇଛନ୍ତି, ଏତେ ଲଙ୍କା ବାଇଗଣ ଆଉ କଲରା ଫଲରା ସବୁ ହଉଛି, ଆଉ ଆପଣ ଚିନ୍ତା କରିପାରିବେନି ନା ଗାଡି ଲୋଡ ହେଇକି କଟକ ଭୁବନେଶ୍ୱର ଯାଉଛି, ହଁ ଗାଡି ଲୋଡ ହେଇଯାଉଛି ବା, ଆଉ ଆମ୍ବ ଗୁଡାକ ସେଇ ଜାଗାରେ ଏ ବର୍ଷ ଏତେ ହେଇଥିଲା, ଏ ବସ୍ତା ବସ୍ତା ଆମ୍ବ ସେମିତି ଶୁଆଇଦବ, ସେମାନେ ଭାରି ସତର୍କବାଦୀ ଲୋକ, ଆୟୁର୍ବେଦ ହବ ସିଏ କହ ଯିଏ ନଉଛି ନବୁ, ତେଣୁ କେହି ବି ନଉନଥିବେ
1: ଏପଟ ସାଇଡ ମାନେ ଆଠଗଡ଼ ସାଇଡ
2: ନା ନା ଏତେ ବେଳେ କାହିଁ
1: ଆଉ
2: ମଙ୍ଗୁଳି ଛକ,
1: ମଙ୍ଗୁଳି ଛକ ପାଖ ନୂଆଗାଁ, ଓହୋ ବୁଝିଗଲି, ଆପଣଙ୍କର ଚୌଦ୍ୱାର ନୂଆଗାଁ, ଟାଙ୍ଗି ଚୌଦ୍ୱାର, ଟାଙ୍ଗି ଚୌଦ୍ୱାର ତ
2: ଆଦିବାସୀ ଜାଗାଟା ସେଇଟା ଏଉଠୁ ବି ଦେଢ଼ ଦୁଇ କିଲୋମିଟର ବାଟ ହବ, ହନୁମାନ ମନ୍ଦିର ଗୋଟା ଅଛି,
1: ସେମାନେ ହେଲେ ପ୍ରକୃତିର ଉପାସକ ଜନଜାତି, ଆମର ଯୋଉ ଭାଇ ଭଉଣୀ ମାନେ ରହିଲେ ପ୍ରକୃତିର ଉପାସକ, ସବୁବେଳେ ସେମାନେ ପ୍ରକୃତି ପୂଜା କରନ୍ତି, ସେଇଥିପାଇଁ ପ୍ରକୃତିରେ ସେମାନେ
2: ରୁହନ୍ତି ଲୋକ, ସତର୍କ ବ୍ୟବହାର ତାଙ୍କର ଆଉ ଭାଇ ପରିଶ୍ରମ ଲୋକ, ଆପଣ କଣ ଦେଖିବେ ବାଇଗଣ କଲରା ଲଙ୍କା ଆଉ ଯେକୌଣସି ଆମ୍ବ ଗଛ ସେଠି ଆଗରୁ ଥିଲା
1: ଯୋଡ଼ି ମତ ଦେଇଥିବାରୁ ଆପଣ ବହୁତ ବହୁତ ଧନ୍ୟବାଦ। ଆଜ୍ଞା,
2: ନାଇଁ ସବୁ ତ ଠିକ ଅଛି, ଆପଣ ଶ୍ରୋତାମାନଙ୍କୁ ଜନସାଧାରଣଙ୍କୁ ଆହୁରି ଡେଭଲପମେଣ୍ଟ କରିବାକୁ ନିର୍ଦ୍ଦେଶ ଦଉଛନ୍ତି, ଧନ୍ୟବାଦ ଆପଣଙ୍କୁ। ଆଜ୍ଞା
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆପଣଙ୍କ କାର୍ଯ୍ୟକ୍ରମ,
2: ଆପଣ ପୁରୁଣା ଲୋକ, ଆପଣ ପୁରୁଣା ଲୋକ ଏଫ୍ଏମ୍ ମେମ୍ବର, ଆପଣ ଏମିତି ଆସି ପ୍ରୋଗ୍ରାମ କଲେ ଗୋଟା କେତେ ଖାତିରି ଅଛି, ଆପଣ ରେନ୍ବୋର ଖାତିରି ବଢିବ, ଆପଣଙ୍କର ଶ୍ରୋତାମାନେ ଅଧିକ କନେକ୍ଟ ହେବେ, ଆଉ
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ, ରହିଲି ଆଜ୍ଞା, ନମସ୍କାର।
2: ଆଜ୍ଞା ନମସ୍କାର।

0: ବନ୍ଧୁବାନ୍ଧବ କଥାହେଉ, ଆମ ପାଖରେ ଆହୁରି ମଧ୍ୟ କଲ୍ ଆସିଗଲାଣି। ଆମର ଯେଉଁ ଆଜିର ଟପିକ୍ ରହିଛି, ପ୍ରକୃତରେ ଆମ ଚାରିପାଖକୁ ସବୁଜିମା କରିବା ପାଇଁ ଆମେ ଯେଉଁ ପରିବେଶରେ ରହୁଛୁ ତାର ସୁରକ୍ଷା ହେଉଛି ଆମର ଦାୟିତ୍ୱ। ପରିବେଶ ସୁରକ୍ଷାର ଅନେକ ମାର୍ଗ ରହିଛି, ତେବେ ସବୁଠୁ ବଡ଼ ମାଧ୍ୟମ ହେଲା ସବୁଜିମା। କାରଣ ବୃକ୍ଷ ହିଁ ଅନେକ ସମସ୍ୟାକୁ ସମାଧାନ କରିପାରେ। ଜୀବଜଗତକୁ ଏ ଧରାରେ ତିଷ୍ଠି ରହିବାକୁ ବହୁ ପ୍ରଭାବ ପକାଇଥାଏ ବୃକ୍ଷ। ତେଣୁ ବୃକ୍ଷରୋପଣ ପ୍ରତି ସର୍ବଦା ଗୁରୁତ୍ୱ ଦିଆଯାଇଥାଏ। ଆଉ ବର୍ଷା ଦିନ ଆସିଲା ମାନେ ଏ ବୃକ୍ଷରୋପଣ କରିବାକୁ ସମସ୍ତେ ଲାଗି ପଡ଼ିଥାନ୍ତି। ନିଜ ଆଖପାଖ ଚାରିପାଖକୁ ସବୁଜିମା କରିବା ପାଇଁ ଭିନ୍ନ ଭିନ୍ନ ଉପାୟରେ ଭିନ୍ନ ଭିନ୍ନ ଭାବରେ ସମସ୍ତେ ଚେଷ୍ଟା କରନ୍ତି। ତ ଆପଣ ନିଜ ଚାରିପାଖକୁ ସବୁଜିମା କରିବା ପାଇଁ କ'ଣ ରଖିଛନ୍ତି ଦାୟିତ୍ୱ, ରହିଛି ଆପଣଙ୍କର କ'ଣ ରହିଛି ଯୋଜନା, ଆମ ସହିତ ସେୟାର କରନ୍ତୁ। ଆପଣଙ୍କର ମତ କଲ୍ କରନ୍ତୁ 06712303153 ନମ୍ବରରେ, ଆଉ ଆପଣଙ୍କର ମତ ଆମ ସହିତ ସେୟାର କରନ୍ତୁ। ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଦେଖିବା, ଜଣେ କଲର୍ ଆମର କନେକ୍ଟ ହେଇଗଲେ ଦେଖିବା ସେ କେଉଁଠୁ କହୁଛନ୍ତି ଆଉ କିଏ କହୁଛନ୍ତି। କିଏ କହୁଛନ୍ତି, କେଉଁଠୁ କହୁଛନ୍ତି?
1: ଆପଣଙ୍କ
0: କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ନିଶ୍ଚିନ୍ତ କହିବି, ଆମର ଆଖପାଖଟା ନିଜ ପାଖଟାକୁ ଆଗ ସଫା କରିବା, ତାପରେ ଆଉ ଆମ ଆଖପାଖ ଯୋଉ ବାରି ଘର ରହିଲା ସେଇଟା, ଯେମିତି ବର୍ଷା ଦିନିଆ ଗଛ ଯୋଉଥିରୁ ଆମେ ଦିଟା ପନିପରିବା ଖାଇପାରୁଥିବା, ତା ସହିତ ଖରା ପାଇଁ କିଛି ଛାଇ କରୁଥିବା ଗଛ, ତାକୁ ଯଦି କିଛି ଲଗେଇ ପାରିବା ଆଖପାଖରେ, ଲଗେଇକି ତାର ଯତ୍ନତା ନବା, ଯେମିତି ଗୋରୁ ଗାଈ ନ ଖାଇପାରିବେ, କିଛି ଜାଲି ଅଖା ତା ଦେହରେ ବତା ବାନ୍ଧିକି ଦେଇଦବା, ସୁରକ୍ଷିତ ଭାବରେ ରହିବ। ଆଉ ମଝିରେ ମଝିରେ ପାଣି ଦଉଥିବା, ଆଉ ଘାସ ଯଦି ମାଡି ଯାଉଥିବ ନଟି ନୁଟା ସେଗୁଡା ଟିକେ କଟାକଟି କରିଦବା, ଟିକେ ଯତ୍ନ ନେଲେ ମୋ ମତରେ ଗଛ ତା ଉତରିବା ଯାଏ ଟିକେ ତାକୁ ସମୟ ଦବା। ଏମିତି ରଖିଲେ ହୁଏତ କିଛି ମାତ୍ରାରେ କିଛି ବାଟ ହେଇ ଯାଉଥିବେ, ଯଦି
0: ଫଳ ଖରାଦିନ ଗଲା ବହୁତ ପୁରା ଫଳ ଖାଇଛି, ତାର ମଞ୍ଜି ରଖିଛି, ତାକୁ ମଧ୍ୟ ଏଣେ ତେଣେ ଯୋଉଠି ଫାଙ୍କା ଜାଗା ଅଛି ବୁଣି ପକେଇଦେଲେ ମଧ୍ୟ ସେ ଆପେ ଆପେ ବହୁତ ଗଛ ଉଠିବ।
1: ଗଛ ବି ହେଇଗଲାଣି ଭାଇ, ଯୋଉ
0: ଆମ୍ବ ଗଛ ବହୁତ ଉଠୁଥିବ, ହଁ
1: ସେ ଗଛ ବାରିଆଡେ ବି ମୁଁ ଗୋଟେ ଥାକରେ ଗଦେଇଛି, ସେ ଗଛ ସବୁ ମାନେ ବାହାରିଛି ଜଷ୍ଟ। ତାକୁ ଯଦି ଆମର ନାଳ ଖୋଳା ହେଇଛି ସେ ପରେ ଯଦି ପକେଇଦେବା ହୁଏ ତ ଭଲ। ଆପଣ କାଲି ବି ଆସିଥିଲେ, ମୁଁ ବି ସେ ବାରି ଫାରି ସଫା କରିଥିଲି, ବାବୁ ଆମର ଆଣିଥିଲେ ଦିଟା ଲେମ୍ବୁ ଗଛ ଆଉ ପିଜୁଳି ଗଛ, ତାକୁ ମୁଁ ନେଇକି ଲଗେଇଛି,
0: ବହୁତ ବଢିଆ,
1: ଆଉ ସଫା ସୁତରା ବି କରିଛି, ବଢିଆ ଲାଗୁଛି। ଏଇଆ ବଞ୍ଚିଗଲେ ହୁଏତ ଭଲ ଲାଗିବ,
0: ବଞ୍ଚିଯିବ ନିଶ୍ଚିନ୍ତ, ଖାଲି ଟିକେ ଯତ୍ନ ଦରକାର ତାକୁ ଗଛକୁ। ବର୍ଷା ଦିନେ ଟିକେ ଅଳ୍ପ ଯତ୍ନ ନେଲେ ସେ ଆପେ ଆପେ ବଞ୍ଚିଯିବ, ଯେହେତୁ ପାଣି ସବୁବେଳେ ପାଉଥାଏ। ଆଉ ଖାଲି
1: ଗେଣ୍ଡୁର ଯୋଉ ମଞ୍ଜିଟା ସବୁ ଖରାଦିନ ହେଇଥିଲା ଆମେ ତାକୁ ରଖିଛୁ।

0: ଏଇ ସିଜିନରେ ତାକୁ ଯଦି ବୁଣି ଦବ ମଞ୍ଜି ମାନେ ଗଛ ଉଠିବ ତା ଚାରାକୁ ଲଗେଇ ଦେଲେ ଆଉ 4 ମାସରେ ସିଏ ହୁଏତ ଫୁଲ ଫୁଟିକି
1: ଦବ
0: ତ ସେଟା ଠାକୁରଙ୍କ ପାଖରେ ବି ଲାଗିପାରିବ।
1: ଖୁବ ସୁନ୍ଦର କଥା କହିଲେ। ଆମେ ଟିକେ ଯତ୍ନବାନ ହେଲେ ନିଶ୍ଚିନ୍ତ ଭାବେ ଆମ ଚାରିପାଖକୁ ସବୁଜିମାର ଭରି ଦେଇପାରିବା। ଆଜି କାର୍ଯ୍ୟକ୍ରମ ଭାଗ ନେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ବି ଧନ୍ୟବାଦ, ଏତେ ଦିନ ପରେ ଆସିଛନ୍ତି ଫୋନ ଇନରେ, ମତେ ବି ଖୁସି ଲାଗୁଛି। କାଲି ସୁଯୋଗ ପାଇନଥିଲି, ଆଜି ପାଇଲି, ଧନ୍ୟବାଦ ଭାଇ।
1: ହଁ ଧନ୍ୟବାଦ ଆପଣଙ୍କୁ, ରଖୁଛି, ନମସ୍କାର। ଶୁଣୁଥିଲେ ବନ୍ଧୁ ଆମ ସହିତ ଉର୍ମିଳା ଭଉଣୀ କହୁଥିଲେ, ସୁଦ ଷଡ଼ଙ୍ଗୀ କର୍ଦାର କହୁଥିଲେ। ପ୍ରକୃତରେ ଟିକେ ଯତ୍ନବାନ ହେଲେ ଆମ ଆଖପାଖରେ ଅନେକ ଗୁଡ଼ିଏ ଗଛ ବାରି ବଗିଚାରେ ଆମେ ଲଗେଇ ପାରିବା। ଯୋଉଠି ଫାଙ୍କା ଜାଗା ଅଛି, ବାରି ବଗିଚା ହଉ, ଆମ ଗାଁରେ ହଉ, କେନାଲ ବନ୍ଧ ହଉ, ନଦୀ ବନ୍ଧ ହଉ, ପଡ଼ିଆ ହଉ, କିମ୍ବା ଯଦି ଆମ ଘର ପାଖରେ ପାହାଡ଼ ପର୍ବତ ଅଛି ସେଠି ମଧ୍ୟ ଅନେକ ଫାଙ୍କା ଜାଗା ଅଛି, ସେଠି ମଧ୍ୟ ଆମେ ଟିକେ ଯତ୍ନ ହେଲେ ଅନେକ ଗଛକୁ ଲଗେଇ ପାରିବା। ଆଉ ଯେଉଁ ସବୁ ଗଛ ଅଛି ଆପେ ଆପେ ଉଠିଛି ତାକୁ ମଧ୍ୟ ଯତ୍ନ ନେଲେ ସେଗୁଡ଼ିକ ମଧ୍ୟ ବଡ଼ ହେଇପାରିବ ଆଉ ସୁନ୍ଦର ସବୁଜିମା ଆମକୁ ପ୍ରଦାନ କରିବ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କୋଉଠୁ କହୁଛନ୍ତି, କଣ କହୁଛନ୍ତି ଆଜିର ଟପିକ କୁ ନେଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ମୁଁ ସାଇ କହୁଛି, ବେଲପଡ଼ାରୁ।
1: ସାଇ ବେଲପଡ଼ା ମହାଙ୍ଗାରୁ ସ୍ୱାଗତ ଆପଣଙ୍କ କାର୍ଯ୍ୟକ୍ରମକୁ। କଣ କହିବେ ଟପିକ ସମ୍ପର୍କରେ?
2: ମୁଁ ତ ମାନେ ଏମିତି ଯାହା ଆମ୍ବ ଖାଇଥିଲୁ ତ ପିଜୁଳି ଖାଇଥିଲୁ ସେଗୁଡା ସବୁ ଚାରା କରିଛି, ତାପରେ ମାଙ୍କଡ଼ ବି ଯୋଉଗୁଡା ଖାଇକି ପକେଇଥିଲେ ସେଗୁଡା ବି ଗଛ ଉଠିଗଲାଣି। ତ ମୁଁ ତ ଭାବିଛି ମାନେ ଯେତେବେଳେ ଝିପଝିପିଆ ବର୍ଷା ହବ ସେଇ ଟାଇମରେ ଲଗେଇଦେଲେ ଆଉ ପାଣି ବେଶୀ ଦବାକୁ ପଡିବନି, ସେ ଶୀଘ୍ର ବଞ୍ଚିଯିବ। ଆଉ ସେମିତିରେ ବି ଆଗରୁ ବି ଆମର ବହୁତ ଗଛ ଅଛି, ଆଉ ଯୋଉଠି ଫାଙ୍କା ଅଛି ଦେଖିବି ଏଇସବୁ ଗଛ ଗୁଡା ଲଗେଇବି, ଆଉ ଲେମ୍ବୁ ଚାରା ବି ବହୁତ ରଖିଛି।
1: ସାଇ ଆଗରୁ କିଛି ଗଛ ଲଗେଇଛନ୍ତି?
2: ଆଗରୁ ତ ଆମର ପଣସ ଗଛ ଅଛି, ଆମ୍ବ ଗଛ, କଦଳୀ ଗଛ।
1: ଆପଣ ଆପଣ ନିଜେ କଣ ଲଗେଇଛନ୍ତି? ଆପଣ ଆପଣ କଣ ଲଗେଇଛନ୍ତି ଗଛ?
2: ମୁଁ ତ ସେମିତି ମୁଁ କେବଳ ଆମ୍ବ ଗଛ ପିଜୁଳି ଗଛ ଲଗେଇଛି, ଆଗରୁ ସବୁ
1: ସେ ଗଛ କେଡେ କେଡେ ହେଇଗଲାଣି
2: ଫଳୁଛି। ଆଜ୍ଞା,
1: ଆପଣ ଯୋଉ ଗଛ ଲଗେଇଥିଲେ କେତେ ବଡ ହେଇଗଲାଣି?
2: ସିଏ ତ ଜମାରୁ 5 ଫୁଟ କି 6 ଫୁଟ ହେଲାଣି
1: ସେ ଗଛ, ଦେଖିବ
2: ଅଧିକା ବଡ ହେଇନି କାହିଁକିନା ସିଏ ବହୁତ ଟାଇମ ଲାଗିବ। ଆଉ ଆମର ଜେଜେ ଯୋଉ ଲଗେଇଥିଲେ ଆଉ ବାପା ଯୋଉ ଲଗେଇଥିଲେ ସିଏ ସବୁ ବଡ ହେଲାଣି, ଜେଜେ ଲଗେଇଥିବା ଗଛ ଫଳିଲାଣି ବି।
1: ବାସ ଜେଜେ ଲଗେଇଥିବା ଗଛରୁ ଆମେ ଫଳ ଖାଇଲେଣି, ତ ଆପଣ ବି ମନେ ମନେ ଭାବୁଥିବେ ଆପଣ ଯୋଉ ଗଛ ଲଗେଇଛନ୍ତି ସେଥିରୁ ବି
2: ଫଳିଲାଣି, ପ୍ରବଳ ତା ଦେହରେ ଫଳୁଛି, ଆଉ ବିକ୍ରି ବି ହଉଛି, ଘରେ ଖାଉଛୁ ବି।
1: ଆପଣ ବି ଲଗେଇଥିବା ଗଛ ଦିନେ ଫଳିବ ଆଉ ସିଏ ବି ବହୁତ ଖୁସି ଦବ, ଆନନ୍ଦ ଦବ ନା କଣ କହୁଛନ୍ତି?
2: ଫଳ ଯୋଉମାନେ ଗଛ ଲଗେଇବା ଟିକେ ଭଲ ପାଉନାହାନ୍ତି ସେମାନେ ଯଦି ଫଳ ଗଛ ଲଗେଇବେ ତାହେଲେ ନିଜେ ଖାଇବା ସହିତ ବିକ୍ରି ବି କରିପାରିବେ।
1: ବାସ ବାସ ବାସ, ଯାହା ହଉ ଆମ ସହିତ ସାମିଲ ହେଲେ, ନିଜର ମତ ସେୟାର କରିଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରଖିଲି,
2: ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର। ବନ୍ଧୁ ଶୁଣୁଥିଲେ ସାଇ ବେଲପଡ଼ାରୁ କହୁଥିଲେ, ସେ ଗଛ ତାଙ୍କ ଜେଜେ ଲଗେଇଥିବା ଗଛ ଫଳ ଫଳିଲାଣି, ସେ ମଧ୍ୟ ଗଛ ଲଗେଇଛନ୍ତି, ସେ ବି ଆଗାମୀ ଦିନରେ ଫଳିବ, ତ ସବୁଜିମା ଦବ ଆଉ ତା ସହିତ ଫଳ ମଧ୍ୟ ମିଳିବ, ବହୁତ ଖୁସି ଲାଗିବ, ଆନନ୍ଦ ଲାଗିବ। ତ ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି, ଦେଖିବା ଆଜିର ଟପିକ କୁ ନେଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଆପଣଙ୍କୁ
1: ସ୍ୱାଗତ କରୁଛି ଚନ୍ଦ୍ରକାନ୍ତ, କେମିତି ଅଛ?
3: ବହୁତ ବଢିଆ ଅଛି,
1: ବିନ୍ଦାସ ପୁରା ଗୋପପୁରର କୃଷ୍ଣ ନା କଣ? ଏବେ କୁହ, ଗୋପପୁରକୁ ସବୁଜିମା କରିବାର ଚନ୍ଦ୍ରକାନ୍ତଙ୍କର ଭୂମିକା କଣ ରହିବ?
3: ଗଛ ତ ଲଗେଇବା ଏମିତି ଭଲ ଲାଗେ, ଏମିତି ବି ବାଡ଼ିରେ ବି ବହୁତ ଗଛ ଲଗା ହେଇଛି ଆମର, ମୁଁ ଲଗେଇଛି କଦଳୀ ଗଛ ଠାରୁ ଆରମ୍ଭ କରି ମନ୍ଦାର ଗଛ, ତାପରେ ଟଗର ଗଛ, ତା ସହିତ ଅମୃତଭଣ୍ଡା ଗଛ, ସଜନା ଶାଗ ଗଛ, ସବୁ ଗଛ ଲଗା ହେଇଛି। ଆଉ ମଧ୍ୟ ଆମେ ଗୋଟେ ଆମର ଗୋଟେ କ୍ଲବ ଅଛି, ଆପଣ ଜାଣିଥିବେ ଆମ ନିଶ୍ରିଙ୍ଗୁଲି ବଜାରରେ ନିର୍ମାଣ କ୍ଲବ ଗୋଟେ ଅଛି, ତା ଦେହରେ ଆମେ ସବୁ ମେମ୍ବର ଅଛୁ, ରାଜେଶ ସାହୁ ଆଉ ସୁକାନ୍ତ ମାଡେଇ, ଯିଏ ଗୋତରାରୁ ଜଣେ ତାଙ୍କ ଘର, ଆଉ ସିଏ ଆହୁରି ମୁଁ ଆହୁରି ଆଉ 2-3 ଜଣ ଅଛନ୍ତି ସଦସ୍ୟ, ଆମେ ଯାଇକି ଆମେ ସବୁ ରାସ୍ତାଘର ମାନଙ୍କରେ ଏଇ ବର୍ଷା ଦିନ ଆରମ୍ଭ ହେଲା ମାତ୍ରକେ ଆମେ ଲଗଉ ଚାକୁଣ୍ଡା ଗଛ, ତାପରେ ନିମ୍ବ ଗଛ, ଆଉ ସହିତ ଯାଇ ଚାକୁଣ୍ଡା ଗଛ, ଆଉ ବିଭିନ୍ନ ଫଳ ଗଛ ଯେମିତିକି ପିଜୁଳି ଗଛ, ଏଇଟା ଗଛଟା ପିଜୁଳି ଗଛଟା ବହୁତ ଶୀଘ୍ର ପିଜୁଳି ହବ, ଆଉ ଲୋକମାନେ ଖାଇପାରିବେ, ଆଉ ଖରାଦିନେ ସନ୍ତୁଷ୍ଟ ମଧ୍ୟ ହେଇପାରିବେ ଗଛ
1: ଚାଷ,
3: ଆମେ ଏଇ 3-4 ପ୍ରକାର ଗଛ ଲଗଉ ବେସିକାଲି। ଆଉ
1: ଚନ୍ଦ୍ରକାନ୍ତ, ପୂର୍ବରୁ ଯୋଉ ଗଛ ଲଗେଇଥିଲ ସେ ସବୁ ଗଛ ବଞ୍ଚିଛି ନା ମରିଯାଇଛି?
3: ସେ ଗଛ ବି ଏବେ ବି ଅଛି, ଆଉ ଏବେ ଆମର ଏପଟେ ସାଇଡ୍ ରେ ଆମର ଆମର ବ୍ଲକ ଛକ ଜାଣିଥିବେ ତହସିଲ ଯାଇଛି, ଆମର ଏକୁରୁକି ଯାଇଛି, ଛନ୍ଦାପଥାରେ ଯାଇଛି, ସେ ରୋଡ ରେ ଆମେ ଲଗେଇଥିଲୁ ସବୁ ନିମ୍ବ ଗଛ ହରିକା, ସେ ଗଛ ମଧ୍ୟ ବଞ୍ଚିଛି, ଆଉ ପିଜୁଳି ଗଛ ବି ଲଗେଇଥିଲେ, ପିଜୁଳି ମଧ୍ୟ ହଉଛି, ଆମେ ଯେତେବେଳେ ଯାଉ ଆମେ ସେଇଠି ମଧ୍ୟ ପିଜୁଳି ମଧ୍ୟ ଖାଇଥାଉ।

0: କେତେ ଖୁସି ଲାଗେ, କେତେ ଆନନ୍ଦ ଲାଗେ ଆପଣ ଲଗାଇଥିବା ଗଛରୁ ଫଳ ଖାଇଲେ। ବହୁତ ବହୁତ ଧନ୍ୟବାଦ ଚନ୍ଦ୍ରକାନ୍ତ ଆମ ସହିତ ସାମିଲ ହେଲେ, ନିଜର ମତ ସେୟାର କଲେ, ଆପଣଙ୍କର ଗଛ ବା ବୃକ୍ଷରୋପଣ ଚାରାରୋପଣର କଥା କହିଲେ। ଆଗାମୀ ସିଜନ ବି ଅନେକ ଗଛ ଲଗାନ୍ତୁ, ସେସବୁ ଗଛର ଯତ୍ନ ନିଅନ୍ତୁ। ପୂର୍ବରୁ ଯୋଉ ଗଛ ଲଗେଇଛନ୍ତି ତାକୁ ବି ଟିକେ ଯତ୍ନ ନିଅନ୍ତୁ। ବର୍ଷା ଦିନେ ଘାସ ମାଡ଼ି ଯାଇଥିବ, ଗଛଲତା ମାଡ଼ି ଯାଇଥିବ, ଗୋରୁ ଗାଈଠାରୁ ରକ୍ଷା କରିବା ପାଇଁ ତାକୁ ବାଡ଼ ବି ବୁଝନ୍ତୁ। ଆମ ସହିତ ସାମିଲ ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛୁ, ନମସ୍କାର। ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ଚନ୍ଦ୍ରକାନ୍ତ କହୁଥିଲେ ପ୍ରକୃତରେ ସେ ଗଛ ଲଗାଇଛନ୍ତି ଅନେକ, ଆଉ ଲଗାଉଛନ୍ତି ମଧ୍ୟ। ଆପଣମାନେ ସେମିତି ଆଗାମୀ ସିଜିନ ପାଇଁ ନିଜ ଚାରିପାଖ, ଘର ଚାରିପାଖ, ନିଜ ଚାରିପାଖ ସବୁଜିମା କରିବାରେ କଣ ଆପଣଙ୍କର ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି, ଆମ ସହିତ ସେୟାର କରନ୍ତୁ ଆପଣଙ୍କର ମତ। ପରବର୍ତ୍ତୀ କଲର ଦେଖିବା କିଏ ଅଛନ୍ତି ଆମ ସହିତ ଲାଇନରେ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର ସାର।
0: ନମସ୍କାର।
1: ରଶ୍ମିରଞ୍ଜନ ସାହୁତ୍ରୀ, ନାଥ ବଜାର ଫୁଲନାକରା।
0: ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ରଶ୍ମି ଭାଇ, କଣ କହିବେ ଟପିକ ସମ୍ପର୍କରେ?
1: ଆପଣ କେମିତି ଅଛନ୍ତି? କାରଣ ଭାଲି ଇଭିନିଂରେ ଆସୁଥିଲେ, ମର୍ଣ୍ଣିଂରେ ଆସୁନଥିଲେ, ଲାଗ ଲାଗ ଆସିଲେଣି ଦି ଦିନ ପୁରା ପ୍ରୋଗ୍ରାମ ଜମଉଛନ୍ତି।
0: ଆପଣ ମାନେ ସେଠି ବସିକି ପୂଜା ପାଠ କଲେ ମୁଁ ଆଉ ରହିପାରିବିନି।
1: ଆପଣମାନେ କାଇଁ ଆମକୁ ଏମିତି ହତାଦର କରୁଛନ୍ତି, ମଝିରେ ମଝିରେ ଛାଡିକି କାଇଁ ପଢଉଛନ୍ତି ଡାଇଲିଂ ଭଳିଆ ପ୍ରୋଗ୍ରାମକୁ?
0: ଆରେ କିଏ ଜଣେ ଛାଡିଗଲେ ଆଉ କିଏ ଜଣେ ଆସିବ ନା? ସବୁବେଳେ ଟିକେ ମିଠା, ଗୋଟିଏ ଗୋଟିଏ ମିଠାର ସ୍ୱାଦ କଣ ଭଲ ଲାଗେ? ଆପଣ କାହିଁକି ଭଳିକି ଭଳି ମିଠା କରୁଛନ୍ତି?
1: ନାଇଁ
0: ନାଇଁ, ଆପଣଙ୍କ ଦୋକାନରେ ଭଳିକି ଭଳି ମିଠା କାହିଁ କରୁଛନ୍ତି? ଖାଲି ରସଗୋଲା କରୁନାହାନ୍ତି? ରସଗୋଲା କରୁଛନ୍ତି, ଗୋଲାପଜାମୁ କରୁଛନ୍ତି, ଆପଣ ଛେନାପୋଡ଼, ଛେନା ଗଜା କରୁଛନ୍ତି, ଯେମିତି ଭିନ୍ନ ଭିନ୍ନ କରୁଛନ୍ତି, ସେମିତି ଭିନ୍ନ ଭିନ୍ନ ସ୍ୱାଦ ଦରକାର ନା? ଠିକ ଅଛି, ଆପଣ କୁହନ୍ତୁ କଣ କହିବେ ଟପିକ ସମ୍ପର୍କରେ।
1: ଟପିକ ଆକ୍ଚୁଆଲି ମୁଁ ତ ଗଛ ଲଗେଇବା କେତେ ଟାଇମ ପାଏନି ହେଲା, କିନ୍ତୁ ଆମ ବୋଉ ସୁଭାଷିନୀ ସାହୁ ସେ ପ୍ରବଳ ଗଛ ଲଗାନ୍ତି। ଆମ ବାଇରେ ଏମିତି କୋଉ ଗଛ ନାହିଁ ବୋଲି କଥା
0: ନାହିଁ,
1: ସବୁଠେ ବଣ ମାନେ ଟିକେ ଜେଗା ଦେଖିଲେ ମାନେ ଯେମିତି ଧାନ ତଳି ରୁହନ୍ତି ସେମିତି ରୋଇ ଦେଇ ଚାଲିଯିବ।
0: ଠିକ କଥା, ଗଛ ଯାହା ବି ଅଛି ତାକୁ ଟିକେ ମାଟି ଦେଇଦେଲେ ସେ ଆପେ ଆପେ ବଞ୍ଚିଯିବ।
1: କହୁଥିଲା ଯେ ଆପଣ ଟପିକ ଶୁଣି ଟଗର ଡାଳ ଆଣିଲେ ଦାଣ୍ଡରେ ଗୋଟେ ଜେଗା ସଫା ହେଇଛି ଲାଗିବ ବୋଲି ହେଲା,
0: ତାହେଲେ ଆଜି ବି ଗଛ ଲଗା ହେଇଗଲା, ଶୁଭ ଦିଆ ହେଇଗଲା। ଠିକ ଅଛି,
1: ବର୍ଷା ହେଇଗଲା, କାଳ ବୈଶାଖୀ ଚାରିଟା ବେଳକୁ ବୋଧେ ଆଜି ଶୁଭ ପଡିଯିବ ଆଉ।
0: ହଉ, ଏଇଟା ଏଫଏମ୍ ରେନ୍ବୋ ନାଁରେ ସମର୍ପି ଦିଅନ୍ତୁ ଗଛଟିକୁ। ବହୁତ ବହୁତ ଧନ୍ୟବାଦ ରଶ୍ମି ଭାଇ ଆମ ସହିତ ଯୋଗ ଦେଇଛନ୍ତି, ଆଉ ନିଜର ମତ ସେୟାର କରିଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରଖିଲି, ନମସ୍କାର। ତ ବନ୍ଧୁ ଶୁଣିଲେ ତ ରଶ୍ମି ଭାଇ କହିଲେ, ଯଦିଓ ସିଏ ଗଛ ଲଗାନ୍ତିନି, ତାଙ୍କ ମା ମାଉସୀ ମଧ୍ୟ ଗଛ ଲଗାନ୍ତି, ସେ ଆଜିର କାର୍ଯ୍ୟକ୍ରମ ଶୁଣିକରି ମଧ୍ୟ ଗଛ ଲଗେଇବେ, ସେ ଟଗର ଡାଳ ଫୁଲ ଗଛଟିଏ ଲଗେଇବା ପାଇଁ ମଧ୍ୟ ମନସ୍ଥ କରିଛନ୍ତି। ତ ଆପଣ ସେମିତି କିଛି ମନସ୍ଥ କଲେଣି କି ସବୁଜିମା ଏ ବର୍ଷ ଭରିଦେବା ପାଇଁ? ଏ ବର୍ଷ ଏଇ ଯୋଉ ସବୁଜିମାର ସିଜିନ ଆରମ୍ଭ ହୋଇଯାଇଛି, ଋତୁ ମାନେ ବର୍ଷା ଋତୁରେ ଗଛ ଲଗାଇବାର ସିଜିନ, ତ ଆପଣ କେମିତି ପ୍ରସ୍ତୁତ ଅଛନ୍ତି ନିଜ ପାଇଁ ବା ପରିବେଶ ପାଇଁ ଗଛଟିଏ ଲଗାଇବା ପାଇଁ କିଭଳି ପ୍ରସ୍ତୁତ ହୋଇଛନ୍ତି, କଣ ରହିଛି ଆପଣଙ୍କର ଦାୟିତ୍ୱ ମଧ୍ୟ ଆମ ସହିତ ସେୟାର କରନ୍ତୁ ଆପଣଙ୍କର ମତ। ଦେଖିବା ଆଉ ଜଣେ କଲର କିଏ ଅଛନ୍ତି, କୋଉଠୁ କହୁଛନ୍ତି, କଣ କହୁଛନ୍ତି, କିଏ କହୁଛନ୍ତି ଭାଇ, କୋଉଠୁ କହୁଛନ୍ତି? ହଁ, କିଏ କହୁଛନ୍ତି? ସୁନିତା, ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି।
2: ଆଜ୍ଞା, ଧନ୍ୟବାଦ। ମୁଁ ଆଜି ଫାଷ୍ଟ ଟାଇମ୍ ଭାଗ ନେଇଛି ଆପଣଙ୍କ ସହିତ, ଆଉ ଟପିକ ଉପରେ ମୁଁ ଏତିକି କହିଲି ଯେ ବର୍ଷା ଦିନେ ମୁଁ ଭାବୁଛି ଏଥିରେ ମନ୍ଦାର ଫୁଲ ଗଛ ଲଗେଇବି, ଆଉ ମଲ୍ଲି ଫୁଲ ଗଛ ଲଗେଇବି, ଆଉ ଅନ୍ୟାନ୍ୟ ଯେତେକ ଗଛ ଅଛି ମାନେ ଏଇ ବର୍ଷା ଦିନେ ଲଗେଇବି, କାହିଁକି ଲଗେଇଲେ ଗଛ ମାନେ ମେଘ ପାଣି ବେଶୀ ଗଛ ବହୁତ ଗଛରେ କହିବ, ଆଉ ଗଛ ବି ବଞ୍ଚି ରହିବ, ଆଉ ଗଛ ଲଗେଇଲେ ବି ଏମିତିରେ ଆମ ପାଇଁ ଭଲ, ଆମ ଦେହ ପାଇଁ ବି ବଢିଆ, ଫିଟ୍ ରହିବ, ଆଉ ପବନ ବି ହବ,
0: ପୁରା ଫୁଲମୟ କରିଦେବେ ଏଥରକ, ନାଇଁ କି?
2: ମାନେ ନିଜ ଜୀବନକୁ ନିଜେ ବଞ୍ଚାନ୍ତୁ।
0: ବାସ ବାସ, ଗଛ ଲଗାନ୍ତୁ, ସବୁଜିମା ଭରି ଦିଅନ୍ତୁ,
2: ପରିବେଶ। ଧନ୍ୟବାଦ, ସୁନ୍ଦର ସୁନ୍ଦର ଟପିକ ରଖିଥିବାରୁ।
0: ଆପଣଙ୍କୁ ବି ଧନ୍ୟବାଦ, କାର୍ଯ୍ୟକ୍ରମରେ ଯୋଗ ଦେଇକରି ଭାଗ ନେଇଛନ୍ତି, ଆପଣଙ୍କ ସୁନ୍ଦର ମତ ସେୟାର କରିଛନ୍ତି, ବହୁତ ବହୁତ ଧନ୍ୟବାଦ। ତ ବନ୍ଧୁ ଶୁଣୁଥିଲେ ସୁନିତା କହୁଥିଲେ ଏ ବର୍ଷ ଫୁଲମୟ କରିଦେବେ ତାଙ୍କ ଅଞ୍ଚଳକୁ, ଫୁଲ ଗଛ ଲଗେଇବେ। ତ ଆପଣ ସେମିତି କି ଗଛ ଲଗାଇବା ପାଇଁ ମନସ୍ଥ କରିଛନ୍ତି, କେଉଁ ପ୍ରକାର ଗଛ ଆପଣ ଲଗାଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି? ପରବର୍ତ୍ତୀ କଲର କିଏ କୋଉଠୁ କହୁଛନ୍ତି, ଆସନ୍ତୁ ଶୁଣିବା, କିଏ କହୁଛନ୍ତି? ହ୍ୟାଲୋ, ହ୍ୟାଲୋ। ପରବର୍ତ୍ତୀ କଲରଙ୍କ ସହିତ ଆମେ ଯୋଡ଼ି ହେଇପାରୁନେ, ସେ କଟିଯାଇଛନ୍ତି।

ଦେଖିବେ କିଏ ଅଛନ୍ତି ଆମ ସହିତ କଲର ଆପଣମାନେ ଶୁଣୁଛନ୍ତି 100.4 ଆକାଶ ପୁଣି ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଜି ଆମର ଟପିକ୍ ଅଛି ନିଜ ଚାରିପାଖକୁ ସବୁଜିମ କରିବାକୁ କ'ଣ ରହିଛି ଆମର ଦାୟିତ୍ୱ କ'ଣ ରହିଛି ଯୋଜନା ଆଗାମୀ ସିଜିନ୍ରେ ଆମେ କିଭଳି ଗଛ ଲଗାଇବାକୁ ନିଜକୁ ପ୍ରସ୍ତୁତ କରୁଛୁ ବନ୍ଧୁ ବର୍ଷା ଦିନ ମାନେ ଚାରା ଅନେକ ଉଠିଥାଏ ପୁଣି ଚାରା ଲଗାଇଲେ ତାକୁ ପାଣି ଦେବାକୁ ବି ପଡ଼ିନଥାଏ ଅଳ୍ପ ଯତ୍ନ ନେଲେ ଚାରା ଖୁବ୍ ଶୀଘ୍ର ବି ବଢ଼ିଯାଇଥାଏ ଏସବୁ ସୁବିଧା କାରଣରୁ ବର୍ଷା ଦିନକୁ ଚାରା ରୋପଣର ପ୍ରକୃଷ୍ଟ ସମୟ ଭାବରେ ବିବେଚନା କରାଯାଏ ତେଣୁ ଆପଣ ଏହି ସମୟରେ ଚାରା ଲଗାଇବା ପ୍ରତି କିଭଳି ଦାୟିତ୍ୱବାନ ଅଛନ୍ତି କ'ଣ ରହିଛି ଆପଣଙ୍କର ଭୂମିକା କ'ଣ ରହିଛି ଯୋଜନା ସେୟାର କରନ୍ତୁ ଆପଣଙ୍କର ମତ ଆମକୁ ଫୋନ୍ କଲ୍ ମାଧ୍ୟମରେ ଆମ ନମ୍ବର ହେଲା 06712

0: 3031533 ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ନମସ୍କାର କିଏ କହୁଛନ୍ତି
1: ଭାଇ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆଁରପାଳ ମାଣିଆମନ୍ଧରୁ
0: ପ୍ରଫୁଲ୍ଲ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି କଣ କହିବେ ଟପିକ ସମ୍ପର୍କରେ
1: ଭାଇ ଏତେ ଦିନ ହେଲାଣି କୁଆଡେ ଯାଇଥିଲେ କହିବେ
0: ଆପଣଙ୍କ ଦିଲ ସେ ଦିଲ ତାକ ଅଛି କୁଆଡେ ଯିବି ଭାଇ
1: ନାଇ ଭାଇ ଏତେ ଦିନ ଗ୍ୟାପ ନିଅନ୍ତୁ ମଝିରେ 15 ଦିନ 8 ଦିନ ଥରେ ଲାଗି ଆସନ୍ତୁ ଟିକେ ଭଲ ଲାଗିବ ଆଉ ଏତେ ଦିନ ଗ୍ୟାପ ନହେଲେ କେମିତି ହବ ଭାଇ ତ ଅନେଇଛୁ ଆପଣ ଭାଇ କୋଉଦିନ ଆସିବେ ଆମେ ଟିକେ କଥା ହବୁ ଆପଣଙ୍କ ସହିତ କିନ୍ତୁ ଆପଣ ଯାଉଛନ୍ତି ଯାଉଛନ୍ତି ଯେମିତି ଆକାଶ କହିବା ଚିଲିକା ମାଛ ସେଇଭଳିଆ ଆମକୁ ଅପେକ୍ଷା କରିବାକୁ ପଡୁଛି
0: ଅଛି ଆପଣଙ୍କ ସାଥିରେ ସବୁବେଳେ ଅଛି ଆପଣଙ୍କ ଦିଲରେ ବା ଅଛି ଧଡ଼କାନରେ ଅଛି ଏବେ କୁହନ୍ତୁ କଣ କହିବେ ଟପିକ ସମ୍ପର୍କରେ
1: ଭାଇ ଦେଖନ୍ତୁ ବାହାରେ ତ ଆମର ଗଛ କଣ ଲାଗି ସାରିଛି ଜାଗା ନାହିଁ ଆମର ଆବାସ ବାବୁ ଆସିଥିଲେ ଆମର ରଜକୁ ଦେଖିକି ଯାଇଥିବେ ଆଉ ଅଧିକା କହିକିନି କିନ୍ତୁ ଆମର 56 ନମ୍ବର ଜାତୀୟ ରାଜପଥ କରେ ଗୋଟେ ଜାଗା ସିଲେକ୍ଟ ହେଇଛି ଆଉ ଗୋଟେ ବର ଗଛ ଦେଖା ହେଇଛି ସେଇଟା ପାଗ ମୌସୁମୀ ଟିକେ ଆସିଲେ ବର୍ଷା ଲାଗି ରହିଲେ ଏ ଗଛ ଜାଣିକି ଲଗେଇବି ବୋଲି ବରାଦ କରିକି ରଖିଛି
0: ବର୍ଷା ଆସିଲେ ଆପଣ ଗଛ ଲଗେଇବେ
1: ହଁ ବର ଗଛଟେ ଠିକ କରିକି ରଖା
0: ହେଇଛି ଗୋଟେ
1: ବର ଜାଗା ଯୋଉଠି ଜାତୀୟ ରାଜପଥ ବୋଲି ଆମର 56 ନମ୍ବର ପରେ ଆମ ଛକରୁ 300 ମିଟର ଦୂରରେ ଜାଗାଟା ଠିକ କରିକି ରଖିଛି କେବଳ ବର୍ଷା ଯୋଉ ଝଡ଼ି ହବ ଲାଗି ରହିଲେ
0: ରାଜପଥ ଟିକେ ଛାଡିକି ଲଗେଇବେ
1: ଲଗେଇଥିଲି ପରା ଆର ଥର ଲଗେଇଥିଲି 5-7 ବର୍ଷ ତଳେ ଗୋଟେ ଯେ
0: ପୁଣି କାହାର ଗୋଟେ କୁ ନଜର ପଡିଯିବ ସେ ତାକୁ କାଟିଦେବେ ତାକୁ ଆଗେ ବଳି ପକେଇଦେବେ
1: ଆମେ ରାସ୍ତାଠୁ 5 ଫୁଟ ଛାଡିକି ମୁଁ ଭିତରକୁ ଲଗେଇବି
0: 5 ଫୁଟ ବି ବେଶୀ ଇଏ ହେଇଯାଉଛି ଆହୁରି ଟିକେ ଦୂରେଇକି ଯଦି ଅଛି ଲଗାନ୍ତୁ
1: 10 ଫୁଟ ଖଣ୍ଡେ ଜାଗା ଅଛି ଭାଇ ଏଠି 10 ଫୁଟ ଖଣ୍ଡେ ଜାଗା ଅଛି ତେଣୁକରି ମୁଁ ଭାବୁଛି 5 ଫୁଟ ରାସ୍ତା କରକୁ 5 ଫୁଟ ନା 6 ଫୁଟ ରହିବ ଏକରକୁ 5 ଫୁଟ ଖଣ୍ଡେ ରହିବ ତାରି ଭିତରେ
0: 5-10 ଫୁଟ ବି ନୁକାମ ନୁହେଁ ସେ କେତେବେଳେ କାହାକୁ ନଜର ପଡିଯିବ ସେ ତାକୁ ବଳି ପକେଇ ଦେବେ ଟିକେ ଦୂରେଇକିରି ଜାତୀୟ ରାଜପଥ ଟିକେ ଦୂରେଇକିରି ଲଗାନ୍ତୁ ନିଶ୍ଚିତ ଭାବେ ଗଛ ଲଗାନ୍ତୁ ପ୍ରସ୍ତୁତ ହୁଅନ୍ତୁ ଆଉ ଅନ୍ୟ ଚାରା ବି ଲଗାନ୍ତୁ ଯୋଉଠି ଫାଙ୍କା ଜାଗା ଅଛି ସେଠି ଗଛ ଲଗାନ୍ତୁ
1: ହଁ ଭାଇ ଦାମୁକୋଳି ଗଛ 2-3 ହେଇଛି ଆମର ଏଇଠି ପାଖରେ ଦୁଆର ସାମ୍ନା କରିବେ ସେଇ 3 ବି ଲଗେଇବି ବୋଲି ବରାଦ କରିଛି ସେଇ ରାସ୍ତା କରିବେ ଏଣୁ 3 ଗଛ ଲଗେଇବି ବୋଲି 4 ବରାଦ କରିଛି ଆଉ ଜାଗା ସିଲେକ୍ସନ ହେଇଛି ଗଛ ବି ଠିକ ହେଇକି ଅଛି ଆଉ
0: ଯାହା ହଉ ଆମ ସହିତ ଆଜି ଯୋଡ଼ି ହେଲେ ନିଜର ମତ ସେୟାର କଲେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଶୁଣୁଥିଲେ ବନ୍ଧୁ ପ୍ରଫୁଲ୍ଲ ଭାଇ ଆମ ସହିତ ଯୋଡ଼ି ହେଇକି ନିଜର ମତ ସେୟାର କରୁଥିଲେ ଆପଣ ମଧ୍ୟ ଚାହିଁଲେ ଆମକୁ ସେୟାର କରିପାରିବେ ମତ ଆମର ସମୟ ସରିସରି ଆସୁଛି ଆମର ଆଜିର ଟପିକ ନିଜ ଚାରିପାଖ ସବୁ ଜମା କରିବାରେ କ'ଣ ରହିଛି ଆପଣଙ୍କର ଦାୟିତ୍ୱ କ'ଣ ରହିଛି ଭୂମିକା କ'ଣ ରହିଛି କର୍ତ୍ତବ୍ୟ ସେୟାର କରନ୍ତୁ ଆପଣଙ୍କର ମତ କଲ୍ କରନ୍ତୁ 0671-2303153 ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କୋଉଠୁ କହୁଛନ୍ତି କ'ଣ କହୁଛନ୍ତି କିଏ କହୁଛନ୍ତି କୋଉଠୁ କହୁଛନ୍ତି ଜୟ ଜଗନ୍ନାଥ
2: ବିଜୟ କୁମାର ଦାସ ସୌରୀ ମହାସିଂହପୁର ବହୁରାମ କଟକ
0: ବିଜୟ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି କଣ କହିବେ ଟପିକ ସମ୍ପର୍କରେ
3: କାର୍ଯ୍ୟକ୍ରମ ସବୁ ଆରମ୍ଭ ହେଇଗଲାଣି
0: ଆଜ୍ଞା
3: ଅଭ୍ୟାସ ପିଲାବେଳୁ ଆଜି ସକାଳୁ ବି ଆରମ୍ଭ ହେଇଯାଇଛି
0: ନଥିଲା
3: କହିବା ଆଜି ସକାଳୁ ବି ଆରମ୍ଭ ହେଇଯାଇଛି ଯୋଉ ସାର ଲଗେଇବା ଟ୍ରାକ୍ଟର ଲଗେଇବା ବର୍ଷା ଦିନ ଆସିଗଲା ନା ମୁଖ୍ୟ ହିସାବରେ ଯୋଉ ଟାକ ଗୁଡା ଆମର ହଉଛି ପାଖାପାଖି ଯୋଉ ଆମେ ସଂଗ୍ରହ କରିକି ସବୁ ରାସ୍ତା କରେ ସବୁ ପକଉଛି
0: କଣ କଣ ଲଗଉଛନ୍ତି
3: ଆମ୍ବ ଟାକୁଆ
0: ବାସ ବାସ
3: ଆମ୍ବ ଗଛ ପ୍ରଚୁର ଫଳିଛି ଟାକୁଆ ସଂଗ୍ରହ କରିକି ଯୋଉଠି ଗଛ ପଚ ନାହିଁ ନଈ କରେ କରେ ନାଳ କରେ କରେ
0: ପକଉଛି
3: ଆଉ ପିଲାମାନଙ୍କୁ ବି କହୁଛି ଏଇ କଥା କୁହ ଗଛ ହଉ ରାସ୍ତା କରେ ସବୁ ଗଛ ବହୁତ କଟା ହେଇଯାଇଛି
0: ଯାହା ହଉ ଆପଣ ସବୁବେଳେ ଚଳଚଞ୍ଚଳ ରହୁଛନ୍ତି ଗଛ ଲଗାଉଛନ୍ତି କୁହନ୍ତୁ ଭାଇ ଶୁଣିପାରୁଛୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ କୋଉଠି ରାସ୍ତା କଡ଼ରେ ଅଛନ୍ତି କି
3: ଆଜ୍ଞା
0: ରାସ୍ତା କଡ଼ରେ କୋଉଠି ଅଛନ୍ତି କି ଗାଡି ସାଉଣ୍ଡ ହଉଛି ଅଧିକା ଠିକ ଅଛି ଆପଣ ଲଗାନ୍ତୁ ଗଛ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତୁ ଗଛ ଲଗାଇବା ପାଇଁ ବହୁତ ବହୁତ ଧନ୍ୟବାଦ ରହିଲି ଭାଇ ନମସ୍କାର
3: ଜୟ
0: ଜଗନ୍ନାଥ ଶୁଣିଥିଲେ ବନ୍ଧୁ ବିଜୟ ବାବୁ କହୁଥିଲେ ସେ ଅନେକ ଗୁଡ଼ିଏ ଗଛ ଲଗାନ୍ତି ଆଉ ଲଗାଉଛନ୍ତି ମଧ୍ୟ ଅନ୍ୟମାନଙ୍କୁ ପ୍ରେରଣା ମଧ୍ୟ ଦେଉଛନ୍ତି ଗଛ ଲଗାନ୍ତୁ ସବୁଜମା ଭରି ଦିଅନ୍ତୁ ନିଜ ଚାରିପାଖକୁ ଏଇ ବର୍ଷା ଋତୁରେ ଏଇ ଯୋଉ ବର୍ଷା ଋତୁ ଆସିଛି ଏଇଥିରେ ନିଜେ ମଧ୍ୟ ଯୋଉଠି ବି ଅଛି ଆଖପାଖ ଫାଙ୍କା ଜାଗା ନିଶ୍ଚିନ୍ତ ସବୁ ପ୍ରକାର ଗଛ ଲଗାଇବାକୁ ଚେଷ୍ଟା କରନ୍ତୁ ପରବର୍ତ୍ତୀ କଲର କିଏ ଅଛନ୍ତି କୋଉଠୁ କହୁଛନ୍ତି ଦେଖିବା କିଏ କହୁଛନ୍ତି କୋଉଠୁ କହୁଛନ୍ତି
4: ହ୍ୟାଲୋ ସାର୍ ନମସ୍କାର ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି ଭୁବନେଶ୍ୱର ସାଲିଆ ସାହିରୁ
0: ପ୍ରକାଶ।

0: ଭାଇ କାର୍ଯ୍ୟକ୍ରମ ସ୍ୱାଗତ
1: କରୁଛି, ଶୁଣିକି ବହୁତ ଭଲ ଲାଗୁଛି ସାର,
0: ବହୁତ ବହୁତ ଧନ୍ୟବାଦ। କଣ କହିବେ ଟପିକ ସମ୍ପର୍କରେ?
1: ଟପିକ ସମୟରେ ମୋ ଘର ଦୁଆର ସାମ୍ନାରେ ଚଉଡ଼ା ଗଛ ଅଛି, ଆଉ ଗୋଟେ କାଠ ଚମ୍ପା ଗଛ ଅଛି, ଆଉ ଅଁଳା ଗଛ ଅଛି, ଆଉ ଟଗର ଗଛ ଅଛି।
0: ନୂଆ କଣ ଲଗେଇବେ ଏ ବର୍ଷ?
1: ନା ସେଗୁଡାକ ହଉଛି ଆମ ମିଶ୍ର ସବୁ, ଆମ ସେ ଠାକୁରଙ୍କ ପୂଜା ମୁଜା କରନ୍ତି, ସିଏ ସବୁ ଲଗାନ୍ତି ଆମ ଦୁଆର ସାମ୍ନାରେ। ସେ ତାଙ୍କ ଠାକୁର ପୂଜା କରନ୍ତି, ଚଉରା ମଉଡ଼ା ଧୁଆ ମୁହିଁ କରନ୍ତି, ସିଏ ତାଙ୍କ ଯତ୍ନ ନିଅନ୍ତି ଗଛରେ। ଆଉ ଗେଟ୍ ମୁହଁରେ ଆମର ଯୋଉ ଟଙ୍କା ଲମ୍ବା ଗଛ ସିଏ ହେଇଛି, ଆଉ ମୋ ଦୋକାନ ଆଗରେ ସବୁ ସବୁ ସବୁ ପନିପରିବା ସବୁ ଡାଲାରେ ଥୁଆ ହେଇଛି, ଦେଖିବାକୁ ବି ସୁନ୍ଦର ଲାଗେ। ଝୁଡୁଙ୍ଗ, କଲରା, ବାଇଗଣ, ଜହ୍ନି, ବନ୍ଧାକୋବି, ପୋଟଳ, ମୁଁ ଭେରାଇଟି ଷ୍ଟୋର ଦୋକାନ ତ ପନିପରିବା ମୁଁ ବିକ୍ରି କରେ, ଆଉ ମୋ ଦୋକାନ ପାଖରେ ସଜା ହେଇକି ରହିଲେ ବହୁତ ସୁନ୍ଦର ଲାଗେ, କାରଣ ମୁଁ ଏକ ନମ୍ବରରୁ ବାଛି ବାଛିକି ଭଲ ପରିବା ଆଣେ। ଭଲ ପରିବା ଲୋକ ନିଅନ୍ତି, ଅଧିକା ପଇସା ଦିଅନ୍ତି, କିଣା ନେଇକି ବିକା। ଆଉ ରଜରେ ଗାଁକୁ ଯାଇଥିନି, ଆଉ ମୋ ବଡ଼ ବାପା ପୁଅ ଭାଉଜ, ଆଉ ସଜନା ଗଛ, ପଣସ ଗଛ, ପିଜୁଳି ଗଛ ଆମ ବାଡ଼ିରେ ସବୁ ଲଗେଇଛି, ତାପରେ ଖଡ଼ା ଗଛ ଲଗେଇଛି। ଆମେ ଆସିଲା ବେଳକୁ ଖଡ଼ା ଦିଟା କାଟିକି ଦେଲା,
0: ବହୁତ ବଢିଆ।
1: ତାପରେ କୁନ୍ଦିରି ଗଛ ଲଗେଇଛନ୍ତି, ଜହ୍ନି ଗଛ ଲଗେଇଛନ୍ତି।
0: ଠିକ କଥା, ନୂଆ ସିଜନ୍ରେ କିଛି ଫଳ ଗଛ, ଛାଇ ଦେଉଥିବା ଗଛ ବା ଦୀର୍ଘ ଦିନ ରହୁଥିବା ଗଛ କିଛି ଲଗାନ୍ତୁ। ରହିଲି ଭାଇ,
1: ଆମର ସୁବିଧା ନାହିଁ, ଆମର ଘର ଉପରେ
0: ଯୋଉଠି ବି ସୁବିଧା ଅଛି ସାଇଟିରେ, ଯୋଉଠି ବି ସୁବିଧା ଅଛି ଲଗାନ୍ତୁ।
1: କଦମ ଗଛ ଅଛି ସାଇଟିରେ, ମୋ ଘରଟା ପୁରା ଛାଇ ହୁଏ।
0: ବହୁତ ବଢିଆ କଥା, ଆଜି ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ହଁ ସାର୍, ନମସ୍କାର। ସାର୍
0: ନମସ୍କାର, ରହିଲି ଆଜ୍ଞା।
1: ଆଜ୍ଞା,
0: ଶୁଣୁଥିଲେ ବନ୍ଧୁ ପ୍ରକାଶ ଭାଇ କହୁଥିଲେ ଗଛ ଲଗେଇବାକୁ ସବୁବେଳେ ଚେଷ୍ଟା କରିବା ଦରକାର, ନିଜ ଚାରିପାଖରେ ଗଛ ଛାଇ ଦେଇଥାଏ, ଗଛ ଫଳ ଦେଇଥାଏ, ଗଛ ଆବଶ୍ୟକ ଅନୁସାରେ ଆମର ଖାଦ୍ୟ ଅଭାବକୁ ମଧ୍ୟ ଦୂର କରିଥାଏ। ସଜନା ଗଛ ଲଗାନ୍ତୁ ବା ଅମୃତଭଣ୍ଡା ଗଛ ଲଗାନ୍ତୁ, ଯାହା ବି ଗଛ ଆପଣଙ୍କର ସୁବିଧା ଅନୁସାରେ ଗଛ ନିଶ୍ଚିତ ଲଗାନ୍ତୁ। ପରବର୍ତ୍ତୀ କଲର ଦେଖିବା କିଏ କହୁଛନ୍ତି, କୋଉଠୁ କହୁଛନ୍ତି, କିଏ କହୁଛନ୍ତି?
2: ହ୍ୟାଲୋ,
0: ଆଜ୍ଞା କୁହନ୍ତୁ।
2: ମୋ ନାଁ ଅନିତା ରାଉତ।
0: କୋଉଠୁ କହୁଛନ୍ତି? ଅନିତା ରାଉତ ଆମ ସହିତ ସଂଯୋଗ ହଉଥିଲେ, ଅଚାନକ ଫୋନ କଲ୍ଟି କଟିଗଲା, ସେ ତାଙ୍କର କଥା ଆଉ ସମ୍ପୂର୍ଣ୍ଣ କରିପାରିଲେନି, ଆମେ ଜାଣିପାରିଲେନି ତାଙ୍କର ଯୋଜନା କଣ ରହିଛି ଏଥର ସବୁଜୀବ କରିବା କଥା। ଠିକ ଅଛି, ଆପଣ କଲ୍ ନ ଲାଗିଲେ ମଧ୍ୟ, ଆପଣ କିଛି ନ କହିଲେ ମଧ୍ୟ ଆମେ ବି କହୁଛୁ ନିଶ୍ଚିନ୍ତ ଏ ବର୍ଷ କିଛି ଗଛ ଲଗାନ୍ତୁ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି। ଏ ଲାଇନ୍ ଟି ବି କଟିଗଲା, ତଥାପି ଜାଣି ହେଲାନି। ତ ବନ୍ଧୁ ନିଶ୍ଚିତ ଭାବେ ଗଛ ଲଗାନ୍ତୁ, ଗଛ ଆମକୁ ବହୁତ ଉପକାରୀ ଦେବ, ଗଛ ବିନା ସଂସାରରେ କିଛି ବି ନୁହେଁ ଅସାର, ଗଛ ନଥିଲେ ଏ ସଂସାର ଗୋଟେ ଶୂନ୍ୟ ମରୁଭୂମିରେ ପରିଣତ ହୋଇଯିବ, ତେଣୁ ଗଛ ଲଗାନ୍ତୁ, ଗଛର ଉପକାରୀ ଗୁଣକୁ ଅନ୍ୟକୁ ଜଣାନ୍ତୁ ଓ ନିଜେ ତାର ଉପକାରୀ ଗୁଣକୁ ଉପଭୋଗ କରନ୍ତୁ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, ସମୟ ଖୁବ୍ କମ୍, ଦେଖିବା ତାରି ମଧ୍ୟରେ ଆମେ କାହାଙ୍କ ସହିତ ସଂଯୋଗ ହୋଇପାରୁଛୁ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ, ତଥାପି ଠିକ ଅଛି ଆମେ ସଂଯୋଗ କରିପାରୁନୁ, ପରବର୍ତ୍ତୀ କଲରକୁ ଅପେକ୍ଷା କରିବା।

0: ଆଜ୍ଞା ପରବର୍ତ୍ତୀ କଲର କିଏ ଅଛନ୍ତି କୋଉଠୁ କହୁଛନ୍ତି କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆଜ୍ଞା କୁହନ୍ତୁ ନମସ୍କାର ଆପଣଙ୍କର ଇକୋ ହଉଛି ରେଡିଓଟା ବନ୍ଦ କରିଦିଅନ୍ତୁ ଆଜ୍ଞା କୁହନ୍ତୁ ଚଉପଡ଼ାରୁ ସେଟା କୋଉଠି ଚଉପଡ଼ାଟା ଝାରପଡ଼ା ଗୋବିନ୍ଦପୁର ନିଆଳି ଆମର କଣ୍ଟାପଡ଼ା ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ କୁହନ୍ତୁ ଆଜ୍ଞା ସମୟ କମ ଅଛି ଶୀଘ୍ର ଶୀଘ୍ର ଟିକେ କୁହନ୍ତୁ ଆଜ୍ଞା
1: ଟପିକ ହେଲେ ଏଇ ଗଛ ପଛ ଲଗେଇ ପାରିବା ଟପିକ ଅଛି
0: ଆଜ୍ଞା
1: ଆଉ ଏଇ ଗଛ ପଛ ନେଇକି ତ ସବୁ ସମସ୍ତେ ଗଛ ପଛ ହାଣି ଦଉଛନ୍ତି ସେଇଥିପାଇଁ କି ମନ ଟିକେ ଦୁଃଖ ହଉଛି ସମସ୍ତେ କୁହାଯାଉଛି ଆଉ ଗଛ ପଛ ସଫା ସୁତୁରା କରି ଗଛ ପଛ ଲଗାନ୍ତୁ ଆଉ କିଛି ସମସ୍ୟା
0: ଆପଣ କିଛି ନୂଆ ଗଛ ଲଗେଇବା ପାଇଁ ଯୋଜନା କରିଛନ୍ତି ଏ ବର୍ଷ
1: ଆମର ମୁଁ ପିଜୁଳି ଗଛ ଲଗେଇଛି ଆଉ ଆମ୍ବ ଗଛ ବି ଲଗେଇଛି ଆଉ ପଣସ ଗଛ ଲଗେଇଛି
0: ହେଇଗଲାଣି
1: ପାଞ୍ଚ
0: ଛଅ ପୂର୍ଣ୍ଣ ହେଇଛି ପିଜୁଳି ଗଛ ଶୀଘ୍ର ଫଳିବ ଅନ୍ୟ ଗୁଡା ଟିକେ ଡେରି ହବ ଆଉ ଏ ବର୍ଷ ନୂଆ କଣ ଗଛ ଲଗେଇବେ
1: ଏବର୍ଷ ଲଗେଇଛି ଏଇ ଯୋଉ ଆମର ତ ନଡିଆ ଗଛ ଲଗେଇବନି ଗୁଆ ଗଛ ଯାହା ଦି ଚାରିଟା
0: ଆଚ୍ଛା ଆଚ୍ଛା
1: ଅଳ୍ପ ଜାଗା ଅଛି ନା
0: ଗୁଆ ଗଛ କିଛି ଲଗେଇଲେ ବି ଅନ୍ୟ କିଛି ଫସଲ କରିବାକୁ ମଧ୍ୟ ଜାଗା ମିଳିବ ଯାହା ହଉ ଆପଣଙ୍କର ଆଜି ଭାଗ୍ୟରେ ଥିଲା ଲାଗିଗଲା ଆମ ସହିତ ଯୋଡି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ନିଶ୍ଚିନ୍ତ ଏ ବର୍ଷ ଗଛ ଲଗାନ୍ତୁ
1: ହେଲା
0: ରଖୁଛି ଆଜ୍ଞା ନମସ୍କାର ନମସ୍କାର ତ ବନ୍ଧୁ ଶୁଣୁଥିଲେ ମୋହିନୀ ବେହେରା ଚଉପଡ଼ା କଣ୍ଟାପଡ଼ା ଗୋବିନ୍ଦପୁର କହୁଥିଲେ ପ୍ରକୃତରେ ସେ ଗଛ ଲଗାନ୍ତି ଆଉ ଲଗାଉଛନ୍ତି ମଧ୍ୟ ଆପଣମାନେ ମଧ୍ୟ ଗଛ ଲଗାନ୍ତୁ ସବୁ ଜିମାର ଭରି ଦିଅନ୍ତୁ ନିଜ ପରିବେଶକୁ ପରବର୍ତ୍ତୀ କଲର ସମୟ ସରି ଆସୁଛି ଆଉ ମାତ୍ର ଛଅ ମିନିଟ ରହିଲା ଦେଖି କିଏ ଅଛନ୍ତି ପରବର୍ତ୍ତୀ କଲର କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆଜ୍ଞା କୁହନ୍ତୁ ନମସ୍କାର ଭଲ ଅଛି ଆପଣ କୁହନ୍ତୁ ପରିଚୟ ଦିଅନ୍ତୁ ସୀମାରାଣୀ ସାହୁ ଟୋଟାପଡ଼ା ଆଠଗଡ଼ ତୋଟାପଡ଼ା କଣ କହିବେ ଟପିକ ସମ୍ପର୍କ କୁହନ୍ତୁ ଆମର ସମୟ କମ ଅଛି ଶୀଘ୍ର ଶୀଘ୍ର କୁହନ୍ତୁ ଆଜ୍ଞା
2: ଗଛ ମୁଁ ଜୀବନରେ ଥରେ ଆମ ଘରେ କେହି କଦଳୀ ଗଛ ଲଗାଉ ନଥିଲେ
0: ଆଜ୍ଞା
2: କଦଳୀ ଗଛ ସମସ୍ତଙ୍କ ଦେହ ଖରାପ ହଉଥିଲା ମୁଁ ସେ ଗଛ ଲଗେଇଲି ସେ ବହୁତ ବିସ୍ତାର ବଡ କଦଳୀ ଗଛ ହେଇ ବହୁତ ଫଳ ଦେଲାଣି କଦଳୀ ଲୋକ ଆମ ଘରେ ଖାଇଲେଣି
0: ସେ ଗୋଟେ ବିଶ୍ୱାସ ଗୋଟେ ରହିଯାଇଛି କୋଉ ପିଢ଼ିରୁ ଯେ ଗଛ ଲଗାଇଲେ ଅସୁବିଧା ଗଛ କେବେ ଅସୁବିଧା କରେନି ଗଛ ସବୁବେଳେ ଉପକାରୀ ଦେଇଥାଏ ତା ଗୁଣ ଉପକାରୀ ଗୁଣ ଗଛର ଅଛି
2: କଦଳୀ ଆମେ ବି ଖାଇଲୁଣି ବହୁତ କାନ୍ଦିବି କଦଳୀ କାନ୍ଦି ପଇଲାଣି ପୂଜା ପର୍ବ ସବୁଥିରେ ବି ଇଏ ହଉଛି କଦଳୀ ଗଛରୁ
0: ଏ ବର୍ଷ ବି ଆଉ କିଛି ନୂଆ ଗଛ ଲଗାନ୍ତୁ ସମସ୍ତଙ୍କ ଯୋଉ ରହିଛି ବିଶ୍ୱାସ ଗଛ ଲଗାଇଲେ ଅସୁବିଧା ସେ ବିଶ୍ୱାସଟାକୁ ଅନ୍ଧବିଶ୍ୱାସଟାକୁ ଦୂର କରିଦିଅନ୍ତୁ ନା କଣ କହୁଛନ୍ତି ଆମ ସହିତ ଯୋଡି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର ତ ବନ୍ଧୁ ଶୁଣିଲେ ତ ଗୋଟେ ଗଛ ଲଗେଇଲେ ଗୋଟେ ଅବିଶ୍ୱାସ ଅନ୍ଧବିଶ୍ୱାସ ଆମର ରହିଥିଲା ଯେ ଗଛ ଲଗେଇଲେ ଅସୁବିଧା ଗଛ କେବେ ଅସୁବିଧା ହୁଏନି ଗଛ ସବୁବେଳେ ସୁବିଧା ଦେଇଥାଏ ଗଛ ସବୁବେଳେ ଉପକାରୀ ଦେଇଥାଏ ଦେଖିବା ସମୟ ସରି ଆସୁଛି ଆଉ କିଏ ଅଛନ୍ତି ଆମର ଶେଷ ଆଡ଼କୁ କଲର କିଏ କହୁଛନ୍ତି କୋଉଠୁ କହୁଛନ୍ତି ନାଇଁ କଟିଯାଇଛି ଆମେ କଥା ହେଇପାରୁନି ପରବର୍ତ୍ତୀ କଲରଙ୍କ ସହିତ ଯୋଗାଯୋଗ ହେଇପାରିନି ବନ୍ଧୁ ଗଛ ସବୁବେଳେ ଉପକାରୀ ଗୁଣରେ ତାର ସମସ୍ତଙ୍କୁ ମୋହିତ କରିଥାଏ ତାର ଉପକାରୀ ଗୁଣରେ ସମସ୍ତଙ୍କୁ ଆମୋଦିତ କରିଥାଏ ସମସ୍ତଙ୍କୁ ସୁବିଧା ସୁଯୋଗ ଦେଇଥାଏ ଏ ବିଶ୍ୱକୁ ସ୍ୱଚ୍ଛ ବାୟୁ ଦେଇଥାଏ ଶୀତଳ ବାୟୁ ଦେଇଥାଏ ଜଳ ଦେଇଥାଏ ଅମ୍ଳଜାନ

0: ଦାନ ଦେଇଥାଏ, ଫଳ ଦେଇଥାଏ, ପୁଷ୍ପ ଦେଇଥାଏ, ସବୁ କିଛି ଦାନ କରିଥାଏ ଗଛ। ଆଉ ସେଇ ଗଛର ଆମର କର୍ତ୍ତବ୍ୟ ରହିଲା ଖାଲି ଟିକେ ସମୟ ପାଇଲେ ତାକୁ ଟିକେ ସୁରକ୍ଷା ଦେବା। ନା କଣ କହୁଛନ୍ତି? ପରବର୍ତ୍ତୀ କଲର ଦେଖିବା କିଏ ଅଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର
0: ଭାଇ, କୁହନ୍ତୁ।
1: ବାବନ ଚନ୍ଦ୍ର ପାଲ, କିଶୋର ନଗର, କଟକରୁ।
0: ବାବନ ଭାଇ, କାର୍ଯ୍ୟକ୍ରମ ସ୍ୱାଗତ କରୁଛି। କଣ କହିବେ ଟପିକ? ମାତ୍ର ଦୁଇ ମିନିଟ ରହିଲା, ଶୀଘ୍ର କହିଦିଅନ୍ତୁ।
1: ମୁଁ ତ ଗଛ ଲଗାଇବା ବହୁତ ଭଲ ପାଏ। ଆମ ବାରିରେ ଯୋଉ ଗଛ ଲଗୁ ସେଇ ଗଛ କଥା ଆପଣଙ୍କୁ ମୁଁ କହୁଛି। କଦଳୀ ଲଗେଇଛି, ଗୁଆ ଲଗେଇଛି, ପିଜୁଳି ଲଗେଇଛି, କାଗିଜି ଲଗେଇଛି, ଆଉ ତାପରେ ଆମର ଆମ୍ବ ଲଗେଇଛି। ପ୍ରତ୍ୟେକ ଗଛରେ ଫଳ ବି ଫଳିଲାଣି ଏବେ।
0: ନୂଆ ଏବର୍ଷ କଣ ଲଗେଇବାକୁ ଯୋଜନା କରିଛନ୍ତି?
1: ଏବର୍ଷ ନୂଆ ଏବର୍ଷ ନଡ଼ିଆ ଗଛ ଲଗେଇବୁ। ନଡ଼ିଆ ଗଛ ବାରିରେ ଥିଲା, ବାତ୍ୟା ପୂର୍ବରୁ ସବୁ ନଷ୍ଟ ହେଇଯାଇଥିଲା, ଏବେ ନଡ଼ିଆ ଗଛ ଲଗେଇବାର ବ୍ୟବସ୍ଥା କରୁଛି ଏବର୍ଷ ଆମ ବାରିରେ।
0: ଆଚ୍ଛା, କିଛି ନଡ଼ିଆ ଗଛ ଲଗାନ୍ତୁ ନା କଣ? ଆଉ କିଛି
1: ନଡ଼ିଆ ଗଛ ମାନେ ଆମର ହାଇବ୍ରିଡ଼ ଗଛ ଲଗେଇଛନ୍ତି, ଛୋଟ ଗଛ
0: ଶୀଘ୍ର ଯେମିତି ଫଳିବ।
1: ଆଜ୍ଞା,
0: ଏମିତି ତ ଲଗେଇଲେ ବହୁତ ଡେରି ହେଇଯିବ, ତ ଆଉ ଆଉ କଣ ମାନେ ଜଲ୍ଦି ଫଳିଲା ଭଳି କଣ ଗଛ ଲଗାଇବାକୁ?
1: ଆଉ ଗୋଟେ ଗଛ କହୁଛି ଆପଣଙ୍କୁ, ଲଙ୍କା ଗଛ ଟେ ମନକୁ ଉଠୁଥିଲା, ତାର ମୁଁ ଯତ୍ନ ନେଲି। ଆପଣ ଦେଖିଲେ ସେ ଲଙ୍କା ମାନେ ସେ ଗଛ ପୁରା ଫୁଲ ଆଉ ଫଳରେ ପୁରା ବୋଝେଇ ହେଇଯାଇଛି ପୁରା ସେ ଗଛର। ମୁଁ ଯତ୍ନ ଟିକେ ନେଲି ସେ ଗଛରେ ବୋଝେଇ ବର୍ତ୍ତମାନ। ପିଜୁଳି ବି ବର୍ତ୍ତମାନ ତିନିଟା ଗଛ ଆମ ଗଛ, ତିନିଟା ଗଛରେ ପିଜୁଳି ବୋଝେଇ ବର୍ତ୍ତମାନ। କାଗିଜି ଆମ ବାରିରେ ଆମର କାଗିଜି ହଉଛି, କାଗିଜି ପିଇବାର ନାହିଁ। ମୁଁ ଗଛ ଲଗା ବହୁତ ଭଲ ପାଏ। ଏବର୍ଷ ବାରି ସାରା ଘାସ ଯୋଉ ଭର୍ତ୍ତି ହେଲା, ଘାସ ସବୁ ଗଛ ମୂଳ ସବୁ ଘାସ ଉପାଡିକିରି ପୁରା ସକାଳୁ ଉଠିଲା ମାନେ ବାରିରେ ମୁଁ 2 ଘଣ୍ଟା ସମୟ ଦେବି। ଆଉ ଗୋଟେ କଦଳୀ କାନ୍ଦି ଏମିତି ହେଇଥିଲା, ଆପଣ ହାଟକୁ ମୁଁ ନେଇଥାନ୍ତି, ସେ କଦଳୀ କାନ୍ଦ 800 ଟଙ୍କା ବିକ୍ରି ହେଲା। ଆଉ ବନ୍ତଳ କଦଳୀ, ସେ କଦଳୀ ଦେଖିଲା ଭଳି କଦଳୀ ହେଇଥିଲା, କିନ୍ତୁ ସାର ଫାର କିଛି ମୁଁ ଦେଇନଥିଲି।
0: ଗଛକୁ ଯତ୍ନ ନେଲେ ସେ କେବେ ହେଲେ ଆମ ଉପକାର କରିବାକୁ କେବେ ବି ଅବହେଳା କରିବନି, ସେ ନିଶ୍ଚିନ୍ତ ତା ଉପକାରୀ ଗୁଣ ଆମକୁ ଦେବ।
1: ଆଜ୍ଞା ଆଜ୍ଞା, ମୁଁ ଗଛର ବହୁତ ଯତ୍ନ ନିଏ। ଖରାଦିନେ ମୁଁ ଟ୍ୟାପରୁ ପାଣି ଦିଏ, ସପ୍ତାହକୁ ଥରେ ପାଣି ଦେବି ମୁଁ ପ୍ରତ୍ୟେକ ଗଛରେ। ଆଉ ଫୁଲ ଗଛ ପ୍ରତ୍ୟେକ, ଅମନ୍ଦାର ଗଛ ଲଗେଇଛି, ଟଗର ଗଛ ଲଗେଇଛି, କନିଆରୀ ଲଗେଇଛି। କନିଆରେ 3 ଭେରାଇଟି କନିଆରୀ ଅଛି, ମନ୍ଦାର 4 ପ୍ରକାର କନିଆରୀ ଅଛି, ଟଗର ତରାଟା 3 ପ୍ରକାରର ଅଛି। ପ୍ରତ୍ୟେକ ଫୁଲ ଗଛ ଆଉ ଅପରାଜିତା ସବୁ ଗଛ ଆମ ବାରିରେ ମୁଁ ଲଗେଇଛି। ଫୁଲ ତୋଳିବା ପାଇଁ ମୁଁ କହୁଛି ଯିବିନି, ଆମ ନିଜ ବାରିରେ ମୁଁ ସକାଳୁ ଆମ ନିଜ ବାରିରୁ, ଅନ୍ୟମାନେ ଆସି ଆମ ବାରିରେ ଫୁଲ ନିଅନ୍ତି।
0: ଯାହା ବାବନ ଭାଇ, ଆମ ସହିତ ଯୋଡ଼ି ହେଲେ
1: କମ ଅଛି, ଆପଣ କହିଲେ ଆହୁରି ବି କିଛି କହିବାର ଥିଲା, ଆପଣ
0: ସମୟ ସରିଗଲାଣି। ଆମ ସହିତ ଯୋଡ଼ି ହେଲେ ନିଜର ସୁନ୍ଦର, ଆଜ୍ଞା ସୁନ୍ଦର ମତ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣ ବି ବହୁତ ଧନ୍ୟବାଦ, କାର୍ଯ୍ୟକ୍ରମ ବହୁତ ସୁନ୍ଦର ହେଉଛି
0: ଭାଇ, ରହିଲେ ଧନ୍ୟବାଦ ଭାଇ, ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ବାବନ ଭାଇ କହୁଥିଲେ ପ୍ରକୃତିରେ ଗଛ ଲଗେଇବା ପାଇଁ କୌଣସି ସମୟକୁ ଆବଶ୍ୟକ ପଡ଼େ ନା, ଇଚ୍ଛା କଲେ ସବୁକିଛି ସମ୍ଭବ। ନିଜ ବାରି ଘରେ ଗଛ ଲଗାନ୍ତୁ, ସବୁ ଜିମାରେ ଭରି ଦିଅନ୍ତୁ। ଆଜି ଆମ ସହିତ ଯେଉଁମାନେ ଯୋଡ଼ି ହେଲେ, ନିଜର ମତ ସେୟାର କଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ତ ଯେଉଁମାନେ ଚେଷ୍ଟା କରି ମଧ୍ୟ ଆମ ସହିତ ସଂଯୋଗ ହୋଇପାରିନଥିଲେ ସେମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣନ୍ତୁ, ସୁନ୍ଦର ମତ ଦିଅନ୍ତୁ, କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରନ୍ତୁ ଓ ପୃଥିବୀକୁ ସବୁ ଜିମାରେ ଭରି ଦିଅନ୍ତୁ।

କାର୍ଯ୍ୟକ୍ରମ ଆରମ୍ଭ କରିବା ଆମ ପାଖରେ ପହଞ୍ଚି ଯାଇଛି ଅନେକ ଗୁଡ଼ିଏ ମେସେଜ ପହଞ୍ଚି ଗଲାଣି ସକାଳ ଛଅଟାରୁ ମେସେଜ ଦେବା ଆରମ୍ଭ କରିଦେଇଛନ୍ତି ଆମ ଭାଇମାନେ ତ ବନ୍ଧୁ କାର୍ଯ୍ୟକ୍ରମ ଶୁଣିବା ସମୟରେ ମେସେଜ ଦେଲେ ଆମେ ନିଶ୍ଚିତ ଭାବେ ଆପଣଙ୍କ ପାଖରେ ସବୁ ଗୀତ ପ୍ଲେ କରିବାକୁ ଚେଷ୍ଟା କରିବୁ ବହୁତ ମେସେଜ ମୋ ପାଖରେ ଅଛି ତଥାପି ମୁଁ ପହଞ୍ଚିବାକୁ ଚେଷ୍ଟା କରୁଛି ଆପଣ ସମସ୍ତଙ୍କର ଗୀତ ତ ପହଞ୍ଚି ହେବନି ତ କିଛି ଗୀତ ଆମେ ଆପଣମାନଙ୍କ ପାଖରେ ପହଞ୍ଚାଇବୁ ଆଉ ସମସ୍ତଙ୍କ କାର୍ଯ୍ୟକ୍ରମ ସ୍ଥାନ ଦେବାକୁ ଚେଷ୍ଟା କରୁଛୁ କାର୍ଯ୍ୟକ୍ରମ ଆରମ୍ଭରେ ଆମର ପ୍ରଥମ ମେସେଜଟି ଆସିଛି ସମୀର ପଣ୍ଡା ସଙ୍ଗୀତା ପଣ୍ଡା ତେଲେଙ୍ଗାପେଠ କଟକରୁ ଦେଇଛନ୍ତି ମେସେଜଟି ଶୁଣିବାକୁ ଚାହିଁଛନ୍ତି ଗୋଟେ ସୁନ୍ଦର ଗୀତଟିଏ ଶୁଣେଇ ଦେଉଛୁ ଆପଣଙ୍କୁ ଏଇ ଗୀତଟିକୁ

ସଂସ୍କୃତି ତ ସତରେ ରୂପାଜନ, ସେଇ ରୂପାଜନର କଥା କହିଲା ଭଳି ଆମ ପାଖରେ ପହଞ୍ଚି ସାରିଲାଣି। ଆହୁରି କେତେ ମେସେଜ ଆସି ପହଞ୍ଚି ଯାଇଛି ଆପଣମାନଙ୍କର, ଘନ ଘନ ମେସେଜ, ବହୁତ ଗୁଡ଼େ ମେସେଜ ପଠେଇଛନ୍ତି ଆପଣ ସମସ୍ତଙ୍କୁ, ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ମେସେଜଟି ଆସିଛି, ଦେଇଛନ୍ତି ଉର୍ମିଳା ବେହେରା, ନିର୍ମଳା ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ ନାତି ଗୁଗୁଲା, ସୁଧୁ ଷଡ଼ଙ୍ଗୀ, ସୁଧୁ ଷଡ଼ଙ୍ଗୀ ଖୋର୍ଦ୍ଧାରୁ ଦେଇଛନ୍ତି। ନମସ୍କାର ଜୟଦେବ ଭାଇ, ଆଜିର କାର୍ଯ୍ୟକ୍ରମ ବହୁତ ସୁନ୍ଦର ଥିଲା, ଫୋନ୍ ଇନ୍ କାର୍ଯ୍ୟକ୍ରମ କର୍ମ ବି କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା। ଆଜି ଗୋଟେ ଗୀତ ଶୁଣିଦେବେ, ନିଶ୍ଚିନ୍ତ ଶୁଣିଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି। ତ ଏଇ ଗୀତଟି ମଧ୍ୟ ଶୁଣିବା ପାଇଁ ଆମକୁ ଆହୁରି ଅନେକ ମେସେଜ ଆସିଛି, ଯେମିତି ପ୍ରେମାନନ୍ଦ ମହାପାତ୍ର ଦୁର୍ଗାପୁର ବାଙ୍କି କଟକରୁ ଦେଇଛନ୍ତି, ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 CDA କଟକରୁ ଦେଇଛନ୍ତି, ପ୍ରଦୀପ କୁମାର ସାମନ୍ତ ସିଙ୍ଘାର ପ୍ରଗତି କୁଟୀର ବାବା ତିଳକ ନଗର ସେକ୍ଟର 12 CDA କଟକରୁ ମଧ୍ୟ ଦେଇଛନ୍ତି, ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚନ୍ତ କୋଇଲି କଟକରୁ ମଧ୍ୟ ଦେଇଛନ୍ତି, ଲିଜାରାଣୀ କଲ୍ୟାଣୀ ରଶ୍ମି ସୁରେଖା ମାମି ଲତା ଖଟୁଆ ମଙ୍ଗଳ ବଜାର ଜେମାଦେଇପୁର ନୂଆପାଟଣା ତିଗିରିଆ କଟକରୁ ପଠାଇଛନ୍ତି। ଶୁଣିଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

0: ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟିଏ କଟକରୁ। ଜୟଦେବ ଭାଇ ନମସ୍କାର, ସବୁ ଷ୍ଟାଫ ମାନଙ୍କୁ ନମସ୍କାର, ସବୁ ଶ୍ରୋତା ମାନଙ୍କୁ ଗୁଡ୍ ମର୍ଣ୍ଣିଂ। ଦୁଇ ଦିନ ହେଲା କଣ୍ଟିନ୍ୟୁ ମର୍ଣ୍ଣିଂ ଶୋରେ ଆପଣ ଉପସ୍ଥାପନ କରୁଛନ୍ତି, ଆଉ ଆଜିର ସମସ୍ତ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆପଣଙ୍କୁ ଧନ୍ୟବାଦ। ଆମ ରିକ୍ୱେଷ୍ଟ ସଙ୍ଗଟି ପହଞ୍ଚାଇଦେବେ, ନିଶ୍ଚିନ୍ତ ଭାବେ ପହଞ୍ଚାଇଦେବେ ଆପଣଙ୍କ ନିକଟରେ। ଆଉ ସେହି ଗୀତଟି ଶୁଣିବା ପାଇଁ ମଧ୍ୟ ମେସେଜ କରିଛନ୍ତି ମାମା ମିଶ୍ର ଭୁବନେଶ୍ୱରରୁ। ଆହୁରି ଗୋଟେ ମଧ୍ୟ ଆସିଛି ମେସେଜ ସାବିତ୍ରୀ ରାଉଳ ସୁଧ ଷଡ଼ଙ୍ଗୀରୁ ଦେଇଛନ୍ତି। ଝାଡ଼ଖଣ୍ଡରୁ ମଧ୍ୟ ଆସିଛି ମେସେଜଟି, ଝାଡ଼ଖଣ୍ଡ ଜାମସେଦପୁର ସୁପାଇସ ଗାଁରୁ। ଦେବେନ୍ଦ୍ର ତନ୍ତି, ରାକେଶ ତନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଳୀ କୁମାରୀ ଏବଂ ଦେବେନ। ରୋହିତ ମେହର ବୁଦାପାଲି ବିଜେପୁର ବରଗଡ଼ରୁ ମଧ୍ୟ ସେ ମେସେଜ ଆସିଛି। ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା, ମାମାଲି, କନ୍ତୋଲ, ଆଠଗଡ଼ରୁ ମଧ୍ୟ ମେସେଜ ଆସିଛି। ତ ପହଞ୍ଚାଇ ଦେଉଛୁ ଆପଣ ସମସ୍ତଙ୍କ ପାଖରେ ଆପଣଙ୍କ ପସନ୍ଦର ଏହି ଗୀତଟି।
1: ତୁମ୍ଭେ ଗାଓ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ସମୀର ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ, ଆହୁରି ମଧ୍ୟ ରମେଶ ଚନ୍ଦ୍ର ସାହୁ ଓକମା ଭାପୁର ଢେଙ୍କାନାଳରୁ, ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନା ବାଙ୍କି କଲେଜ ବାଙ୍କି କଟକରୁ, ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି।
1: तुम भी गाओ।

ପ୍ରମୋଦ କୁମାର ସାହୁ ଢିଅସାହି କାଦୁଆପଡ଼ା ଜଗତସିଂହପୁରରୁ ଆହୁରି ମଧ୍ୟ ବିଜୟ କୁମାର ଦାସ ସସ୍ମିତା ଦାସ ମାମୁନି ପୂଜା ସୌରୀ ମାସିଂପୁର ବହୁଗ୍ରାମ ସାଲେପୁର କଟକରୁ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ନିକଟରେ ପହଞ୍ଚୁଛୁ ବାବନ ଚନ୍ଦ୍ର ପାଲ ମମତା ପାଲ କିଶୋରନଗର କଟକରୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଜିତେନ୍ଦ୍ର ନିଆଳି ମାଧବ କଟକରୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଏହି ଗୀତଟି ପହଞ୍ଚେଇ ଦେଉଛୁ ଆପଣଙ୍କ ନିକଟରେ ଆପଣଙ୍କ ପସନ୍ଦର ଗୀତଟି

ମେସେଜ୍ ମୋ ପାଖରେ ପହଞ୍ଚିଛି ଦେଇଛନ୍ତି ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆବନ୍ଧ କଟକରୁ ନାରାୟଣ ଚନ୍ଦ୍ର ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ରାଜେନ୍ଦ୍ର ନନା ନୂଆଗାଁ କଟକରୁ ହିତେନ୍ଦ୍ର ଦାସ ଆସାମରୁ ତ ପହଞ୍ଚେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତରେ।

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ବାମଦେବ ପୃଷ୍ଟି ଝାଞ୍ଜିର ମଙ୍ଗଳା କଟକରୁ ଆହୁରି ମଧ୍ୟ ଆସିଛି ବହୁତ ଦୂରରୁ ଆସିଛି ଦେଇଛନ୍ତି ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ରାଜଦୀପ ରାୟ ରୁଚିକା ରାୟ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଡେଡିକେଟ୍ କରିଛନ୍ତି ମୁନା ଭାଇ ନା ରମେଶ ଭାଇ ନା ଉର୍ମିଳା ଅପା ମୁନା ଭାଇ ବିଜୟ ଭାଇ ଚାନ୍ଦ ଭାଇଙ୍କୁ ଶୁଣାଇ ଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

ବର୍ଷା ସୁବ୍ରତ ବାବା ମାମା ବଡ଼ବାପା ବଡ଼ବାବା ବଡ଼ମାମା ପିଙ୍କୁ ଭାଇ ଓମ୍ ଭାଇ ଗୋପାଳ ସାହି ଆଠଗଡ଼ରୁ ଆହୁରି ମଧ୍ୟ ରାଜେଶ ରୀତିକା ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁର ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟି।

କଳାକାରଙ୍କ ବିଷୟରେ ଯିଏ ବ୍ୟୁଟିଫୁଲ କନଫିଡେଣ୍ଟ ଆଣ୍ଡ ଚାର୍ମିଂ ଆକ୍ଟ୍ରେସ୍, ଯିଏ ତାଙ୍କ ସ୍ମାଇଲ୍ରେ ନାଇଣ୍ଟିଜ୍ର ଦର୍ଶକଙ୍କ ହୃଦୟରେ ଗୋଟେ ସ୍ପେଶିଆଲ୍ ଜାଗା ବନେଇଥିଲେ, ମାନେ ଅନେକ ଫ୍ୟାନ୍ମାନଙ୍କର ଫେଭରେଟ୍ ବନିଯାଇଥିଲେ, ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ଜୁହି ଚାୱଲା। ତାଙ୍କ ବିଷୟରେ ତ ଆଗକୁ ଢେର ସାରା କଥା ହବା, କିନ୍ତୁ ଚାଲନ୍ତୁ ଶୁଣିଦବା ତାଙ୍କ ଫିଲ୍ମରୁ ଗୋଟେ ପ୍ୟାରା ସାଗାନା। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସୌଚାଲିଛି କଳାକାର କଳାକାରରେ ଆଜି ଆମେ କଥା ହେଉଛେ ଜୁହି ଚାୱଲାଙ୍କ ବିଷୟରେ। ତେବେ ସାଥୀ, ଜୁହି ଚାୱଲା 1967 ମସିହାରେ ଜନ୍ମ ହୋଇଥିଲେ। ପିଲାଟି ବେଳୁ ଫିଲ୍ମ ପ୍ରତି ତାଙ୍କର ବହୁତ ହି ଇଣ୍ଟରେଷ୍ଟ ଥିଲା। 1984 ମସିହାରେ ସେ ମିସ୍ ଇଣ୍ଡିଆର ଟାଇଟଲ ମଧ୍ୟ ଜିତିଥିଲେ। ସେଠାରୁ ତାଙ୍କର ଲାଇଫର ନୂଆ ଜର୍ଣ୍ଣି ଷ୍ଟାର୍ଟ ହେଲା। ତେବେ ମଡେଲିଂଠୁ ଷ୍ଟାର୍ଟ କରି ସିନେ ଜଗତକୁ ଏଣ୍ଟ୍ରି ଦୀର୍ଘ ଦିନ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ତେବେ ସେଠି ଆଗକୁ ତାଙ୍କ ବିଷୟରେ କଥାବାର୍ତ୍ତା ଜାରି ରହିବ। ତେବେ ଚାଲନ୍ତୁ ଶୁଣି ନେବା ତାଙ୍କ ଫିଲ୍ମରୁ ଆଉ ଗୋଟେ ସୁପରହିଟ୍ ଗାନା। ତେବେ ଗୀତଟି ଶୁଣିଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ତେବେ ସାଥୀ ଜୁହି ଚାୱଲାଙ୍କର ନ୍ୟାଚୁରାଲ ଆକ୍ଟିଂ ତାଙ୍କୁ ଅନ୍ୟମାନଙ୍କ ଠାରୁ ବହୁତ ଖାସ୍ ବନେଇ ଦେଇଥିଲା। ତେବେ ଏ ଥିଲା ଆଜିର କଳାକାର ସଫରରେ ଜୁହି ଚାୱଲାଙ୍କ ବିଷୟରେ କିଛି ସୁନ୍ଦର କଥା, ଯାହା ନାଇଣ୍ଟିଜ୍ର ଦର୍ଶକମାନଙ୍କର ଅନେକ ମେମୋରି ତାଜା କରିନେଲା। ତେବେ ଆଜି ତ ସମୟ ହୋଇଯାଇଛି, କଳାକାର ସୋକୁ ଏଇଠି ରଖୁଛୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ଆମ ସମସ୍ତଙ୍କୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଆଉ ଗୀତ ଯଦି ଟିକେ ପୁରୁଣା ଥାଏ ନା ସେ ଗୀତରେ ବହୁତ ସାରା ସୁଗନ୍ଧ ଥାଏ ମାନେ ସେ ଗୀତ ଆମେ ଯେତେବେଳେ ଶୁଣୁ ଆମ ମନ ବହୁତ ହାଲକା ହେଇଯାଏ କେବେ ସେ ଗୀତ ଆମକୁ ଖୁସି ଦିଏ କେବେ ମନ ଦୁଃଖ ଥିଲେ ଆମ ଦୁଃଖକୁ ବହୁତ ମାତ୍ରାରେ ହାଲକା କରିଦିଏ କଣ ସେଥି ମୋ କଥା ଶୁଣି ଆପଣ କିଛି ସେମିତି ଗୀତ କଥା ଭାବିଗଲେଣି କି ତେବେ ଆପଣଙ୍କ ଭାବନାକୁ ଟିକେ ଅଟକେଇ ମୁଁ ଶୁଣେଇ ଦେଉଛି ସେ ହିନ୍ଦୀ ଫିଲ୍ମର କିଛିଟା ସୁପରହିଟ୍ ଗାନା ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

ଯେତେବେଳେ ମନ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖେ ତା ମନରେ ଥାଏ କିଛି ଗୋଟିଏ କରିବାର ଇଚ୍ଛା ଆଶା ସେତେବେଳେ ଗୋଟିଏ ପ୍ରେରଣାଦାୟକ ଗୀତ ଆମକୁ ଉତ୍ସାହ ଦିଏ ଆଉ ମନ କୁହେ ଜୀବନ ଗୋଟିଏ ସୁନ୍ଦର ସଙ୍ଗୀତ ଯାହାର ପ୍ରତ୍ୟେକ ସ୍ୱର ଆମ ଅନୁଭବରେ ତିଆରି ହୋଇଥାଏ।

ସେଥିପାଇଁ ସାଥୀ ଯଦି ଆପଣଙ୍କ ମନ କିଛି ଭାବୁଛି ତାକୁ ହସରେ କଥାରେ କିମ୍ବା ଗୀତରେ କହିଦିଅନ୍ତୁ କାରଣ ମନ ଖୁସି ରହିଲେ ଜୀବନ ବହୁତ ସୁନ୍ଦର ହେଇଯିବ ତେବେ ସାଥୀ କଥାରେ କଥାରେ ଗୀତରେ ଗୀତରେ କେତେବେଳେ ସମୟ ସରି ସରି ଆସିଲାଣି ଜମା ବି ଜଣାପଡ଼ୁନି ତେବେ ଆଜି ତ ସମୟ ହେଇଯାଇଛି କିଛି କଥା କିଛି ଗୀତ ସୋକୁ ଏଇଠି ରଖୁଛି ପୁଣି ଆସିବି ଆଉ ଗୋଟେ ସୁନ୍ଦର କାହାଣୀ ନେଇ ସେ ପର୍ଯ୍ୟନ୍ତ ହସୁଥାନ୍ତି ଲାଇଫର ସବୁ ମୁମେଣ୍ଟକୁ ଏନ୍ଜୟ କରନ୍ତୁ।

ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।